ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଏବଂ ଆରମ୍ଭ କରିବା ଆମର ଆଜିର ପରବର୍ତ୍ତୀ କାର୍ଯ୍ୟକ୍ରମ ମୋ ଦେଶ କାର୍ଯ୍ୟକ୍ରମ ଆଉ ଏହି କାର୍ଯ୍ୟକ୍ରମରେ ଆଜି ଆମେ ମୋ ଦେଶକୁ କେମିତି ମୁଁ ଭଲ ପାଏ ମୋ ଦେଶ ପାଇଁ ମୋ ହୃଦୟରେ କେତେ ଦେଶ ପ୍ରେମ ଅଛି ସତରେ ସେସବୁକୁ ବଖାଣିବା ଦେଶ ପ୍ରେମର ନାଁ ଶୁଣିଲେ ଆମ ସମସ୍ତଙ୍କ ହୃଦୟରେ ଗୋଟିଏ ଆନ୍ଦୋଳନ ସୃଷ୍ଟି ହୋଇଯାଏ ସତରେ ଦେଶ ପ୍ରେମ କଥା ଶୁଣିଲେ ଆମ ଶରୀରରେ ବହୁଥିବା ରକ୍ତ ବି ଚଳଚଞ୍ଚଳ ହୋଇଯାଏ ଦେଶକୁ ଆମେ ସେତିକି ଭଲ ପାଆନ୍ତି ମା ମାଟିକୁ ଆମେ ସେତିକି ଭଲ ପାଆନ୍ତି ଚାଲନ୍ତୁ ଆମର ଏଇ ମା ମାଟି ନାଁରେ ଏଇ ଗୀତଟି ଆପଣଙ୍କ ପାଇଁ ପ୍ଲେ କରିଦେଉଛି ଶୁଣନ୍ତୁ

0: ଅନ୍ୟର କଲ୍ୟାଣ କରିବା ଠାରୁ ବଡ଼ ଧର୍ମ ଆଉ କିଛି ନାହିଁ, କି ଅନ୍ୟକୁ ପୀଡ଼ା ଦେବା ସମାନ ପାପ ଆଉ କିଛି ନାହିଁ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ସମୟ ବର୍ତ୍ତମାନ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଉ କିଛି କ୍ଷଣ ମଧ୍ୟରେ
1: नमस्कार, आकाशवाणी समाचार के साथ मैं फरहत नाज।

ସମର୍ପଣର ଦୀପ ଜାଳି ପ୍ରଭୁ ତୁମରି ପାଦରେ, ଜୀବନର ସବୁ ରଙ୍ଗକୁ ହଜାଇ ତୁମରି ଇଚ୍ଛାରେ। ମାୟାର ସାଗରରେ ସବୁ ମୋହ ବିକାରର ଶେଷରେ ସେହି ଗୋଟିଏ କିରଣ ଜୀବନର ପ୍ରତ୍ୟେକଟି ସତ୍ତାକୁ କରେ ଆଲୋକିତ। ଭାବରେ ଭାବରେ ଭକତ ପୂର୍ଣ୍ଣ ନିଷ୍କାମ ଭକତିର ପାହାଚକୁ ଚଢ଼ିବା ଆରମ୍ଭ କରେ ନା, ତେବେ ସେ ପାହାଚର ପ୍ରତ୍ୟେକଟି ପାଦରେ ତୁମର ସହିତ ସାନ୍ନିଧ୍ୟ, ତୁମର ବନ୍ଧନ, ପ୍ରତ୍ୟେକ କର୍ମରେ ସୁଖରେ ଶାନ୍ତିରେ ସଫଳତାରେ ପ୍ରାପ୍ତିରେ ଓ କାମନାରେ ସେ ପାଏ ସେ ପରମ କୃପାଗୁରୁଙ୍କର, ପରମକର୍ତ୍ତାଙ୍କର କୃପାର ସାନ୍ନିଧ୍ୟ। ସିଏ ହିଁ ତାର ଏକମାତ୍ର ସାହା, ସିଏ ହିଁ ତାର ଏକମାତ୍ର ପଥ, ସେ ହିଁ ତାର ଏକମାତ୍ର ଠିକଣା। ସବୁ ବନ୍ଧନରୁ ତାଙ୍କ ସହ ବନ୍ଧନ ହେଉଛି ଶ୍ରେଷ୍ଠ ବନ୍ଧନ। ସେଇଥିପାଇଁ ତ ସେ କୁହେ, ଆହେ ଚକା ନୟନ ଆହେ ଚକା ଡୁଣିଆ, ଭଜୁଥିବି ଦିନରାତି ତୁମରି ନାମ, ତୁମରି ବନ୍ଧନ ମୋତେ ଭାରି ଭଲ ଲାଗେ। ପ୍ରଭୁ ତୁମରି ବନ୍ଧନେ ମୋତେ ରଖ, ଆଉ କେଉଁ ବନ୍ଧନ ମୋର ଲୋଡ଼ା ନାହିଁ, ସେ ହିଁ ମୋର ଶ୍ରେଷ୍ଠ ବନ୍ଧନ। ହେ ଜଗତ କର୍ତ୍ତା, ତୁମରି ବନ୍ଧନ ହି ସତ୍ୟ ନିତ୍ୟ ସମ୍ପୂର୍ଣ୍ଣ, ରଖ ପ୍ରଭୁ ତୁମରି ବନ୍ଧନେ ରଖ।

ଭକତଟିଏ ଯେବେ ବାଛେ ତାଙ୍କରି ବନ୍ଧନକୁ, ସତେବା ଜୀବନର ଗତିପଥ ହୋଇଯାଏ ଭାରି ସହଜ। ପ୍ରଭୁ ତୁମେ ତ ଅଛ, ମୋତେ ତୁମରି ବନ୍ଧନରେ ରଖିଛ। ଯାହା ହେବ ଯେମିତି ହେବ ତୁମେ ବୁଝିବ। ଭଲ ହେଲେ ତୁମର ପ୍ରଭୁ, ମନ୍ଦ ହେଲେ ବି ତୁମର। ଏଇ ପଦେ କଥା ଭାବିଦେଲେ ମନ ଭିତରୁ ଦୂରେଇ ଯାଇପାରେ ସକଳ ଚିନ୍ତା। ଏହି ଶବ୍ଦରେ ପରମାତ୍ମାଙ୍କ ପ୍ରତି ଗଭୀର ବିଶ୍ୱାସର ବାସ୍ନା, ଶରଣାଗତର ଭାବନା, ଭରସାର ଅନ୍ତଃସ୍ୱର ଏହି ବନ୍ଧନରେ ଯେ ବନ୍ଧା ହୋଇ ରହିଛି, ଆଉ ଇଏ ହେଉଛି ସବୁଠାରୁ ମିଠା ବନ୍ଧନ, ଯାହାପରେ ଲୋଡ଼ା ଖାଲି ଭାବ ଆଉ ସମର୍ପଣ, ଆଉ ପ୍ରାପ୍ତିରେ ମିଳେ ଅପାର କରୁଣା। ସବୁଠି ତାଙ୍କୁ ପାଇବାର ମଧୁର ଅନୁଭୂତି। ସେହି ବନ୍ଧନ ଭିତରେ ନିଜକୁ ପାଇ ସବୁ ଇଚ୍ଛା ତାଙ୍କରି ଚରଣାରବିନ୍ଦରେ ଅର୍ପଣ କରିଦେଇ ଭକ୍ତଟିଏ ବାନ୍ଧେ ତାଙ୍କ ସହିତ ଭାବର ବନ୍ଧନ। କହେ, ଯେଉଁ ବନ୍ଧନରେ ତୁମକୁ ବାନ୍ଧିଛି, ହେ ମୋର ଦିନ ବାନ୍ଧବ, ହେ ମୋର ଦିନ ବନ୍ଧୁ, କୃପାସାଗର, ତୁମ ସହିତ ଯେତେବେଳେ ବନ୍ଧନ ମୋର ଯୋଡ଼ି ହୋଇଛି, ଯେବେ ଭାବର ବନ୍ଧନ ଯୋଡ଼ି ହୋଇଛି, ଆଉ କାହାଠାରେ କାହିଁ ବା ବାନ୍ଧିବି ପ୍ରଭୁ ଏ ବନ୍ଧନ, ଆଉ କାହିଁ ଖୋଜିବି କେଉଁ ବନ୍ଧୁଟି। ପ୍ରଭୁ ତୁମେ ହିଁ ମୋର ବନ୍ଧୁ, ତୁମେ ହିଁ ମୋର ଶ୍ରେଷ୍ଠ ବନ୍ଧନ।

ଏଇ ଦୁନିଆରେ କେତେ ବନ୍ଧନ, କେତେ ସମ୍ପର୍କ, କେତେ ଭାବର ଆଦାନ ପ୍ରଦାନ। ହେଲେ ପ୍ରଭୁ, ତୁମ ସହିତ ଭାବ ଯୋଡ଼ି ହେଇଗଲେ ସବୁ ଭାବ ଲାଗେ ତୁଚ୍ଛ, ଅଭାବ ବି ଲାଗେ ତୁମର ସାନ୍ନିଧ୍ୟ। କୁହତ ପ୍ରଭୁ, କି କୁହକ ରଖିଛ ସେଇ ଚକା ଆଖିରେ? ତୁମ ଆଖିରେ ଆଖି ମିଶିଲେ, ତୁମ ପାଖରେ ମନ ଲାଗିଲେ, ଆଉ କିଏ କେଉଁ କଥାକୁ ମନ ଟାଣେ? ମନ ତ ନିଜକୁ ହଜେଇ ଦେଇପାରେ ନା ପ୍ରଭୁ ତୁମରି ବନ୍ଧନରେ। ତୁମର ଭାବ ବନ୍ଧନ ହେଉଛି ଶ୍ରେଷ୍ଠ ବନ୍ଧନ। ତୁମେ ତ ଭକତର ପ୍ରାଣ, ତୁମେ ତ ଭକତର ଜୀବନ ଧନ। ସବୁ ବନ୍ଧନକୁ ଖୋଲି ଦେଇ ପ୍ରଭୁ ତୁମରି ବନ୍ଧନେ ଏମିତି ରଖିଥାଉ ବୋଲି ଭକତ ଗାଉଥାଏ ନିତିଦିନ। ତୁମେ ପରା ଭାବ ବିନୋଦିଆ ଠାକୁର, ତୁମରି ବନ୍ଧନ ମିଳିଲେ ଆଉ କି ଲୋଡ଼ାଏ ଭକତର।

ସଂସାରର ସବୁ ବନ୍ଧନ ଆଣି କିଛି କିଛି ପ୍ରତିବନ୍ଧକ ଆଙ୍କି ଦେଇଥାଏ ସୀମାରେଖା ବାନ୍ଧି ରଖିଥାଏ ଆମକୁ କିଛି ସର୍ତ୍ତରେ କିଛି ସମ୍ପର୍କରେ ହେଲେ ଏକମାତ୍ର ବନ୍ଧନ ତୁମ ସହ ପ୍ରଭୁ ଯେ ବିସ୍ତାରିତ କରିଦିଏ ଜୀବନର ସବୁ କାରାଗାରକୁ ମୁକ୍ତ କରିଦିଏ ସାରା ଜଗତ ପାଇଁ ଶକ୍ତି ଦିଏ ତୁମର ବନ୍ଧନ ସାହସ ଦିଏ ଆତ୍ମବିଶ୍ୱାସ ଦିଏ ଭରସା ଦିଏ ସବୁ ହେବ ମଙ୍ଗଳମୟ ନାହିଁ କିଛି ଅଭିଯୋଗ ଏହି ବନ୍ଧନ।

ବନ୍ଧନରେ ପ୍ରଭୁ ନାହିଁ କିଛି ଆପତ୍ତି ଏହି ବନ୍ଧନରେ ସବୁ କର୍ତ୍ତବ୍ୟ ପରେ ଫଳର ନାହିଁ ଆକଳନ ଫଳ ପାଇଁ ନାହିଁ ଆଶା ଇଚ୍ଛା ନାହିଁ କିଛି ପାଇବାର କି ହରାଇବାର ଦୁଃଖ ବି ନାହିଁ ପ୍ରଭୁ ଏହି ବନ୍ଧନରେ ଯେମିତି ଦେଇଛ ଯେତିକି ଦେଇଛ ସବୁ ମୋର ପ୍ରିୟ ନାହିଁ କିଛି ଅଭିମାନ ଏହି ବନ୍ଧନରେ ଭକତର ଇଏ ହେଉଛି ତୁମ ସହ ବନ୍ଧନ ତେଣୁ ରଖିଥାଅ ପ୍ରଭୁ ରଖିଥାଅ ତୁମରି ବନ୍ଧନେ ହରି ରଖିଥାଅ ତୁମରି ବନ୍ଧନେ।

ଏଇଠି ସେ ସହଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 76ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଅଛନ୍ତି ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି, ସାଗରିକା ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

ಸುನಿಲೆ ಅತಿಬಿಡಿ ಜಗನ್ನಾಥ ದಾಸ ವಿರಚಿತ ಶ್ರೀಮದ್ ಭಾಗರ ಭಾಗವತರ ಛಸ್ತರಿತಮ ಭಾಗ. ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁରିତା ମହାନ୍ତି ଏବଂ ସାଗରିକା ମହାନ୍ତି. ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି. ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ.

0: ବାତ୍ୟା ଏଥିରେ ବିଷୟ ରହିଛି ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା। ଆଲୋଚନା କରିବେ ଡାକ୍ତର ରବି ନାରାୟଣ ରଥ। ସକାଳ 7:25ରେ ଶୁଣିବେ ପ୍ରୋଗ୍ରାମ ଶୁଭ ସକାଳ, 8:30ରେ ଶୁଣିବେ ପ୍ରୋଗ୍ରାମ ମୋ ପସନ୍ଦ, ଡାଏଲ୍ ଇନ୍ ଲାଇଫ୍ ଚିଟ୍ରାଟ୍ରେ ସକାଳ 9:00 ଏବଂ ଅପରାହ୍ନ 5:02ରେ ଆପଣମାନେ ନିର୍ଦ୍ଧାରିତ ବିଷୟ ସମ୍ପର୍କରେ ଫୋନ୍ ଯୋଗେ ନିଜର ମତ ରଖିପାରିବେ, ଆମ ସହିତ ଯୋଡ଼ି ହୋଇପାରିବେ। ତେବେ ଆଜି ଯେହେତୁ ଇଣ୍ଟରନ୍ୟାସନାଲ୍ ଫ୍ୟାରି ଡେ ଅଛି, ତେବେ ଆପଣମାନଙ୍କ ପାଇଁ ଗୋଟେ ବହୁତ ଇଣ୍ଟରେଷ୍ଟିଂ ଟପିକ୍ ଅଛି। ସକାଳ 9:00 ନିଶ୍ଚୟ ଶୁଣିବେ ଆଉ ଆମ ସହିତ ଯୋଡ଼ି ହୋଇଯିବେ, ନିଜର ମତ ମଧ୍ୟ ଦେବେ। ସକାଳ 10:00 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍ରେ ଆପଣମାନଙ୍କର ଅନୁରୋଧର ଗୀତ। ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ଜରିଆରେ ଆମକୁ ପଠାଇ ପାରିବେ ନିଜ ମନପସନ୍ଦର ଗୀତ, ଶୁଣିପାରିବେ ୟୁଏସ୍ ଫେଭରେଟ୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ। କଳାକାର ଶୁଣିବେ ଦିନ 11:30ରେ କିଛି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ, କିଛି କଥା କିଛି ଗୀତ ମଧ୍ୟାହ୍ନ 12:00, ଦିନ 1:10ରେ ଶୁଣିବେ ଆଜି ଚର୍ଚ୍ଚାରେ ନିର୍ଦ୍ଧାରିତ ବିଷୟ ସମ୍ପର୍କରେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ଜରିଆରେ ନିଜ ମତ ରଖିପାରିବେ। ଦିନ 2:45ରେ କିଛି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ, ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଅପରାହ୍ନ 3:00 ଆପଣମାନଙ୍କ ପାଇଁ, ଏ ଦେଶ ଏ ଜାତି ଏ ମାଟିକୁ ସମର୍ପିତ କାର୍ଯ୍ୟକ୍ରମ ମୋ ଦେଶ ଆରମ୍ଭ କରିବୁ ଅପରାହ୍ନ 3:30ରେ। ସୁରିଲା ଆଫ୍ଟରନୁନ୍ରେ ଆପଣଙ୍କର ଆଫ୍ଟରନୁନ୍କୁ କରିବା ପାଇଁ ପୁରାପୁରି ମ୍ୟୁଜିକାଲ ସୁରିଲା ଷ୍ଟାର୍ଟ ହୋଇଯିବ। ସୁରିଲା ଆଫ୍ଟରନୁନ୍ ଅପରାହ୍ନ 4:00। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 58ତମ ଭାଗ ଶୁଣିପାରିବେ। ସନ୍ଧ୍ୟା 6:10ରେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା 6:30ରେ ଶୁଣିବେ। ଫିଫା ୱାର୍ଲ୍ଡ କପ୍ 2026ର ଡେଲି ଅପଡେଟ୍ ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବୁ ସନ୍ଧ୍ୟା 7:30ରେ। 7:32ରେ କାର୍ଯ୍ୟକ୍ରମ ସନ୍ଧ୍ୟା ଆସରରେ ଜମିବ ଆପଣମାନଙ୍କ ସହିତ ସଙ୍ଗୀତର ଆଶରା, କଥାବାର୍ତ୍ତାର ଆଶର। କିଛି ସୁପର ହିଟ୍ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ରାତି 8:02ରେ କାର୍ଯ୍ୟକ୍ରମ ଗୀତରେ ମିତରେ। ପୁରୁଣା ହିନ୍ଦୀ ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ନେଇକି କାର୍ଯ୍ୟକ୍ରମ ଅଭୁଲା ସ୍କୃତି ରାତି 9:15ରେ ଶୁଣିବା ପାଇଁ ଭୁଲିବେନି ଜମା। ମନପସନ୍ଦର କାର୍ଯ୍ୟକ୍ରମ ଆପଣମାନଙ୍କର ଅନୁରୋଧକୁ ଫୁଲଫିଲ୍ କରିବା ପାଇଁ, ଆପଣଙ୍କ ଫର୍ମାଇସ୍କୁ ପୂରଣ କରିବା ପାଇଁ ପୁଣି ଥରେ ଷ୍ଟାର୍ଟ ହୋଇଯିବ ରାତି 10:02ରେ ରେନ୍ବୋ ଏସ୍ଏମ୍ଏସ୍ର ସିଲସିଲା। ଇଏ ଥିଲା ସାଥୀ ଆଜି ଆପଣମାନଙ୍କ ସହିତ ଦିଲସେ ଦିଲସେ କନେକ୍ସନକୁ ଆଉ ଟିକେ ଷ୍ଟ୍ରଙ୍ଗ କରିବା ପାଇଁ ଯେଉଁ ସବୁ ପ୍ରୋଗ୍ରାମ ସୁରିଲା ଏନ୍ଭାରମେଣ୍ଟରେ ଚାଲିବ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ, ତା ବିଷୟରେ କିଛି ଇନ୍ଫର୍ମେସନ। ଷ୍ଟେ ଟ୍ୟୁନ୍ଡ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେଁ ନୟେ ଭାରତ କି। महीने के आखिरी रविवार का रहता है इंतजार, मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 28 जून सुबह 11:00 मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अतिरिक्त आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से। तो याद रखें, रविवार 28 जून सुबह 11:00 मन की बात।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକରେ ଯୋଗଦେବେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମୁଦ୍ରିକ ସୁରକ୍ଷାର ବିଭିନ୍ନ ପଦକ୍ଷେପ ଓ ଦିଗ ସମ୍ପର୍କରେ ଆଲୋଚନା ହେବ। ରାଷ୍ଟ୍ର ପ୍ରଥମ ନୀତିରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ

ଉଦ୍ଭାବନ ହେଲା। ସେହି ଆଣ୍ଟିବାୟୋଟିକ୍ ପେନ୍ସିଲିନ୍ ନାମରେ ଖ୍ୟାତ ହେଲା। ଏହାର ଉଦ୍ଭାବକ ସାର୍ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ୍ଙ୍କୁ ଏହି ଯୁଗାନ୍ତକାରୀ ଉଦ୍ଭାବନ ପାଇଁ 1945 ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିଦିନଠାରୁ ଆଣ୍ଟିବାୟୋଟିକ୍ ଜୀବାଣୁଜନିତ ରୋଗମାନଙ୍କ କବଳରୁ କୋଟି କୋଟି ଜୀବନ ରକ୍ଷା କରିପାରିଛି। ଏହାର ପରବର୍ତ୍ତୀ କାଳରେ ଶତାଧିକ ଉଚ୍ଚ ଶକ୍ତି ସମ୍ପନ୍ନ ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହୋଇଛି। ଏ ସମସ୍ତ ଔଷଧ ଜନସମାଜର ପ୍ରଭୂତ କଲ୍ୟାଣ ସାଧନ କରୁଛି, ଏକଥା ନିଃସନ୍ଦେହ। ତେବେ ମନେ ରଖିବାର କଥା ଯେ ଆଣ୍ଟିବାୟୋଟିକ୍ କେବଳ ଜୀବାଣୁ ବିରୁଦ୍ଧରେ କାର୍ଯ୍ୟ କରେ, ଭୂତାଣୁ ବିରୁଦ୍ଧରେ ଏସବୁ ଆଣ୍ଟିବାୟୋଟିକ୍ ଫଳପ୍ରଦ ହୁଏ ନାହିଁ। ଆଣ୍ଟିବାୟୋଟିକ୍ ଔଷଧଗୁଡ଼ିକ ଅନେକ ସମୟରେ ଜୀବନ ରକ୍ଷାକାରୀ, ତଥାପି ଏହାର ପ୍ରୟୋଗ କଲାବେଳେ କେତେକ ସମୟରେ ଆଲର୍ଜି ଏବଂ ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ବି ଦେଖାଦେଇଥାଏ। ତେଣୁ ଆଣ୍ଟିବାୟୋଟିକ୍ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ସହିତ ଏ ବିଷୟରେ ଭଲଭାବେ ବିଚାର ବିମର୍ଶ କରିବା ଦରକାର। ଆଣ୍ଟିବାୟୋଟିକ୍ ବା ପ୍ରତିଜୀବୀ ଔଷଧମାନଙ୍କର ପାର୍ଶ୍ୱ ପ୍ରତିକ୍ରିୟା ପ୍ରତ୍ୟେକଟି ଆଣ୍ଟିବାୟୋଟିକ୍ ପାଇଁ ଭିନ୍ନ ଭିନ୍ନ ହୋଇପାରେ।

0: ପ୍ରତିକ୍ରିୟା ବି ଦେଖାଦେଇଥାଏ। ତେଣୁ ଆଣ୍ଟିବାୟୋଟିକ୍ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ସହିତ ଏ ବିଷୟରେ ଭଲଭାବେ ବିଚାର ବିମର୍ଶ କରିବା ଦରକାର। ଆଣ୍ଟିବାୟୋଟିକ୍ ବା ପ୍ରତିଜୀବୀ ଔଷଧମାନଙ୍କର ପାର୍ଶ୍ୱ ପ୍ରତିକ୍ରିୟା ପ୍ରତ୍ୟେକଟି ଆଣ୍ଟିବାୟୋଟିକ୍ ପାଇଁ ଭିନ୍ନ ଭିନ୍ନ ହୋଇପାରେ। କେତେକ କ୍ଷେତ୍ରରେ ପ୍ରତିଜୀବୀ ଔଷଧ ଗ୍ରହଣ କରିବା ପରେ ଅଇ ଲାଗେ କିମ୍ବା ବାନ୍ତି ହୁଏ, କୋଷ୍ଠବଦ୍ଧତା କିମ୍ବା ତରଳ ଝାଡ଼ା ବା ଡାଇରିଆ ହୋଇପାରେ, ମୁଣ୍ଡ ବୁଲେଇପାରେ, କ୍ଷୁଧାହାନି ହୋଇପାରେ, ମୁଣ୍ଡ ବ୍ୟଥା ବି ହୋଇପାରେ। ଏସବୁ ଲକ୍ଷଣଗୁଡ଼ିକ ଅଧିକ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ। କେତେକ ବ୍ୟକ୍ତିଙ୍କଠାରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ, ଚମ କୁଣ୍ଡେଇ ହୁଏ, ଚେକାଚେକା ହୋଇ ଫୁଲିଯାଏ, ଅଣନିଶ୍ୱାସୀ ଲାଗେ, ଏପରି ଲକ୍ଷଣ ଦେଖାଦେଲେ ଅତିଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ। ଯଦି କୌଣସି ଆଣ୍ଟିବାୟୋଟିକ୍ରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ, ଭବିଷ୍ୟତରେ ଯେକୌଣସି ଚିକିତ୍ସା ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କୁ ଏହି ଆଲର୍ଜି ବିଷୟରେ ଜଣାଇବା ଜରୁରୀ ଆବଶ୍ୟକ। ଜୀବାଣୁକୁ ମାରିବା ପାଇଁ ଆଣ୍ଟିବାୟୋଟିକ୍ର ପ୍ରୟୋଗ କରାଯାଏ, ତେବେ ଆଜିକାଲି ଜୀବାଣୁମାନଙ୍କ ମଧ୍ୟରୁ କେତେକ ଆଣ୍ଟିବାୟୋଟିକ୍ ପ୍ରତି ଆଉ ସମ୍ବେଦନଶୀଳ ହେଉନାହାନ୍ତି, ଅର୍ଥାତ୍ ଆଣ୍ଟିବାୟୋଟିକ୍ ପ୍ରୟୋଗରେ ସେଗୁଡ଼ିକର ନିୟନ୍ତ୍ରଣ କରାଯାଇ ପାରୁନାହିଁ। ସେଭଳି ଜୀବାଣୁଙ୍କୁ ଆଣ୍ଟିବାୟୋଟିକ୍ ପ୍ରତିରୋଧୀ ଜୀବାଣୁ ବା ରେଜିଷ୍ଟାଣ୍ଟ ବ୍ୟାକ୍ଟେରିଆ କୁହାଯାଏ। ଆଣ୍ଟିବାୟୋଟିକ୍ର ଅସଙ୍ଗତ ଓ ଅନାବଶ୍ୟକ ବ୍ୟବହାର ଫଳରେ ଏଭଳି ପରିସ୍ଥିତି ଉପୁଜିଛି। ଏହି ପ୍ରତିରୋଧୀ ଜୀବାଣୁ ରୋଗୀଠାରୁ ଅନ୍ୟ ବ୍ୟକ୍ତି ଶରୀରରେ ବି ପ୍ରବେଶ କରିପାରେ, ଫଳରେ ଏହା ମାନବ ସମାଜ ପାଇଁ ଏକ ଭୟଙ୍କର ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କଲାଣି। ଏହି ପରିସ୍ଥିତିରୁ ନିଜକୁ ଏବଂ ପରିବାରବର୍ଗଙ୍କୁ ରକ୍ଷା କରିବା ପାଇଁ କେତେକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ପ୍ରଥମତଃ, କେବଳ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟିବାୟୋଟିକ୍ ଗ୍ରହଣ କରନ୍ତୁ। ସେ ଯେଉଁ ମାତ୍ରାରେ ଯେତେଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍ ସେବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ। ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରି ନିଜର ହାତକୁ ପରିଷ୍କାର ରଖନ୍ତୁ। ଭଲଭାବେ ସିଝା ହୋଇଥିବା ଖାଦ୍ୟ ଏବଂ ଫୁଟା ପାଣି ପିଅନ୍ତୁ। ନିଜ ଶରୀରର ସମସ୍ତ କ୍ଷତକୁ ଜୀବାଣୁମୁକ୍ତ ରଖନ୍ତୁ। ଯଦି ଶ୍ୱାସପଥ ସଂକ୍ରମଣ ଥାଏ, ତେବେ ମୁଖା କିମ୍ବା ରୁମାଲରେ ନାକ ଓ ମୁଖକୁ ଆବୃତ କରି ରଖନ୍ତୁ। ଛୋଟ ଛୁଆଙ୍କଠାରୁ କୌଣସି ସଂକ୍ରମଣ ଥିଲେ ଅନ୍ୟାନ୍ୟ ଶିଶୁମାନଙ୍କ ସହିତ ମିଳାମିଶାକୁ ନିୟନ୍ତ୍ରିତ କରନ୍ତୁ। କେବେ ବି ନିଜର ଆଣ୍ଟିବାୟୋଟିକ୍ ଅନ୍ୟକୁ ଦିଅନ୍ତୁ ନାହିଁ। ଆଣ୍ଟିବାୟୋଟିକ୍ ଶ୍ରେଣୀର ଔଷଧକୁ ପରିବାରର ଶିଶୁମାନଙ୍କ ହାତ ପ୍ରାନ୍ତରୁ ଦୂରରେ ଚାବି ପକାଇ ରଖିବା ଦରକାର। ପ୍ରଥମ ଆଣ୍ଟିବାୟୋଟିକ୍ ଭାବେ ପେନ୍ସିଲିନ୍ର ଉଦ୍ଭାବନ ଜୀବାଣୁ ସଂକ୍ରମିତ ମଣିଷ ପାଇଁ ଅମୃତ ସଦୃଶ ଥିଲା, କିନ୍ତୁ ଦୁଃଖର କଥା, ମଣିଷର ଅସାବଧାନତା, ବିଚାର ଶୂନ୍ୟତା ଏବଂ ଆଣ୍ଟିବାୟୋଟିକ୍ର ଅପବ୍ୟବହାର ଫଳରେ ପେନ୍ସିଲିନ୍ ଏବେ ପ୍ରାୟତଃ ଅକର୍ମଣ୍ୟ ହୋଇଯାଇଛି। ଅନେକ ଜୀବାଣୁ ଏବେ ପେନ୍ସିଲିନ୍ ପ୍ରତିରୋଧୀ ବା ରେଜିଷ୍ଟାଣ୍ଟ ହୋଇଗଲେଣି। ପରବର୍ତ୍ତୀ କାଳରେ ଆବିଷ୍କୃତ ଅନ୍ୟାନ୍ୟ ଅନେକ ଆଣ୍ଟିବାୟୋଟିକ୍ ପ୍ରତି ମଧ୍ୟ ଜୀବାଣୁକୁଳ ପ୍ରତିରୋଧୀ କ୍ଷମତା ହାସଲ କରିସାରିଲେଣି। ଏଭଳି ଅବସ୍ଥା ଚାଲୁ ରହିଲେ ଜୀବାଣୁକୁଳ ଅପରାଜୟ ହୋଇଯିବ। ତେଣୁ ଏହି ସଙ୍କଟମୟ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଚିକିତ୍ସକ, ଔଷଧ ପ୍ରସ୍ତୁତକାରୀ ଓ ବିକ୍ରେତା ଏବଂ ରୋଗୀ ସମସ୍ତଙ୍କୁ ସଚେତନ ଓ ସତର୍କ ହେବାକୁ ପଡ଼ିବ। ସେଥିପାଇଁ ଆଜି ଆଣ୍ଟିବାୟୋଟିକ୍ର ସମୁଚିତ ବ୍ୟବହାର ପାଇଁ ଆହ୍ୱାନ ଆସିଛି।
1: ଆମର ସ୍ୱାସ୍ଥ୍ୟରେ ଆଜି ଶୁଣୁଥିଲେ ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା। ଏ ବିଷୟରେ ଆଲୋଚନା କରୁଥିଲେ ଡାକ୍ତର ରବି ନାରାୟଣ ରଥ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସମୟ ବର୍ତ୍ତମାନ 7:15 ହେବା ପାଇଁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୋଷ୍ଠୀ। ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା ଏବଂ ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆତଙ୍କବାଦ, ସାଇବର ସୁରକ୍ଷାଠାରୁ ଆରମ୍ଭ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ବ୍ରିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି।

ଗତ ସନ୍ଧ୍ୟାରେ ବ୍ରାଜିଲ୍, ରୁଷ, ଚୀନ୍, ଭାରତ ଏବଂ ଦକ୍ଷିଣ ଆଫ୍ରିକା ସମେତ ବ୍ରିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ଉଚ୍ଚପଦସ୍ଥ ସୁରକ୍ଷା ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଶ୍ରୀ ମୋଦି ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ପାରସ୍କରିକ ସହଯୋଗକୁ ଗତିଶୀଳ କରିବା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ପ୍ରଦାନ ଏବଂ ଏକ ସୁରକ୍ଷିତ ତଥା ସମାବେଶୀ ବିଶ୍ୱ ଗଠନ ନିର୍ମାଣରେ ଉପଯୋଗୀ ସାବ୍ୟସ୍ତ ଆତଙ୍କବାଦ, ସାଇବର ବିପଦ ସମେତ ବ୍ୟାପକ ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ପାଇଁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ସୀମା ଆରପଟୁ ସୃଷ୍ଟ ସୁରକ୍ଷା ବିପଦ ଉପରେ ଆଲୋଚନା ବେଳେ ପ୍ରାଥମିକତା ପ୍ରଦାନ କରାଯାଇଛି। ଶକ୍ତି ଏବଂ ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଦ୍ୱାରା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର ଆଦି ବିଭିନ୍ନ ପ୍ରସଙ୍ଗରେ ବୈଠକରେ ମତ ବିନିମୟ ହୋଇଛି। ଗତମାସ 21 ଏବଂ 22 ତାରିଖରେ ଅନୁଷ୍ଠିତ ଆତଙ୍କବାଦ ବିରୋଧୀ ବ୍ରିକ୍ସ ମିଳିତ କାର୍ଯ୍ୟଗୋଷ୍ଠୀ ବୈଠକ ଏବଂ 8 ଓ 9 ତାରିଖରେ ଅନୁଷ୍ଠିତ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସୁରକ୍ଷା ଉପରେ ହୋଇଥିବା ବୈଠକର ଫଳାଫଳ ଉପରେ ଆଲୋଚନା ହୋଇଥିବା ମନ୍ତ୍ରଣାଳୟ କହିଛି। ଭାରତ ଅଧ୍ୟକ୍ଷତାରେ ଚଳିତ ବର୍ଷର ନବସୃଜନ, ସହଯୋଗ, ନିରନ୍ତରତା ଏବଂ ସ୍ଥିରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ବ୍ରିକ୍ସ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛନ୍ତି। ବୈଠକ ଶେଷ ହେବା ପରେ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଏଲ୍ନିନୋ ପ୍ରଭାବରେ ସୃଷ୍ଟ ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ପ୍ରାୟ 43% କମ୍ ବର୍ଷା ହୋଇଛି। ଜୁଲାଇରେ ମଧ୍ୟ ମୌସୁମୀ ଦୁର୍ବଳ ରହିବ ବୋଲି ଆଶା କରାଯାଉଛି। ପ୍ରାୟ 315 ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ମଧ୍ୟରୁ 111 ଜିଲ୍ଲା ସୀମିତ ଜଳସେଚନ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ଚୌହାନ କହିଛନ୍ତି। ଡାଲି, ତୈଳବୀଜ ଏବଂ ମିଲେଟ୍ସ ଫସଲକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସ୍ୱଚ୍ଚ ପାଣି ଏବଂ ଆହ୍ୱାନଜନିତ ପରିସ୍ଥିତିରେ ଏହି ଖାଦ୍ୟଶସ୍ୟଗୁଡ଼ିକର ଭଲ ଅମଳ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ରାଜ୍ୟଗୁଡ଼ିକ ସହ ସମନ୍ୱୟ ମାଧ୍ୟମରେ କୃଷି ବୈଜ୍ଞାନିକଙ୍କ ପରାମର୍ଶ, ସମୟୋଚିତ ଫସଲ ଯୋଜନା ଏବଂ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକୁ ସଶକ୍ତ କରାଯାଉଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। କୃଷିଜୀବୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ୟୁନିଟ୍ ତଥା ଅନ୍ୟାନ୍ୟ ପରାମର୍ଶ ପ୍ରଦାନକାରୀ ମାଧ୍ୟମଗୁଡ଼ିକ ଦ୍ୱାରା ସାମାଜିକ ଗଣମାଧ୍ୟମ, ରେଡିଓ, ଟେଲିଭିଜନ ତଥା ଅନ୍ୟାନ୍ୟ ବ୍ୟବସ୍ଥା ମାଧ୍ୟମରେ ସୂଚନା ପ୍ରଦାନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। କାତାରର ରାସ୍ଲାଫାନ୍ ଶିଳ୍ପ ନଗରୀରେ ବିସ୍ଫୋରଣରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପାଇଁ କାତାରର ଅମୀର ଶେଖ୍ ସାମିମ୍ ବିନ୍ ହମିଦ୍ ଅଲ୍ ଥାନି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗତକାଲି ଶ୍ରୀ ଅଲ୍ ଥାନି ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ସେ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିଥିବାରୁ ଶ୍ରୀ ମୋଦି କାତାର ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉପରେ ଉଭୟ ନେତା ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ମୋଦି ଶାନ୍ତି ପ୍ରୟାସରେ କାତାର ଗ୍ରହଣ କରିଥିବା ଗଠନମୂଳକ ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କୁ ସୁରକ୍ଷିତ ସ୍ୱଦେଶୀ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ଏକ ଯୋଜନା ଘୋଷଣା କରିଛି। ସଂଗଠନର ମହାସଚିବ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି, ଏହି ନାବିକଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସେମାନଙ୍କର ପ୍ରତ୍ୟାବର୍ତ୍ତନ ନେଇ ସହଯୋଗ ପ୍ରଦାନ ସଂକ୍ରାନ୍ତ ନୌଚାଳନା ସର୍ତ୍ତାବଳୀଗୁଡ଼ିକୁ ଯାଞ୍ଚ କରାଯାଇଛି। ଇରାନ୍ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଆଧାରରେ ଓମାନ, ଇରାନ୍ ଏବଂ ଏହି କ୍ଷେତ୍ରର ଅନ୍ୟ ଦେଶ ଏବଂ ସାମୁଦ୍ରିକ ଶିଳ୍ପ ସଂସ୍ଥା ସହ ସହଯୋଗ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଗଠନର ମହାସଚିବ କହିଛନ୍ତି। ଜେନେଭାଠାରେ ଇରାନ୍ର ରାଷ୍ଟ୍ରଦୂତ ତଥା ଜାତିସଂଘର ସ୍ଥାୟୀ ପ୍ରତିନିଧି ଅଲି ବାହାରିନି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ବୈଦେଶିକ ବାଣିଜ୍ୟିକ ଜାହାଜଗୁଡ଼ିକ ସମ୍ପୂର୍ଣ୍ଣ ନିଃଶୁଳ୍କ ଯାତାୟତ ପାଇଁ ଉନ୍କକ୍ତ ରହିଛି।
ସ୍ଥିର ଅର୍ଥନୀତି ନିରନ୍ତର ବିକାଶ ଏବଂ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ ବହୁପକ୍ଷ ସହଯୋଗ ଉପରେ ଅର୍ଥମନ୍ତ୍ରୀ

0: ନିର୍ମଳା ସୀତାରମଣ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଆଭାସୀ ମାଧ୍ୟମରେ ଆୟୋଜିତ ବିଶ୍ୱ ଅଭିବୃଦ୍ଧି ସମ୍ମିଳନୀକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି, ବୈଷୟିକ ସ୍ତରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସମନ୍ୱିତ ପଦକ୍ଷେପ ଜରୁରୀ। ବୈଷୟିକ ସ୍ତରରେ ଥିବା ଅସନ୍ତୁଳନ ପ୍ରସଙ୍ଗରେ ଗୁରୁତ୍ୱ ପ୍ରଦାନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଲୋକସଂଖ୍ୟା ବିକାଶର ଧାରା ସମ୍ଭଳ ଏବଂ ଅର୍ଥନୈତିକ ଗଠନରେ ପାର୍ଥକ୍ୟକୁ ଏହା ପ୍ରତିଫଳିତ କରିଥାଏ। ଘରୋଇ ଆବଶ୍ୟକତାର ପରିମାଣ ବିଭିନ୍ନ ଦେଶରେ ଅଲଗା ହୋଇଥାଏ ବୋଲି ଅର୍ଥମନ୍ତ୍ରୀ କହିବା ସହ ବ୍ୟାପକ ତଥା ନିରନ୍ତର ଅସନ୍ତୁଳନ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି। ଭାରତର ଅର୍ଥନୈତିକ ପ୍ରଗତି ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ଅଭିବୃଦ୍ଧି ମୁଖ୍ୟତଃ ଘରୋଇ ଚାହିଦା ଆଧାରରେ ପରିଚାଳିତ ହୋଇଥାଏ। ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ସୁଦୃଢ଼ ଏବଂ ବ୍ୟାପକ ଆର୍ଥିକ ସହଭାଗିତାକୁ ସମର୍ଥନ ପ୍ରଦାନ କରୁଛନ୍ତି। ନୂଆଦିଲ୍ଲୀରେ ଗତକାଲି ଶ୍ରୀ ଗୋଏଲ ଆମେରିକାର ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରିୟର ଏବଂ ରାଷ୍ଟ୍ରଦୂତ ସର୍ଗିଓ ଗୋରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଗତ ଫେବୃୟାରୀ ମାସ 7 ତାରିଖରେ ଦୁଇ ଦେଶର ମିଳିତ ବିବୃତ୍ତି ଆଧାରରେ ଏକ ସନ୍ତୁଳିତ ଏବଂ ପାରସ୍କରିକ ଲାଭଦାୟକ ବାଣିଜ୍ୟ ଚୁକ୍ତିନାମା ପ୍ରସ୍ତୁତି ଇତିମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଅଭିବୃଦ୍ଧି ଓ ନବସୃଜନ କ୍ଷେତ୍ର ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସହିତ ସମନ୍ୱିତ ଗଠନମୂଳକ କାର୍ଯ୍ୟ କରିବାକୁ ପ୍ରତିଶ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ଇଥାନଲ ମିଶ୍ରଣ ପଦକ୍ଷେପ ସମ୍ପୂର୍ଣ୍ଣ ବୈଜ୍ଞାନିକ ପ୍ରମାଣ ଆଧାରିତ ଏବଂ ଏଥିପାଇଁ ନିରନ୍ତର ତଦାରଖ କରାଯାଉଛି ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କିତ କେତେକ ଭ୍ରମାତ୍ମକ ତଥା ତଥ୍ୟବିହୀନ ପ୍ରଚାରକୁ ସରକାର ଖଣ୍ଡନ କରିଛନ୍ତି। ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାର ଗତକାଲିର ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଲଣ୍ଡନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 4-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ 2014 ମସିହା ପରଠାରୁ ଭାରତ ପାକିସ୍ତାନ ବିପକ୍ଷରେ ଅପରାଜିତ ରେକର୍ଡ ଜାରି ରଖିଛି। ଆସନ୍ତାକାଲି ଭାରତ ଇଂଲଣ୍ଡକୁ ଭେଟିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପର୍ତ୍ତୁଗାଲ ବିଜୟୀ ହୋଇଛି। ଆମେରିକାର ହୋଷ୍ଟନ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପର୍ତ୍ତୁଗାଲ ପରାସ୍ତ କରିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଇଂଲଣ୍ଡ ଓ ଘାନା ମଧ୍ୟରେ ବୋଷ୍ଟନ୍ଠାରେ ଖେଳାଯାଇଥିବା ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। କାନାଡାର ଟରୋଣ୍ଟୋ ଷ୍ଟାଡିୟମ୍ରେ କ୍ରୋଏସିଆ ଏବଂ ପାନାମା ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆଜି କଲମ୍ବିଆ ଏବଂ କଙ୍ଗୋ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ମହାରାଷ୍ଟ୍ର ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଆସନ୍ତା ଦୁଇ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆଜି ଓଡ଼ିଶା ସମେତ ଆସାମ, ମେଘାଳୟ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ତେଲେଙ୍ଗାନାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ପରିବର୍ତ୍ତିତ ବୈଷୟିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା ଏବଂ ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ଗୋଲ୍ରେ ବିଜୟୀ। ସମ୍ବାଦ ଶେଷ ହେଲା।
1: आकाशवाणी एफएम रेनबो कटक
2: मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार, मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 28 जून सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के ओटीटी प्लेटफॉर्म वेव्स पर। आप भी माननीय प्रधानमंत्री के मन की बात का हिस्सा बन सकते हैं। इसके लिए आप अपने सुझाव 26 जून तक टोल फ्री नंबर 1800 1118 7800 पर रिकॉर्ड कर सकते हैं।

वेलकम बैक ट्यून करिचंदी 100.4 आकाशवाणी एफएम रनबो कहुचंदी दिलस्ते दिल तक रेडियो से पाखरे आपण माने समस्ते रेडियो पाखरे आपणकर म्यूजिकल हमसफर विश्वजीत स्टूडियो घंटर हे जेईची सकाळ 7 बजी 27 मिनिट आ मु कहिबी वर्तमान आपण मानकु शुभ सकाळ रे गुड मॉर्निंग। आज रे प्यार भरा रेन भरा मॉर्निंग रे आपण मानक सहित मु कौन कथा हवा पई चाहूची से विषय आपण मन को कहि दिए जे आमे समस्त वर्तमान डिजिटल एरा रो मनुष्य माने पूजा पर्व विवाह व्रत सामाजिक उत्सव ठारु नै कि नितिदिनिया घर काम पर्यंत सबुठी सबु दरकारी जिनिस पोशाक घरकरणा जिनिस इलेक्ट्रॉनिक जिनिस हो इत्यादि इत्यादि जहा भी आपण कहिबे से सबु को आमे किणिबा पई बा से सबु को देखिबा पई ऑर्डर करिबा पई ଆମେ ଆମର ସ୍ମାର୍ଟଫୋନ ଉପରେ ଡିପେଣ୍ଡେଣ୍ଟ। ଆମ ସମସ୍ତଙ୍କର ହାତରେ ଗୋଟେ ଗୋଟେ ସ୍ମାର୍ଟଫୋନ ଏବେ ଅଛି। ଯୋଉ ସ୍ମାର୍ଟଫୋନଟିକୁ ଆମେ ଧରିଛେ ସେ ତ ସ୍ମାର୍ଟ ନିଶ୍ଚୟ, କିନ୍ତୁ ଆମେ ସ୍ମାର୍ଟ ସେତିକି ତ ସେ କଥା ବର୍ତ୍ତମାନ ଭାବିବାକୁ ପଡ଼ିବ। କେବଳ ସ୍ମାର୍ଟଫୋନ ଧରିଲେ ତ ହେବନି, ସ୍ମାର୍ଟ ବି ହେବାକୁ ପଡ଼ିବ। କାରଣ ବର୍ତ୍ତମାନ ଆମର ନିତିଦିନିଆ ଜୀବନରେ ଆମର ବହୁତ ଗୁଡ଼ିଏ ଜିନିଷ ଏଇ ସ୍ମାର୍ଟଫୋନ ଉପରେ ଡିପେଣ୍ଡେବଲ ହେଇଯାଇଛୁ ଆମେ। ଯେମିତି ଆମେ କାହାକୁ କିଛି ଗୋଟେ ନମ୍ବର ସେୟାର କରିବାର ଅଛି ତ ସ୍ମାର୍ଟଫୋନ ୟୁଜ୍ କରୁଛେ, କାହା ସହିତ କଥା ହେବାର ଅଛି ଭିଡ଼ିଓ କଲ୍ କରିବାର ଅଛି ତ ସ୍ମାର୍ଟଫୋନକୁ ୟୁଜ୍ କରୁଛେ, ଯଦି କିଛି ଇମ୍ପୋର୍ଟାଣ୍ଟ ଡକ୍ୟୁମେଣ୍ଟସ୍ କାହାକୁ ପଠାଇବାର ଅଛି ତାହେଲେ ସ୍ମାର୍ଟଫୋନର ବ୍ୟବହାର କରୁଛେ। ସବୁ କ୍ଷେତ୍ରରେ ସ୍ମାର୍ଟଫୋନ ଉପରେ ଆମେ ବହୁତ ଅଧିକ ଡିପେଣ୍ଡେବଲ ହେଇଯାଇଛେ। ତେଣୁ ଆମର ଅନେକ ଗୁଡ଼ିଏ ଡେଟା, ଆମର ଅନେକ ଗୁଡ଼ିଏ ପ୍ରାଇଭେଟ୍ ଜିନିଷ ଏଇ ସ୍ମାର୍ଟଫୋନ ସହିତ ରିଲେଟେଡ୍ ହେଇକି ରହିଛି, ଯୋଡ଼ି ହେଇକି ରହିଛି। ସେଥିପାଇଁ ଆମକୁ ଟିକେ ଆମ ସ୍ମାର୍ଟଫୋନକୁ ପ୍ରୋଟେକ୍ଟେଡ୍ ରଖିବାକୁ ପଡ଼ିବ, ଆମ ସ୍ମାର୍ଟଫୋନର ବ୍ୟବହାରକୁ ଭଲ ଭାବରେ ଆମକୁ ଜାଣିବାକୁ ପଡ଼ିବ ଏବଂ ସେଥିରେ ସ୍ମାର୍ଟନେସ୍ ଦେଖାଇବାକୁ ପଡ଼ିବ। ଉସମେ ଅଗର ସ୍ମାର୍ଟ ନହିଁ ହୋଗେ ତ ସ୍ମାର୍ଟଫୋନ ପକଡ଼କେ କୁଛ ଫାଇଦା ନହିଁ ହୋଗା। ତ କଣ କହୁଥିଲେ ଆପଣ ମାନଙ୍କୁ, ଡିଜିଟାଲ ଏରିଆରେ ଆମେ ମାନେ ଅଛେ, ସ୍ମାର୍ଟଫୋନ ଉପରେ ବହୁତ ଡିପେଣ୍ଡେବଲ ହେଇଯାଇଛେ ଆମେ। ତ ଯାହା ବି କିଛି ଆମେ ଘରେ ବସିକି ଅର୍ଡର କରିଦଉଛେ, ଫୋନରେ ଦେଖିକି ଅର୍ଡର କରିଦଉଛେ, ସେ ସାଙ୍ଗେ ସାଙ୍ଗେ ଆସିକି ଆମ ଘର ଦୁଆର ମୁହଁରେ ପହଞ୍ଚି ଯାଇପାରେ। ମାଧ୍ୟମ ସାଜନ୍ତି କି ବିଭିନ୍ନ ଅନଲାଇନ୍ ସପିଂ ଆପ୍ଲିକେସନ୍ସ ଆଉ ୱେବସାଇଟ୍ସ, ନିଜ ଇଚ୍ଛାରେ ନିଜ ମନକୁ ପସନ୍ଦ ହେଲା ଭଳି ନିଜ ବଜେଟ୍ ଭିତରେ ଆମେ ପରଚେସ୍ କରିବାର ଗୋଟେ ମାଧ୍ୟମ, ଯାହା ପ୍ରତ୍ୟେକଟି ଘରେ ଆଜିକାଲି ଦେଖିବାକୁ ମିଳୁଛି। ସୁନ୍ଦର ଡିଜାଇନ୍ସ, ନ୍ୟୁ କଲେକ୍ସନ, ସେଥିରେ ପୁଣି ଟ୍ରେଣ୍ଡି କଲର୍ସ, ବଜେଟ୍ ଫ୍ରେଣ୍ଡଲି ହେଇଥିବ, ଏସବୁ ଜିନିଷକୁ ଆମେ ସର୍ଚ୍ଚ କରି କରି ଫିଲ୍ଟର ମାରି ମାରି ଅନଲାଇନ୍ରେ ବହୁତ ଗୋଟେ ବିଶାଳ ଦୁନିଆ ଭିତରେ କେବେ କେବେ ହଜିଯାଉଛେ। ଏବଂ ଏ ହଜିଯିବା ଭିତରେ କ'ଣ ହେଉଛି ନା, କେବେ କେବେ ଆମେ ଠକାମିର ଶିକାର ହେଉଛେ, କେବେ କେବେ ନୁହେଁ। ଗୋଟେ ରିସର୍ଚ୍ଚରେ ଜଣାପଡ଼ିଛି, ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଆମ ଦେଶରେ ପ୍ରତ୍ୟେକ ମିନିଟ୍ରେ ପ୍ରାୟ 14 ଜଣ ଅନଲାଇନ୍ ଠକେଇର ଶିକାର ହେଉଛନ୍ତି, ପ୍ରତ୍ୟେକ ମିନିଟ୍ରେ 14 ଜଣ। ମାନେ ଭାବନ୍ତୁ କେତେ ସିରିୟସ୍ କଥା, ଏଥିପାଇଁ ଆମକୁ ଧ୍ୟାନ ଦେବାକୁ ତ ପଡ଼ିବ ନାହିଁ ନିଶ୍ଚିତ। ତେବେ କ'ଣ ଏ ସବୁ ଅନଲାଇନ୍ ଠକେଇ, କେମିତି ଏଥିରୁ ଆମେ ବର୍ତ୍ତି ପାରିବା ସେ ବିଷୟରେ ଆପଣମାନଙ୍କୁ ନିଶ୍ଚୟ କହିବି, କିନ୍ତୁ ବର୍ତ୍ତମାନ ଆପଣଙ୍କୁ ପ୍ରଥମେ ଶୁଣେଇ ଦିଏ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍।

ଆମ ପରଚେସ୍ କୁ ଆମ ଲାଇଫ୍ କୁ ଆମ ଜୀବନକୁ ବହୁତ ସୁନ୍ଦର କରିବା ପାଇଁ ଯେତେବେଳେ ଆମେ କିଛି ଗୋଟେ ଚିନ୍ତା କରୁଛେ, ସେତେବେଳେ ଏଇସବୁ ଟିକେ ଟିକେ ବିଶେଷ ଧ୍ୟାନ ଦେବାକୁ ପଡିବ ଅନଲାଇନ୍ ସପିଂ ଉପରେ। ତାହା କରିପାରିଲେ ଆମର ସପିଂ ଆହୁରି ବହୁତ ବଢିଆ ହେଇପାରିବ, ରହିବନି କୌଣସି ଭୟ। ସେଇ ବିଷୟରେ ଆଜି ଆମେ କଥା ହଉଛେ ଯେ ଅନଲାଇନ୍ରେ ସପିଂ ଯଦି କରୁଛନ୍ତି ଆପଣ, କୋଉ କୋଉ ଜିନିଷ ପ୍ରତି ଟିକେ ଧ୍ୟାନ ଦେବା ପାଇଁ ପଡିବ। ୱେଲକମ୍ ବ୍ୟାକ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଅଛି ଆପଣଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ ଆପଣଙ୍କ ସାଙ୍ଗରେ। ଅନଲାଇନ୍ ସପିଂ ସମୟରେ ସବୁଠାରୁ ବଡ଼ ବିଶେଷ କଥା ଯୋଉଟାକୁ ଆପଣମାନେ ସବୁଠୁ ଆଗେ ଧ୍ୟାନ ଦେବାର ଆବଶ୍ୟକତା ରହିଛି, ସେ ହେଉଛି ଆପଣ ଯେତେବେଳେ ବି କିଛି କିଣୁଛନ୍ତି, କିଛି ପରଚେସ୍ କରୁଛନ୍ତି ଅନଲାଇନ୍ରେ, ସବୁବେଳେ ଟ୍ରାଏ କରନ୍ତୁ ବିଶ୍ୱାସଯୋଗ୍ୟ ଲୋକପ୍ରିୟ ପ୍ରତିଷ୍ଠିତ ୱେବ୍ସାଇଟ୍ ବା ଆପ୍ଲିକେସନ୍ସକୁ ହିଁ ବାଛିବା ପାଇଁ, ଯାହା ବିଷୟରେ ଖବରକାଗଜ ହଉ, ରେଡିଓ ହଉ, ଟିଭି ହଉ, ଆପଣମାନେ ନିରନ୍ତର ବିଜ୍ଞାପନ ଦେଖୁଛନ୍ତି, ଆପଣଙ୍କର ନିକଟରେ ବହୁ ପରିଚିତ ଫ୍ରେଣ୍ଡ ସର୍କଲରେ ବହୁତ ଲୋକମାନେ ସେଇ ୱେବ୍ସାଇଟ୍ରୁ ସଫଳ ଭାବରେ କିଣିଛନ୍ତି, ସେ ଆପ୍ଲିକେସନ୍ରୁ ସଫଳ ଭାବରେ କିଣିଛନ୍ତି ଏବଂ ଅନେକ ଦିନ ଧରି ସେ ୱେବ୍ସାଇଟ୍ ବା ସେ ଆପ୍ଲିକେସନ୍ ଭଲ ଭାବରେ କାମ କରୁଛି ଆମର ଦେଶରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ୱେବ୍ସାଇଟ୍ରେ URL HTTP ଡବଲ୍ ହାସ୍, ୟାକୁ ଦେଖିବା ପାଇଁ ଜମା ଭୁଲନ୍ତୁନି।

ହଁ କେମ୍ ଏଗେନ୍ ଆପଣମାନେ ଅଛନ୍ତି ମ୍ୟୁଜିକାଲ ହମସଫର ସହିତ ଶୁଭ ସକାଳରେ ଆଜି ମୁଁ ଆପଣମାନଙ୍କୁ କହୁଛି ଯେ ଅନଲାଇନ୍ ସପିଂ ସମୟରେ କେମିତି ଆପଣ ଟିକେ ଧ୍ୟାନ ଦେଇପାରିବେ କାରଣ ଅନଲାଇନ୍ ସପିଂ ଆପଣମାନେ ବହୁତ ଯଦି କରୁଛନ୍ତି ତାହେଲେ ନିଶ୍ଚୟ ଭାବରେ ମୋ କଥାକୁ ଟିକେ ମନ ଦେଇକି ଆଜି ଶୁଣନ୍ତୁ ୟେସ୍ କହୁଥିଲି ଆର୍ଥିକ କ୍ଷତି ବା ଆର୍ଥିକ କ୍ଷେତ୍ରରେ କେମିତି କ୍ଷତିକୁ ରୋକିପାରିବେ ସେଥିପ୍ରତି କେମିତି ଧ୍ୟାନ ଦେଇପାରିବେ ତା ବିଷୟରେ ଆପଣମାନଙ୍କୁ କହିବି ଗୀତ ପୂର୍ବରୁ କହିକି ଯାଇଥିଲି ଅନଲାଇନ୍ ସପିଂରେ ଆଉ ଗୋଟିଏ ସାବଧାନତା ଯାହା ଆପଣଙ୍କ ଆର୍ଥିକ କ୍ଷତିକୁ ରୋକିପାରିବ ସେ ହେଉଛି କୌଣସି ଅଜ୍ଞାତ ଲିଙ୍କ ଉପରେ କ୍ଲିକ୍ କେବେ ହେଲେ କରନ୍ତୁନି ନିଜର କ୍ରେଡିଟ୍ ବା ଡେବିଟ୍ କାର୍ଡ ସାହାଯ୍ୟରେ ସପିଂ କରିପାରିବେ କିନ୍ତୁ ଓଟିପି କେବେ ହେଲେ କାହାରିକୁ ସେୟାର କରିବେନି କୌଣସି ଅଜ୍ଞାତ କଲ୍ ଯଦି ଆସୁଛି କୌଣସି ପ୍ରଡକ୍ଟକୁ ଆପଣଙ୍କର ଅର୍ଡର କରିବା ପାଇଁ ଯଦି କେହି କଲ୍ କରିକି କହୁଛନ୍ତି ଯେ ଆପଣ କଲ୍ କଲେ ଆପଣଙ୍କର ଏ ଅର୍ଡରଟି ବୁକ୍ ହେବ ବା ସମଥିଙ୍ଗ ଲାଇକ୍ ଦ୍ୟାଟ୍ ସେଥିପାଇଁ ଆପଣମାନେ ଟ୍ରାଏ କରନ୍ତୁ ତାକୁ ଆଭଏଡ୍ କରିବା ପାଇଁ ଏବଂ ଯଦି ସେମାନେ କହୁଛନ୍ତି ଯେ ଗୋଟେ ଓଟିପି ଆପଣଙ୍କ ନମ୍ବରକୁ ଆମେ ଛାଡ଼ୁଛୁ ଏବଂ ସେ ଓଟିପିଟି ଆମକୁ ଜଣାନ୍ତୁ ତାପରେ ଆପଣଙ୍କର ପ୍ରଡକ୍ଟର ଅର୍ଡର ପ୍ଲେସ୍ ହେବ ବା ଅର୍ଡରଟି ପ୍ଲେସ୍ ହେବ ସେଥିପାଇଁ ଆପଣମାନେ କେବେ ବି ତାକୁ ପ୍ରଶୟ ଦେବେନି ସେଥିପ୍ରତି କେବେ ବି ଇଣ୍ଟରେଷ୍ଟେଡ୍ ହୁଅନ୍ତୁ ନାହିଁ ବ୍ୟାଙ୍କ ଡିଟେଲ୍ସ ଯଥାସମ୍ଭବ ସୁରକ୍ଷିତ ରଖନ୍ତୁ ଏବଂ ଚେଷ୍ଟା କରନ୍ତୁ ପ୍ରାୟତଃ କ୍ୟାସ୍ ଅନ୍ ଡେଲିଭରି କରିବା ପାଇଁ କୌଣସି ଗୋଟେ ସପିଂ ଆପଣ କରୁଛନ୍ତି କୌଣସି ଜିନିଷ ଏବଂ ସେଥିରେ କ୍ୟାସ୍ ଅନ୍ ଡେଲିଭରିର ଅପ୍ସନ୍ ଅଛି ସେତେବେଳେ ଆପଣ ଟ୍ରାଏ କରନ୍ତୁ ଯେ କ୍ୟାସ୍ ଅନ୍ ଡେଲିଭରି କରିବା ପାଇଁ ମାନେ ଆପଣମାନଙ୍କର ଯେଉଁ ଜିନିଷଟି ଆପଣମାନେ କିଣିବା ପାଇଁ ଚାହିଁଛନ୍ତି ସେ ଆପଣଙ୍କ ଘର ପାଖରେ ପହଞ୍ଚି ସାରିବା ପରେ ଯାଇ ଆପଣ ସେଇ କଥାର ପେମେଣ୍ଟଟି କରିବେ ବା ସେ ଜିନିଷ ପାଇଁ ଡେଲିଭରି ଏଜେଣ୍ଟକୁ ଡେଲିଭରି ବୟକୁ ପେମେଣ୍ଟଟି କରିବେ ତେବେ ପ୍ରଡକ୍ଟର ପ୍ୟାକେଜିଂଟିକୁ ନିଶ୍ଚିତ ଭାବରେ ତାଙ୍କ ଆଗରେ ଯଦି ସମ୍ଭବ ହେଉଛି ଖୋଲିକି ଦେଖିପାରିବେ ତାହା ମଧ୍ୟ କରିବା ପାଇଁ କେବେ ହେଲେ ଭୁଲିବେନି ଏବଂ ଆର୍ଥିକ କ୍ଷତିକୁ ଆଉ ଟିକେ ଯେଉଁ ଆପଣମାନଙ୍କର ସେଥିପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି ସେଥିରେ ଗୋଟେ ବହୁତ ବଡ଼ ଭୂମିକା ବର୍ତ୍ତମାନ ଗ୍ରହଣ କରୁଛି କିଏ ନା ସବୁ ସ୍ପେଶାଲ ଅଫର୍ସ ଗୁଡ଼ିକ ଆପଣଙ୍କୁ ଅନେକ ସମୟରେ ଏମିତି ଅପସନ୍ସ ଦିଆଯାଇଥିବ ଯେଉଁଥିରେ ଆପଣଙ୍କୁ ଲେଖା ହେଇଥିବ ଯେ ଏଇ ଅପସନ୍ସ ଅଛି ଏଇ ରିବେଟ୍ ଅଛି ବା ଏଇ ଫ୍ଲାଟ୍ ଅଫ୍ ଅଛି ଆପଣ ଏଇ ଜିନିଷରେ ଆପଣ ତୁରନ୍ତ କିଣିଦିଅନ୍ତୁ ଏଇ ଅପସନ୍ଟି ପଳେଇବ ଏଥିରେ ତଳେ ଗୋଟେ ଟାଇମର ଚାଲିଥିବ ସେ ଟାଇମରକୁ ଦେଖିକି ଆପଣ ମଧ୍ୟ ଏକ୍ସାଇଟେଡ୍ ହେଇଯିବେ ଯେ ବାସ୍ ଆଉ 2 ମିନିଟ୍ ଅଛି ବା 5 ମିନିଟ୍ ଅଛି ପ୍ରଡକ୍ଟ ମଧ୍ୟ ବହୁତ କମ୍ ଅଛି ସେଥିପାଇଁ ମୁଁ ଏ ପ୍ରଡକ୍ଟକୁ କିଣିନେବା ଉଚିତ କିନ୍ତୁ ସେଇଟା ଜମା କରନ୍ତୁ ନାହିଁ ଯଦି ବିଶ୍ୱାସଯୋଗ୍ୟ ଅଛି ସେ ଆପ୍ଲିକେସନ୍ ବା ୱେବସାଇଟ୍ ତେବେ ନିଶ୍ଚିତ ଭାବରେ ତାର ସେ ଅଫର୍ର ସମ୍ପୂର୍ଣ୍ଣ ବିବରଣୀ ଆପଣମାନେ ପାଇପାରିବେ ଏବଂ କେତେ ସମୟ ପର୍ଯ୍ୟନ୍ତ ସେ ଅଫର୍ଟି ଅଛି କେବଳ ଗୋଟିଏ ଦିନ ପାଇଁ ଅଛି ବା ଗୋଟିଏ ଗୋଟିଏ କିଛି ସମୟ ପିରିୟଡ୍ ପାଇଁ ସେ ଅଫର୍ ଅଛି ବା ସେ ଅଫର୍ଟି ବହୁତ ଦିନ ପର୍ଯ୍ୟନ୍ତ କଣ୍ଟିନ୍ୟୁ କରିବ ତାକୁ ପ୍ରଥମେ ଆପଣ ଭେରିଫାଏ କରନ୍ତୁ ତାପରେ ଯାଇକି ସେ ପ୍ରଡକ୍ଟକୁ କିଣିବା ପାଇଁ ଟ୍ରାଏ କରନ୍ତୁ ଯଦି ଏହିସବୁ ଜିନିଷ ପ୍ରତି ଆପଣମାନେ ଟିକେ ଟିକେ ଧ୍ୟାନ ଦେବେ ତେବେ ଦେଖିବେ ଆପଣଙ୍କର ଅନଲାଇନ୍ ସପିଂଟି ଆହୁରି ସୁନ୍ଦର ହୋଇପାରିବ ଏବଂ କେବେ ହେଲେ ବି ଆପଣ ଅନଲାଇନ୍ ସପିଂରେ ଠକେଇର ଶିକାର ହେବେ ନାହିଁ କିନ୍ତୁ ବର୍ତ୍ତମାନ ଆପଣମାନେ ଯେହେତୁ ମୋ ସହିତ ଅଛନ୍ତି ଆପଣମାନଙ୍କୁ ଆଉ ଡରର କଥା ନୁହଁ ମ୍ୟୁଜିକ୍ର କଥା କହିବି ମାନେ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଅରିଜିତ ସିଂଙ୍କ କଣ୍ଠରେ ଆପଣମାନଙ୍କ ପାଇଁ ଆପଣଙ୍କ ମର୍ଣ୍ଣିଂକୁ ଆଉ ଟିକେ ସ୍ପେଶାଲ କରିବା ପାଇଁ ସୁରିଲା କରିବା ପାଇଁ ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ଦିଲ୍ ସେ ଦିଲ୍ ତାକ୍

ୱେଲକମ୍ ବ୍ୟାକ୍ ସାଥୀ। ଆମେ ଅନେକ ସମୟରେ ଦେଖୁ ଯେ ଏଇ ଯୋଉ ପ୍ରଡକ୍ଟ ଗୁଡ଼ିକରୁ ବର୍ତ୍ତମାନ ଫେକ୍ ୱେବସାଇଟ୍ସ ମାନେ ବା ଯୋଉମାନେ ସ୍କାମ୍ କରିବା ପାଇଁ ଟ୍ରାଏ କରନ୍ତି ପ୍ରାୟତଃ ସେମାନେ ସବୁ ଏଆଇର ୟୁଜ୍ କରିକି ବହୁତ ଗୁଡ଼ିକ ଫେକ୍ ପୋଷ୍ଟର୍ସ କରିଦେଉଛନ୍ତି। ସେଇ ପ୍ରଡକ୍ଟକୁ ଆଉ ଟିକେ ସୁନ୍ଦର ଭାବରେ ପ୍ରେଜେଣ୍ଟ କରିବା ପାଇଁ, ଆପଣଙ୍କର ଟିକେ ବିଶ୍ୱାସ ଭାଜନ ହେବା ପାଇଁ ସେମାନେ ଏଆଇର ବ୍ୟବହାର କରିକି ମଧ୍ୟ ଅନେକ ସମୟରେ ବହୁତ ବହୁତ ଲୋଭନୀୟ ଅଫର୍ସ ବା ପ୍ରାଇସ୍କୁ ହଠାତ୍ ଅବିଶ୍ୱସନୀୟ ଭାବରେ ଡ୍ରପ୍ କରିଦେବେ, ଯାହାଫଳରେ କି ଯେଉଁମାନେ ଟିକେ ସଚେତନ ନୁହନ୍ତି, ଯେଉଁମାନେ ଟିକେ ଏ ବିଷୟରେ ଜାଣିନାହାନ୍ତି, ସେମାନେ ନିଶ୍ଚିତ ଭାବରେ ସ୍କାମ୍ ହେବାର ସମ୍ଭାବନା ବହୁତ ଅଧିକ ରହିଯାଇଛି। ତେବେ ସେସବୁ ସ୍କାମ୍ରୁ ବଞ୍ଚିବା ପାଇଁ ଆପଣମାନେ କ'ଣ କରିବେ, ନିର୍ଭରଯୋଗ୍ୟ ଆପ୍ଲିକେସନ୍ ବା ୱେବସାଇଟ୍ର କଷ୍ଟମର୍ କେୟାର୍କୁ କଲ୍ କରିପାରିବେ, ନହେଲେ ଅଫର୍ସର ସର୍ତ୍ତ ବା ଅଫର୍ସର ସମୟକୁ ଅନୁଧ୍ୟାନ ଭଲ ଭାବରେ କରିବେ। ଯଦି ବହୁତ ଅବିଶ୍ୱସନୀୟ ଭାବରେ କମିଯାଇଛି ମୂଲ୍ୟଟି, ତେବେ ସେଥିଭିତରେ ଅନୁଧ୍ୟାନ କରନ୍ତୁ, ୱେବସାଇଟ୍ର କଷ୍ଟମର କେୟାର ନମ୍ବରରେ ଯୋଗାଯୋଗ କରିକି ପଚାରିପାରିବେ ଏବଂ ସବୁବେଳେ କିଣିବା ସମୟରେ ରିଟର୍ଣ୍ଣ ପଲିସିକୁ ଭଲ ଭାବରେ ପଢ଼ନ୍ତୁ ବା ବୁଝନ୍ତୁ। ଟ୍ରାଏ କରନ୍ତୁ ଯେ ଏଇ ଯେଉଁ ପ୍ରଡକ୍ଟଟି ଆପଣ କିଣିଛନ୍ତି ତାର ରିଟର୍ଣ୍ଣ ଯେମିତି ସମ୍ପୃକ୍ତ ୱେବସାଇଟ୍ ବା ଆପ୍ଲିକେସନ୍ସ ସେ ଫ୍ୟାସିଲିଟି ଆପଣଙ୍କୁ ଦେଇଥିବ। ଅନଲାଇନ୍ ସପିଂର ଆଉ ଗୋଟିଏ ବହୁତ ବଡ଼ ଆହ୍ୱାନ ହେଉଛି ଥାର୍ଡ ପାର୍ଟି ଆପ୍ସ ବା ବିଭିନ୍ନ ଫେକ୍ ସ୍କାମ୍ ଆପ୍ ଆପ୍ଲିକେସନ୍ ଯାହାର ଡୁପ୍ଲିକେଟ୍ ଆପ୍ଲିକେସନ୍ ବା ସେ ଡୁପ୍ଲିକେଟ୍ ଆପ୍ଲିକେସନ୍ରୁ ଡୁପ୍ଲିକେଟ୍ ୱେବସାଇଟ୍ସରୁ ଆପଣମାନେ ମେସେଜ୍ ବା ତାର ଇନଫର୍ମେସନ୍ ଆପଣମାନେ ପାଇଯାଉଛନ୍ତି, ତାଙ୍କ ପାଖରୁ ନୋଟିଫିକେସନ୍ ଆସିଯାଉଛି ଯାହାକୁ ଆପଣ ଅରିଜିନାଲ୍ ୱେବସାଇଟ୍ ବା ଅରିଜିନାଲ୍ ଆପ୍ଲିକେସନ୍ ବୋଲି ଭାବୁଛନ୍ତି ଏବଂ ସେଥିରେ ଯାଇକି ନିଜର ଆକ୍ଟିଭିଟିଜ୍କୁ କରୁଛନ୍ତି, ଯାହାଫଳରେ ଆପଣମାନଙ୍କର ଫୋନ୍ରେ ଥିବା ସମସ୍ତ ଡାଟା ମଧ୍ୟ ସେଇ ସମ୍ପୃକ୍ତ ଆପ୍ଲିକେସନ୍ ବା ଯିଏ ତାକୁ ଚଲାଉଛି, ଯିଏ ତାକୁ ଡେଭଲପ୍ କରିଛି ତା ପାଖକୁ ଯାଇ ପଳାଉଛି। ସେ ଗୋଟେ ବହୁତ ବଡ଼ ପ୍ରୋବ୍ଲେମ୍ ଆପଣମାନଙ୍କ ପାଇଁ ଫ୍ୟୁଚର୍ରେ ହେଇପାରେ। କିଣିବା ସମୟରେ ନିଜର ପର୍ସନାଲ୍ ମେଲ୍ ଆଇଡି ବା କୌଣସି ପର୍ସନାଲ୍ ଡାଟାକୁ କେବେ ହେଲେ ବି ସେୟାର କରନ୍ତୁ ନାହିଁ। ମେଲ୍ ଆଇଡି ତ ଆପଣଙ୍କର କନେକ୍ଟ ହେଇକି ଅଛି, କନେକ୍ଟ ହେଇକି ଯେଉଁ ମେଲ୍ ଆଇଡି ଅଛି ସେ ମେଲ୍ ଆଇଡିରେ ଆପଣ କିଣୁଛନ୍ତି, କିନ୍ତୁ ତା ସହିତ କୌଣସି ପର୍ସନାଲ୍ ଡାଟା ଆପଣଙ୍କ ଫୋନ୍ରେ ବା ପର୍ସନାଲ୍ ଫଟୋଜ୍ ଯଦି କୌଣସି ଆପ୍ଲିକେସନ୍ ମାଗୁଛନ୍ତି ଆପଣଙ୍କର କୌଣସି ଜିନିଷକୁ ବେଟର ୱେରେ ପ୍ରେଜେଣ୍ଟ କରିକି ଆପଣଙ୍କୁ ଦେଖାଇବା ପାଇଁ, ଧରିନିଅନ୍ତୁ ଆପଣ ଗୋଟେ ଡ୍ରେସ୍ କିଣୁଛନ୍ତି ଏବଂ କୌଣସି ଆପ୍ଲିକେସନ୍ ଆଜିକାଲି ଆପଣମାନଙ୍କୁ ଚାହୁଁଛି ଯେ ଆପଣମାନଙ୍କର ଗୋଟେ ଫଟୋଜ୍ ଦିଆଯାଉ ଏବଂ ସେ ଫଟୋଜ୍ରେ ଆପଣ କେମିତି ଦିଶିବେ ସେ ଡ୍ରେସ୍କୁ ପିନ୍ଧିଲେ ବା ସେଇ ସାମଗ୍ରୀକୁ ୟୁଜ୍ କଲେ, ବ୍ୟବହାର କଲେ, ଧରିଲେ, ଆପଣ ସେମିତି ସେ ଫଟୋକୁ ଏଡିଟ୍ କରିକି ସେମାନେ ଆପଣଙ୍କୁ ଦେଇଦେବେ ବୋଲି ଆପଣଙ୍କର ଫଟୋ ସେମାନେ ମାଗନ୍ତି। ସେ ସମୟରେ ଆପଣମାନେ ଟ୍ରାଏ କରନ୍ତୁ ଆପଣମାନଙ୍କ ଫଟୋ ନ ସେୟାର କରିବା ପାଇଁ। ଡିଜିଟାଲ୍ ଦୁନିଆରେ ଆପଣ ସବୁବେଳେ ଯେତେ ଅପଡେଟ୍ ହେବେ ସେତେ ସ୍କାମ୍ ବା ଠକାମିର ବଞ୍ଚିପାରିବେ, କିନ୍ତୁ ଯେତେ ଅପଡେଟ୍ ହେଲେ ମଧ୍ୟ ସ୍କାମ୍ ଯେଉଁମାନେ କରୁଛନ୍ତି, ଅସାଧୁ ଲୋକମାନେ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ

ନୂଆ ନୂଆ କୌଶଳ ସବୁବେଳେ ବାହାର କରୁଛନ୍ତି, ସେଥିପାଇଁ ଆପଣମାନେ ଟିକେ ସେଥିପାଇଁ ଅପଡେଟେଡ୍ ରହିବାର ଆବଶ୍ୟକତା ଅଛି। ଏସବୁକୁ ପ୍ରତିହତ କରିବାର ସବୁଠାରୁ ବଡ଼ ରାସ୍ତା ହେଉଛି ଆମର ସଚେତନତା। ଟିଭି, ନ୍ୟୁଜ୍ ପେପର୍ସ, ରେଡିଓ ମାନଙ୍କରେ ଅନେକ ସେଥିପ୍ରତି ଗଣମାଧ୍ୟମଗୁଡ଼ିକରେ ଆପଣମାନଙ୍କୁ ସୁରକ୍ଷିତ ସଚେତନ କରିବା ପାଇଁ ଅନେକ କଥା ଆପଣମାନେ ଦେଖିପାରୁଥିବେ, ସେଥିପ୍ରତି ଟିକେ ସଚେତନ ହୁଅନ୍ତୁ, ଶୁଣନ୍ତୁ, ଅବଗତ ରହିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଅବଗତ କରାଇବା ପାଇଁ ମଧ୍ୟ ଚେଷ୍ଟା କରନ୍ତୁ ଆପଣଙ୍କର ଆଖପାଖରେ ଯେଉଁମାନେ ଅଛନ୍ତି, ଯେଉଁମାନେ ଟିକେ ସ୍ମାର୍ଟଫୋନ୍ ୟୁଜ୍ କରିକି ମଧ୍ୟ ସେହି ହିସାବରେ ଯୁଗ ସହିତ ସ୍ମାର୍ଟ ନ ହୋଇପାରିଛନ୍ତି, ସେମାନଙ୍କୁ ଟ୍ରାଏ କରନ୍ତୁ ଜିନିଷ, ଛୋଟ ଛୋଟ ଜିନିଷ ଶିଖାଇବା ପାଇଁ। କେବଳ ନିଜ ନୁହେଁ, ନିଜର ପ୍ରିୟଜନ, ସାଙ୍ଗସାଥି ସମସ୍ତଙ୍କୁ ମଧ୍ୟ କୁହନ୍ତୁ ଯେ ସେମାନେ ମଧ୍ୟ ଏହି କାମ କରିବେ, ଏବଂ ସମସ୍ତଙ୍କୁ ଯଦି ଆମେ ସମସ୍ତେ ଟିକେ ଟିକେ ଏ ବିଷୟରେ ଇନ୍ଫର୍ମେସନ୍ ସେୟାର କରିବା, ତାହେଲେ ଅନ୍ଲାଇନ୍ ସପିଂ ସମୟରେ ଯେଉଁ ସବୁ ସାବଧାନତା ଆମେମାନେ ଗ୍ରହଣ କରିବାର କଥା ସମସ୍ତେ ଗ୍ରହଣ କରିପାରିବେ ଏବଂ ଖୁସିରେ ଅନ୍ଲାଇନ୍ରେ ଆରାମରେ ବିନା ଚିନ୍ତାରେ ଆମେମାନେ ସପିଂ କରିପାରିବା। ଏ କଥା ପ୍ରତି ଧ୍ୟାନ ଦେବେ ଏବଂ ଏହି ସୁନ୍ଦର ନୋଟ୍ ସହିତ, ଏହି ବ୍ୟୁଟିଫୁଲ୍ ଟ୍ରାକ୍ ସହିତ ଶୁଭ ସକାଳକୁ ୱାଇଣ୍ଡ ଅପ୍ କରିବାର ଟାଇମ୍ ହେଇଗଲାଣି। ପ୍ଲେ କରିଦେଉଛି ଏ ବ୍ୟୁଟିଫୁଲ୍ ଟ୍ରାକ୍, ଶୁଣୁଥାନ୍ତୁ, ଷ୍ଟେ ଟ୍ୟୁନ୍ଡ।

0: ସାଥୀ ତାହେଲେ ଏବେ ଚାଲନ୍ତୁ କଥା ହେବା
1: ଆଉ ଶୁଣିବା
0: ଆପଣଙ୍କ ପସନ୍ଦର ଗୀତ।
1: ହ୍ୟାଲୋ ମୋ ପସନ୍ଦ, କିଏ କହୁଛନ୍ତି?
2: ନମସ୍କାର, ମୁଁ ପ୍ରସନ୍ନ କୁମାର ସାହୁ କହୁଛି, ବାଙ୍କି ତୁଳସୀ ସ୍କୁଲ।
1: ପ୍ରସନ୍ନ କୁମାର ସାହୁ ତୁଳସୀପୁରରୁ କହୁଛନ୍ତି?
2: ଆଜ୍ଞା।
1: ନମସ୍କାର, କେମିତି ଅଛନ୍ତି?
2: ଭଲ ଅଛି।
1: ଆଉ ଏତେ ଦିନ ହେଲା ଫୋନ କରିନଥିଲେ, ଭୁଲି ଯାଇଥିଲେ କି ଆମକୁ?
2: ଫୋନ କରିଥିଲେ, ତିନିଟା ଫୋନ ଲଗାଉଥିଲୁ, ଗୋଟେ ଫୋନ ଲାଗିଲା, ସେ ତା ବସ୍ ଲାଗିଗଲା, ଆଉ ସେ ଫୋନଟା ନେଇଗଲା, ଅଧାରେ କିଛି କଥାବାର୍ତ୍ତା କରିହେଲାନି ଆପଣଙ୍କ ସହିତ।
1: ବର୍ତ୍ତମାନ କୁହନ୍ତୁ କଣ କରୁଛନ୍ତି ଆପଣ?
2: ଆଜ୍ଞା, ସେ ଦୋକାନରେ ବସିଥାଉ, ଦୋକାନ ଖୋଲିଛି।
1: ଆମର ଟିକେ ଶ୍ରୋତାମାନେ ଜାଣିବାକୁ ଚାହିଁବେ କୋଉ ଦୋକାନ କରିଛନ୍ତି? ଖାଇବା ଜିନିଷ ବି ମିଳିବ, ପଢିବା ଜିନିଷ ବି ମିଳିବ ନା?
2: ଗାଉଁଲି ଅଞ୍ଚଳ, ତମେ ସବୁ ମିଶା କରିବା ନହେଲେ ଚାଲିବ।
1: ଆଉ ଆପଣଙ୍କର ଯୋଉ ଦୋକାନଟି ଚାଲୁଛି, ତା ବ୍ୟତୀତ ଆପଣଙ୍କର ଆଉ କଣ ଅଛି?
2: ବାପାଙ୍କର ଯୋଉ ଜମ୍ବାଡି ଅଛି, ତାକୁ ଟିକେ ବୁଝାବୁଝି କରୁଛି।
1: ଦୋକାନଟି ଏଠି ଭଲ ଚାଲିଛି?
2: ନାଇଁ, ସେମିତି ସକାଳେ ବନ୍ଦ ହଉଛି, ମୁଁ ତ ଏଇ ସେବା କାମରେ ବୁଲୁଛି। ପରିବେଶ ଉପରେ ବିଭିନ୍ନ
1: ଆପଣ ଗଛ ଲଗେଇବା ଉପରେ ବେଶୀ ପ୍ରାଧାନ୍ୟ ଦିଅନ୍ତି?
2: ଗଛ ବୃକ୍ଷ, ତାପରେ ଆମର ଗୋ ସେବା ଉପରେ କାର୍ଯ୍ୟକ୍ରମ ଚଲେଇଛି, ସେ ସବୁ ଗୋଶାଳା ପରିଚାଳନା ପାଇଁ ଇଏ ସଂସ୍କୃତି ସବୁଥିରେ ଅଛି। ଆଉ
1: ବହୁତ ଭଲ କାମରେ ତ ଆପଣ ଅଛନ୍ତି, ଆପଣ ସବୁ ଗୋଟେ ଟିମ୍ ହେଇକି କାମ କରୁଛନ୍ତି ବୋଧେ?
2: ନାଇଁ, ପ୍ରଥମେ ମୁଁ କରୁଥିଲି ଆସି 30-35 ବର୍ଷ ଏକେଲା, ଏବେ ପ୍ରକୃତି ବନ୍ଧୁ ସଂଗଠନ କରିଛି ତୁଳସୀପୁରରେ, ସମସ୍ତଙ୍କୁ ନେଇକି କାମ କରୁଛି।
1: ଆପଣ ତ ଅନେକ ପୁରସ୍କାର ମଧ୍ୟ ସେଥିପାଇଁ ପାଇଛନ୍ତି, ସମ୍ମାନିତ ହେଇଛନ୍ତି ପ୍ରକୃତି ବନ୍ଧୁ ହିସାବରେ?
2: ପ୍ରକୃତି ବନ୍ଧୁ, ଜୟଦେବ ସମ୍ମାନ, ବିଭିନ୍ନ ପ୍ରୋଗ୍ରାମ ବହୁତ ପାଇବାରେ କିଛି ନାହିଁ, କିନ୍ତୁ ଗଭର୍ଣ୍ଣମେଣ୍ଟ ତରଫରୁ କହୁଛି ସାହାଯ୍ୟ ସହାନୁଭୂତି ମିଳୁନି, କାର୍ଯ୍ୟକ୍ରମ କରିବା ପାଇଁ ଯଦି ଉତ୍ସାହ ପ୍ରେରଣା ଯୋଗାଇ ଦିଅନ୍ତି, ମୁଁ ବହୁତ କିଛି
1: ଆମେ ଭାବୁଛୁ ଆମ କାର୍ଯ୍ୟକ୍ରମ ଦ୍ୱାରା ଯଦି ସରକାରଙ୍କ ପାଖରେ ଆପଣଙ୍କ କଥା ପହଞ୍ଚି ପାରିବ, ଆପଣ ଯୋଉ କାର୍ଯ୍ୟକ୍ରମ କରୁଛନ୍ତି ସେଥିରେ ଗଭର୍ଣ୍ଣମେଣ୍ଟର ସହାୟକ ମିଳିପାରିବ, ତାହେଲେ ଆମେ ଭାବିବୁ ଯେ ଆମ କାର୍ଯ୍ୟକ୍ରମ ଦ୍ୱାରା କାହାର କିଛି ଗୋଟେ ଲାଭ ହେଲା,
2: ଏଇଟା ତ ଭଲ ହୁଅନ୍ତା।
1: ପର୍ଟିକୁଲାରଲି ଆପଣ କହନ୍ତୁ କଣ କରୁଛନ୍ତି ଆଉ କଣ ସାହାଯ୍ୟ ଗଭର୍ଣ୍ଣମେଣ୍ଟ ଆଶା କରୁଛନ୍ତି?
2: ଗଭର୍ଣ୍ଣମେଣ୍ଟ ମୁଁ କିଛି ଚାହିଁନି କେବେ ଗଭର୍ଣ୍ଣମେଣ୍ଟ ହାତ ପତେ, କିନ୍ତୁ କାର୍ଯ୍ୟକ୍ରମ କରିବା ପାଇଁ ମୋ ପାଖରେ କିଛି ଅର୍ଥ ନାହିଁ, ବିଭିନ୍ନ କାର୍ଯ୍ୟକ୍ରମ ହଜାର ହଜାର ଲୋକ ଜମୁଛନ୍ତି, କାର୍ଯ୍ୟକ୍ରମ ହେଉଛି ପରିବେଶ ବଞ୍ଚିଲେ ପୃଥିବୀ ବଞ୍ଚିବ, ତା ଉପରେ ତିନି ଚାରିଟା ପ୍ରୋଗ୍ରାମ କରୁଛି, ଗୋଟେ ଅଛି ଆସନ୍ନ ପ୍ରଳୟରୁ ମୁକ୍ତି ପାଇଁ ବୃକ୍ଷ ପଶୁପକ୍ଷୀ ମାଟିମାକୁ ରକ୍ଷା କର, ଦ୍ୱିତୀୟରେ ଅଛି ଆମେ ଯୁଦ୍ଧ ଚାହୁଁନା ଚାହୁଁ ଶାନ୍ତିର ଜୀବନ, ଆଉ ଗୋଟେ ମୋର କାର୍ଯ୍ୟକ୍ରମ ଥିଲା ସେଟା ହେଉଛି ରାତି ପାଇଲେ ଆମ ଗାଁରେ ପ୍ରଳୟ ଆସେ, ଏଇ ତିନିଟା ସବଜେକ୍ଟ ଉପରେ ପରିବେଶ ଉପରେ ସବୁ କାର୍ଯ୍ୟକ୍ରମ, ବୁଲି ବୁଲି ମୁଁ ସବୁବେଳେ ଭିକ୍ଷା କୋଉଠି ମାଗୁଛି, କୋଉଠି କାର୍ଯ୍ୟକ୍ରମ ଟିକେ ନାଚ ଗୀତ କରିକି କହୁଛି, ଯୁଆଡେ ବହୁତ ଲୋକ ଜମୁଛନ୍ତି ଯୋଉ ପ୍ରୋଗ୍ରାମ ସେଠି ବି କରୁଛି, ନେଇକି ସମ୍ମାନ ପତ୍ର ମୋର ଦରକାର ନାହିଁ, ମୋ ପାଇଁ ଅନେକ ସାର୍ଟିଫିକେଟ ଅଛି, କଣ ଲାଭ ଅଛି? କାର୍ଯ୍ୟକ୍ରମ ମୋର କିଛି ନାହିଁ, ଅସହାୟ ବ୍ୟକ୍ତିକୁ ଘର ଖଣ୍ଡି ଅଛି, ଚଳିବା ପାଇଁ ବହୁତ ଅସୁବିଧା, ତେଣୁ ତା ଭିତରେ ମୁଁ ପିଲାବେଳୁ କାମ କରିଚାଲିଛି, ସେବା କାମରେ ପୁରା ସମ୍ପୂର୍ଣ୍ଣ ନିୟୋଜିତ କରିଛି।
1: ଆପଣଙ୍କର ଏତେ ସୁନ୍ଦର ଚିନ୍ତା, କିନ୍ତୁ କିଛି ଯଦି ସହାୟତା ମିଳନ୍ତା ସରକାରଙ୍କ ତରଫରୁ, ଆପଣ ଆଉ ଟିକେ ଆଗେଇ ଯାଆନ୍ତେ, ସେବାକୁ ଆଉ ଟିକେ ବଢେଇ ପାରନ୍ତେ, ମାନେ ପରିବେଶକୁ ସୁରକ୍ଷା ଦେଇପାରନ୍ତେ। ଆପଣଙ୍କ ଚିନ୍ତାଧାରା ବହୁତ ଭଲ ଅଛି, କିନ୍ତୁ ଆପଣଙ୍କୁ ସେଇ ଅନୁସାରେ ସହାୟତାଟା ମିଳିପାରୁନି।
2: ଶୁଣନ୍ତୁ, ଏମିତି ଅନେକ ମୋ ପରି ଲୋକ ଅଛି, ଚିନ୍ତାଧାରା ବହୁତ ଗୁଡ ଅଛି, ସବୁ ଧ୍ୟାନ କରିଛନ୍ତି, ପ୍ରତି ମୁହୂର୍ତ୍ତ ସେ ଧ୍ୟାନ କରିଛନ୍ତି, ତାକୁ କେହି ଅନାନ୍ତି।
1: ଯୋଉଠି ଘର ଚଳିବାଟା କଷ୍ଟକର ହେଇପଡେ, ସବୁ କାମ କରିପାରିବ, ସେଥିପାଇଁ ତ ନିଶ୍ଚୟ ସରକାରଙ୍କର ଦାୟିତ୍ୱ ରହିବା ଦରକାର, ପ୍ରଶାସନର ଦାୟିତ୍ୱ ରହିବା ଦରକାର ଏବଂ ସାହାଯ୍ୟ କରିବା ଦରକାର।
2: ଆପଣ ମାଧ୍ୟମରେ କହୁଛି ପ୍ରଶାସନ କୌଣସି ବ୍ୟବସ୍ଥା ନାହିଁ, ଅନେକ କାମ କରିପାରୁନି ଦେଶ ପାଇଁ, ଦେଶ ପାଇଁ ଅନେକ ଜୀବନ ଆମେ ଦେଇପାରୁ, କିନ୍ତୁ ଆମ କେହି ଚିହ୍ନି ପାରୁନାହାନ୍ତି।
1: ପରିବେଶକୁ ପ୍ରକୃତିକୁ ରକ୍ଷା କରିବା ପାଇଁ ବିଭିନ୍ନ ହେଡ୍ରେ ପଇସା ଆସେ ଜିଲ୍ଲାମାନଙ୍କୁ, ଆମେ ଆଶା କରୁଛୁ ଭଗବାନ ଆପଣଙ୍କୁ ସହାୟ ହୁଅନ୍ତୁ, କୌଣସି ପ୍ରକାର ଗୋଟେ ବାଟ ଖୋଲି ଯାଉ,
3: ଯେଉଁଥିରେ କି ଆପଣ ପରିବେଶ କଲ୍ୟାଣ ଉପଯୋଗୀ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେଇଟା କରିପାରନ୍ତୁ ଆଗକୁ,
1: ତାହେଲେ ଯାଇ କିଛି ହେଇପାରିବ। ତେବେ ଆପଣଙ୍କର ଘରେ ସବୁ ଆଉ କିଏ ଅଛନ୍ତି ଟିକେ କହିଦିଅନ୍ତୁ ଶ୍ରୋତା ବନ୍ଧୁ ମାନଙ୍କୁ?
2: ବିଶେଷ ଅଛନ୍ତି ଶାନ୍ତିଲତା ସାହୁ, ଝିଅ ବାହା ହେଇଯାଇଛନ୍ତି, ଦୁଇ ଝିଅ ଏବେ, ଆଉ ଗୋଟେ ପୁଅ ଦଶମରେ ବର୍ତ୍ତମାନ ପଢୁଛି, ଆଉ ରୁଦ୍ର ନାରାୟଣ ସାହୁ।
1: ଆପଣ ତ ଆଦର୍ଶ ବିବାହ କରିଥିଲେ ଝିଅର?
2: ହଁ, ସବୁଗୁଡା କାର୍ଯ୍ୟକ୍ରମ ନୀତି ନିୟମରେ କରେ, ସେଥିରେ ପ୍ରଶଂସିତ ହୁଏ ସଦାବେଳେ, ବହୁତ ପରିବର୍ତ୍ତନ କରିପାରୁଛି, ଦୋଷ ରହିଛି ମୋ ପିଲାବେଳେ, ମୁଁ ଜନ୍ମରୁ ଯିଏ ହାଣ୍ଡିକାପ ଥିଲେ ମୁଁ କେବେ ପ୍ରଶଂସା ଦେଲି, ଯୋଉଥିରେ ତମେ ସବୁଥିରେ ଜିତିବାର ସକ୍ଷମ ପାଖରେ ଅଛି।
1: ଆପଣ ସବୁ ଭଲ କାମ କରୁଛନ୍ତି ସତ, ଭଲ କାମ ସହିତ ଅଶାନ୍ତି ମନୋଭାବ

0: ଖାନ୍ତୁ ନାହିଁ, ପଜିଟିଭ ଭାବନ୍ତୁ, ପଜିଟିଭ ହବ।
1: ମୋ ଇଚ୍ଛା ଅଛି ମୁଁ ରାତି ଦିନ ଚବିଶ ଘଣ୍ଟା କଟିକି କଣ କରିଦେଇପାରନ୍ତି, କିନ୍ତୁ ଆଉ ଯେ ପ୍ରୋତ୍ସାହନ ମିଳନ୍ତା କି ଗୋଟେ କୁଆଡେ ଗୋଟେ ଗଭର୍ଣ୍ଣମେଣ୍ଟ କିଛି ମିଳନ୍ତା ନାହିଁ କାର୍ଯ୍ୟକ୍ରମ ତମେ ଭାଗ୍ୟ ନେଇକି ଯାଇ କର।
0: ହବ ହବ,
2: ସେଇ ଅନୁସାରେ ଆପଣଙ୍କୁ ଚେଷ୍ଟା ବି ଆହୁରି କରିବାକୁ ପଡିବ,
0: ଯେମିତି ହେଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ।
1: ଯେମିତି କାହାକୁ ଯାଇକି ହାଁ ଯେ ହାତରେ କିଛି ମୁଁ ମାଗିନି ଜୀବନୀ ମାଗିଥିଲେ ତ ମୁଁ ପାଠ ପଢିଛି ବହୁତ।
2: ଯଦି କରିବାକୁ ଚାହାନ୍ତି ତାହେଲେ କାହାକୁ ଯାଇ କିଛି କହିବାକୁ ପଡିବ, ଯଦି ନ କହିବେ ତାହେଲେ ଆପଣ ଯେତିକି କରିବାକୁ ଚେଷ୍ଟାରେ ଆପଣ କରିପାରୁଛନ୍ତି ସେତିକି କରନ୍ତୁ। ଆଉ ଆପଣ ଯଦି କିଛି କାହା କହିବେନି, କେହି ଆଜିକାଲି ଆଣିକି ହାତରେ ଦେଇଯିବେନି।
0: ଯଦି ଅନ୍ୟମାନଙ୍କ ପାଇଁ ମୁଁ ଭଗବାନଙ୍କୁ ଡାକିଲି ମୋତେ ବେଶୀ ଫଳ ମିଳିବ, ସମାଜ ପାଇଁ ପ୍ରକୃତି ପାଇଁ ମାଗିବେ ହାତ ପାତିବେ କଣ ହେଲା ସେଥିରୁ, ସେଟା ବି ତ ଗୋଟେ ସୋସିଆଲ ୱାର୍କ ହେଲା।
1: ଲୋକଙ୍କ ପାଖରେ ବାକି ମୁଁ ବହୁତ କରିବି, କିନ୍ତୁ ଗଭର୍ଣ୍ଣମେଣ୍ଟ ଆଗରେ ମୁଁ କୌଣସି ମୋର ହାଣ୍ଡିକାର୍ଡ ପଇସା ବି ଆଣୁନଥିଲି।
2: ତ ଆମେ ଯଦି ସମସ୍ତେ ଆମର ଯେତିକି ଅଧିକାର ଅଛି ଆମର ଯେତିକି ପାଇବାର ଅଛି ସେତିକି ଯଦି ଆମେ ନିଜେ ନ ଜାଣିବା ନିଜେ ନ କରିବା ତାହେଲେ ଅନ୍ୟ ଲୋକମାନଙ୍କୁ କହିକି କିଛି ଲାଭ ନାହିଁ।
1: ଠିକ ଅଛି, ମୁଁ ଗଭର୍ଣ୍ଣମେଣ୍ଟରେ ମୋ ହାରାସମେଣ୍ଟ ହେଇଛି ଯୋଉଟା ଗଭର୍ଣ୍ଣମେଣ୍ଟ ମୁଁ ଚାହୁଁନି।
0: ଯାହା କହୁଛନ୍ତି ଆପଣ ନିଜେ ନିଜ ଅନୁଭୂତି ନିଜର ଅଭିଜ୍ଞତା ଭୋଗିଛନ୍ତି ଯାହା ଆପଣ ସେଇ ଅନୁସାରେ କଣ କହୁଛନ୍ତି, ଆମେ ଚାହୁଁଛୁ ଯେ ଆପଣ ଆଉ ଥରେ ଚେଷ୍ଟା କରନ୍ତୁ। ହବ,
1: ଦୁଇ ଅପାଙ୍କର ସହାନୁଭୂତି ରହିଲେ ମୋ ପ୍ରତି ଦୟା ରହିଲେ ନିଶ୍ଚିନ୍ତ ମୁଁ ଆଗିବି ଆହୁରି।
0: କହିଦିଅନ୍ତୁ ଆଜି କଣ ଗୀତ ଶୁଣିବେ ମୋ ପସନ୍ଦରୁ।
1: ମହମ୍ମଦ ରଫିଙ୍କର ଗୋଟେ ଭଲ ଦେଶାତ୍ମକ ଗୀତ ଦିଅନ୍ତୁ।
0: ଠିକ ଅଛି, ଶୁଣେଇ ଦଉଛୁ ଏ ସୁନ୍ଦର ଗୀତଟି ଆପଣଙ୍କୁ।
1: ନମସ୍କାର,
0: ନମସ୍କାର।
3: नफरत की

0: ଲେଖି ପଠାଇଲି ମନ କଥା ମୋର ଏ ସମ୍ପର୍କର ସୂତ୍ର
1: ଭାବିବନି ମାତ୍ର ଚିଠିଟିଏ ସାଥି ଇ ପ୍ରୀତିପୂର୍ଣ୍ଣ ପତ୍ର
0: ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡାରୁ। ମା ହାତରନ୍ଧା ସତେକି ନିର୍ମାଲ୍ୟ ମହମହ ବାସୁ ଥାଇ ଛଅ ତିରଣକୁ ନ ଭଜା ସତେ ଭଳି ଭଳି ବାଢି ଦେଇ
1: ହାତରେ ତାହାର କିଜାଦୁ ରହିଛି ସବୁ ଲାଗି ରୁଚିକର ଖାଇବାକୁ ସତେ ଅମୃତ ଲାଗଇ ମା ହାତରନ୍ଧା ମୋର।
0: ମାଛ ବେସର ଦହିକାଞ୍ଜି ପୁଣି ଶାଗ ମୁଗ ଭେଣ୍ଡି ଭଜା ମାଛ ଚଡ଼ଚଡ଼ି ଆଳୁ ପୁଆ ଆହା ଖାଇବାକୁ ଲାଗେ ମଜା।
1: ବଡ଼ିଚୁରା ସାଥେ ଆମ୍ବ ଚଟଣି ଆଳୁ ସାରୁ ବାଇଗଣ କଦଳୀ ମଞ୍ଜାକୁ ଭଣ୍ଡା ତରକାରୀ ସଜନା ଛୁଇଁ ରନ୍ଧନ
0: ଚକୁଳି ଆରିସା କାକରା ଚିତଉ ମଣ୍ଡା ଓ ଗଇଁଠା ପିଠା ଓଷା ବାରବ୍ରତ ପୁନେଇ ପରବ ଖାଇବାକୁ ଲାଗେ ମିଠା।
1: ରୋଷେଇ ଘରର ଗୃହଲକ୍ଷ୍ମୀ ମା ଅନ୍ନଦାତ୍ରୀ ଅନ୍ନପୂର୍ଣ୍ଣା ପେଟ ଜାଣି ମା ପରଶି ଦିଅଇ ସତେ କିବା ଅନନ୍ୟା।
0: ମା ହାତରନ୍ଧା ସାତ୍ତ୍ୱିକ ଆହାର ପୁଷ୍ଟିକର ରୁଚିକର ସ୍ୱାସ୍ଥ୍ୟ ପାଇଁ ହିତ ଅତି ଉପାଦେୟ ନଥାଏ ରୋଗକୁ ଡର। ଲେଖିଛନ୍ତି ଡକ୍ଟର ଶାନ୍ତନୁ କୁମାର ନାୟକ ଅଧ୍ୟକ୍ଷ ରିଜିଓନାଲ କଲେଜ ରାମବାଗ ଯାଜପୁର।
1: ତୁମ କଥା କାନ ଡେରି ଶୁଣେ
0: ତୁମ ଗୀତ ମନ ଭରି ଶୁଣେ
1: କାହିଁକି କେଜାଣି ବେଶୀ ଭଲ ଲାଗେ କୃଷ୍ଣଚୂଡା ଫୁଲ ପରି ଲାଲ ଦିଶେ
0: ଲାଗେ ଯେମିତି ତୁମେ କୋଇଲିର କଣ୍ଠ ଆମ୍ବ ଡାଳରେ କୁହୁ କୁହୁ ଶବ୍ଦ ପରି ତୁମେ ଗାଇଯାଅ ଅବିଳମ୍ବେ।
1: ସମାଜର ସଚେତନତାର ବାର୍ତ୍ତା ମୁଁ ସବୁ ଟିକିନିକି ଶୁଣେ
0: ଲେଖି ପକାଏ ପୋଷ୍ଟ କାର୍ଡରେ ତୁମେ ଦେଇଥିବା ଅନେକ ଉପଦେଶ ଅକ୍ଷରେ ଅକ୍ଷରେ ପାଳନ କରେ।
1: ତୁମ ପାଖେ ଚାବିକାଠି ଚେତନାର ତୁମେ ଅଟ ମହାନ ତୁମ ବିନା ସବୁ ଅନ୍ଧାର।
0: କେବଳ ମୁଁ ନୁହେଁ ସଭିଏ ଶ୍ରୋତା ମନ ଭରି ଉପଭୋଗ କରନ୍ତି କରିବେ କେବଳ ରେଡିଓର ମୋ ପସନ୍ଦକୁ
1: କେବଳ ରେଡିଓର ମୋ ପସନ୍ଦକୁ।

0: ଲେଖିଛନ୍ତି ଅବିନାଶ ଦାସ ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ।
1: ଜୀବନ ପଥରେ ଅନୁଭୂତ ହୁଏ ଅନ୍ଧକାର ଆଉ ଆଲୋକ, ଅନ୍ଧକାର ବାଧା ଉପୁଜାଇଥାଏ ପଥପ୍ରଦର୍ଶକ ଆଲୋକ।
0: ରାତ୍ରିରାଣୀ ଅନ୍ଧକାରକୁ ଆଣଇ ଦିବସ ସୂରୁଜ ଆଲୋକ, ରାତ୍ର ଅନ୍ଧକାର ଦୂରେଇବା ପାଇଁ ଆମେ ଜାଳିଥାଉ ପ୍ରଦୀପ।
1: ଆଦିମ ମାନବ ପାଇଥିଲା ଖାଲି ପଥର ଘଷାର ଛଲକ, ସେହି ଛଲକରେ ଡାଳପତ୍ର ଚାଳି କରୁଥିଲା କାମ ଅନେକ।
0: ସମୟ କ୍ରମରେ ଆବିଷ୍କୃତ ହେଲା ଡିବିରି ଲଣ୍ଠନ ଦୀପକ, ବିନା ଇନ୍ଧନରେ ଦେଇ ନ ପାରିଲେ ଏତିନି ହେ ତାକୁ ପ୍ରକାଶ।
1: ନୂତନ ମାନବ ଧୀରେ ଧୀରେ କଲା ବିଜ୍ଞାନ ପାଠର ପ୍ରୟୋଗ, ଜଳଜ ତାପଜ ବିଦ୍ୟୁତ ଉପଯାଇ ପ୍ରକାଶିତ କଲା ଗୋଲକ।
0: ଆଜିର ମାନବ ଚେଷ୍ଟିତ ଅଟଇ ସୌରଶକ୍ତି କରି ପ୍ରୟୋଗ, ବିଦ୍ୟୁତ ସଙ୍କଟ ଦୂରେଇବା ସହ ଜାଳିବ ଉଜ୍ଜଳ ଆଲୋକ।
1: ସାରମର୍ମ ହେଲା ଅନ୍ଧାର ଆଲୁଅ ବାହ୍ୟ ଜଗତର ଛଟକ, ଅନ୍ତର ଭିତରେ ଜ୍ଞାନ ଲୋକ ଜାଳି ହେବା ଅମୃତର ପଥିକ।
0: ଲେଖିଛନ୍ତି ରାମଚନ୍ଦ୍ର ସାହୁ ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ।
1: ଜୟ ସତ୍ୟନାରାୟଣ କୃପାର ସାଗର, ଅନନ୍ତ କୋଟି ପ୍ରଣାମ ଘେନନ୍ତୁ ମୋହର।
0: ପତିତ ପାବନ ବାନା ଶୋଭା ନୀଳ ଚକ୍ରରେ, ଉଡୁଥିବ ଦେଖୁଥିବି ସଦାବିନୀ ନେତ୍ରରେ, ଯୁଗେ ଯୁଗେ ଭଗବାନ ତୁମ୍ଭେ ଭକତର, ଅନନ୍ତ କୋଟି ପ୍ରଣାମ ଘେନନ୍ତୁ ମୋହର।
1: ଭାବ ବିଭୋରରେ ନାଚି ନାଚି ପଡ଼ତାଣ୍ଡରେ, ଜୟ ଜଗନ୍ନାଥ ନାମ ଗାଉଥିବି ତୁଣ୍ଡରେ, ଜୟ ରାମକୃଷ୍ଣ ହରି ଜୟ ଶ୍ୟାମ ସୁନ୍ଦର, ଅନନ୍ତ କୋଟି ପ୍ରଣାମ ଘେନନ୍ତୁ ମୋହର।
0: ତୁମ୍ଭେ ମାତା ପିତା ବନ୍ଧୁ ତୁମ୍ଭେ ସଖା ସୋଦର, ପ୍ରଭୁ ତୁମ୍ଭ କୃପା ବିନା ଚୌଦିକ ଅନ୍ଧାର, ମାରିପାର ତାରିପାର ସବୁ ତୁମ୍ଭ ବିଚାର, ଅନନ୍ତ କୋଟି ପ୍ରଣାମ ଘେନନ୍ତୁ ମୋହର।
1: ଜୀବନ ପ୍ରଭୁଙ୍କ ଖେଳ ଦେହ ମାଟି କଣ୍ଢେଇ, ମାଟିରେ ମିଶିବ ଦିନେ କିବା ନେବି ମୁଣ୍ଡେଇ, ନାମ ରସଠାରୁ ଆଉ କିଛି ନୁହେଁ ମଧୁର, ଅନନ୍ତ କୋଟି ପ୍ରଣାମ ଘେନନ୍ତୁ ମୋହର।
0: ନାମ ମହାମନ୍ତ୍ର ସାର ତୁଚ୍ଛ ଧନ ସମ୍ପତ୍ତି, ଜାଣିଛି ମୁଁ ତୁମ ବିନା ନାହିଁ କତି ମୁକତି, ହୃଦୟକୁ କରିଛି ମୁଁ ଦେବତାର ମନ୍ଦିର,

0: ଲେଖିଛନ୍ତି ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ।
1: ମାର ଋଣକୁ କିଏ ବୁଝିବ କେହି ସୁଝିପାରି ନାହିଁ, ମାର ସ୍ନେହ ମଧୁର ବଚନ ସବୁ ଦୁଃଖ ଯାଏ ଭୁଲି।
0: ଜନ୍ମ ଠାରୁ ତ ବଡ଼ ହେବା ଯାଏ ମାର ଆଦର ଥାଏ, ଖାଇ ନଥିଲେ ବି ଖୋଇ ଦେଉଥାଏ ମା ଠାରୁ ବଳି କିଏ।
1: ପ୍ରଥମ ଗୁରୁ ମା ହିଁ ଶିଖାଏ ଭାଷାର ଅକ୍ଷର ସବୁ, ତାପରେ ଗୁରୁ ଶିଖାଇ ଦିଅନ୍ତି ପାଠର ବିଷୟ ବସ୍ତୁ।
0: ଲେଖିଛନ୍ତି ସଂଯୁକ୍ତା ଦାସ, ଗୋପବନ୍ଧୁ ସମବାୟ ନଗର, LIG 26, ଜଗତପୁର କଟକରୁ।
1: ଅତି ଆପଣାର ଦୁଇ ଅପା ମୋର ଧନ୍ୟବାଦ ଓ ପ୍ରଣାମ ଦିଏ ବାରବାର।
0: ବହୁ କଷ୍ଟ ଦିଏ ସୂର୍ଯ୍ୟଙ୍କର ନିଷ୍ଠୁର ଆଘାତ, କଷ୍ଟ ଦୂର କରେ ମୋ ପସନ୍ଦର ଗୀତ।
1: ମୋ ପସନ୍ଦ ବଗିଚାରେ ଦୁଇଟି କୋଇଲି ଉଡ଼ି ଉଡ଼ି ମନକୁ କିଣି ନିଅନ୍ତି ଖାଲି।
0: ଉପଦେଶ ଦିଅନ୍ତି ସେ ବାପା ମା ପରି, ଅପାଙ୍କ ମଙ୍ଗଳ ମନାସେ ପ୍ରଭୁପାଦ ଧରି।

0: ସାଥୀ, ଆପଣ ବି ଯଦି ଏମିତି ନିଜ ମନର କଥା ଆମ ସହିତ ବାଣ୍ଟିବାକୁ ଚାହୁଁଛନ୍ତି
1: ଆଉ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି, ତାହେଲେ ଆମକୁ କଲ୍ କରନ୍ତୁ।
0: ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 06712303149।
1: 06712303149 ଏଇଟି ଆମର ଫୋନ୍ ନମ୍ବର।
0: ପ୍ରତ୍ୟେକ ଶୁକ୍ରବାର ଦିନ 12 ଗୋଟାଏ ପର୍ଯ୍ୟନ୍ତ କଲ୍ କରିବାର ସମୟ,
1: ଭୁଲିବେନି ସାଥୀ, ନିଶ୍ଚୟ କଲ୍ କରିବେ।
0: କେତେ ଅଧୁରା ଲାଗେ ନା ଯେତେବେଳେ ଆକାଶରେ ଜହ୍ନ ନଥାଏ।
1: ଠିକ ଯେମିତି ଏ ଜୀବନଟା ଅଧୁରା ଲାଗେ ଯେତେବେଳେ ତମେ ନଥାଏ।

0: ସାଥୀ, ଆଜି ତ ସମୟ କହିଲାଣି, ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ,
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ
0: ଓନ୍ଲି ଅନ୍
1: AIR FM ରେନ୍ବୋ କଟକ
0: ଦିଲ୍ ସେ ଦିଲ୍ ତକ୍ରେ।

0: ଘର ଆସେ ପରି କୁହୁକ ବାଡ଼ିରେ ଗୋଟିଏ ସ୍ପର୍ଶରେ ସବୁ ଦୁଃଖ ଦିଏ ହରି। ସେଇ ରୂପା କାଠି ଆଉ ସୁନା କାଠିର ଜାଦୁର କଥା ଜେଜେମା ଯେତେବେଳେ କହେ, ଶୁଣ ମାଣିକ ଶୁଣ ମୋର ଧନ। ରାଜା ପୁଅ ଗଲା ଚଢ଼ି ସୁନା କାଠି ଛୁଆଁଇ ଜୁଆଇଁ ଦେଲା ସେ ରାଜକୁମାରୀ କୁକୁଡ଼ି। ନୀଳ ଆକାଶରେ ସେ ମେଘର ଘରର କଥା, ଫୁଲ ବଗିଚାରେ ପଳିମାନଙ୍କର ଖେଳର କଥା, ଜୁଳୁଜୁଳିଆ ପୋକ ସାଥେ ମୁକୁଟ ତାଙ୍କର ଚମକି ଶୁଣିଲି ଜହ୍ନର କିରଣ ସାଥେ ସେସବୁ କଥା ଯେତେବେଳେ ମନେ ପଡ଼ିଯାଏ ଆଜି ଲାଗେ ଯେମିତି ସମୟଟା ପୁଣି ଥରେ ଅଟକି ଯାଉଛି କି। ସାଥୀ, ଆଜି ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ ଟପିକ୍ ହିଁ ସେମିତି କିଛି, କାରଣ ଆଜି ଇଣ୍ଟରନ୍ୟାସନାଲ୍ ଫ୍ୟାରି ଡେ ଏବଂ ପରି ରାଇଜର କାହାଣୀ ଆପଣମାନେ କେତେ ଶୁଣିଛନ୍ତି ଏବଂ କାହା ପାଖରୁ ଶୁଣିଛନ୍ତି ଏଇ ପରି ରାଇଜର କାହାଣୀ ବା ସୁନ୍ଦର ସୁନ୍ଦର ଗପ ଆପଣଙ୍କର ଛୋଟବେଳେ ବା ଏବେ ମଧ୍ୟ ଶୁଣୁଛନ୍ତି କି ଏସବୁ ଗପ, ତାହେଲେ କିଏ ସେ ବ୍ୟକ୍ତି ଯିଏ ଆପଣଙ୍କୁ ଶୁଣାନ୍ତି ଆଉ ହଜେଇ ଦିଅନ୍ତି ସେ ପରିଡାଇଜର କାହାଣୀରେ, ଆଉ ସେ ସବୁ ସ୍ମୃତି ଆପଣଙ୍କର ଛାତି ତଳେ ଏବେ ବି ସେମିତି କଏଦ ହେଇକି ରହିଛି। ଜଣାନ୍ତୁ ଆମକୁ କଲ୍ କରିକି 0671230353। କିଏ ଶୁଣାଉଥିଲେ ଆପଣଙ୍କୁ ସବୁଠୁ ଅଧିକ କାହାଣୀ ସେହି ପରିଡାଇଜର କାହାଣୀ ବା କେତେ କେତେ ରାଜାଘର କାହାଣୀ କିଏ ଶୁଣୁଥିଲେ ସେଥି ଆପଣଙ୍କୁ, ଆଉ କେମିତି ଶୁଣାଉଥିଲେ, କେମିତି ଥିଲା ତାଙ୍କର ଅନ୍ଦାଜ, ସେ ସବୁ କଥା ଆପଣଙ୍କର ଆଜି ମନେ ପଡ଼େ ନା ନାହିଁ। ଏବଂ ଗୋଟିଏ ପିଢ଼ି ବର୍ତ୍ତମାନ ଆଉ ଗୋଟିଏ ପିଢ଼ି ପାଖରେ ସେ କଥା ସବୁ ପହଞ୍ଚି ପାରୁଛି କି ନାହିଁ। ଆଜି ଯାଇଛି ଗୋଟେ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ସିଏ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ବିଶ୍ୱଜିତ ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ।
0: ଗୁଡ୍ ମର୍ଣ୍ଣିଂ ଭାଇ, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ ଟିକେ ପରିଚୟ ଦେଇ ଦିଅନ୍ତୁ।
1: ଭାଇ ଆଭାସ ଅନ୍ କହୁଛି, ଟାଟା ଷ୍ଟିଲ୍ ପ୍ଲାଣ୍ଟ।
0: ଆଭାସ ଭାଇ ନମସ୍କାର, କେମିତି ଅଛନ୍ତି ଆପଣ? ଇଣ୍ଟରନ୍ୟାସନାଲ ଫ୍ୟାରି ଡେ ମାନେ ପରିଡାଇଜର କାହାଣୀ କଥା, ଆପଣଙ୍କୁ କିଏ ପରିଡାଇଜର କାହାଣୀ ଶୁଣାଉଥିଲେ ଆଉ କେତେ ଆପଣ ଶୁଣିଛନ୍ତି, କେତେ ସାଥିରେ ହଜିଛନ୍ତି?
1: ଯାହା ବି ମାନେ ପିଲାଦିନର ବୁଢୀମା ଯେ ଯିବା ଛୋଟବେଳେ ଆମେ ଛୋଟ ଛୋଟ ହେଇଥାଉ ସେତେବେଳେ ଆଗରୁ ସେ ଅଭିନୟ କରିଦେଉ, ସେ ଆମକୁ ବାହାର ଦେଇକି ମାନେ ରାଜକୁମାର ଗପ ନହେଲେ ବିକ୍ରମ ବେତାଳ ଗପ ବହୁତ ପେତାତ୍ମକ ବେଶୀ ଭୂତ କଥା କହିକି ଆମକୁ କେମିତି ଡରେଇ ଦେବେ, ଆମେ ଡର ଭୟରେ ବି ଖାଦ୍ୟ ଖାଇଦେଉ ଅବୁଝା ହେଇକି। ସେଇ ଟାଇମରେ ବୁଢୀମା ବହୁତ ପାଖରେ ବସେଇକି ଗୋଟିଏ ଗୋଟିଏ ରାଜକୁମାରୀ ଗପ, ରାଜକୁମାର ଗପ ଆଉ ଛୋଟ ଛୋଟ ମାନେ ଏ ଯୋଉ ଛୋଟ ଛୋଟ ଛୁଆଙ୍କ ଗପ ବହୁତ ମଜା ଥାଏ, ତାର ବି ବୁଢୀ ମାନଙ୍କ କଥା ଶୁଣିବାକୁ ଆମେ ଯେତେ ଆଗ୍ରହ ହଉ ତାର ବି ସେ ବାହାରେ ବୁଲେଇକି ଆମକୁ ଖାଇବାକୁ ରେଡି ବି କରିଦିଅନ୍ତି।
0: ମାନେ ଆପଣ ପରିଡାଇଜର କାହାଣୀ ଶୁଣି ଏସବୁ ଭୂତ ଫିତ ଗପ ଶୁଣିକି ଖାଇ ଦିଅନ୍ତି ସୁନା ପିଲା ଭଳିଆ, ନାଇଁ କି?
1: ଆଜ୍ଞା,
0: ତାହେଲେ ଆପଣଙ୍କର ବୁଢୀ ମାଙ୍କ ପାଖରୁ ଆପଣ ବହୁତ କାହାଣୀ ଶୁଣିଛନ୍ତି।
1: ବୁଢୀ ମାଙ୍କ ସେମିତି ମାମୁଁ ଘରେ ଆଇମା, ସେ ମାମୁଁ ଆଇମା କୁହନ୍ତି, ସିଏ ବି ଆମକୁ ଆହୁରି ଅଧ୍ୟକ୍ଷ ହେଲେ ବି କଥାରେ ଯେମିତି ହେଲେ
0: ବଢିଆ କଥା। ଆଭାସ ଭାଇ ଆପଣ କେବେ ହେଲେ ସୁଯୋଗ ପାଇଛନ୍ତି କାହାକୁ ଗୋଟେ ଷ୍ଟୋରି ଶୁଣେଇବା ପାଇଁ ବା ଏମିତି କାହାଣୀ ସବୁ ଶୁଣେଇବା ପାଇଁ?
1: ବହୁତ ବହୁତ ଆମର ସାଙ୍ଗସାଥି ଫ୍ରେଣ୍ଡ ମାନଙ୍କୁ, ମୋର ଛୋଟ ଛୋଟ ପିଲାମାନଙ୍କ ଘରକୁ ଗଲେ ଗାଁ ଯିବି, କେବେ ଛୋଟ ଛୋଟ ପିଲା ଯିବେ ତାଙ୍କୁ ବି କିଛି ବି ଭୂତ ହଉ ପେତ ହଉ ଗୋଟେ ବାହାରେ ଯାଇକି ଗୋଟେ ଷ୍ଟୋରି ତାଙ୍କୁ କହିଲେ ସେମାନଙ୍କୁ ମଜା ବି ନିଅନ୍ତି।
0: ବାଃ ବହୁତ ବଢିଆ, ଆପଣ ଏମିତି ସମସ୍ତଙ୍କୁ ଟିକେ ଟିକେ ଷ୍ଟୋରି ଯାହା ଶୁଣିଛନ୍ତି ଭଲ ଭଲ ଷ୍ଟୋରି ଶୁଣାଉଥାନ୍ତୁ ଗୋଟେ ପିଢ଼ିରୁ ଆଉ ଗୋଟେ ପିଢ଼ି ପାଖରୁ ଏ କଥା ଯାଉ। ବହୁତ ବହୁତ ଧନ୍ୟବାଦ ଆବାସ ଭାଇ କଲ୍ କଲେ, ରହିଲି, ନମସ୍କାର। ସାଥୀ ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ ଆଉ ଡାଏଲ କରନ୍ତୁ 0671230353 ଆଉ କଲ୍ କରିକି ଆମକୁ ଜଣେଇ ଦିଅନ୍ତୁ ଯେ ସେଇ ପରିଡାଇଜର କାହାଣୀରେ ଆପଣ ଯେତେବେଳେ ହଜି ଯାଉଥିଲେ ଆପଣଙ୍କୁ କିଏ ହଜେଇ ଦେଉଥିଲେ, କିଏ ସେଇ ବ୍ୟକ୍ତି ଯିଏ ଆପଣଙ୍କୁ ଶୁଣେଇଛନ୍ତି ଅନେକ ପରିଡାଇଜର କାହାଣୀ ଆଉ ହଜେଇ ଦେଇଛନ୍ତି ତା ଭିତରେ ଶିଖେଇଛନ୍ତି କିଛି କଥା ଏବଂ ଆପଣ ବର୍ତ୍ତମାନ ସେସବୁ କେମିତି ମନେ ପକାନ୍ତି? ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ।
2: ବିଜୟ କୁମାର ଦାସ, ସୌରୀ ମହାସିଂହପୁର, ବହୁଗ୍ରାମ, କଟକ।
0: ଆଜ୍ଞା ବିଜୟ ଭାଇ କେମିତି ଅଛନ୍ତି ପ୍ରଥମେ କୁହନ୍ତୁ?
2: ବିନ୍ଦାସ ବଢିଆ ଚୋଖା ଅଛି।
0: ଆପଣ ଆମକୁ ଶୁଣୁଛନ୍ତି ନିୟମିତ ଭାବେ ଆଉ ଶୁଣିକି କଲ୍ ଲଗେଇ ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ଫାଷ୍ଟ ଗୋଟେ ଥ୍ୟାଙ୍କ ୟୁ କହିଦେଉଛି। କଣ କହିବେ ଆପଣ, ପରିଡାଇଜର କାହାଣୀ ବିଜୟ ଭାଇ କାହା ପାଖରୁ ଶୁଣୁଥିଲେ?
2: ବୁଢୀମା ସବୁ ଶୁଣୁଥିଲେ, ବୁଢୀମା।
0: ଆଜ୍ଞା ବୁଢୀମା,
2: ବଡ ଲୋକଙ୍କ ସବୁ ଜୀବନୀ କୁହନ୍ତି।
0: ହଁ ହଁ,
2: ମଧୁବାବୁ ପଢିବୁ କାଳିଆ ଘୋଡା ଚଢିବୁ
0: ହଁ କାଳିଆ ଘୋଡା ଚଢିବୁ ମଧୁବାବୁ ସାଙ୍ଗେ ଲଢିବୁ ନାଇଁ କି

0: ମଧୁ ହଁ ଯେହେତୁ ଆମ ଘର ପାଖରେ ସତ୍ୟନାରାୟଣପୁର ସେଇଠି ପାଖରେ ସେଠି ମଧୁ ବାବୁଙ୍କ ସେଠି ଆମର ଇଏ ଜନ୍ମସ୍ଥାନ
1: ଆଜ୍ଞା
0: ବାପୁ ସବୁ କୁହନ୍ତି
1: ଆଚ୍ଛା ମାନେ ବାପା ଶୁଣାନ୍ତି ଆପଣଙ୍କୁ ସବୁ ମହାପୁରୁଷ ମାନଙ୍କର ଜୀବନୀ ସେମାନଙ୍କର ସବୁ ଛୋଟ ବେଳର କାମ ଛୋଟ ବେଳର କଥା ଶୁଣାନ୍ତି ଏବଂ
0: ଅବଦୁଲ କଲାମ
1: ହଁ
0: ମହାତ୍ମା ଗାନ୍ଧୀ ତାଙ୍କ ଜୀବନ ସବୁ ଶୁଣାନ୍ତି
1: ଏବଂ ଇଏ ବହୁତ ପ୍ରେରଣା ପ୍ରେରଣା ବି ଦିଏ ପିଲାମାନଙ୍କୁ ଛୋଟ ଛୋଟ ବୟସରେ ଯେତେବେଳେ ଥାଏ ଏବଂ ବୁଢୀ ମା ଶୁଣାନ୍ତି ପରିରାଇଜର କାହାଣୀ ସବୁ
0: ଲାଞ୍ଜ ଘାଟ ଲମ୍ବା ଖରାବେଳେ ଶୋଇପଡିବ ଭୂତ ଆସି ନେଇଯିବ
1: ଆଚ୍ଛା
0: ଛୁଆ ଖରା ଭାଇ ବୁଲୁଛନ୍ତି ନେଇଯିବେ
1: ଆଚ୍ଛା ଆପଣ ଆପଣ ଆପଣ ବିଜୟ ଭାଇ ଦୁଷ୍ଟ ଥିଲେ ନା ଏତେ ଦୁଷ୍ଟ ନଥିଲେ ଛୋଟବେଳେ
0: ନା ନା ଦୁଷ୍ଟ ନା ପ୍ରବଳ ଦୁଷ୍ଟ
1: ପ୍ରବଳ ଦୁଷ୍ଟ
0: ମାନେ ଦୁଷ୍ଟ ପ୍ରବଳ ମାଡ ନୁଚିକି ପଳେଇଯାଏ ଭିଡିଓ ଚାଲିଥିଲା ସବୁ
1: ଗାଁରେ
0: ମୁଁ ନୁଚିକି ସବୁ ପଳେଇଯାଏ ଛାତ ଡେଇଁକି ପଳେଇଯାଏ ଆଉ ଖରାବେଳେ ନଡ଼ିଆ ଗଛ ଚଢିଯିବି
1: ବାବାରେ ତା ମାନେ ଆପଣଙ୍କୁ ଆପଣଙ୍କ ପରିରାଇଜର କାହାଣୀ କଣ ଆପଣଙ୍କୁ ପରିରାଇଜର କାହାଣୀ ସବୁ ନିଜ ଆକ୍ଟିଭିଟିଜ ଭଳିଆ ଲାଗୁଥିବ ଆପଣ ସତ ମାନି ଦଉଥିବେ ନା
0: ଦୁଷ୍ଟ ମାନେ ମୁଁ ବଡ ଭଉଣୀ ଅଛି ତାକୁ ଛୁରୀ ପକେଇଦେଲି ଥରେ
1: ହେ ବାବରେ ମାନେ ଆପଣ ତ ମାନେ ପୁରା ବଡ ବଡ ଦୁଷ୍ଟାମି ସବୁ କରିଛନ୍ତି ବଡ ବଡ ଦୁଷ୍ଟାମି ସବୁ କରିଛନ୍ତି
0: ବଡ ବଡ ପ୍ରବଳ
1: ବହୁତ ଧନ୍ୟବାଦ ବିଜୟ ଭାଇ କଲ କଲେ ମନେ ପଡିଗଲା ଆପଣଙ୍କର ସବୁ ଛୋଟ ବେଳର କଥା ଆଚ୍ଛା ଆଚ୍ଛା ଆଚ୍ଛା ଠିକ ଅଛି ଭାଇ ବହୁତ ବହୁତ ବଢିଆ କଥା ସବୁ ମନେ ପଡିଗଲା ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ରହିଲି ଭାଇ ନମସ୍କାର
0: ଜୟ ଜଗନ୍ନାଥ
1: ଭାଇ ସାଧି ଆପଣ ମଧ୍ୟ କଲ୍ କରନ୍ତୁ ଆଉ ଜଣାନ୍ତୁ ସେଇ ସବୁ କାହାଣୀ ସେଥିରେ ଥାଏ ରାଜା ରାଣୀର ଗପ ସେଥିରେ ଥାଏ ପରି ରାଇଜର କଥା ସେଥିରେ ଥାଏ ପୁଣି ପିଲାମାନଙ୍କୁ ଟିକେ ଭୟ କରିବାର କଥା ଯଦି ପିଲାମାନେ ଟିକେ ଦୁଷ୍ଟ ହେଉଥାନ୍ତି ସେ କେମିତି ଶାସନ ହେଇପାରିବେ ଭଲ ଭାବରେ ଏବଂ ତା ସହିତ ପୁଣି ଥାଏ କେତେ ମହାପୁରୁଷମାନଙ୍କର ଜୀବନୀ ଯେଉଁମାନଙ୍କ ପାଖରୁ ଛୋଟ ପିଲାଟିଏ ପାଏ ଅନେକ ପ୍ରେରଣା ଜୀବନରେ କିଛି କରିବାର ଉଦ୍ଦେଶ୍ୟ ଏବଂ ଜୀବନକୁ ଗଢ଼ି ତୋଳିବାର ସଂକଳ୍ପ ଆସିଯାଇଛି ଆଉ ଗୋଟିଏ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ଆଜ୍ଞା ନମସ୍କାର କୁହନ୍ତୁ ଆଜ୍ଞା ପ୍ରକାଶ ଭାଇ କଣ କହିବେ ଆଜିର ଟପିକ ବିଷୟରେ ଆପଣଙ୍କୁ ପରି ରାଇଜର କାହାଣୀ ଛୋଟବେଳେ ସବୁ କିଏ ଶୁଣେଇଛନ୍ତି ଆଉ କେମିତି ଆପଣ ସେଥିରେ ହଜି ଯାଇଥିଲେ କଣ ସବୁ ସ୍ମୃତି ଅଛି
2: ମୋ ଜେଜେମା କହନ୍ତି ଜେଜେମା କୋଳରେ ଯେତେବେଳେ ମୁଁ ଛୋଟବେଳେ
1: ଆଜ୍ଞା
2: ଭଲ ଭଲ ଗପ ଭଲ ଲାଗେ
1: ଜେଜେମା ଆପଣଙ୍କର କୁହନ୍ତି ଆଚ୍ଛା
2: ଗୁଗୁ ବାବୁ ମୋ ଜେଜେମା କରି ମତେ ଭଲ ଲାଗେ
1: କଣ କଣ ଆଉଥରେ ଟିକେ କହିଲେ ଆପଣ ବର୍ତ୍ତମାନ କାହାକୁ ଷ୍ଟୋରି ଫୋରି ଶୁଣଉଛନ୍ତି ନା ନାହିଁ ସେ ଯୋଉ କାହାଣୀ ସବୁ ଶୁଣିଥିଲେ ଯୋଉ
2: ନା ମୁଁ ତ ଶୁଣେଇ
1: ଗପ ହଁ ବଢିଆ କଥା ଟିକେ କହିଲେ ଯେ ସମସ୍ତେ ବର୍ତ୍ତମାନ ଫୋନକୁ ଆପଣ ନେଇଛନ୍ତି
2: ସେଥିରେ ଯୋଉ ଛୋଟବେଳେ ଆମେ ଗପ ସବୁ ଭଲ ଲାଗେ ଆମେ ଶୁଣୁ
1: ବର୍ତ୍ତମାନ ତ ସମସ୍ତେ ଫୋନ ଧରି ଧରି ଶୋଇପଡୁଛନ୍ତି ମାନେ ସେ ସବୁ କାହାଣୀ ଶୁଣିଲା ମାନେ ମଧ୍ୟ ଆପଣ ନିଜେ ନିଜେ ଗୋଟେ ଇମାଜିନ୍ କରୁଥିବେ ସେ ଜିନିଷ ଗୁଡାକ ଯାହା ଯାହା ସବୁ ଘଟଣା ଘଟୁଛି ବଢିଆ କଥା କହିଲେ ସେ ଯୋଉ ମମତା ସେ ଯୋଉ ସ୍ନେହ ଏବଂ ତା ସହିତ ଏସବୁ କାହାଣୀ ମିଶିଗଲା ମାନେ ପୁରା ଗୋଟେ ବହୁତ ବଢିଆ ଏକ୍ସପିରିଏନ୍ସ ସେ ଏକ୍ସପିରିଏନ୍ସ ଆପଣ ନେଇଛନ୍ତି ଆଜି ଆମକୁ କଲ୍ କରିକି ଜଣେଇଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଭାଇ ସେଥି ସତରେ ସେଇ ଯୋଉ କାହାଣୀ ଭିତରେ ଥିବା ସେ ଯୋଉ ଭଲ ପାଇବା ସେ ଯୋଉ ଆବିଡତା ଏ ବର୍ତ୍ତମାନ ଆପଣମାନେ ସ୍ମାର୍ଟଫୋନରେ ହୁଏତ ସେସବୁ କାହାଣୀ ଶୁଣିଦେଇପାରନ୍ତି ବହୁତ ସୁନ୍ଦର ଭାବରେ କିନ୍ତୁ ତା ଭିତରେ ଯୋଉ ଇମାଜିନେସନ କରିବାର ଶକ୍ତି ଛୋଟ ପିଲାଟି ଭିତରେ ବଢି ବଢି ଯାଉଥାଏ ସେସବୁ କଥା ଯେତେବେଳେ ନିଜେ ଗୋଟେ କାହାଣୀ ଶୁଣିକି ଜଣେ ଆଖି ବନ୍ଦ କରିକି ନିଜେ ଭାବୁଥିବ ଯେ ଏମିତି ହେଇଥିବ ସେ ପରିଟା ଏମିତି ହେଇଥିବ ସେ ରାଜ୍ୟଟା ଏମିତି ହେଇଥିବ ସେ ରାଜକୁମାରୀ ତାର ଏକ୍ସପିରିଏନ୍ସ ଅଲଗା ଆସିଯାଇଛି ଆଉ ଗୋଟେ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର କିଏ କହୁଥିଲେ ଆଜ୍ଞା ନମସ୍କାର ନମସ୍କାର
3: ମୁଁ ରାଜେନ୍ଦ୍ର ନନା
1: ଆଜ୍ଞା ରାଜେନ୍ଦ୍ର ନନା ନମସ୍କାର ଶୁଭ ସକାଳ ଆପଣଙ୍କୁ କଣ କହିବେ ପରି ରାଇଜର କାହାଣୀ ଏବଂ ସେଇ ସବୁ ଭଲ ଭଲ କାହାଣୀ ଛୋଟବେଳେ ଆପଣଙ୍କୁ କିଏ ଶୁଣେଇଥିଲେ ଏବଂ ଆପଣ ଶୁଣେଇବାର ସୁଯୋଗ ପାଆନ୍ତି ନା ନାହିଁ କାହାକୁ
3: ଆଜ୍ଞା ମୁଁ ଗୋଟେ କାହାଣୀ ଆପଣଙ୍କୁ କହୁଛି
1: ଆଜ୍ଞା

0: ସୁକ ମାମୁନି କାହାଣୀ ଲେଖିଥିଲେ, ସୁକ ସାର ସଂହିତା ବହିକି ମୁଁ ପଢ଼ିଥିଲି।
1: ଆଜ୍ଞା ଆଜ୍ଞା।
0: କାହାଣୀ ହଉଛି ଚିତ୍ର ଦର୍ଶନ ରାଜା ଥିଲେ ପୂର୍ବ କାଳରେ, ଅଲଗା ଯୁଗରେ।
1: ଆଜ୍ଞା।
0: ରାଜାଙ୍କ ନାଁ ଚିତ୍ର ଦର୍ଶନ ରାଜା। ରାଜା ଖାଲି ଆକ୍ ଦେଖିବାକୁ ଭଲ ପାଆନ୍ତି, ଯିଏ ଆକ୍ କରିବେ ଭଲ ରାଜା ଦେଖିବେ। ଏମିତି ରାଜା ଆକ୍ ଦେଖି ଦେଖି ବାରଟା ରାଣୀ କରିଦେ, ଦ୍ୱାଦଶ ରାଣୀ କଲେ।
1: ଆଜ୍ଞା।
0: ରାଣୀ ମାନଙ୍କ ପାଖରେ ଖାଲି ବସିବେ ଗପିବେ, ଆଉ ଆକ୍ ଦେଖେଇଥିବେ ରାଜା, ତାଙ୍କୁ ସମସ୍ତେ ନମସ୍କାର କରୁଛନ୍ତି, ରାଜାଙ୍କ ମୁହଁରେ କେହି କହିପାରୁନାହାନ୍ତି।

0: ଯାଇକିରି ବାରଟା ରାଣୀ ପାଖରେ ବସି ଗପ କରୁଛନ୍ତି ତାଙ୍କର ଭଲ ମନ୍ଦ ଖାଇକିରି।
1: ଆଚ୍ଛା,
0: ସେଠୁ ଜଣେ ପ୍ରଜା ଥିଲେ, ପ୍ରଜା ତାଙ୍କର ତାଙ୍କ ପାଖରେ କିଛି ନାହିଁ, ସିଏ ଅନ୍ୟ ଲୋକମାନଙ୍କର ସବୁ ଏ ପରିସ୍ଥିତିକୁ ହୃଦୟଙ୍ଗମ କରି ବ୍ୟସ୍ତ ହେଲେ। ସେ ପ୍ରଜା କାହାକୁ ଜଳାଶ୍ରୟ ଦେଖେଇ ଦେଲେ, କାହାକୁ କୋଉଠି ଶାଗ ଅଛି, କୋଉଠି ଗଛର ପତ୍ର ଅଛି, ଏ ରାସ୍ତା ମାର୍ଗଦର୍ଶନ ଦେଖେଇ ଦେଲେ ପ୍ରଜାମାନଙ୍କୁ। ତମେ ଯାଇ ଏ ଜାଗାରୁ ପାଣି ଆଣ, ଏ ଜାଗାରୁ ଏ ଗଛର ପତ୍ର ଆଣି ଖାଇକିରି ବଞ୍ଚ, ଆଉ ବର୍ଷା ହେଲେ ପୁଣି ଧାନ ଶସ୍ୟ ସମଳା ହବ, ତମେ ଖାଇବ। ରାଜା କିନ୍ତୁ କିଛି ବୁଝୁନାହାନ୍ତି, ରାଜା ତାଙ୍କର ଖାଲି ଆ ଦେଖିକିରି ଗପ
1: କରୁଛନ୍ତି।
0: ସମୟ ଆସିଲା, ରାଜା ପ୍ରଜା ଦି ଜଣଙ୍କର ଏକାଦିନେ ମୃତ୍ୟୁ ହେଇଗଲା, ସେମ୍ ଟାଇମ୍ ସେମ୍ ଡେ। ରାଜା ପ୍ରଜା ଯେତେବେଳେ ମୃତ୍ୟୁ ହେଇଗଲା, ସେଠୁ ରାଜାଙ୍କ ପାଖକୁ ଆସିଲା ଗୋଟା ଜମର ରଥ, ସେଠୁ ପ୍ରଜାଙ୍କ ପାଖକୁ ଆସିଲା ଗୋଟା ସ୍ୱର୍ଗର ରଥ, ବୈକୁଣ୍ଠର ରଥ। ରାଜା ଯେଉଁ ଦେଖିଲେ, ରାଜା କହିଲେ, ହେ ମୁଁ ରାଜା, ମୁଁ କେତେ ପୂଜା କରିଛି, ମୁଁ କେତେ ହୋମ ଯଜ୍ଞ କରିଛି, ପଣ୍ଡିତ ମାନଙ୍କୁ ଡାକିକିରି କେତେ ଭଗବାନ ବିଷ୍ଣୁଙ୍କର ମନ୍ତ୍ର ଶୁଣିଛି, ମୋର ଇଏ ଭୁଲ ରଥ ଆସିଯାଇଛି, ମୋର ପିଙ୍ଗା ସେଇଠି ଆସିବା କଥା, ତା ପିଙ୍ଗା ଏଇଠି ଆସିବା କଥା।
1: ତାପରେ
0: ତମେ ଆଗେ ବସୁନା ସେଠିକି, ତାର ତମ ଖାତା ଦେଖାହେଲେ ଚିତ୍ରଗୁପ୍ତ, ତମର କଣ କି ରାଜା, ତମେ କଣ କରିଛ, ସେଠି ବାହାରିବ, ଏଠି କଣ ଆମ ସାଙ୍ଗରେ ଗପୁଛ, ସେଠି ଭିଡ଼ିକି ରାଜାକୁ ନେଇଗଲେ।
1: ସେଥିରେ
0: ରାଜା ଯେ ଗଲେ ସ୍ୱର୍ଗରେ, ତାଙ୍କର ଗୋଟେ ଥାନା ଅଛି, ଆଉ ଦି ଜଣ ଜାଗା ଯାଇକି ସେଠି ବସିଲେ, କିନ୍ତୁ ପ୍ରଜା ଯାଇକିରି ସୋଫା ସେଟ୍ ରେ ବସିକିରି ସ୍ୱର୍ଗର ପେପର ପଢିଲେ, ରାଜା ଯାଇକିରି ତଳେ ବସିକିରି ମଶା ବାଡ଼େଇଲେ। ରାଜା ମନେ ମନେ କହିଲି, ମୁଁ ତ ରାଜା, ମୁଁ ଉଚ୍ଚ ମାନବ, ନରଶ୍ରେଷ୍ଠ, ମୁଁ ନରମାନଙ୍କ ଭିତରେ ଶ୍ରେଷ୍ଠ, ମତେ ତ ବସିବା କଥା ସୋଫା ସିଟ୍ରେ ପେପର ଦେବା କଥା, ଇଏ କଣ ସୋଫା ସିଟ୍ରେ ବସିଲାଣି, ମୁଁ କଣ ତଳେ ବସି ମଶା ବାଡ଼େଇଲି, ଘଟଣା କଣ। ତାପରେ ତା ଚିତ୍ରଗୁପ୍ତ ତାଙ୍କ ଖାତା ଦେଖିଲେ, କହିଲେ, ଦେଖ ତମେ ରାଜା ହେଇକି ତମ ରାଜତ୍ଵ ଧର୍ମ ତମେ କରିନା, ତମେ ଖାଲି ଚିତ୍ର ଦେଖିଛ, ଆଉ ତମ ରାଣୀମାନଙ୍କ ସାଙ୍ଗରେ ଗପ କରିଛ, ବାରଟା ରାଣୀ କରିଯାଇଛନ୍ତି ରାଜା ବୋଲିକି, ଆଉ ଇଏ ପ୍ରଜା ହେଲେ ବି ତାର ରାଜାର ଧର୍ମ ପାଳନ କରିଛି। ସେ ପ୍ରଜାମାନଙ୍କର ହତ ଉତ୍ସାହ ଦେଖି ତାକୁ କିଛିରେ ଜଳାଶ୍ରୟ ଗଛ ପତ୍ର ସବୁ ଦେଖେଇଛନ୍ତି, ତମେ ତ ଏଗୁଡା କରନା, ରାଜାର ଧର୍ମ କଣ ହେଇଗଲା, ତମେ ପ୍ରଜାମାନଙ୍କ ଦୁଃଖ ସୁଖକୁ ଅନୁଭବ କରନି, ସେଇ ସକାଶେ ତମର ତମେ ହଉଛ ଅପରାଧୀ, ତମେ ଏଠି ଦଣ୍ଡାୟମାନ ହବ। ସିଏ କିନ୍ତୁ ରାଜା ହେବେ, ସିଏ ପ୍ରକୃତ ପ୍ରଜାବତ୍ସଳ ଲୋକ, ଲୋକଙ୍କର ମନ ଭିତରେ ଲୋକମାନଙ୍କ ଦୁଃଖ ସୁଖକୁ ଅନୁଭବ କରିଛନ୍ତି। ତେଣୁ ତମେ ଏଇଟା କରୁଛ ନା ନାହିଁ, ନା ଆଜ୍ଞା ହଁ, ନା ଏଇଟା ଅପରାଧ, ନା ତମେ ଏଠି ଜେଲକୁ ଯିବ, ତମେ ଯାଇକି ଆଉ ରାଜା ହବନି, ତମେ ଭିକ୍ଷା ଖାଇକି ବୁଲିବ, ପ୍ରଜା ହବ। ତା ମନେ ମନେ କହିଲି, ମୁଁ ତ ରାଜା, ମୁଁ ଉଚ୍ଚ ମାନବ, ମୁଁ ନରମାନଙ୍କ ଭିତରେ ଶ୍ରେଷ୍ଠ, ମତେ ତ ବସିବା କଥା ସୋଫା ସିଟ୍ରେ ପେପର ଦେବା କଥା, ଇଏ କଣ ସୋଫା ସିଟ୍ରେ ବସିଲାଣି, ମୁଁ କଣ ତଳେ ବସି ମଶା ବାଡ଼େଇଲି, ଘଟଣା କଣ। ତାପରେ ତା ଚିତ୍ରଗୁପ୍ତ ତାଙ୍କ ଖାତା ଦେଖିଲେ, କହିଲେ, ଦେଖ ତମେ ରାଜା ହେଇକି ତମ ରାଜତ୍ଵ ଧର୍ମ ତମେ କରିନା, ତମେ ଖାଲି ଚିତ୍ର ଦେଖିଛ, ଆଉ ତମ ରାଣୀମାନଙ୍କ ସାଙ୍ଗରେ ଗପ କରିଛ, ବାରଟା ରାଣୀ କରିଯାଇଛନ୍ତି ରାଜା ବୋଲିକି, ଆଉ ଇଏ ପ୍ରଜା ହେଲେ ବି ତାର ରାଜାର ଧର୍ମ ପାଳନ କରିଛି। ସେ ପ୍ରଜାମାନଙ୍କର ହତ ଉତ୍ସାହ ଦେଖି ତାକୁ କିଛିରେ ଜଳାଶ୍ରୟ ଗଛ ପତ୍ର ସବୁ ଦେଖେଇଛନ୍ତି, ତମେ ତ ଏଗୁଡା କରନା, ରାଜାର ଧର୍ମ କଣ ହେଇଗଲା, ତମେ ପ୍ରଜାମାନଙ୍କ ଦୁଃଖ ସୁଖକୁ ଅନୁଭବ କରନି, ସେଇ ସକାଶେ ତମର ତମେ ହଉଛ ଅପରାଧୀ, ତମେ ଏଠି ଦଣ୍ଡାୟମାନ ହବ। ସିଏ କିନ୍ତୁ ରାଜା ହେବେ, ସିଏ ପ୍ରକୃତ ପ୍ରଜାବତ୍ସଳ ଲୋକ, ଲୋକଙ୍କର ମନ ଭିତରେ ଲୋକମାନଙ୍କ ଦୁଃଖ ସୁଖକୁ ଅନୁଭବ କରିଛନ୍ତି। ତେଣୁ ତମେ ଏଇଟା କରୁଛ ନା ନାହିଁ, ନା ଆଜ୍ଞା ହଁ, ନା ଏଇଟା ଅପରାଧ, ନା ତମେ ଏଠି ଜେଲକୁ ଯିବ, ତମେ ଯାଇକି ଆଉ ରାଜା ହବନି, ତମେ ଭିକ୍ଷା ଖାଇକି ବୁଲିବ, ପ୍ରଜା ହବ,
1: ଆଜ୍ଞା,
0: ଆଉ ସିଏ ହବ ରାଜା।
1: ଆଚ୍ଛା।

0: ଅଳ୍ପ ପାଣି ଥିଲା ଆଉ ଦେଖିଲା ଘଣ୍ଟା ପାଇଲାନି। ହ୍ୟାଲୋ
1: ଆଜ୍ଞା କୁହନ୍ତୁ। ମୁଁ କହିଲି ଆପଣ ଟପିକ ଉପରେ କୁହନ୍ତୁ, କିଏ ଆପଣଙ୍କୁ କାହାଣୀ ଶୁଣାଉଥିଲେ ବେଶୀ? ନାଇଁ କାହାଣୀ କୁହନ୍ତୁନି, କାହାଣୀ ଆମେ ଶୁଣିବା ସମ୍ଭବ ହଉନି ସମସ୍ତଙ୍କର।
0: ଶୁଣନ୍ତୁ
1: ଆଜ୍ଞା,
0: ଯେତେବେଳେ ବଡ ବାପା ଶିଖାଉଥିଲେ ଯେ କେମିତି କାହା ପାଣି ପିଇବ
1: ଆଜ୍ଞା,
0: ଛୋଟ ଆଜିର କାହାଣୀ ଆଉ ଆଗର କାହାଣୀରେ ପରିଭାଷା ବଦଳି ଯାଇଛି, କିନ୍ତୁ
1: ମୋବାଇଲରେ ବର୍ତ୍ତମାନ କାହାଣୀ ଶୁଣିବାର ମାଧ୍ୟମ ମୋବାଇଲ ସାଜି ଯାଇଛି।
0: ସେଇ ଯୋଉ ପାଣି କେମିତି ମାଠିଆରୁ ମୁହଁ ପର୍ଯ୍ୟନ୍ତ ଆସିବ, ସେଇ ଯୋଉ ବୁଦ୍ଧି
1: ଆଜ୍ଞା ଆଜ୍ଞା,
0: ତାକୁ ଆମକୁ ହିଁ ପିଲାମାନଙ୍କ ପାଖରେ ପହଞ୍ଚିବାକୁ ପଡିବ, ସେଇଟା ଟିକେ ଆଧୁନିକ ତରିକାରେ ହିଁ କରିବାକୁ ପଡିବ।
1: ଏଇ କଥା ତ ନିଶ୍ଚୟ ସତ, କିନ୍ତୁ ମୁଁ ଯୋଉ ଟପିକଟି ଆଜି ରଖିଛି, ଯେ ଆପଣ ବୁଝିଲେ ତ ଟପିକଟି ମୁଁ କଣ ରଖିଛି, ଯେ ଆପଣ ପରିଡାଇଜର କାହାଣୀ ବା ସେ ଯୋଉ ଗପ ଛୋଟବେଳେ କାହା ପାଖରୁ ଶୁଣୁଥିଲେ, କିଏ ଆପଣଙ୍କୁ ଶୁଣଉଥିଲେ ଏବଂ ଆପଣ କେମିତି ଏକ୍ସପିରିଏନ୍ସ ଥିଲା, ତାଙ୍କର କହିବାର ଅନ୍ଦାଜ କେମିତି ଥିଲା, ଆପଣଙ୍କୁ କେମିତି ଲାଗୁଥିଲା, ସେ ବିଷୟରେ ଆଜି ଆମେ ପ୍ରଶ୍ନ କରୁଛୁ। ହୁଏତ କଲ୍ଟି କଟିଯାଇଛି, ତେବେ ସାଥୀ ଆପଣମାନଙ୍କୁ ଆଉ ଥରେ ଟିକେ ଭଲ ଭାବରେ ଟପିକଟି କହି ରଖୁଛି, ହୁଏତ ଅନେକ ଶ୍ରୋତା ବନ୍ଧୁମାନେ ଠିକ୍ ଭାବରେ ଟପିକଟି ବୁଝିନାହାନ୍ତି। ଆମର ବିଷୟ ଆଜି ରହିଛି ଯେ ପରିରାଇଜର କାହାଣୀ ବା ପରିରାଇଜର କଥା ଆପଣଙ୍କୁ କିଏ ଶୁଣାଉଥିଲେ, ତେଣୁ ଆପଣମାନେ ଦୟାକରି ଏଇ ଉପରେ ହିଁ କୁହନ୍ତୁ ଯେ କେମିତି ଆପଣଙ୍କୁ କାହାଣୀ ଶୁଣିଲା ବେଳେ ଅନୁଭବ ହଉଥିଲା, କି ଆପଣଙ୍କୁ ଶୁଣାଉଥିଲେ, କେମିତି ଭାବରେ ସେ ତାକୁ ବର୍ଣ୍ଣନା କରୁଥିଲେ ଏବଂ ଆପଣଙ୍କ ସାମ୍ନାରେ ସେସବୁ କଥା ସେ ବର୍ଣ୍ଣନା କଲାବେଳେ ଆପଣଙ୍କର ଇମାଜିନେସନ, ଆପଣଙ୍କର ମନର ସ୍ଥିତି କେମିତି, ଆପଣ ଖୁସି ହେଇଯାଉଥିଲେ, ଡରି ଯାଉଥିଲେ, କେତେ ସୁନ୍ଦର ଭାବରେ ତାଙ୍କର ନ୍ୟାରେସନ ଥିଲା, ଏଇସବୁ ଜିନିଷ ଉପରେ ଆଜି ଆମେ କଥା ହେବା ପାଇଁ ସେଥିରେ ଆମେ ଟପିକଟି ରଖିଛେ। ଆସିଯାଇଛି ଆଉ ଗୋଟିଏ କଲ, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ତାଙ୍କର ଏକ୍ସପିରିଏନ୍ସ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ନମସ୍କାର, ମୁଁ ସାଇ କହୁଛି ବେଲପଡ଼ାରୁ।
1: ସାଇ ନମସ୍କାର, କେମିତି ଅଛ ତମେ? ପ୍ରଥମ କହିଲ
2: ପୁରା ବୋବାଲ ଅଛି, ଆପଣ କେମିତି ଅଛ?
1: ମୁଁ ବି ପୁରା ବୋବାଲ ଅଛି ତମ ସହିତ କଥା ହେଇକି, କଣ କହିବ, ତମକୁ କିଏ ସବୁଠୁ ଅଧିକ କାହାଣୀ ଶୁଣାନ୍ତି, ପରିଡାଇଜର କାହାଣୀ ହଉ ବା ଯେକୌଣସି କାହାଣୀ ହଉ, ଆଉ କେମିତି ତମେ ତା ଦେହରେ ହଜିଯାଅ ପୁରା?
2: ମତେ ତ ଛୋଟବେଳୁ ମୋ ଜେଜେ କାହାଣୀ ସବୁ ଶୁଣାନ୍ତି, ଆଉ ମୁଁ ସବୁବେଳେ ଯେମିତି ସନ୍ଧ୍ୟା ହବ ଯାଇକି ଜେଜେଙ୍କ ପାଖରେ ବସିଯିବି, ତାପରେ ଜେଜେ ସବୁ ପୁରା ଏମିତି ବର୍ଣ୍ଣନା କରି କହିବେ ଯେମିତି ମୁଁ ଗୋଟା ଫିଲ୍ମ ଦେଖୁଛି, ମତେ ସେଇଭଳିଆ ସେଇ ଟାଇମ୍ରେ ଫିଲ୍ ହୁଏ। ଆଉ ସିଏ ମାନେ ମତେ ସବୁ ବିଷୟରେ କୁହନ୍ତି, ରାମଙ୍କ ବିଷୟରେ, କୃଷ୍ଣଙ୍କ ବିଷୟରେ, ପରୀ ବିଷୟରେ, ଶିବଙ୍କ ବିଷୟରେ, ଗଣେଶ ଛୋଟ ତାଙ୍କ ଛୋଟବେଳ କାହାଣୀ କୁହନ୍ତି, ତାପରେ ଦଶୁ ରତ୍ନାକରଙ୍କ ବିଷୟରେ କୁହନ୍ତି, ନଳ ରାଜାଙ୍କ ବିଷୟରେ ବି କୁହନ୍ତି, ଆଉ ଦାନବୀର ହରିଶ୍ଚନ୍ଦ୍ର ତାଙ୍କ ବିଷୟରେ ବି କୁହନ୍ତି, ସମସ୍ତଙ୍କ ବିଷୟରେ ମାନେ ଏମିତି ସେ ବର୍ଣ୍ଣନା କରି କୁହନ୍ତି, ମତେ ବଢିଆ ଲାଗେ ଶୁଣିବା ପାଇଁ।
1: ଖୁବ ସୁନ୍ଦର, ମାନେ ଆପଣ ଯେତିକି କଥା କହିଲେଣି ମୁଁ ମଧ୍ୟ ଏଇଠୁ ଅନୁଭବ କରିପାରୁଛି, ଯେତେବେଳେ ଆପଣଙ୍କର ଜେଜେ ଷ୍ଟୋରି କହୁଥିବେ ଆପଣ ପୁରା ସେଇ ଏରାକୁ ପଳଉଥିବେ, ସେଇ ଯୁଗକୁ ପଳଉଥିବେ, ନାଇଁ କି?
2: ଶିଖିବାକୁ
1: ମିଳେ। ହଁ ବହୁତ ବଢିଆ କଥାଟି କହିଲେ, କଲ୍ କଲେ, ଆପଣଙ୍କର ମତାମତ ସହିତ ସେୟାର କଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ ଭାଇ, ରହିଲି, ନମସ୍କାର।
1: ନମସ୍କାର ସାଥୀ, ଆପଣ ମଧ୍ୟ କଲ୍ କରିପାରିବେ ଆଉ କହିପାରିବେ ଆପଣଙ୍କ ମନର କଥା, କିନ୍ତୁ ବର୍ତ୍ତମାନ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଆପଣମାନଙ୍କ ପାଇଁ, ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ FM ରେନ୍ବୋ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

0: ଗଣିତ ଆପଣମାନଙ୍କୁ ସ୍ୱାଗତ ଅଛନ୍ତି ଆପଣ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସାଙ୍ଗରେ ଆଉ କହୁଛନ୍ତି ଦିଲସେ ଦିଲ୍ ତ ଗ୍ରାଇଣ୍ଡିଂ ଲାଇଫ୍ ଚିଟ୍ ଚାଟ୍ରେ ଆପଣମାନଙ୍କ ସାଙ୍ଗରେ ଚାଲିଛି ଆମର କଥାବାର୍ତ୍ତା ଆଉ କହୁଛେ ଏମିତି ଆପଣ ଆଜି ଆମକୁ ଯେ କେମିତି ଆପଣ ପରିରାଇଜର କାହାଣୀ ସବୁ ଶୁଣୁଥିଲେ ଏବଂ ସେଥିରେ କେମିତି ଆପଣ ହଜିଯାଉଥିଲେ କେମିତି ଭିଜେଇ ଦେଉଥିଲେ ନିଜର ମନକୁ ଆଉ ଗୋଟେ ଅଲଗା ଦୁନିଆକୁ ପଢ଼ୁଥିଲେ ଆପଣମାନେ ଆଉ କିଏ କହୁଥିଲେ ଆପଣମାନଙ୍କୁ ଏସବୁ କାହାଣୀ ସେ ବିଷୟରେ ଆଜି ଆମେ କଥା ହଉଛେ ବର୍ତ୍ତମାନ ଆସିଯାଇଛି ଆଉ ଗୋଟେ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ସେ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
1: ହ୍ୟାଲୋ ସାର୍ ନମସ୍କାର ମୁଁ ପ୍ରକାଶ ଚନ୍ଦ୍ର ସାହୁ କହୁଛି ଭୁବନେଶ୍ୱର ସାଲିଆ ସାହିରୁ ସାର୍
0: ପ୍ରକାଶ ଭାଇ ନମସ୍କାର କଣ କହିବେ ଆପଣଙ୍କୁ କିଏ ପରୀ ରାଇଜର କାହାଣୀ ଏବଂ ଭଲ ଭଲ କାହାଣୀ ସବୁ ଶୁଣଉଥିଲେ ଛୋଟବେଳେ ଆଉ କେମିତି ଆପଣ ସେସବୁ ଷ୍ଟୋରି ଶୁଣିକି ହଜି ଯାଉଥିଲେ
1: ସାର୍ ଫିଲ୍ମରୁ କିଛି ଶିଖିଥିନି ସାର୍ ଫିଲ୍ମ ବିଷୟରେ କହିନେ ଚଳିବ ତ ସାର୍
0: ଆପଣ କାହାଣୀ ଶୁଣିଥିଲେ କି କାହା ପାଖରୁ କେବେ
1: ମୁଁ ସେ ଫିଲ୍ମ ଦେଖିକି କାହାଣୀଟା ଶୁଣିଥିନି ସେଟା କହିନେ ଚଳିବ
0: ହଁ ହଁ ଆପଣ କୁହନ୍ତୁ ଆପଣ ଫିଲ୍ମ ଦେଖିଥିଲେ ବା କାହା ପାଖରୁ ଶୁଣିଥିଲେ କାହାଣୀ କହିବା ଦରକାର ନାହିଁ ଆପଣ କେମିତି କଣ ଶୁଣୁଥିଲେ ସେଇ ବିଷୟରେ ଆମେ ପଚାରୁଛୁ
1: କହୁଛି ସାର୍ ଦେଖନ୍ତୁ ଦୁଇଟା ବଙ୍ଗଳା ଫିଲ୍ମ ଅଛି ଗୋଟେ ବେଦେନେ ଦୋସ୍ନା ଫିଲ୍ମ ରାଜାର ଫିଲ୍ମ ଆଉ ରାଜାର ପୁଅ ସାପ ଖେଳଣି ତା ପୁଅକୁ ବଞ୍ଚେଇଲା ତା ପୁଅକୁ ବଞ୍ଚେଇଲା ତା ସାପ କାମୁଡି ଦେଇଥିଲା ରାଜା ପୁଅକୁ ସେ କହିଲା ବେଦର୍ମେ ଜୋସ୍ନା ତୁମି ଆମର ଛେଲେକେ ଭାଲୋ କରିଦେବେ ଆପଣ ଯା ଚାହେବେ ଆମେ ତାଇ ଦେବୁ
0: ଆଚ୍ଛା
1: ସେ ରାଜା କହିଲା ତା ପୁଅକୁ ବଞ୍ଚେଇ ଦେନେ ସାପୁଆ କିଲଣି କହିଲା ମୋ ପୁଅକୁ ବଞ୍ଚେଇ ଦେନେ ତମେ ଯାହା ମାଗିବ ମୁଁ ସେଇଆ ଦେବି ଆଉ ସେ ବେଦର୍ମେ ଜୋସ୍ନା କହିଲା କହିଲା ମୁଁ ତମ ପୁଅକୁ ମୁଁ ଭଲ ପାଏ ଆଉ ତମ ପୁଅକୁ ମୁଁ ବିବାହ ହେମି ଆଉ ରାଜା କହିଲା କହିଲା ଏଇଟା କୋନ ଦିନ ହେଇପାରେ ନା ମୋ ରାଜା ପୁଅ ତମେ ସାପ ଖେଳୁନି ତମେ ମୋ ପୁଅକୁ କେମିତି ବାହା ହବ କହିଲା ମୋ ଜୀବନ ତମ ପୁଅକୁ ମୋ ଜୀବନକୁ ଖଟିକି ମୁଁ ତମ ପୁଅକୁ ଭଲ କରିନି ଆଉ ମତେ ବାହାଘର କାଇଁ କରିବନି ତାପରେ ସେଠି ତା ବାପା ସାପୁଆ ଖେଳୁନିକୁ ତଡେଇ ଦେଲା ଆଉ ତା ପୁଅ କଣ କହିଲା ସେ କୁଆଡେ ଘର ଛାଡିକି ସାପୁଆ ବେଦର୍ମେ ଯୋଜନାକୁ ନେଇକି
0: ତାର ଅଲଗା ଗାଁରୁ ପଳେଇଲା ଆପଣ ତ ବର୍ତ୍ତମାନ କାହାଣୀ କହୁଛନ୍ତି ନାଇଁ ମୁଁ କହୁଛି ଆପଣ ଏ କାହାଣୀ ସବୁ କୋଉଠୁ ଶୁଣୁଥିଲେ କେମିତି ଲାଗୁଥିଲା ଆପଣଙ୍କୁ ଛୋଟବେଳେ ଆପଣ କାହାଣୀ ଶୁଣିଛନ୍ତି ନା ନାଇଁ ଏସବୁ କାହାଣୀ ଆପଣଙ୍କୁ ପରିଡାଇଜର କାହାଣୀ ହଉ ବା ଛୋଟବେଳେ ଯୋଉ ସବୁ କାହାଣୀ ଶୁଣାନ୍ତି ଆମକୁ ଘର ଲୋକମାନେ ସେମିତି ଆପଣ କାହାଣୀ ଆପଣଙ୍କୁ କିଏ ଶୁଣେଇଥିଲେ ନା ନାଇଁ
1: ସେମିତି ଆମ ଜେଜେମା ତ ନଥିଲେ ଛୋଟବେଳେ ଆମେ ଦେଖିନୁ ଆଉ ଗୋଟେ ଆମ ଜେଜେମା
0: କହିଥିଲେ ଦିନେ
1: କହିଥିଲେ ଦେଖ ସବୁ ଭଲ ତମେ ଉପରୁ ରାଗ ରଖିବ ଆଉ ଭିତର ମନେ ତମେ ଭାରି ଭଲ ପାଇବ ଏଇ କାହାଣୀଟା ମତେ କହିଥିଲା ମୋ ଜେଜେମାଟା
0: ଜେଜେମା କହିଥିଲେ ଆପଣଙ୍କୁ
1: ଆଜ୍ଞା
0: ଆପଣ ଆପଣ କେବେ କାହାକୁ କାହାଣୀ କହିବାର ସୁଯୋଗ ପାଇଛନ୍ତି ନା ନାଇଁ ଆପଣଙ୍କ ପିଲାମାନଙ୍କୁ
1: ଛୋଟବେଳୁ

0: ପାଇଛି ସେଗୁଡା ଖିଆଲ ନାହିଁ ବେଶୀ ଫିଲ୍ମ ଦେଖିକି ମୁଁ କାହାଣୀ
1: ଆଚ୍ଛା ତାହେଲେ ଆପଣ ଫିଲ୍ମରୁ
0: ଓଡ଼ିଆ ଫିଲ୍ମ
1: ହଁ ହଁ ଫିଲ୍ମ କାହାଣୀରୁ ଆପଣ
0: ହସିଯାଆନ୍ତି ଟିକେ କାହାଣୀ ଦେଖିକି ମୋର ସବୁ ମୁଖସ୍ଥ ଅଛି
1: ଠିକ ଅଛି ଠିକ ଅଛି ବହୁତ ବହୁତ ଧନ୍ୟବାଦ ଆପଣ କଲ କଲେ ଆପଣଙ୍କର କାହାଣୀ ଶୁଣିବାର ସ୍ରୋତ ବା ସୋର୍ସ ହଉଛି ଚଳଚ୍ଚିତ୍ର ବା ଫିଲ୍ମ ଏ କଥା ଜାଣିକି ଆମକୁ ଖୁସି ଲାଗିଲା ରହିଲେ ଆଜ୍ଞା ନମସ୍କାର
0: ନମସ୍କାର ଦିଦି
1: ଆଜ୍ଞା ସାଥୀ ଆପଣ ମଧ୍ୟ କଲ୍ କରନ୍ତୁ ଶୀଘ୍ର ଶୀଘ୍ର 0671230315 ହଉଛି ଆମର ନମ୍ବର ଆଉ ଆମକୁ ନମ୍ବରରେ କଲ୍ କରିକି କୁହନ୍ତୁ ଯେ ଆପଣଙ୍କୁ କିଏ ସବୁ କାହାଣୀ ଶୁଣାଉଥିଲେ ପରିଡାଇଜର କାହାଣୀ ଆଉ ଆପଣ କେମିତି ସେ କାହାଣୀ ଭିତରେ ହଜି ଯାଉଥିଲେ ଆଉ ନିଜକୁ ହଜେଇକି ଗୋଟେ ଅଲଗା ଦୁନିଆରେ ପହଞ୍ଚି ଯାଉଥିଲେ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ନମସ୍କାର ଭାଇ ମୁଁ ଭୁବନେଶ୍ୱର ଶୈନଗରରୁ ବାସନ୍ତୀ କହୁଛି
1: ବାସନ୍ତୀ କୁହନ୍ତୁ କେମିତି ଅଛନ୍ତି ଆପଣ ମ୍ୟାଡମ୍
2: ଭଲ ଅଛି
1: ଆଜ୍ଞା ଆପଣଙ୍କୁ କାହାଣୀ ସବୁ କିଏ ଶୁଣୁଥିଲେ ଆଉ କେମିତି ଆପଣ ତାର ଏକ୍ସପିରିଏନ୍ସ କୁ ଆମ ଆଗରେ ସେୟାର କରିବେ ଟିକେ
2: ଯେତେବେଳେ ଭାଇ ଆମେ ସାଙ୍ଗ ହେଇକି ମୋ ବଡ ବୁଢୀ ମା ହେରିକା ଶୋଉଥିଲୁ ସାଙ୍ଗ ହେଇକି ଆଉ ମୋ ଖୁଡୀ ସେତେବେଳେ ମୋ ବଡ ବୁଢୀ ମା ସନ୍ଧ୍ୟାବେଳେ କହନ୍ତି ଗପ ସାର ସୁନ୍ଦରୀ ଗପ ଆଉ ଜହ୍ନରେ ଯୋଉ ଯେତେବେଳେ ଜହ୍ନ ମାମୁଁ ଆସେ ସେତେବେଳେ ଜହ୍ନକୁ ଦେଖିକି ସେ ଗୀତ ବୋଲନ୍ତି ଆଉ କାହାଣୀ କହନ୍ତି
1: ଆଚ୍ଛା ଗୀତ ବି ବୋଲନ୍ତି
2: ଶୋଇଲା ପରେ ରାତି 10ଟା ପରେ ମୋ ଖୁଡୀ ହେରିକା ଆମେ ସାଙ୍ଗ ହେଇକି ଶୋଉ ମୋ ଖୁଡୀ ସେତେବେଳେ ସବୁ ଗପ କହିବେ
1: ଆଚ୍ଛା
2: ମାନେ ଭୂତ କପଡ ଧରିକି ଆଉ ଇଏ ପରିରାଜ ଗପ ଜହ୍ନମାମୁଙ୍କ ଗପ ସାର ସୁନ୍ଦରୀ ଫୁଲୁର ସୁନ୍ଦରୀ ଗପ ସବୁ ମୋ ଖୁଡୀ ଶୁଣାଏ ଆମକୁ
1: ଆଚ୍ଛା ତା ମାନେ ଆପଣଙ୍କୁ କାହାଣୀ ଦି ଜଣ ଶୁଣାନ୍ତି ବୁଢୀ ମା ବି ଶୁଣାନ୍ତି ବଡ ବୁଢୀ ମା ଆଉ ଖୁଡୀ ମଧ୍ୟ ଶୁଣାନ୍ତି
2: ଆଜ୍ଞା
1: ଆପଣ କେବେ ସୁଯୋଗ ପାଉଛନ୍ତି ବର୍ତ୍ତମାନ କାହାଣୀ କାହାକୁ ଶୁଣେଇବା ପାଇଁ
2: ଯେତେବେଳେ ମୋ ପିଲା ଛୋଟ ହେଇଥିଲେ ମୁଁ ସେତେବେଳେ ମୋ ପିଲାଙ୍କୁ କହୁଥିଲି ସେ ସାର ସୁନ୍ଦରୀ ଗପଟା
1: ଆଚ୍ଛା ବଢିଆ ବହୁତ ବହୁତ ଧନ୍ୟବାଦ କଲ କଲେ ଆପଣଙ୍କର କଥା ଆମ ସହିତ ସେୟାର କଲେ ରହିଲି ମ୍ୟାଡମ୍ ନମସ୍କାର ସାଥୀ ବର୍ତ୍ତମାନ ଗୋଟେ ପିଢ଼ିରୁ ଆଉ ଗୋଟେ ପିଢ଼ି ପର୍ଯ୍ୟନ୍ତ ଏ ଯୋଉ କାହାଣୀକୁ ଶୁଣେଇବାର କଥା ଧୀରେ ଧୀରେ ହଜି ହଜି ଯାଉଛି କାହିଁକି ଆମର କାହାଣୀ ଶୁଣିବାର ବା କାହାଣୀକୁ ଦେଖିବାର ସୋର୍ସ ବର୍ତ୍ତମାନ ଆସିଯାଇଛି ସ୍ମାର୍ଟଫୋନ୍ କିନ୍ତୁ କଥା କହିବାରେ ନ୍ୟାରେଟ୍ କରିବାର ଯୋଉ ମଜା ଅଛି ସେ କେବେ ହେଲେ ବି ସେଇ ଫୋନ୍ରେ ମିଳେନି ଏକଥା ମଧ୍ୟ ଅନେକ ଲୋକଙ୍କର ମତ ଆମମାନଙ୍କ ଭିତରୁ ଆସିପାରେ ଦେଖିବା ଆଉ ଗୋଟିଏ କଲ୍ ଆସିଯାଇଛି କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କରୁଥିଲେ
3: ଭାଇ ନମସ୍କାର ମୁଁ ରାଣୀପଡାରୁ ମଣ୍ଟୁ କହୁଥିଲି
1: ମଣ୍ଟୁ କୁହନ୍ତୁ ଆପଣଙ୍କୁ କିଏ କାହାଣୀ ସବୁ ଶୁଣାଉଥିଲେ କେମିତି ଆପଣ ସେ କାହାଣୀରେ ନିଜକୁ ହଜେଇ ଦଉଥିଲେ
3: କାହାଣୀ ଶୁଣାନ୍ତି ଜେଜେମା ଶୁଣାନ୍ତି ବେଶୀ କାହାଣୀ
1: ତାଙ୍କ
3: କୋଳରେ ମୁଣ୍ଡ ଦେବେ ତାଙ୍କ କୋଳରେ ଶୁଣିଥିବି ବିଭିନ୍ନ ପ୍ରକାର ସବୁ କାହାଣୀ ଶୁଣେଇବେ ଭୂତ କାହାଣୀ ପରିଚୟ କାହାଣୀ ବିଭିନ୍ନ ପ୍ରକାର କାହାଣୀ ସବୁ ଶୁଣେଇବେ ମୁଁ ରାଗି ଥକି ରୁଚି ଥାଏ
1: ସେ
3: ସେଠୁ ମତେ ଡାକି ନେଇଯିବେ ତାଙ୍କ କୋଳରେ ମୁଣ୍ଡ ରଖିଦେବେ କାହାଣୀ ଶୁଣୁଥିବେ ମୁଁ କିନ୍ତୁ ରଜଟା କିଛି କରେନି ମୁଁ ଖୁସିରେ ଖୁସିରେ ମାନେ ତାଙ୍କ ଗୋଳରେ ଗୀତ ଶୁଣେ ଆଉ ଗୀତ ବି ବୋଲନ୍ତି ପୁରୁଣା ଗୀତ ସବୁ ତାଙ୍କ ଅମଳରେ ଗୀତ ସବୁ ବୋଲନ୍ତି ମତେ ବହୁତ ଭଲ ଲାଗେ ବହୁତ ଖୁସି ଲାଗେ
1: କଣ ଗୀତ ଟିକେ ମନେ ଅଛି କି ଟିକେ ଯଦି ପଦେ କୋଉ ଗୀତ ଟିକେ ଗାଇ ଦିଅନ୍ତା ଆମେ ବି ଟିକେ ଖୁସି ହୁଅନ୍ତୁ ମନେ ପଡନ୍ତା ଆମର ଟିକେ
3: ମତେ ମନେ ନାହିଁ ଭାଇ ଏଇ ଗୋଟାଏ ଗୀତ ବୋଲୁଛି ସେ ବୋଲନ୍ତି ଆଶା ଆସ ପାରା ତୁଇତି ମୋ ପିଣ୍ଡାରେ ବର୍ଷ ଖାଇବାକୁ ଦେବି ତମକୁ ନଡ଼ିଆ ରସ ପିଇବାକୁ ଦେବି ତମକୁ ପଇଡ଼ର ପାଣି ଶୋଇବାକୁ ଦେବି ତମକୁ ଖଟ ପଲଙ୍କ ଯୋଡ଼ି
1: ଆରେ ବାଃ ବଢିଆ ଆଉ ବଢିଆ କଥାଟି ମନେ ପକେଇଲେ ବଢିଆ ଗୀତ ମଧ୍ୟ ଗାଇଲେ ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ରହିଲି ନମସ୍କାର
3: ନମସ୍କାର
1: ସାଥୀ ଏଇ ହେଉଛି ସବୁ ସ୍ନେହ ଆଦର ଭଲ ପାଇବାର କଥା ଏବଂ ପରିଡାଇଜର କାହାଣୀ ଏବଂ ତା ସହିତ ପୁଣି ଗୀତ ଯଦି ଟିକେ ମିଶିଯାଏ ସେ ଆହୁରି କାହାଣୀକୁ ସୁନ୍ଦର କରିଦିଏ ଆଉ ଟିକେ ମନକୁ ଖୁସି କରିଦିଏ ଆଉ ଗୋଟିଏ କଲ୍ ଆସିଛି ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
4: ଅଶୋକ ପଣ୍ଡା ମଧୁ ପଟନା
1: ଅଶୋକ ଭାଇ ନମସ୍କାର କଣ କହିବେ ଆପଣଙ୍କୁ ପରିଡାଇଜର କାହାଣୀ କିଏ ସବୁ ଶୁଣାଉଥିଲେ ଆଉ ଆପଣ ସବୁ ସୁଯୋଗ ପାଆନ୍ତି ନା ନାହିଁ ବର୍ତ୍ତମାନ କାହାକୁ ଶୁଣେଇବା ପାଇଁ
4: ପିଲାବେଳେ ଜେଜେମାଙ୍କ ଠୁ ବହୁତ କାହାଣୀ ଶୁଣିଛି
1: ଆଜ୍ଞା
4: ଜେଜେମା ଯେତେବେଳେ ଚାଲିଗଲେ ତାପରେ ଆଉ କାହାଣୀ ଶୁଣିବାକୁ ମିଳିଲାନି ମୁଁ ଜହ୍ନମାମୁ ବହି ପଞ୍ଚତନ୍ତ୍ର ବହିରୁ କାହାଣୀ ପଢିଛି
1: ପଢିଛନ୍ତି ତାପରେ
4: ଆଚ୍ଛା ମୁଁ ଜେଜେମାଙ୍କ ଠୁ ଯୋଉ ସବୁ କାହାଣୀ ଶୁଣିଥିଲି ମୋର ପିଲାମାନଙ୍କୁ ଛୋଟ ଛୋଟ ଯେତେବେଳେ ଥିଲେ ମୁଁ ସେମାନଙ୍କୁ ମହାପୁରୁଷ ମାନଙ୍କର ଆଦର୍ଶ ବିଷୟରେ ଆଉ ବିଭିନ୍ନ ଶିକ୍ଷଣୀୟ କାହାଣୀ ଶୁଣାଉଥିଲି ମୁଁ ଯାହା ଶୁଣିଥିଲି ଜେଜେମା ଠୁ
1: ଆଜ୍ଞା ଆଜ୍ଞା
4: ଆଉ ଜହ୍ନମାମୁ ପଞ୍ଚତନ୍ତ୍ରର ଯୋଉ କାହାଣୀ ସବୁ

0: ପଢିଥିଲି ମୋ ପିଲାମାନେ ଛୋଟ ଥିଲା ବେଳେ ମୋ ପିଲାମାନଙ୍କୁ ସେଗୁଡାକ
1: ଶୁଣେଇଥିଲେ। ଯାହା ହଉ ବହୁତ ବଢିଆ, ଗୋଟେ ପିଢ଼ିରୁ ଆଉ ଗୋଟେ ପିଢ଼ି ପାଖକୁ ଯିବା ଦରକାର ସେସବୁ କାହାଣୀ ଆପଣ ଜଣେଇଲେ ଆଜି କଲ କରିକି ଆମକୁ। ବହୁତ ବହୁତ ଧନ୍ୟବାଦ ଆଜ୍ଞା, ରହିଲି, ନମସ୍କାର।
0: ଧନ୍ୟବାଦ।
1: ସଧି ଆଉ ଗୋଟିଏ କଲ ନେଇଯିବା, ଦେଖିବା କିଏ କରିଛନ୍ତି, ଆଉ ତାପରେ ଆପଣମାନଙ୍କୁ ଆଉ ଗୋଟିଏ ଗୀତ ଶୁଣେଇବି, କିନ୍ତୁ ତା ପୂର୍ବରୁ ଦେଖିବା ବର୍ତ୍ତମାନ କିଏ କହୁଛନ୍ତି ସେ ପରିଡାଇଜର କଥା ଆମକୁ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ, ଶୁଭ ସକାଳ, ମୁଁ ରେଡିଓ ସମ୍ରାଟ ମୁନା ଭାଇଜାନ କୋଟିଲା କନପୁର।
1: ମୁନା ଭାଇ ନମସ୍କାର, କଣ କହିବେ ଆଜିର ଟପିକ ଉପରେ ଆପଣଙ୍କୁ?
2: ସୁନ୍ଦର ବିଷୟବସ୍ତୁ ରଖିଥାନ୍ତି, ପିଲାବେଳୁ ନେଇଗଲେ, ବିଶେଷ କରି ଆଜି ଅଧିକା ହେଲି ଏବଂ ଶୁଭ ସକାଳ ବହୁତ ବିନ୍ଦାସ ହେଇଥିଲା, ଶିକ୍ଷଣ ହେଇଥିଲା, ଖୁସି ବି ଲାଗିଲା ଆପଣଙ୍କ କଥା, ମଣି ମେଲୋଡି ଆଜି ହେଇଥିଲା ମୋ ପସନ୍ଦ। ଆଉ ବିଶେଷ କରି ଟପିକ ଉପରେ କହିବି, ଦେଖନ୍ତୁ ପିଲାବେଳେ ଆମେ ତ ଜେଜେମା ଅଜା ହେଇନଥିଲେ, ଚାଲିଯାଇଥିଲେ, କିନ୍ତୁ ବାପା ଆମକୁ ବହୁତ ଗପ କୁହନ୍ତି, ଖାଲି ଗପ କୁହନ୍ତି, ଗପ କହିଲା ବେଳେ ଆମେ ବସି ଶୁଣୁ, ଶୁଣି ସାରିଲା ବେଳେ ଆମେ ପଚାରିବେ ଏ ଗପରେ କଣ ଶିଖିଲ,
1: ବିଭିନ୍ନ
2: ପ୍ରକାର ଗପ ଅଛି, ଭୂତ ଗପ, ପଞ୍ଚତନ୍ତ୍ର, ଅବଲକରା, ଗୋପାଳ ରହସ୍ୟ, ଶୁଆଚାରୀ ଗପ କୁହନ୍ତି, ଗପ କହିସାରିଲା ବେଳେ ଗପ ଆଗରୁ କହେ ମୁଁ କହିବି କିନ୍ତୁ ହୁଁ ମାରୁଛୁ, ଆମେ ଭାଇ ଭଉଣୀ ସାନ ବାପା ଚାରି ପାଞ୍ଚ ଜଣ, ଆମେ ତ ଏକ ଦଶ ଏଗାର ଜଣ ବସିବୁ ଗପ କହନି, ଗପ ସରିଲା ତ ପଚାରି କଣ ଶିଖିଲ, ତାପରେ ଆମେ କହିବୁ କିଏ କଣ ଶିଖିଥିଲେ କଣ, ଯଦି ମଝିରେ ଟିକେ ଡରି ଯାଉଥିବେ ତାପରେ ଆଉ ଗୋଟେ ଗପ ବାହାରେ ବୁଲେଇକି ଆଉ ଗୋଟେ ଗପ କହେ, ଡରୁଥିଲେ ଦେଖ ତମର ସେ ପିଲା କେମିତି କେତେ ସାହସ କରି ଏ କାମଟା କାର୍ଯ୍ୟ ଆସିବ, ତମେ ଡରୁଥିଲେ ଖାଲି ଗପ କହୁନଥିଲେ, ଗପ ମାଧ୍ୟମରେ ଆମର ଚରିତ୍ର ଗଠନ ହଉଥିଲା, ସାହସ ସଞ୍ଚୟ ପାଇଥିଲୁ, ତାପରେ ବିଭିନ୍ନ ମହାପୁରୁଷଙ୍କ କଥା କହିକି ଆମକୁ ବି ସେଇ ବାସ୍ତରେ ନେଉଥିଲେ, ନୀତି ଆଦର୍ଶ ଶିକ୍ଷା ସେ ଗପ ମାଧ୍ୟମରେ ଥିଲା,
1: ଏବଂ ପରିଡାଇଜର କାହାଣୀ
2: ମଜା ଲାଗେ, ଯେତିକି ମଜା ଲାଗେ ଶିକ୍ଷା ଭଲ ଲାଗେ, ରାମାୟଣ ମହାଭାରତ ଗୀତା ଭାଗବତ ବହୁତ କାହାଣୀ ଆଣିକି ଶୁଣାନ୍ତି, ବହୁତ ଭଲ ଲାଗେ, ଗପ ଖାଲି ଭଲାନି, ତା ଶିକ୍ଷଣ କଥା କୁହନ୍ତି, ତା ପ୍ରଶ୍ନ ବି ପଚାରନ୍ତି, ଏଠି କଣ ହେଇଥିଲା କଣ ହବ, ବଡ ହେଲେ ତମେ କଣ ହବ, ଏସବୁ ପଚାରନ୍ତି, ତାକୁ ସେଇ ଗପ ଶୁଣି ଶୁଣିକି ଆମେ ବି ସେଇ ବାଟରେ ଯାଇଛୁ, ଏବେ ବି ମୁଁ ମୋ ଭଣଜା ବାଣିଛି ଗୋଟେ ନାତି ଛଅ ବର୍ଷର, ତାକୁ ଆସିଲା ଆମ ଘରୁ ଗପ କୁହେ, ଗୋଟେ ନଅ ବର୍ଷର ମୋ ଝିଆର ଅଛି, ତାକୁ ବି ଗପ ଏବେ କହିକି ତାକୁ ଶୁଆଉଛି, ଏବେ ଯାଇ ଦଶ ମିନିଟ ଆଗରୁ ଆପଣଙ୍କ କଥା ଶୁଣିଥିଲେ, ତା ଗପ କହି ଶୁଆଇଛି।
1: ଯାହା ହଉ ବହୁତ ବହୁତ ଧନ୍ୟବାଦ ଭାଇ, କଲ କଲେ ଏବଂ ବହୁତ ସୁନ୍ଦର ସୁନ୍ଦର କଥା କହିଲେ,
2: ଆପଣ ଧନ୍ୟବାଦ, ବହୁତ ଶିକ୍ଷଣ ଟପିକ ରଖୁଛନ୍ତି, ଖାଲି ଗପ ନାହିଁ ଏତେ ବହୁତ ଶିଖିବାର ଅଛି, ଏବଂ ମାଙ୍କ ଆଗେ ବାଚଣ ଆପଣ ମାଧ୍ୟମରେ କିଛି ଗପ କହି ଚାଲନ୍ତୁ, ଆମେ ଶୁଣିକି ଆମେ ବି ପିଲାବେଳେ ହଟାଇ ଦେବୁ, ଏଠି ମାଙ୍କ ଆଗେ ପ୍ରାର୍ଥନା କରିବି, ରହୁଛି ଭାଇ, ନମସ୍କାର।
1: ନମସ୍କାର। ସତରେ ସାଥୀ, ଏ ଗପ କେବଳ ଯେ ଆପଣଙ୍କୁ ଗୋଟେ କାଳ୍ପନିକ ଦୁନିଆ ଭିତରେ ହଜେଇ ଦିଏ ତା ନୁହେଁ, ଏ ଗପ ମାଧ୍ୟମରେ ଅନେକ କିଛି ଶିକ୍ଷା ମଧ୍ୟ ମିଳେ ଆମକୁ, ଏବଂ ସେଇ ଶିକ୍ଷା ଛୋଟିଆ ଯେତେବେଳେ ପିଲାଟି ଥାଏ ତା ମନ ଭିତରେ ଏମିତି ଗଣ୍ଠି ପଡ଼ିକି ରହିଯାଏ ଯେ ସାରା ଜୀବନ ସେହିସବୁ ନୀତି ଆଦର୍ଶ, କାହାକୁ ଟିକେ ସାହାଯ୍ୟ କରିବା, କାହା ପାଖରୁ ଭଲ ଜିନିଷକୁ ଆଡପ୍ଟ କରିବାର କଥା, ଏବଂ ସବୁ ପଜିଟିଭ୍ ଜିନିଷ ସେ ଗପ ମାଧ୍ୟମରେ ଆମ ପାଖକୁ ଆସେ, ଏବଂ ସବୁ ନେଗେଟିଭିଟି ଜିନିଷ ଆମ ମୁଣ୍ଡ ଭିତରେ ଯାହା ବି ଅଛି ସେ ଗପ ମାଧ୍ୟମରେ ତା ପ୍ରତି ଗୋଟେ ବିତୃଷ୍ଣା ଭାବ ଆସିଯିବ, ଏବଂ ତାକୁ ଆମେ କେମିତି ନ ଆପଣେଇବା, ଏଇ ଯେଉଁ ଭାବନା ଆମର ଗୁରୁଜନମାନେ ଆମମାନଙ୍କ ମୁଣ୍ଡରେ ପୁରିବା ପାଇଁ ଚେଷ୍ଟା କରନ୍ତି, ଏବଂ ସେ ମଧ୍ୟ ଅନେକ ପରିମାଣରେ ସଫଳ ହୁଅନ୍ତି, ଏବଂ ଯାହାର ଫଳରେ ଆମେ ସାରା ଜୀବନ ସେସବୁ ଗପକୁ ମନେ ପକାଉ, ଏବଂ ଆଉ ଗୋଟେ ପିଢ଼ି ପାଖରେ ମଧ୍ୟ ସେ ଗପକୁ ପହଞ୍ଚାଉ। ଚାଲନ୍ତୁ ବର୍ତ୍ତମାନ ଗପ ବିଷୟରେ ତ ବହୁତ ଶୁଣିଲେ, ବର୍ତ୍ତମାନ ଆଉ ଗୋଟେ ସୁନ୍ଦର ଗୀତ ମଧ୍ୟ ଶୁଣିବା, ଏଇ ବ୍ୟୁଟିଫୁଲ ଗୀତ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ। ଷ୍ଟେ ଟ୍ୟୁନ୍ଡ।

0: ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ। ଆଉ କହୁଛନ୍ତି ଦିଲ ସେ ଦିଲ ତକ ଆସିଯାଇଛି ଡାଇଲ ଇନ୍ ଲାଇଫ୍ରେ। ଆଉ ଗୋଟିଏ କଲ୍ ଦେଖିବା ପରେ ରାଇଜର କଥା, ସେସବୁ କାହାଣୀ କିଏ ଶୁଣାଉଥିଲେ, କିଏ କଲ୍ କରିକି କହୁଛନ୍ତି ତାଙ୍କର ଏକ୍ସପିରିଏନ୍ସ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ ଭାଇ ନମସ୍କାର, ଜୟ ଜଗନ୍ନାଥ। ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଛି, କୁଆଁରପାଳ ମାଣିଆ ମନ୍ଦରୁ।
0: ପ୍ରଫୁଲ୍ଲ ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ। କଣ କହିବେ ଆପଣ ପରିଡାଇଜର କାହାଣୀ ଆଉ ସେସବୁ ଛୋଟବେଳର କାହାଣୀ ଆପଣଙ୍କୁ କିଏ ଶୁଣାଉଥିଲେ ଆଉ କେମିତି ଭାବରେ ଆପଣଙ୍କୁ ବଖାଣୁଥିଲେ, ଆପଣ ତା ଭିତରେ ହଜି ଯାଉଥିଲେ ପୁରା?
1: ଭାଇ ଶୁଣନ୍ତୁ, ମୁଁ ତ ପ୍ରବଳ ଶୁଣିଛି ମୋ ଜେଜେ।

0: ମା ନାଁ ହଉଛି ତାରା। ସିଏ ଖାଲି ଆକାଶଙ୍କ ବିଷୟରେ କହିବ ଗପ, ବହୁତ ଗପ କହେ।
1: ଆଚ୍ଛା।
0: ଆଉ ମୋର ଜଣେ ମାଉସୀ ହେବେ, ସିଏ ମତେ ବହୁତ ଗପ କହିଛନ୍ତି। ଆଉ ଜଣେ ନାନୀ ହେବେ ବୋଲେ ବୟସରେ ବଡ, ତାଙ୍କ ମାମା ନାନୀ ଯୋଉଠି ବାହା ହେଇଛି, ମୋ ବୋଉ ବୋଲେ ମା ସେଇ ଜାଗାରୁ ଆସିଛି, ସିଏ ବହୁତ ଗପ କହନ୍ତି।
1: ଆଚ୍ଛା।
0: ମୁଁ ପ୍ରବଳ ବା 10-15 ଜଣଙ୍କୁ ଗପ ଶୁଣିଛି। ଆଉ ଜଣେ ମୋର ବୟସ୍କ ଅଜା ହେବେ, ତାଙ୍କଠୁ ବେଶୀ ଗପ ବି ଶୁଣିଛି।
1: ଆଜ୍ଞା ଆଜ୍ଞା।
0: ଦୁଇ ଚାରିଟା ଗପ ନା ଭାଇ ଖାଲି କହିଦଉଛି।
1: ଶୁଣ,
0: ଗୋଟେ ଗପ ଥିଲା ଆମ ଗାଁର, ତା ନାଁ ହଉଛି ଗୋରାପାଳ, ତା ପୁଅ ନାଁ ହଉଛି ଭଗାନପାଳ, ତା ପୁଅ ବର୍ତ୍ତମାନ ଅଛି, ତା ନାଁ ହଉଛି ଦେବାନନ୍ଦ ପାଳ। ତା ବୋପା ଗୁଣି ଶିଖିଥିଲା, ସେ ଗୋଟେ ଗଛ ଜଣେ ଉଡି ଯାଉଥିଲା, ସେ ଗଛଟାକୁ ଅଟକେଇ ରଖିଲା, ଏଇଟା ଗୋଟେ କଥା ଭାଇ। ଆଉ ଗୋଟେ କଣ ହେଲା ନା, ସାପୁଆ ଖେଳ ଆସିଲା ଗାଁକୁ, ସାପ ଖେଳେଇ ସେ କହିଲା ଖେଳିବାକୁ, ଯେ ସାପୁଆ ବାଲା ଖେଳିଲାନି ଯେ, ତା ସାପ ଗୁରା ଉଡେଇ ନେଲା, ଏଇଟା ଗୋଟେ କଥା। ଆଉ ଆମର ଗୋଟେ ରହିଛି, ଆମର ଧୋବଣୀ ନାଳ ଏଠି ପାଖରେ ଅଛି, ସେଠି ଜଣେ ମୋଟର ସାଇକେଲ ବାଲା ବରମ୍ବାର ଆସିଲା, ସେଠି ଗୋଟେ ଧୋବଣୀ ବୋଲି ବସିଲା ମୁଣ୍ଡରେ ଲଗେଇକି ଗୋଟେ ସିନ୍ଦୁର ଟିପା, ସିଏ ତାକୁ ଦେଖିକି ନେଇକି ଯାଇଥିଲା ବାଟରେ, କଣ ଆସିକି ପଳେଇଲା, ସିଏ ଏଠୁ ଗଲା ଆସ ଘରେ ମଲା ବାନ୍ତି ହେଇକି କହିକି ମଲା। ଆଉ ଗୋଟେ ବାସନ୍ତୀ ଭଉଣୀ ଏନୁ କହୁଥିଲା, ତାଙ୍କ ଗାଁଟି ଗାଈ ନାଳଟି ସେମିତି ଗୋଟେ ଘଟଣା ହେଇଥିଲା, ସେଇଟା ଗୋଟେ କାହିଁ କହିଲେନି ଭଉଣୀ, ସେଠି ହେଇଥିଲା ତାଙ୍କ ଗାଁରେ ଏକ ଉତ୍ସବ ପୂଜା ରୁଢି ଗୋଟେ ଏମିତି ବସେ ଗୋଡ ଲମ୍ବେଇକି, ଆମ ଗାଁର ଲୋକ ଏଠି ଆସିକି ଝାଡା ବାନ୍ତି ହେଲେ, ଗୁଣିଆ ପାଖ ଭଲ ହେଲେ, ଏମିତି ବହୁତ କଥା। ଆଉ ଆମ ଆଗ ସାମ୍ନାରେ ମଶାଣି ପଦା, ଏକରେ ମଶାଣି ପଦା, ଆମର ମଶାଣି ପଦାଟି ଜଣେ ଥିଲେ ଭିସି ବାବୁ, ତାଙ୍କ ନାଁ ଲେଙ୍କା ବାବୁ, ସେ ବାହୁତ ଭଟର, ସେ ଡରିକି ଆସିକି ଧରେ ଜଣଙ୍କ ଘରେ ପଶିଥିଲେ ଗୋଟେ କାହାଣୀ, ସେଇଟା ଗୋଟେ କଥା। ରାମ ପୋଲିସ ଆମର ଜଣେ ଥିଲେ ସେତେବେଳେ ଭାଇ, କାନ ତଳେ ଗୋଟେ ହଲୁଥବ ଲମ୍ବା ଟୋପି ଗଲା, ସିଏ ଜଣେ ବଡ ଗୁଣିଆ, ସିଏ ଆସିକି ଗୋଟେ କହୁଥିଲେ ଗୋଟେ କାହାଣୀ ସେଇ ମଶାଣି ପଦାରେ ନେଇକି, ସିଏ ଗୋଟେ କଥା। ଏମିତି ବହୁତ କାହାଣୀ ଭାଇ ଶୁଣିଛି। ଆଉ ମୋର ଜଣେ ମାଉସୀ କହୁଥିଲେ ଅମଳ ବିଳାସ କାହାଣୀ କଥା, ଆଉ ମୁଁ ତ ନିଜେ ପଢିଛି ଯୋଉ ଶୁଆ ସାରି, ଶୁକ ସାରି, ଆଉ ଜହ୍ନମାମୁ,
1: ଧନ୍ୟବାଦ ଆପଣ କଲ୍ କଲେ, ଆପଣଙ୍କର ସୁନ୍ଦର ସୁନ୍ଦର କଥା ସବୁ ଏକ୍ସପିରିଏନ୍ସ ଆମ ସହିତ ସେୟାର କଲେ। କିନ୍ତୁ ଭାଇ ସେସବୁ ଆଉ ଏ ଯୋଉ ଅନ୍ଧବିଶ୍ୱାସର କାହାଣୀକୁ ଆମେ ମାନେ ବିଶ୍ୱାସ କରିବେନି ଆପଣ ଜମା, ଏ ଅନୁରୋଧ ଆପଣଙ୍କୁ ରହିଲା। ଆଜ୍ଞା, ହଁ ଟିକେ ଶୁଣିକି ଏନ୍ଜୟ କରିଦେଇଛନ୍ତି। ଠିକ ଅଛି, କଣ କଣ ଶିଖିଲ କୁହ। ଆଚ୍ଛା, ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ ପ୍ରଫୁଲ୍ଲ ଭାଇ, ରହିଲୁ, ନମସ୍କାର।
0: ନମସ୍କାର
1: ସାଥୀ। ହଁ, ଏ କାହାଣୀ ଗୁଡିକ ଭିତରେ ଯେତେବେଳେ ସବୁ ଅନ୍ଧବିଶ୍ୱାସର କଥା ଆସେ ବା ଏମିତି ସବୁ କଥା ଆସେ ଯେଉଁଗୁଡାକ କିଛି ନେଗେଟିଭ କଥା ସହିତ ରିଲେଟେଡ୍ ଥାଏ, ସେଗୁଡ଼ିକ ମଧ୍ୟ ଆମ ମନ ମସ୍ତିଷ୍କରେ ଗୋଟେ ନକାରାତ୍ମକ ପ୍ରଭାବ ପକାଏ। ତ ସେଥିପାଇଁ ଯେତେବେଳେ ପରିଡାଇଜର କାହାଣୀ, ବିଶିଷ୍ଟ ବ୍ୟକ୍ତି ମହାପୁରୁଷମାନଙ୍କର ଜୀବନୀ ଉପରେ ଆଧାରିତ କାହାଣୀ ଆମେମାନେ ଆଉ ଗୋଟିଏ ପିଢ଼ି ପାଖରେ ପହଞ୍ଚେଇବା, ସେତେବେଳେ ସେ କାହାଣୀ ମାଧ୍ୟମରେ ତାଙ୍କ ଭିତରେ ସକାରାତ୍ମକତାର ଉର୍ଜା ଆସିବ ବା ପଜିଟିଭ୍ ଏନର୍ଜି ତାଙ୍କ ଭିତରେ କ୍ରିଏଟ୍ ହେବ ଏବଂ ଭଲ ଜିନିଷ ସେମାନେ କିଛି ଶିଖିବାକୁ ପାଇବେ। କିନ୍ତୁ ଅନ୍ଧବିଶ୍ୱାସ ରିଲେଟେଡ୍ କାଳ୍ପନିକ କାହାଣୀ ଭିତରେ ବି କେବେ କେବେ ଆମର ଭଲ ଭଲ ମେସେଜେସ୍ ଥାଏ, ସେସବୁ କାହାଣୀକୁ ସବୁବେଳେ ଟ୍ରାଏ କରନ୍ତୁ ଶୁଣିବା ପାଇଁ ଏବଂ ଶୁଣେଇବା ପାଇଁ ମଧ୍ୟ। କିନ୍ତୁ ବର୍ତ୍ତମାନ ଆମକୁ କିଏ ଶୁଣାଉଛନ୍ତି ତାଙ୍କ କାହାଣୀ ବିଷୟରେ, କିଏ କଲ୍ କରିଛନ୍ତି, ଚାଲନ୍ତୁ ଦେଖିବା ତାଙ୍କ ପାଖରୁ ଶୁଣିବା ଯେ ସେ କାହା ପାଖରୁ କାହାଣୀ ଶୁଣୁଥିଲେ ଏବଂ କେମିତି ସେ କାହାଣୀକୁ ସେ ମନେ ରଖିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଉଷାଲତା ମ୍ୟାଡମ ନମସ୍କାର, ଆପଣ କେତେ କାହାଣୀ ସବୁ ମନେ ରଖିଛନ୍ତି, କିଏ ଆପଣଙ୍କୁ କାହାଣୀ ଶୁଣାଉଥିଲେ ପରିଡାଇଜର କାହାଣୀ ସବୁ?
2: ଆମେ ଆଣିଛୁ ମୋ ବଡବାପାଙ୍କ ଠୁ, ମୋ ପିଇସା ଥିଲେ ଜଣେ, ଆମର ଜଣେ ଭିଣେଇ ଥିଲେ, ଆଉ ଜଣେ ଭାଇ ଥିଲେ, ସବୁ ରୁଣ୍ଡ ହେଇ ଏକାଠି ବସିଲେ ସେ ସମସ୍ତେ ବହୁତ ବହୁତ ବହୁତ ବଢିଆ ଗପ କହନ୍ତି। ଦାଦା ବାବୁ ଗପ କହନ୍ତି, ଟାକୁଆ କଣ୍ଡରା ଗପ କହନ୍ତି, ନେଉଳ ଗପ କହନ୍ତି, ହେଲା
1: ସବୁବେଳେ ଏମିତି ଗ୍ୟାଦରିଂ ହୁଏ ନା କେବେ କେବେ ଏମିତି ଅକେଜନାଲି ଆପଣ ଏକାଠି ହେଲେ ସବୁ ଗପ ଆରମ୍ଭ ହୁଏ?
2: ନାଇଁ ନାଇଁ, ଆମ ଶୀତ ଦିନେ ସବୁ ହେଲେ ମାନେ ଚୁଲି ମାନେ ବସିକି ନିଆଁ ପୁଅନ୍ତି, ଧାନ ବସା ହୁଏ ନା, ଧାନ ବସା ହୁଏ, ସବୁ ରାତିକି ଉଠିକି ବସିବେ, ନହେଲେ ସନ୍ଧ୍ୟା ବେଳେ ବସିବେ, ସବୁ ଗପ କହିବେ।
1: ଆରେ ବାଃ, ତା ମାନେ ବଢିଆ ଏକ୍ସପିରିଏନ୍ସ।
2: ଆଉ ଭାଇ ଏବେ ସେ ଖାଲି ଡରେଇବେ ଖାଲି ଭୂତ ଗପ କହିକି, ସମସ୍ତେ ଭାଇ ମରିଗଲେଣି ଆଉ କେହି ନାହାନ୍ତି, ଯେତିକ ଗପ କହୁଥିଲେ କେହି ଆଉ ନାହାନ୍ତି।
1: କିନ୍ତୁ ଆପଣଙ୍କର ଗପ ଗୁଡିକ ତାଙ୍କର କହିଥିବା ଗପ ଗୁଡିକ ମନେ ଅଛି,
2: ଯେଉଁ ଆମ ଝିଅକୁ କହୁଥିଲି ଦେଖ ଝିଅ, ଆଉ ଭାଇ ଆଜି ଟପିକ ବିଷୟରେ ପଚାରୁଛନ୍ତି, ଗପ ବିଷୟରେ ଯେତେକ ସବୁ ଗପ କୁ ଆଉ କେହି କରନ୍ତି, ଏବେ ଆଉ କେହି ବି ଦୁନିଆରେ ନାହାନ୍ତି।
1: କିନ୍ତୁ ସେ

0: କହିଥିବା ଗପ ଗୁଡା ମନେ ଅଛି?
1: ଆଜ୍ଞା,
0: ମୁଁ କହିଲି ସେ କହିଥିବା ଗପ କିନ୍ତୁ ସବୁ ମନେ ଅଛି ଆପଣଙ୍କର?
1: ଗପ ଗୁଡା ସବୁ ଯାକ ମନେ ଅଛି, ଆଉ ଆମ ମାନଙ୍କୁ ବି ଚିଡେଇବେ, ତମକୁ ଗୋଟେଇକି ଆଣିଛନ୍ତି, ଇଏ କରିଛନ୍ତି, ସିଏ କରିଛନ୍ତି, କେତେ କଥା କହିକି ଚିଡେଇବେ। ଆମର ସାନ ଭାଇ ଥିଲା, ସେ ଖାଲି କାନ୍ଦିବ,
0: ଠିକ ଅଛି। ଆପଣ କଲ୍ କଲେ, ଏତେ ସୁନ୍ଦର କଥା କହିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର। ସତରେ ସାଥୀ, ଏମିତି ଅନେକ ଲୋକ ଥାନ୍ତି ଯିଏ ଆମକୁ ଅନେକ କାହାଣୀ କହିଥାନ୍ତି, ଏବଂ ସିଏ ବର୍ତ୍ତମାନ ଆମମାନଙ୍କ ପାଇଁ ଗୋଟେ କାହାଣୀ ହେଇକି ରହିଯାଇଛନ୍ତି, ବା ଦେହରେ ଏ ଦୁନିଆରେ ଆମ ପାଖରେ ନାହାନ୍ତି, କିନ୍ତୁ ସେ କହିଥିବା ସବୁ କଥା, ତାର ମୂଲ୍ୟବୋଧ, ସବୁ କାହାଣୀ ସାରା ଜୀବନ ଆମ ଛାତି ଭିତରେ ରହିବ। ଏବଂ ଯେତେବେଳେ ଆମେ ବି ସେମିତି କାହାକୁ ଗୋଟେ କାହାଣୀ କହିକି ଦୁନିଆରୁ କୁଆଡ଼େ ହଜିଯିବା, ସିଏ ମଧ୍ୟ ଆମର ସେ କାହାଣୀକୁ ମନେ ରଖିବେ, ଏବଂ ଏ କାହାଣୀକୁ ଇଏ ମୋତେ କହିଥିଲେ ବୋଲି ମନେ ରଖିବେ। ତେଣୁ କାହାଣୀ ସହିତ କାହାଣୀକାର ବା ଯିଏ ଆପଣଙ୍କୁ କାହାଣୀ ନ୍ୟାରେଟ୍ କରୁଥାଏ, ତାର ମଧ୍ୟ ଗୋଟେ ବହୁତ ବଡ଼ ରୋଲ୍ ଥାଏ ଆପଣଙ୍କ ଜୀବନରେ। ସେଇଥିପାଇଁ ତ ଆଜି ଆମେ ପଚାରୁଛୁ ଯେ କାହା ପାଖରୁ ଆପଣ ଶୁଣୁଥିଲେ ପରି ରାଇଜର କାହାଣୀ, ଏବଂ ସେଥିରେ ଆପଣ କେମିତି ହଜିଯାଉଥିଲେ, ତାଙ୍କର କହିବାର ଅନ୍ଦାଜ କେମିତି ଥିଲା, ଆପଣଙ୍କୁ କେମିତି ସେସବୁ କଥା ଭଲ ଲାଗୁଥିଲା। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଜୟ ଜଗନ୍ନାଥ ଭାଇ, ନମସ୍କାର।
0: ନମସ୍କାର ଭାଇ, ଟିକେ ପରିଚୟ ଦେଇଦିଅନ୍ତୁ ସମସ୍ତଙ୍କୁ।
2: ମୁଁ କହୁଥିଲି ରାଜେଶ ନାୟକ, ଚର୍ତ୍ତିକା ବଜାର, ଜଗତସିଂହପୁର।
0: ରାଜେଶ ଭାଇ ନମସ୍କାର, କିଏ ଆପଣଙ୍କୁ କାହାଣୀ କହୁଥିଲେ, କୋଉ କୋଉ କାହାଣୀ ଆପଣ ଶୁଣିଥିଲେ ସବୁ ଛୋଟବେଳେ, ଆଉ କେମିତି ଥିଲା ତାର ଏକ୍ସପିରିଏନ୍ସ?
2: ଆଉ ଏ ଟପିକ ଉପରେ କହି ଭାଇ, ଆକ୍ଚୁଆଲି କଥା, ମତେ ତ କାହାଣୀ କହୁଥିଲେ ମୋର ଅଜା, ଅଜା ତ ଆଜି ନାହାନ୍ତି, ବହୁତ ପୁରୁଣା ଦିନର କଥା ସବୁ କହୁଥିଲେ, ଯେମିତିକି ଆପଣଙ୍କର ଯୋଉ ବିକ୍ରମ ବେତାଳ, ବେଶୀ ଭୂତ ପ୍ରେତ ଗଳ୍ପ ସବୁ କୁହନ୍ତି, ଆଉ ଆପଣଙ୍କ ଯୋଉ ଚନ୍ଦା ମାମା ଯୋଉ ବିଭିନ୍ନ ଗଳ୍ପ ଥାଏ, ଚାଣକ୍ୟଙ୍କର ସବୁ ଗଳ୍ପ, ଧର ବହୁତ ଶିକ୍ଷଣୀୟ ଗଳ୍ପ ବି ଅଛି, ତା ଭିତରେ ବି ଆମେ କିଛି ଶିଖିବାକୁ ପାଇଥାଉ। ମୁଁ ଯେତେବେଳେ ଏମ୍ଇ ସ୍କୁଲରେ ପଢୁଥିଲି ଭାଇ, ବହୁତ କିଛି ଗଳ୍ପ ସେ କହୁଥିଲେ, ଆଉ ସେ ତ ଆଜି ନାହାନ୍ତି, ତାଙ୍କ ପାଇଁ ଟିକେ ମନ ଭାରି ଦୁଃଖ, କିନ୍ତୁ ଆପଣଙ୍କ ଗଳ୍ପ ମାଧ୍ୟମରେ ତାଙ୍କ ସ୍ମୃତି ମୋର ମନେ ପଡିଗଲା। ଆଉ
0: ଆଜ୍ଞା ଆଜ୍ଞା, ବହୁତ ବହୁତ ବଢିଆ। ସେମିତି ମୁଁ କହୁଥିଲି ଟିକେ ପୂର୍ବରୁ ଯେ କାହାଣୀ ଯୋଉମାନେ ସବୁ କହୁଥାନ୍ତି ସେମାନେ ହଜିଗଲେଣି, କିନ୍ତୁ ତାଙ୍କର କାହାଣୀ ସବୁ ମନେ ରହିଯାଇଛି ଆମ ଭିତରେ। ରାଜେଶ ଭାଇଙ୍କୁ କେବେ ସୁଯୋଗ ମିଳିଛି କି କାହାକୁ କାହାଣୀ ଟିକେ ଶୁଣେଇବାର?
2: ମୁଁ ତ ବହୁତ ଗଳ୍ପ ଜାଣିଛି, ମୁଁ ଯଦି କହି ବସିବି ଆପଣଙ୍କ ପ୍ରୋଗ୍ରାମ ସରି ଯାଇଛି।
0: ନା ନା, ମୁଁ କହିଲି ଆପଣ ଆପଣ କାହାକୁ କାହାକୁ ଶୁଣାନ୍ତି କି?
2: ବହୁତ ଗଳ୍ପ
0: ଶୁଣାନ୍ତି ନା?
2: ଆଜ୍ଞା, ନାଇଁ, ଛୋଟ ଛୋଟ ପିଲାଙ୍କୁ ବହୁତ ଗଳ୍ପ କହିକିରି ସେମାନଙ୍କ ମନ ବୁଝାଏ, ସେମାନଙ୍କୁ ମାନେ ଟିକେ ଚକୋଲେଟ ଫକୋଲେଟ ସବୁ ଦିଏ। ମୋ ପାଖରେ ଆଠ ଦଶ ଛୁଆ ଅଛନ୍ତି, ସେ ଡେଲି ଭାଇ ଚକୋଲେଟ, କୁରକୁରେ, ତେଡ଼େମେଡ଼େ ସବୁ ଖାଆନ୍ତି। କୁକୁର ମାନେ ବି ଭାରି ଭଲ ପାଆନ୍ତି, କାରଣ ସେମାନେ ବିସ୍କୁଟ ଖାଆନ୍ତି, ତେଣୁ ଆମେ ଯଦି ସ୍ନେହ ସଦା କରିବା ସେମାନେ ଆପଣଙ୍କ ପାଖକୁ ଆସିବେ। ବେଇମାନି କରିବ, କିନ୍ତୁ କୁକୁର ବେଇମାନି କରିବନି, ଲାଙ୍ଗୁଳ ହଲେଇକିରି ପଡ଼ଥିବ ଦ୍ୱାର।
0: ଆପଣ ଏମିତି ରାଜେଶ ଭାଇ ସ୍ନେହ ବାଣ୍ଟୁଥାନ୍ତୁ, ଶ୍ରଦ୍ଧା ବାଣ୍ଟୁଥାନ୍ତୁ, ଏବଂ କାହାଣୀ ନିଶ୍ଚିତ ଭାବରେ ଯେମିତି କହିଲେ ପିଲାମାନଙ୍କୁ ଶୁଣାନ୍ତି, ଶୁଣୁଥାନ୍ତୁ, ସେମାନେ ସେମିତି ରାଜେଶ ଭାଇଙ୍କୁ ବହୁତ ଭଲ ପାଉଥିବେ। ରହିଲି ଭାଇ, ନମସ୍କାର।
2: ଆଜ୍ଞା, ରହିଲି ଭାଇ, ଜୟ
0: ଜଗନ୍ନାଥ। ସାଥୀ, ହଁ, ଏହି କାହାଣୀ ଆପଣଙ୍କୁ ଅନେକ ଲୋକମାନଙ୍କର ନିଜର କରିଦିଏ। ଅନେକ ଲୋକ ଯିଏ ଆପଣଙ୍କୁ ନ ଚିହ୍ନିଥାନ୍ତି, ଗୋଟିଏ କାହାଣୀ ମାଧ୍ୟମରେ ଆପଣଙ୍କୁ ଚିହ୍ନି ଯାଆନ୍ତି। ଏହି କାହାଣୀ ଯେ କେବଳ ଆପଣ ଆଈ ମାଙ୍କ ପାଖରୁ, ବୁଢ଼ୀ ମାଙ୍କ ପାଖରୁ, ଫ୍ୟାମିଲିର ରିଲେଟିଭ୍ସ ମାନଙ୍କ ପାଖରୁ, ବହିରୁ ଶୁଣନ୍ତି, ତାହା ନୁହେଁ। ଏହି ରେଡିଓ, ଏହି ଆକାଶବାଣୀ ମଧ୍ୟ ଆପଣଙ୍କୁ ଏମିତି ଅନେକ ନାଟକ କାହାଣୀ ଭେଟି ଦେଇଛି ବିଗତ ଦିନମାନଙ୍କରେ, ଯାହାକୁ ଆପଣ ଅନେକ ସମୟରେ ମନେ ରଖିଛନ୍ତି। ଏମିତି ଅନେକ ରେଡିଓ ଚ୍ୟାନେଲ୍ସ ମାନେ ଅଛନ୍ତି ଯେଉଁମାନେ ଆପଣଙ୍କୁ ସୁନ୍ଦର ସୁନ୍ଦର କାହାଣୀ ସବୁ ଭେଟି ଦିଅନ୍ତି, କୁହନ୍ତି, ଆର୍ ଯେମାନେ ବହୁତ ସୁନ୍ଦର ଭାବରେ ଆପଣଙ୍କୁ ନ୍ୟାରେଟ୍ କରିକି ଶୁଣାନ୍ତି, ସେ ମଧ୍ୟ କାହାଣୀ ଶୁଣିବାର ଗୋଟେ ଅନ୍ଦାଜ, ସେ ମଧ୍ୟ ଗୋଟେ ଏକ୍ସପିରିଏନ୍ସ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ନମସ୍କାର। ଆଜ୍ଞା କୁହନ୍ତୁ ମ୍ୟାଡାମ, କଣ କହିବେ, ଆପଣଙ୍କୁ କିଏ ସବୁ କାହାଣୀ ଶୁଣାଇଛନ୍ତି, ଆଉ କେମିତି ସବୁ ଏକ୍ସପିରିଏନ୍ସ ଥିଲା, ଆଜି ସବୁ କଥା ସବୁ ମନେ ପଡେ ନା ନାହିଁ ଆପଣଙ୍କର?
3: ଆମକୁ ଛୋଟବେଳେ ସବୁ ଆମର ଦାଦା ବଡ଼ବାପା ତାଙ୍କର ସବୁ ଝିଅମାନେ ଆମେ ସବୁ ମିଶିକି ଆମର ଜେଜେବାପା ଜେଜେମା ମାନେ ସବୁ ବିଭିନ୍ନ ଗପ, ପରିଯାଇଜ କଥା, ଆଉ ଜହ୍ନ ଆମ ଗପ, ଧ୍ରୁବ ପ୍ରହଲାଦ, ଆଉ ବେସିକାଲି କୁହନ୍ତି ଭୂତ ଗପ, ସବୁ ବେତା ରହସ୍ୟ ଗପ ବେଶୀ କୁହନ୍ତି।
0: ଆଜ୍ଞା ଆଜ୍ଞା,
3: ଆଉ ବେଶୀ ମାନେ ଏଇ ଯୋଉ ଭୂତ ଭୂତ ଗପ ରାତି ଅଧରେ ମନେକର ଯୋଉ ଠାକୁର ମାନେ ସବୁ ଆସନ୍ତି ପରିଷ୍କାର ପରିଚ୍ଛନ୍ନ ଦାଣ୍ଡ ରହିଲେ ଯୋଉ ଦାଣ୍ଡ ବାଡି ରହିଲେ ତମେ ଠାକୁର ଆସନ୍ତି ରାତି ବାରଟା ବେଳେ ଆସନ୍ତି ତମେ ସେଇ ଟାଇମ୍ ରେ ଉଠିବନି। ଆଉ ଯୋଉଟା ଯିଏ ଯୋଉ ମାନେ ମିଛ କୁହନ୍ତି।

0: ଭଉଣୀ ଭିତରେ ଯେଉଁମାନେ ସବୁ ମିଛ କୁହନ୍ତି ସେମାନେ ସବୁ ଡରାନ୍ତି, ମିଛ କେବେ କହିବନି। ଆଉ ବେଶୀ ସେଇ ଟାଇମରେ ଯୋଉ ଲୁଣ ଆମ 71 ମସିହା ବାତ୍ୟା କଥା ବେଶୀ ସେ ବିଷୟରେ ସେମାନେ କୁହନ୍ତି। କରେଣ୍ଟ ବିଷୟରେ ଆମେ ଯୋଉଟା ଜାଣିନୁ କୁହନ୍ତି ଏମିତି ଲୁଣ ଆସେ ସବୁ ଘର ଦିଅ ବାଡ଼ି ସବୁ ଭାସିଯାଏ, ଆମେ ଏମିତି ଖାଇବା ପାଇଁ ପାଉନଥିଲୁ, ମାଣ୍ଡିଆ ଯାଉଛି ତ ଠିଆ ହେଉଥିଲା, ଏମିତି ପୁରୁଣା କଥା ସବୁ କୁହନ୍ତି ସେଇ ଗପ ମାଧ୍ୟମରେ। ତା ସହିତ ଆମର ଜହ୍ନମାମ ଗପ, ଧ୍ରୁବ, ପ୍ରହଲ୍ଲାଦ, ନଚିକେତା, ବେତାଳ ରହସ୍ୟ ସବୁ ଏଇସବୁ ବିଭିନ୍ନ ପ୍ରକାର ଗପ ସବୁ କୁହନ୍ତି। ଆଉ ତା ଭିତରେ ଆମକୁ ସବୁ ପଚାରନ୍ତି, ମୁଁ ମଝିରେ ପଚାରିବି ତମେ ହୁଁ ହା ମାରୁଥିବ କି ନାହିଁ। ବେସିକାଲି ଆମେ ସନ୍ଧ୍ୟା ବେଳେ ସ୍କୁଲ ତ ସରିଯାଏ 4 ବେଳେ ସରିଯାଏ, ସରିଲା ପରେ ଆମେ ସବୁ ଖେଳି ଖାଇକିରି ଆସୁ। ତାପରେ ସନ୍ଧ୍ୟା ହେଲେ ସନ୍ଧ୍ୟା ଦେଇ ଗୋଡ଼ ହାତ ଧୋଇକିରି ଆମେ ଟିକେ ପଡ଼ି ଦେଇକିରି, ପ୍ରାୟ ସମୟ ତ ଗାଁ ଗହଳି କରେଣ୍ଟ ପଳେଇଯାଏ ନା, ହଁ ସେଇ ଟାଇମରେ ଆମେ ସବୁ ମଝିରେ ଜେଜେ ହଉ ଜେଜେମା ହଉ ବସନ୍ତି, ଆମେ ଚାରିପଟେ ଭଉଣୀ ମାନେ ଭାଇ ମାନେ
1: ଚାରିପଟେ ବସନ୍ତି। କେତେ ବଢିଆ,
0: ସେଇ ସମୟରେ ଗପରେ ଆସିଲେ ମେରିଯାଏ ତା ଭିତରେ ସେ ତା ଭିତରେ ମାନେ ଅନ୍ଧାର ସମୟରେ ଦିଦି ଥିଲା ଆମର ଲଣ୍ଠନ ଥିଲା ତାକୁ କୁହନ୍ତି ଥିଲା, ସେଇ ଟାଇମରେ ଆମେ ଦେଇ ପଡ଼ୁ ସେମାନେ କୁହନ୍ତି ହଁ ହଁ ହଁ ହଁ ନ ମାରିବେ
1: ବଢିଆ କଥା। ଆପଣ ଯୋଉ ସବୁ କଥା କହିଲେ ବର୍ତ୍ତମାନ ଡିବିଡି ଟିକେ ଲାଗିଥିବ, ଚାରିପଟେ ବୁଢୀ ମାଙ୍କର ବା ଆଈଙ୍କର ସମସ୍ତେ ସମ୍ମିଳିତ ହେଇଥିବେ, ସେଇ କଥାକୁ ଅନେକ ଲୋକମାନଙ୍କର ଅନେକ ଶ୍ରୋତା ମାନଙ୍କର ମନେ ପଡ଼ିଯାଉଥିବ, ଆଖି ଆଗରେ ସେ ଚିତ୍ର ଭାସି ଉଠୁଥିବ। ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ, ଆପଣଙ୍କର ଏତେ ସୁନ୍ଦର କଥା ସବୁ ମନେ ପକେଇଲେ ଆମକୁ। ନମସ୍କାର ଆଜ୍ଞା। ସାଥୀ ସମୟ ସରି ସରି ଯାଉଛି, 06712303153 ହେଉଛି ଆମର ନମ୍ବର। ଆପଣମାନଙ୍କର କଲ୍ ମଧ୍ୟ ବଢି ବଢି ଚାଲିଛି, ଆଉ ଗୋଟିଏ କଲ୍ ମଧ୍ୟ ନେଇଯିବା। କିଏ କରିଛନ୍ତି କଣ କହୁଛନ୍ତି ଶୁଣିବା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର, ଜୟ ଜଗନ୍ନାଥ, କୁହନ୍ତୁ। ଆଜ୍ଞା କୁହନ୍ତୁ।
2: ଜେଜେମା ସବୁ କହୁଥିଲେ
1: ବିଞ୍ଚଣାଟି ବୁଲୁଥିବ ଏବଂ ଆପଣ ଶୋଇଥିବେ, ଆଉ ସେଇ ଯୋଉ ଟ୍ରିଟମେଣ୍ଟ ଆପଣଙ୍କର ମନେ
2: ପଡ଼ିଯାଉ
1: ସକାଳ। ଆପଣ ଷ୍ଟୋରି ଫୋରି କାହାକୁ କାହାଣୀ ଫାଣୀ କହିବାର ସୁଯୋଗ ପାଆନ୍ତି କି ନା କହିନାହାନ୍ତି
2: କାହାକୁ?
1: ଆଚ୍ଛା, ଯା ହଉ, ଆପଣ କଲ୍ କଲେ। ଆଚ୍ଛା ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍, ରହିଲି, ନମସ୍କାର।

0: କିଛି ଆଜି ଟିକେ କହିଦିଅନ୍ତୁ, ପରିରାଇଜର କାହାଣୀର କଥା କେମିତି କଣ ଶୁଣୁଥିଲେ ସୀମାଞ୍ଚଳ ଭାଇ?
1: ପିଲାଦିନେ ତ ମୋ ଜେଜେଙ୍କୁ ତ ମୁଁ ଦେଖିନି, ଆଉ ମୁଁ ବହୁତ ଛୋଟ ହେଇଥିଲି, ଜେଜେମା ତ ଏକ୍ସପାୟର କରିଯାଇଥିଲେ। ବାପାଙ୍କ ପାଖରେ ବସ ଛୋଟବେଳେ ବସିକି ଆମେ ଗପ ସବୁ ଶୁଣୁ। ବାପା ସବୁ ବିଭିନ୍ନ ଗପ କୁହନ୍ତି, ମାନେ ଦ୍ୱିପହରେ ଖାଇସାରିଲା ପରେ ଛୁଟି ଯୋଉଦିନ ଥାଏ ତାଙ୍କ ପାଖରେ ବସିକି ଆମେ ମାନେ ଶୋଇଥିବୁ ଆମେ ଦ୍ୱିପହରେ ତାଙ୍କ ପାଖରେ ଗୋଟେ ଗୋଟେ ଗୋଟେ ଗପ କହିବେ, ଆମେ ସବୁ ବସିକି ଶୁଣିବୁ। ତାପରେ ସେଇ ଗପ ବି ପଢିବାର ବି ଅଭ୍ୟାସ ଟା ଏବେ ବି ସୁଦ୍ଧା ବି ଯାଇନି ପୁରୁଣା, ମାନେ ଏବେ ତ ଆଉ ଜନ୍ମବାବୁ ପ୍ରାୟ ମିଳୁନି
0: ମାର୍କେଟ।
1: ହେଲେ ବି ମୁଁ ରାତିରେ ଶୋଇଲା ପୂର୍ବରୁ କେବେ ଜନ୍ମବାବୁ ଡାଉନଲୋଡ କରିକି ପଢେ। ତାପରେ ମୋର ଜଣେ ବନ୍ଧୁ ଅଛନ୍ତି, ଜଣେ ଲେଖକ ବନ୍ଧୁ ଅଛନ୍ତି, ସେ ବହୁତ ଭଲ ଭଲ ବହି ବି ଲେଖନ୍ତି। ତ ମୁଁ ତାଙ୍କୁ ସିଏ ଏମିତି ତାଙ୍କୁ ଦିନେ କହିଲି, ମୁଁ କହିଲି ଆଜ୍ଞା ମୋର ତ ଗପ ପଢିବାରେ ବହୁତ ସଉକ ନା, ସିଏ କଣ କରନ୍ତି ନା ଯେବେ ବହି ଲେଖନ୍ତି ତାର ଗୋଟେ କପି ମୋତେ ନିହାତି ଦିଅନ୍ତି ସେ। ତାପରେ ଏମିତିକା ଚାଲିଛି ଆଉ
0: ପଢିବାର ସିଲସିଲା ଏମିତି ଭାଇ ଜାରି ରହୁ, ଆପଣ ଏମିତି ପଢୁଥାନ୍ତୁ। ମୁଁ ମଧ୍ୟ ବହୁତ ଆପଣଙ୍କର ସହିତ ସହମତ ଯେ ଶୋଇବା ପୂର୍ବରୁ ଟିକେ ଯଦି ଆପଣ ଗୋଟେ କାହାଣୀ ପଢନ୍ତି ତାହେଲେ ଗୋଟେ ଅଲଗା ଦୁନିଆକୁ ଆପଣ ପଳାନ୍ତି, ଏବଂ ତାର ମଜା ଯିଏ ପଢିଛି କାହାଣୀ ସେ ଜାଣିଛି। ଏବଂ ତା ସହିତ
1: ତାପରେ ମୋର ଜଣେ ବନ୍ଧୁ ଅଛନ୍ତି, ମାନେ ବନ୍ଧୁ ତ ନୁହେଁ, ମୁଁ ତ ବହୁତ ବଡ ବୟସରେ, ସିଏ ମାନେ ଜଣେ ଅଭିନେତା, ସିଏ ବି କୁଆଡୁ କୁଆଡୁ ସିଏ ବି ଜାଣନ୍ତି ମୋ ବିଷୟରେ। ସିଏ ବି କଣ କରନ୍ତି ନା ବହୁତ ବହି ଆଣିକି ସିଏ ବି ମତେ ବି ମାନେ କୁହନ୍ତି ଆପଣ ଏଇ ଜାଗାକୁ ଯାଆନ୍ତୁ, ଏଇଠି ବହିଟେ କିଣନ୍ତୁ, ଏଇଠି ବଢିଆ ବହି ମିଳିବ।
0: ଆଚ୍ଛା ଆଚ୍ଛା, ବହୁତ ବଢିଆ, ଆପଣଙ୍କର ପଢିବାର ଏଇ ଅଭ୍ୟାସଟି ଜାରି ରହୁ ଭାଇ। ଆଉ କଲ୍ କଲେ ଆଜି ଆପଣ କାହାଣୀ ବିଷୟରେ ଜଣେଇଲେ, ପଢିବାର କଥା ଜଣେଇଲେ, ବହୁତ ବହୁତ ଧନ୍ୟବାଦ। ରହିଲି ଭାଇ, ନମସ୍କାର।
1: ଧନ୍ୟବାଦ।
0: ସତରେ ସାଥୀ, ଏସବୁ କାହାଣୀର କଥା, ଭଲ ପାଇବାର କଥା, ପଢିବାର କଥା, ଯାହା ଆମକୁ ଗୋଟେ ଅଲଗା ଦୁନିଆକୁ ନେଇଯାଏ। କାହାଣୀ ଭିତରେ ରାଜପୁତ୍ର ଥାଏ, ଛୁଟାଇ ପକ୍ଷୀରାଜ ଘୋଡ଼ା, ସାତ ସମୁଦ୍ରର ସେପାରିରେ ଥାଏ ଦୈତ୍ୟର ଶିବନ୍ଦୀଶାଳା, ନୀଳ ଶାଢ଼ୀ ପିନ୍ଧି ପରିଟିଏ ଆସେ, ହାତେ ଧରିଥାଏ ରୂପା ବାଡ଼ି, ହସ ଖେଳ ସାରି ରାଇଜ ହସଇ ଦୁଃଖ ଯାଏ ସବୁ ଛାଡ଼ି, ଆଇମା କହେ ଶୋଇପଡ଼େବେ ସପନେ ଆସିବ ପରି, ତୋ ପାଇଁ ଆଣିବ ସେ କେତେ ଖେଳନା ଟୁକେଇଟେ ମନ ଭରି। ଆଜି ସେ କାହାଣୀ କାହିଁ ହଜିଗଲା ବଡ଼ ମଣିଷର ଭିଡ଼େ, ତଥାପି ସେ ପରି ରାଇଜର ସ୍ମୃତି ଆଜି ବି ଭାରି ମନେ ପଡ଼େ, ଆଜି ବି ଭାରି ମନେ ପଡ଼େ। କାହିଁ ଆଜି ହଜିଗଲା ବଡ଼ ମଣିଷର ଭିଡ଼େ, ତଥାପି ସେ ପରି ରାଇଜର ସ୍ମୃତି ଆଜି ବି ମନେ ପଡ଼େ, ଆଜି ବି ମନେ ପଡ଼େ। ଏମିତି ପରି ରାଇଜର ସ୍ମୃତି ସେ କାହାଣୀ ମନେ ପଡ଼ୁଥାଉ ଆପଣଙ୍କର ଏହି ସୁନ୍ଦର କଥା ସହିତ। ଡାଇଲିନ୍ ଲାଇଫ୍ ଚିଟ୍ଚାଟ୍ର ସିଲସିଲାକୁ ଆଜି ଏଇଠି କରୁଛୁ ଫାଇଣ୍ଡ ଅପ୍, କିନ୍ତୁ ବର୍ତ୍ତମାନ ଆପଣମାନଙ୍କ ସହିତ କନେକ୍ଟେଡ୍ ହେଇକି ରହିବାର ସିଲସିଲା ଜାରି ରହିବ, କାରଣ ସମୟ ବର୍ତ୍ତମାନ ହେଇଯାଇଛି ଆପଣମାନଙ୍କର ଫର୍ମାଇସ୍କୁ ପୂରଣ କରିବାର, ମାନେ ରେନ୍ବୋ ଏସ୍ଏମ୍ଏସ୍ରେ ସିଲସିଲାକୁ ଷ୍ଟାର୍ଟ କରିବା। ବାସ୍ ଆଉ କିଛି ସମୟ ଭିତରେ ଷ୍ଟେଟ୍ 200.4 ଆକାଶବାଣୀ FM ରେନ୍ବୋ କହୁଥାନ୍ତୁ।

ଏଥର ଆଉ ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍ ର ମେସେଜ କରିଛନ୍ତି ଶୁଣିବା ପାଇଁ ପ୍ରଦୀପ୍ତ କୁମାର ସାମନ୍ତ ସିଂହାର। ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୁଟୀର ବାବତିଲେକ ନଗର CDA 12 କଟକରୁ ଲେଖିଛନ୍ତି। ସ୍ପେଶାଲି ଡେଡିକେଟ୍ କରିକି ଗୋଟେ ସୁନ୍ଦର ଭଜନ ସୋନୁ ନିଗମଙ୍କ କଣ୍ଠରେ ଓଡ଼ିଆ ଭଜନ ଶୁଣିବା ପାଇଁ ଚାହିଁଛନ୍ତି। ସବୁ ଶ୍ରୋତା ବନ୍ଧୁମାନଙ୍କୁ ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି ଏବଂ ଜଣାଇଛନ୍ତି ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଙ୍ଗ। ଆଉ ଗୋଟିଏ ସୁନ୍ଦର ଗୀତର ଅନୁରୋଧ ଯାହାକୁ କରିଛନ୍ତି ନାରାୟଣ ପ୍ରଧାନ ବୁଗୁଡ଼ା ବି ବରହମପୁର ଗଞ୍ଜାମରୁ ଶୁଣିବା ପାଇଁ ଚାହିଁଛନ୍ତି। ପୂଜା ଫୁଲ ଚଳଚ୍ଚିତ୍ରରୁ ଏ ଫୁଲ କହଥରେ। ନିଶ୍ଚିତ ଭାବରେ ଏ ଦୁଇଟି ଗୀତ ବଢ଼ିଆ ବଢ଼ିଆ ଗୀତ ଆପଣମାନଙ୍କ ପାଇଁ। ବ୍ୟାକ୍ ଟୁ ବ୍ୟାକ୍ ଷ୍ଟେ ଟ୍ୟୁନ୍ଡ।

ଏଇ ଫୁଲ କହତରେ ବ୍ୟୁଟିଫୁଲ ଏଭରଗ୍ରୀନ ମେଲୋଡିୟସ ଟ୍ରାକ୍ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତର ଅନୁରୋଧ କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ହଙ୍ଗାମା ଚଳଚ୍ଚିତ୍ରରୁ ପରି ପରି ହେ ଏକ ପରି ବାବୁଲ ସୁପ୍ରିୟଙ୍କ କଣ୍ଠରେ ବ୍ୟୁଟିଫୁଲ ଟ୍ରାକ୍ ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଆମକୁ ଜଲିଲ ଖାନ ଏବଂ ସିମରନ ନିମଚୌଡ଼ି କଟକରୁ ଡେଡିକେଟ୍ କରୁଛନ୍ତି ସବୁ ଲିସନର୍ସ ମାନଙ୍କୁ ସବୁ ଆର୍ଜେ ମାନଙ୍କୁ ଆକାଶବାଣୀର।

ନୂଆପଡ଼ା କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଶାନ ଏବଂ ସୁନିଧି ଚୌହାନଙ୍କ କଣ୍ଠରେ ଗୋଟେ ବ୍ୟୁଟିଫୁଲ ରୋମାଣ୍ଟିକ ଟ୍ରାକ୍। କିଏ ଶୁଣିବା ପାଇଁ ଚାହିଁଛନ୍ତି? ତପନ କୁମାର ଦାସ। ତାରା ରମ୍ପମ୍ ଚଳଚ୍ଚିତ୍ରରୁ ଏ ବ୍ୟୁଟିଫୁଲ ଟ୍ରାକ୍ଟି ଜାଭେଦ ଅଖ୍ତର ଏବଂ ବିଶାଲ ଶେଖରଙ୍କର ସୁନ୍ଦର ସମନ୍ୱୟରେ ହେ ସୋନା ଡେଡିକେଟ୍ କରିଛନ୍ତି ତାଙ୍କର ସବୁ ଫ୍ରେଣ୍ଡସ୍ ମାନଙ୍କୁ, ସବୁ ଆର୍ଜେ ମାନଙ୍କୁ ଏବଂ ଜଣାଇଛନ୍ତି ହ୍ୟାପି ବାଲା ଗୁଡ୍ ମର୍ଣ୍ଣିଂ। ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ, ପୁରୁଣା ଗୀତ ଶୁଣିବା ପାଇଁ ଚାହିଁଛନ୍ତି ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ କିଶୋର ନଗର କଟକରୁ। ଜୟ ଜଗନ୍ନାଥ ଲେଖିଛନ୍ତି, ଭାଇ ନମସ୍କାର, ମୋର ଅନୁରୋଧ ସେ ଗୀତଟି ଦେବେ, ନିଶ୍ଚିତ ଭାବରେ ଦଉଛି ଭାଇ। ଚଳଚ୍ଚିତ୍ର ହେଉଛି ରାମ ବଲରାମ, କିଶୋର କୁମାର ଏବଂ ଆଶା ଭୋସଲେଙ୍କ କଣ୍ଠରେ ଅଚ୍ଛା କହୋ ବୁରା କହୋ ଏ ବ୍ୟୁଟିଫୁଲ ଟ୍ରାକ୍ଟି। ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଯାହାକୁ ଫର୍ମାଇଜ୍ କରିଛନ୍ତି ଶୁଣିବା ପାଇଁ ବାସନ୍ତୀ ଲକ୍ଷ୍ମୀପ୍ରିୟା, ବାସନ୍ତୀ ଲକ୍ଷ୍ମୀପ୍ରିୟା ରୋଜାଲିନ ଦିବ୍ୟଚନ୍ଦନ ବିଶ୍ୱରଞ୍ଜନ ସ୍ୱରାଜ କଲୋନୀ ମଦନ ମୋହନ ନଗର ପଟିଆ ଭୁବନେଶ୍ୱରରୁ। ଡେଡିକେଟ୍ କରୁଛନ୍ତି ଗୀତଟିକୁ ଲିଜାରାଣୀ କଲ୍ୟାଣୀ ସୁରେଖା ରଶ୍ମି ମାମି ଲତା ନାନି ୱିଥ୍ ଅଲ୍ ଦ ଷ୍ଟାଫ୍ ଅଫ୍ ଆକାଶବାଣୀ ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ ଜଣାଇଛନ୍ତି। ଅଭିମାନ ଚଳଚ୍ଚିତ୍ରରୁ ଏହି ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି। ନିଶ୍ଚିତ ଭାବରେ ବ୍ୟାକ୍ ଟୁ ବ୍ୟାକ୍ ଏହି ଗୀତଗୁଡ଼ିକ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

ମିସେସ୍ କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜରୁ କଟକରୁ ଏବଂ ଲେଖୁଛନ୍ତି ରୂପ ହୋଇଥିବ ଲାବଣ୍ୟବତୀ ଚିତ୍ତ ଜେନାଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି ସେ ଶୁଣିବା ପାଇଁ ଚାହିଁଛନ୍ତି। ନିଶ୍ଚିତ ଭାବରେ ଆପଣଙ୍କ ଅନୁରୋଧରେ ଏହି ସୁନ୍ଦର ଗୀତଟି ପ୍ଲେ କରିଦେବୁ। ପରେ ପରେ ଗୋଟେ ବିରାଟ ବଡ଼ ମେସେଜ ଲେଖିକି ପଠାଇଛନ୍ତି ହ୍ୱାଟ୍ସଆପ୍ରେ। ବିଶ୍ୱଜିତ ଭାଇ ନମସ୍କାର, ସବୁ ଷ୍ଟାଫ୍ ମାନଙ୍କୁ ନମସ୍କାର, ସବୁ ଶ୍ରୋତାମାନଙ୍କୁ ଗୁଡ୍ ମର୍ଣ୍ଣିଂ। ଛୋଟବେଳେ ଆପଣ ଆଇମା ର ଗପ କାହାଣୀ ଆଇମାଙ୍କ ପାଖରୁ ଆମେ ଶୁଣୁଥିଲୁ। ଏହି ଟପିକ୍ରେ ଆଜିର ଲାଇଭ ଡାଇଲିନ୍ ଲାଇଫ ଚିଟ୍ଚାଟ୍ରେ କଥାବାର୍ତ୍ତା, ଶ୍ରୋତାମାନେ ନିଜର ମନ କଥା କହିଲେ। ବହୁତ ସୁନ୍ଦର ଟପିକ୍ ଯାହା ରହୁଛି ସେହି ବିଷୟରେ ଠିକ୍ରେ ନ ବୁଝି ଆଲୋଚନା କରୁଛନ୍ତି କିଛି ଶ୍ରୋତା, ସେଥିପାଇଁ ଆଉ ଟିକେ ବେଶୀ ଇନ୍ଭଲ୍ଭମେଣ୍ଟ ସେମାନଙ୍କର ଦରକାର। ଠିକ୍ ଟପିକ୍ର କଥା କହିଲେ ଆଉ ଟିକେ କାର୍ଯ୍ୟକ୍ରମ ଭଲ ଲାଗିବ। ନିଶ୍ଚିତ ଭାବରେ ଆପଣଙ୍କର କଥାଟି ଉଚିତ, ଅନେକ ଶ୍ରୋତା ବନ୍ଧୁମାନେ ଠିକ୍ ଭାବରେ ସେ ଟପିକ୍ ଉପରେ କହିବା ପାଇଁ ଆମେ ଅନୁରୋଧ କରୁଛୁ, କିନ୍ତୁ ଶ୍ରୋତା ବନ୍ଧୁମାନେ ଆମକୁ ବହୁତ ଭଲ ପାଆନ୍ତି। ଆମ ସହିତ ଯୋଡ଼ି ହେଇଗଲା ପରେ ସେମାନେ ନିଜର ମନ ଖୋଲିକି କଥା କହିଲା ବେଳେ କେତେବେଳେ ଟିକେ ଫ୍ଲୋ ଫ୍ଲୋରେ ଇଆଡ଼େ ସିଆଡ଼େ ପଳାଉଛନ୍ତି, କିନ୍ତୁ ଆମର ଶ୍ରୋତାମାନେ ଆମକୁ ଭଲ ପାଆନ୍ତି, ସେଥିପାଇଁ କଲ୍ କରୁଛନ୍ତି, ଆମେ ତ ଯୋଡ଼ି ହେଉଛନ୍ତି, ସେଥିପାଇଁ ମଧ୍ୟ ଧନ୍ୟବାଦ ସେମାନଙ୍କୁ। ଆପଣଙ୍କର ମଧ୍ୟ ବିରାଟ ବଡ଼ ମେସେଜ ଏବଂ ଶୁଣିବା ପାଇଁ ଚାହିଁଛନ୍ତି ଗୋଟିଏ ଗୀତ ପ୍ଲେ କରିଦେବୁ। ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସିଡିଓ ସେକ୍ଟର 11ରୁ ଏବଂ ପରେ ପରେ ଆଉ ଗୋଟିଏ ମେସେଜ ଯାହାକୁ ପଠାଇଛନ୍ତି ଆମକୁ, ଏ ମେସେଜଟି କରିଛନ୍ତି ଟୁକୁ ମିକି ଟିକି ଶିବାନୀ ମାଣିଆବନ୍ଧ ବଡ଼ମ୍ବାରୁ। ଶୁଣିବା ପାଇଁ ଚାହିଁଛନ୍ତି ପୁନେଇ ଜହ୍ନ ଆଲବମ୍ରୁ ନିଦ ନାହିଁ ସ୍ୱପ୍ନ ନାହିଁ ତୁମକୁ ଦେଖିଲା ପରେ। ନିଶ୍ଚିତ ଭାବରେ ପ୍ଲେ କରିଦେବୁ। ରଞ୍ଜିତା ଦିବ୍ୟରଞ୍ଜନ ଦିବ୍ୟାଂଶୀ ମୋହପାଲ ଭୁବନ ଢେଙ୍କାନାଳରୁ ପଠାଇଛନ୍ତି ଜୁବିନ ନୋଟୱାଲଙ୍କ କଣ୍ଠରେ। ଶୁଣିବା ପାଇଁ ଚାହିଁଛନ୍ତି ପେହଲି ବାରିଶ ମେ ଆମକୁ ମେସେଜ କରିଛନ୍ତି ଆଜି ସାବିତ୍ରୀ ରାଉଳ ସୁଧା ଷଡ଼ଙ୍ଗୀରୁ। ଆମକୁ ମେସେଜ କରିଛନ୍ତି ଆଭା ସେନ ବିମଲ ଭରଦ୍ୱାଜ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ରାଜଦୀପ ରୟ ରୁଚିକା ରୟ କରନ ସେନ ରୋହିତ ସେନ ଅଲିଶା ଆପା ତମନ୍ନା ରେଡ୍ଡି ଆଭା ସେନ ଟାଟା ଷ୍ଟିଲ ପ୍ଲାଣ୍ଟରୁ ପଠାଇଛନ୍ତି ଆମକୁ ମେସେଜ। ଆମକୁ ମେସେଜ କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ମେସେଜ କରିଛନ୍ତି ଆମକୁ ଡମ୍ବରୁଧର ରଥ ଶର୍ମା ସୁରକ୍ଷା ସହାୟକ ଭବନ ସିଡିଓ ସେକ୍ଟର 3ରୁ। ଚୈତନ୍ୟ ଚାନ୍ଦ ଆମକୁ ମେସେଜ କରିଛନ୍ତି, ଆଉ ଗୋଟିଏ ସୁନ୍ଦର ଗୀତର ଅନୁରୋଧ କରିଛନ୍ତି, ଏହି ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ। ଇଟିକିଲି ମିଟିକିଲି ଫୁଟିକଲା କାଇଁଛ ସାକ୍ଷୀ ଗୋପୀନାଥ ଚଳଚ୍ଚିତ୍ରରୁ। ବିଶ୍ୱଜିତ ବାବୁ ନମସ୍କାର, ଆଜିର ଡାଇଲିନ୍ ସତରେ ମନଛୁଆଁ, ପିଲାଦିନେ ଅନେକ କାହାଣୀ ପରିରାଇଜର ଗପ ଜେଜେମାଙ୍କ ପାଖରୁ ଜେଜେମାଙ୍କ ପାଖରୁ ଶୁଣି ଖୁସି ହେଉଥିଲୁ, କିନ୍ତୁ ଇଣ୍ଟରେଷ୍ଟିଂ କଥା ହେଲା ଏବେ ମୁଁ ଆମ ଗେହ୍ଲେଇ ଝିଅ ସ୍ତ୍ରୀକୁ କହୁଛି, ଆମ ପଣ୍ଡା ଫ୍ୟାମିଲିର ଗେହ୍ଲେଇ ଝିଅ ମୋ ପୁତୁରାର ଝିଅ ମୋର ସୁନା ନାତୁଣୀ ବାପା ମାଙ୍କ ସାଥିରେ ଭୁବନେଶ୍ୱରରେ ରୁହେ, ଯେବେ ଘରକୁ ଆସେ ଧାଇଁ ଆସେ ମୋ ପାଖକୁ, କୁହେ ସାନ ଜେଜେ ଗପ କୁହ। ମୁଁ ବାଘ ଭାଲୁ ଉଡ଼ାଜାହାଜ ଇତ୍ୟାଦି ଗପ ଆରମ୍ଭ କରୁ କରୁ ସ୍ତ୍ରୀ କହିବ ଜେଜେ ରୁହ, ମୁଁ ଗୋଟିଏ ଗପ କହୁଛି ଆଉ ସେ ଆରମ୍ଭ କରିବ ମୁଁ ପୂର୍ବରୁ କହିଥିବା ଟୁଆଁ ଟୁଇଁ ଗପ। ଭାରି ଖୁସି ଲାଗେ କି ଆମେ କହୁଥିବା ଗପକୁ ପିଲାମାନେ କଲଚର କରୁଛନ୍ତି। ଆଜି ଆମର ଗେହ୍ଲେଇ ଝିଅ ଶ୍ରୀ ପାଇଁ ଡେଡିକେଟେଡ୍ କରିକି ଏ ଗୀତରେ ଶୁଣିବା ପାଇଁ ଚାହିଁଛନ୍ତି। ଆଉ ଗୋଟିଏ କଥା, ୱି ଆର୍ ସମୀର ସଙ୍ଗୀତା ପଣ୍ଡା, ଆଜି ଆମର 14th ମ୍ୟାରେଜ୍ ଆନିଭର୍ସରୀ, ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ ସମୀର ଭାଇଙ୍କୁ ସଙ୍ଗୀତା ମ୍ୟାଡାମ୍ଙ୍କୁ। ଆପଣ ଦୁଇ ଜଣଙ୍କର ବର୍ତ୍ତମାନ ଯେତିକି ସମୟ ଆପଣ ଅତିବାହିତ କରିସାରିଛନ୍ତି ବାକି ଯେତିକି ଜୀବନ ଆପଣଙ୍କର ଅଛି ଆମ ସମସ୍ତଙ୍କ ତରଫରୁ ଆପଣଙ୍କ ପାଇଁ ବହୁତ ବହୁତ ପ୍ରାର୍ଥନା, ଆପଣଙ୍କର ବାକିତକ ଜୀବନ ଏମିତି ହସରେ ଖୁସିରେ ପରସ୍ପରର ହାତ ଧରି ବିତିଯାଉ, ଏମିତି ଆପଣ ଦୁଇ ଜଣ ଆମକୁ ଭଲ ପାଉଥାନ୍ତୁ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଶୁଣୁଥାନ୍ତୁ, ଏମିତି ଢେର ସାରା ଭଲ ପାଇବା ଆମକୁ ଦେଉଥାନ୍ତୁ, ଆପଣଙ୍କ ପାଇଁ ଆମେ ଶୁଭ ମନାସୁଛୁ। ଆଉ ଗୋଟେ ମେସେଜ ଆଜି ଆସିଛି, ହ୍ୟାଲୋ ଡିଅର ବିଶ୍ୱଜିତ, ଆଇ ଏମ୍ ସନ୍ଧ୍ୟାରାଣୀ ସୁତାର ଫ୍ରମ୍ ମଠ ସାହି ପଟାମୁଣ୍ଡାଇ କେନ୍ଦ୍ରାପଡ଼ା, ଶୁଣିବାକୁ ଚାହୁଁଛି ଯାଯାବର ମନ ମୋର। ନିଶ୍ଚିତ ଭାବରେ ଆପଣମାନଙ୍କ ପାଇଁ ଏସବୁ ଗୀତ ସ୍ୱଳ୍ପ ସମୟ ତଥାପି ବଜାଇଦେବି। ତା ସହିତ ଶେଷ ମେସେଜ ଗୋଟିଏ ପଢ଼ିଦେଉଛି, ରମେଶ ଚନ୍ଦ୍ର ସାହୁ ଆଉଖାମା ଢେଙ୍କାନାଳରୁ ପଠାଇଛନ୍ତି, ତାଙ୍କ ମଧ୍ୟ ଡେଡିକେଟ୍ କରିକି ଗୀତଟିଏ ବଜାଇଦେବି। ବ୍ୟାକ୍ ଟୁ ବ୍ୟାକ୍ ଏସବୁ ଗୀତ ଆପଣମାନଙ୍କ ପାଇଁ, ଷ୍ଟେ ଟ୍ୟୁନ୍ଡ।

ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ, ଆଉ ଦେଖୁ ଦେଖୁ ଚାଲିଗଲା ସମୟ, କୁଆଡେ ଜଣା ପଡ଼ିଲାନି। ଆଜି ମଧ୍ୟ ଏଇ ଇଟିକିଲି ମିଟିକିଲି ସହିତ, ଗପର କଥା ସହିତ, ପରିଡାଇଜର କଥା ସହିତ ଆପଣମାନଙ୍କ ସହିତ ଥିଲା ମ୍ୟୁଜିକାଲ ହମସଫର ବିଶ୍ୱଜିତ। ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନଙ୍କ ସହିତ ଥିଲି ସକାଳୁ, କିନ୍ତୁ ବର୍ତ୍ତମାନ ସେଠି ସମୟ କହିଲାଣି ଯେ ଆପଣମାନଙ୍କ ପାଖରୁ ନେବାକୁ ପଡ଼ିବ ବିଦାୟ। କିନ୍ତୁ ମୋ ପରେ ପରେ ଆର୍ଯ୍ୟ ଦେବୀ ଆସିକି ପୁରା ରେଡି ହେଇଯାଇଛନ୍ତି ମ୍ୟୁଜିକାଲ ଏନ୍ଭାୟରମେଣ୍ଟରେ ଆପଣମାନଙ୍କ ସହିତ ରହିବେ ସୁରିଲା ଆଫ୍ଟରନୁନ୍ ପର୍ଯ୍ୟନ୍ତ। ଆପଣମାନଙ୍କର ଦିନକୁ ଆଜି ଦିଲ୍ ସେ ଦିଲ୍ ତକ୍ର କନେକ୍ସନ୍କୁ ଆଉ ଟିକେ ଅଧିକ ଷ୍ଟ୍ରଙ୍ଗ କରିଦେବେ, ଆଉ ଟିକେ ଅଧିକ ସୁରିଲା କରିଦେବେ। ବଟ୍ ହମକୁ ତ ଅଭି କହିନା ପଡ଼େଗା ଅଲବିଦା ଆପସେ। କିନ୍ତୁ ସାଥୀ, ଯିବା ପୂର୍ବରୁ କଥା ଯେମିତି ଦେଇଥିଲି, ନିଦ ନାହିଁ ସ୍ୱପ୍ନ ନାହିଁ ତୁମକୁ ଦେଖିଲା ପରେ, ଏଇ ସୁନ୍ଦର ଗୀତଟି ପ୍ଲେ କରିଦେଉଛି ଏବଂ ପ୍ଲେ କରୁ କରୁ ଆପଣମାନଙ୍କ ପାଖରୁ ବିଦାୟ ନେଉଛି ଆପଣଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ FM ରେନ୍ବୋ। କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଗୁଡ୍ ମର୍ଣ୍ଣିଂ ନମସ୍କାର ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଡିପି ମାନେ ଦେବୀ ପ୍ରସାଦ ଆସିଯାଇଛି ଆପଣଙ୍କ ପାଖକୁ ପୁଣି ଥରେ ନେଇ ଢେର ସାରା ଗପସପ୍ ତା ସହିତ ଦିନ ସାରା ହବ ମ୍ୟୁଜିକ୍ର ବର୍ଷାତ ଟାଇମ୍ ବର୍ତ୍ତମାନ 11 ବାଜି ସାରିଛି ସମସ୍ତେ ଆମେ ନିଜ ନିଜ କାମରେ ବ୍ୟସ୍ତ ହେବା ଆରମ୍ଭ କରିଦେଇଛେ କିନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ ଆମେ ସବୁବେଳେ ନିଜର ଯତ୍ନ ନେବା ସହିତ ନିଜ ଲୋକମାନଙ୍କର ଯତ୍ନ ନେବା ନିହାତି ଆବଶ୍ୟକତା ରହିଛି ଆଉ ଯଦି ଆମକୁ ଶୁଣୁ ଶୁଣୁ କୋଉଠିକି ଆପଣ ଯାଉଛନ୍ତି ବା ଯାତ୍ରା କରୁଛନ୍ତି ତାହେଲେ ନିଜର ସେଫ୍ଟି ପ୍ରତି ବିଶେଷ ଭାବରେ ଧ୍ୟାନ ଦେବାକୁ ଅନୁରୋଧ ଯଦି ଫୋର୍ ହ୍ୱିଲର୍ରେ ଯାତ୍ରା କରୁଛନ୍ତି ସିଟ୍ ବେଲ୍ଟ ବାନ୍ଧି ଦିଅନ୍ତୁ ଏବଂ ଯଦି ଟୁ ହ୍ୱିଲର୍ରେ ଯାତ୍ରା କରୁଛନ୍ତି ତାହେଲେ ହେଲମେଟ୍ ପିନ୍ଧିବା ସହିତ ହେଲମେଟ୍ ବେଲ୍ଟକୁ ବାନ୍ଧି ଟ୍ରାଫିକ୍ ନିୟମ ମାନି ରାସ୍ତାରେ ଯାତାୟତ କରନ୍ତୁ ଟାଇମ୍ ବର୍ତ୍ତମାନ 11 ବାଜି ସାରିଛି ଆଉ ସବୁଦିନ ଭଳି ଆଜି ବି ଜଣେ କଳାକାରଙ୍କୁ ନେଇ ହେବ ଆଲୋଚନା ଅନ୍ ଦ ସୋ କଳାକାର ଆଜି ଆମେ କଳାକାରରେ କଥା ହେବା ସେମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଯିଏ ତାଙ୍କ ନାଁକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରମାଣ କରି ଦେଖାଇଛନ୍ତି ଆଜି ଆମେ କଥା ହେବା ବଲିଉଡ୍ର ଜଣେ ଜଣାଶୁଣା ତଥା ସଫଳ ଅଭିନେତ୍ରୀ ଯିଏ ପ୍ରତ୍ୟେକଟି ଭୂମିକାରେ ନିଜକୁ ଫିଟ୍ ବସାଇ ପାରନ୍ତି ଫ୍ରେଣ୍ଡସ୍ ଆଜି ଆମେ କଥା ହେବାକୁ ଯାଉଛେ ତେରେ ନାମର ନିର୍ଜରା କ୍ୟାରେକ୍ଟରରେ ନଜର ଆସିଥିବା ଭୂମିକା ଚାୱଲାଙ୍କ ବିଷୟରେ କେବଳ ବଲିଉଡ୍ କାହିଁକି ତାମିଲ ତେଲୁଗୁ ଆଦି ଚଳଚ୍ଚିତ୍ରରେ ବି ସେ ନିଜର ଅଭିନୟର ଯାଦୁ ଦେଖାଇ ଆସିଛନ୍ତି ତେବେ କଥା ତ ଆଗକୁ ଜାରି ରହିବ କିନ୍ତୁ ଏବେ ଶୁଣାଇ ଦେଉଛି ଭୂମିକା ଚାୱଲାଙ୍କର ଏହି ସୁନ୍ଦର ଗୀତଟି କେବଳ ଆଉ କେବଳ ଆପଣଙ୍କ ପାଇଁ

କିଛି ବର୍ଷର ବଲିଉଡ୍ରେ ବିରତି ପରେ ଭୂମିକା ଚାୱଲା ପୁଣି ଥରେ ସୁଶାନ୍ତ ସିଂ ରାଜପୁତ ଷ୍ଟାରର ଫିଲ୍ମ ଏମ୍ଏସ୍ ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରୀରେ ଧୋନିଙ୍କ ଭଉଣୀ ଅର୍ଥାତ୍ ଜୟନ୍ତୀଙ୍କ ଚରିତ୍ରରେ ନଜର ଆସିଥିଲେ। ଏହାପରେ ସଲମାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନରେ ମଧ୍ୟ ସେ ଏକ ଇମ୍ପୋର୍ଟାଣ୍ଟ କିରଦାରରେ ନଜର ଆସିଥିଲେ। ଯଦି ଭୂମିକାଙ୍କ ପର୍ସନାଲ ଲାଇଫ୍ ବିଷୟରେ କଥା ହେବା ତେବେ 2007ରେ ସେ ତାଙ୍କ ବନ୍ଧୁ ତଥା ଜଣାଶୁଣା ଯୋଗ ଗୁରୁ ଭରତ ଠାକୁରଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ଏକ ପୁତ୍ର ସନ୍ତାନ ରହିଛି। ତେବେ ସାଥୀ ବର୍ତ୍ତମାନ ତ ସମୟ ହେଇଛି କଳାକାର ଶୋକୁ ଏଠି ଶେଷ କରିବା ପାଇଁ ପଡ଼ିବ, କିନ୍ତୁ ଆଜି ଆମେ କଥା ହଉଥିଲେ ବଲିଉଡ୍ର ଜଣେ ଜଣାଶୁଣା ତଥା ସଫଳ ଅଭିନେତ୍ରୀ ଭୂମିକା ଚାୱଲାଙ୍କ ବିଷୟରେ, ଯିଏ ନିଜର ଶାନ୍ତ ସ୍ୱଭାବ ଏବଂ ଚମତ୍କାର ଅଭିନୟ ବଳରେ ଆଜି ବି ସିନେପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତେବେ ଶୋ ଶେଷ କରିବା ପୂର୍ବରୁ ଶୁଣାଇ ଦେଉଛି ଆପଣଙ୍କୁ ତାଙ୍କର ଏହି ହିଟ୍ ଚଳଚ୍ଚିତ୍ରର ସୁନ୍ଦର ଗୀତଟି।

ବନ୍ଧୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଡିପି ଦେବୀ ପ୍ରସାଦ ଅଛି ଆପଣଙ୍କ ସହିତ ବର୍ତ୍ତମାନ ସମୟ 11:30 ବାଜି ସାରିଛି ଆମେ ସମସ୍ତେ ବ୍ୟସ୍ତ ହୋଇଯାଇଛେ ନିଜ ନିଜ କାମରେ କିନ୍ତୁ ଥରେ ଚିନ୍ତା କଲେ ସାଥୀ ବର୍ତ୍ତମାନ ସମୟରେ ଯେବେ ଆମେ ପୁରୁଣା କଥା ଭାବୁ ପୁରୁଣା ଗୀତ କଥା ଭାବୁ ସେତେବେଳେ ମନକୁ ଗୋଟିଏ କଥା ଆସେ କି ଓଲ୍ଡ ଇଜ୍ ରିଏଲି ଗୋଲ୍ଡ ତାହେଲେ ଓଲ୍ଡ ମାନେ ପୁରୁଣା ଜିନିଷରେ ଯେଉଁ ଚାର୍ମ ଥାଏ ତାହା ହୁଏତ ଆମେ ନୂଆ ଜିନିଷରେ କେବେ ବି ପାଇପାରିବାନି ପୁରୁଣା ଗୀତ ସହିତ ପୁରୁଣା ଜିନିଷ ସହିତ ସବୁବେଳେ ଆମର ସ୍ମୃତି ଜଡ଼ିତ ହୋଇକି ରହିଥାଏ ତେଣୁ ବର୍ତ୍ତମାନ ଆପଣଙ୍କୁ ଶୁଣେଇ ଦେଉଛି କେତୋଟି ହିନ୍ଦୀ ପୁରୁଣା ଚଳଚ୍ଚିତ୍ରର ଗୀତ କେବଳ ଆଉ କେବଳ ଆପଣଙ୍କ ପାଇଁ ଟ୍ୟୁନ୍ କରୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆଣ୍ଡ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ୍

ପୁଣି ଥରେ ଆପଣଙ୍କୁ ସଚେତନ କରିଦେବା ପାଇଁ ଚାହୁଁଛି, ଯଦି ରାସ୍ତାରେ ଯାଉଛନ୍ତି ତାହେଲେ ନିଜ ସଚେତନତା ସହିତ ନିଜେ ସୁରକ୍ଷିତ ଭାବରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚନ୍ତୁ, ନିଜ ସହିତ ଅନ୍ୟର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।

ଏବେ ଗୋଟେ କନଫ୍ୟୁଜିଂ ପାଗ ଦେଇଛି, ଯେହେତୁ ଖରା କେତେବେଳେ ହେଉଛି ବର୍ଷା କେତେବେଳେ ହେଉଛି ଜଣା ନାହିଁ, ତେଣୁ କରିକି ନିଜ ସାଙ୍ଗରେ ରେନକୋଟକୁ କ୍ୟାରି କରନ୍ତୁ ଯଦି ଟୁ ହ୍ୱିଲର୍ରେ ଯାତ୍ରା କରୁଛନ୍ତି ତାହେଲେ। ତା ସହିତ ଯେହେତୁ ଖରା ମଧ୍ୟ କିଛି କିଛି ସ୍ଥାନରେ ହେଉଛି, କିଛି କିଛି ସ୍ଥାନରେ ମେଘୁଆ ପାଗ ବି ରହିଛି, ତେଣୁ ନିଜ ସହିତ ପାଣି ବୋତଲ ରଖନ୍ତୁ, ଖରାର ପ୍ରକୋପରୁ ନିଜକୁ ରକ୍ଷା କରନ୍ତୁ, ସୁରକ୍ଷିତ ସ୍ଥାନରେ ମଧ୍ୟ ରହନ୍ତୁ, କାହିଁକି ନା ବର୍ତ୍ତମାନ 12-3 ପର୍ଯ୍ୟନ୍ତ ନିହାତି ଭାବରେ ଅଧିକା ଖରା ହେବାର ସମ୍ଭାବନା ଥାଏ। କିଛି କିଛି ସ୍ଥାନରେ ଆପଣ ଯଦି ଥକାପଣ ଅନୁଭବ କରୁଛନ୍ତି ତାହେଲେ କିଛି ସମୟର ବିରତି ନେଇ କାମ ଆରମ୍ଭ କରନ୍ତୁ। ତେବେ ବନ୍ଧୁ, 12 ବାଜିବା ସହିତ ଗୋଟିଏ ଜିନିଷ ମନକୁ ଆସେ, ସେତେବେଳେ ମନକୁ ଆସେ କି ଏଇ ସମୟରେ ଆମେ ଢେର ସାରା କଥା ହେବା, ଢେର ସାରା ଗୀତ ବି ଶୁଣିବା, ତେଣୁ କରିକି ଆମେ ଏଇ ସମୟରେ ଆପଣମାନଙ୍କ ପାଇଁ ନେଇ ଆସୁ ଦୋ କିଛି କଥା କିଛି।

ଗୀତ ଯେଉଁଥିରେ ଆମେ ଢେର ସାରା କଥା ବି ହେବା, ତା ସହିତ ଶୁଣିବା ଢେର ସାରା ଗୀତ। ଆଜି ବି ସେମିତି କିଛି ଖାସ କଥାକୁ ନେଇ ପୁରା ଘଣ୍ଟା କଥା ହେବା। ତେବେ ବନ୍ଧୁ, ଆଜି ଆମେ କଥା ହେବାକୁ ଯାଉଛେ ଜୀବନର ସେଇ ସବୁଠାରୁ ସୁନ୍ଦର ଓ ମୂଲ୍ୟବାନ ଅନୁଭୂତି ବିଷୟରେ। ୟେସ୍ ଫ୍ରେଣ୍ଡସ୍, ଆଜି ଆମେ କଥା ହେବାକୁ ଯାଉଛେ ଆମ ଜୀବନର ସେଇ ସମସ୍ତ ମିଠା ସ୍ମୃତି ଆଉ ମିଠା ସମ୍ପର୍କ ବିଷୟରେ। ଥରେ ଚିନ୍ତା କଲେ, ଜୀବନ ଯଦି ଗୋଟିଏ ମୁଦ୍ରା ହୁଏ ତାହେଲେ ଏଇ ଦୁଇଟି ଜିନିଷ ତ ନିହାତି ଭାବରେ ତାର ଦୁଇଟି ପାର୍ଶ୍ୱ ହେବ। ତେଣୁକରି ସ୍ମୃତି ଆଉ ସମ୍ପର୍କ ଆମ ଜୀବନର ସବୁଠାରୁ ମୂଲ୍ୟବାନ ଜିନିଷ ହୋଇଥିବା ବେଳେ, ସମ୍ପର୍କ ଯେତେ ମଧୁର ହୋଇଥାଏ ସେଥିରୁ ସୃଷ୍ଟି ହେଉଥିବା ସେହିସବୁ ମେମୋରିଜ୍ ଆମ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆମ ସାଙ୍ଗରେ ରହିଯାଏ ରହିଯାଏ ନା। ତେବେ ଏ ବିଷୟରେ ଆଗକୁ ବହୁତ ସାରା କଥା ହେବା, କିନ୍ତୁ ଏବେ ଆପଣଙ୍କୁ ଶୁଣେଇ ଦେଉଛି ଏଇ ସୁନ୍ଦର ଗୀତଟି। ଓନ୍ଲି ଅନ୍ 100.4 ଆକାଶବାଣୀ FM ରେନ୍ବୋ କଟକ।

ବିଶ୍ୱାସ ଏବଂ ସମ୍ମାନ। ସେଇଠି ହିଁ ମିଠା ସମ୍ପର୍କ ଗଢ଼ି ଉଠେ, ଆଉ ସେଇ ମିଠା ସମ୍ପର୍କରୁ ସୃଷ୍ଟି ହୁଏ ଢେର ସାରା ମିଠା ମିଠା ସ୍ମୃତି। ସେଇ ମିଠା ସ୍ମୃତି ହିଁ ଆମକୁ ଦୁଃଖ ସମୟରେ ହସିବାକୁ ସାହସ ଦିଏ, ଜୀବନରେ କେବେ ବି ଭାଙ୍ଗିବାକୁ ଦିଏ ନାହିଁ ଏଇ ମିଠା ସ୍ମୃତି। ତେବେ ଆମ ସମସ୍ତଙ୍କ ଜୀବନରେ ଏମିତି ଅନେକ ମିଠା ସମ୍ପର୍କ ରହିଛି, ଯେଉଁମାନେ ଆମକୁ ଜୀବନରେ ଢେର ସାରା ମିଠା ସ୍ମୃତି ଦେଇଛନ୍ତି। ତେବେ ସେଇମାନଙ୍କୁ ସବୁବେଳେ ଆପଣ ଆପ୍ରିସିଏଟ୍ କରିବାର ଆବଶ୍ୟକତା ରହିଛି। ସେଇମାନଙ୍କ ପାଇଁ ଆପଣ ଆପଣଙ୍କ ବ୍ୟାଡ୍ ଫେଜ୍ରେ ବି ସେଇ ସବୁ ସମୟକୁ ମନେ ପକାଇ ଆପଣ ଖୁସି ହୋଇପାରୁଛନ୍ତି। ଏବଂ ସବୁଠୁ ଇମ୍ପୋର୍ଟାଣ୍ଟ କି ଆପଣ ପୁରୁଣା ସ୍ମୃତି, ଯେଉଁ ସ୍ମୃତି ଆପଣଙ୍କୁ ଆପଣଙ୍କ ମିଠା ସମ୍ପର୍କରୁ ମିଳିଛି, ସେଇ ସ୍ମୃତିକୁ ବାଧ୍ୟ କରି ଆପଣ ଜୀବନରେ ଆଗକୁ ମଧ୍ୟ ବଢ଼ୁଛନ୍ତି। ତେଣୁକରି ସେଇମାନଙ୍କୁ ଟିକେ ଟିକେ ମଝିରେ ମଝିରେ ଆପ୍ରିସିଏସନ୍ କରିବା ଆବଶ୍ୟକ, ସେମାନଙ୍କୁ କହିବା ଆବଶ୍ୟକ କି ସେମାନେ ଆପଣଙ୍କ ପାଇଁ କେତେ ଖାସ୍।

ସବୁ ଶୁଣାଯାଏ କି କାହାକୁ ଅପେକ୍ଷା କରେନି। ସମୟ ଅତିବାହିତ ହୁଏ, ମଣିଷ ବଦଳି ବି ଯାଏ, କିନ୍ତୁ ଜୀବନରେ ଥିବା ସମ୍ପର୍କ ସୃଷ୍ଟି କରୁଥିବା ସେହିସବୁ ସ୍ମୃତି ସେମିତି ଆମ ମେମୋରି ଲେନ୍ରେ ସେଭ୍ ହେଇ ରହିଯାଏ। ଜୀବନର କିଛି ଖାସ୍ ମୁହୂର୍ତ୍ତ ଅତୀତ ପାଲଟିଯାଏ ସତ, କିନ୍ତୁ ସେହିସବୁ ମିଠା ସ୍ମୃତି ସାଜି ଆମ ଜୀବନର ସେଇ ତମାମ ଖୁସି ସହିତ ଜଡ଼ିତ ହୋଇଯାଏ, ଯାହାକୁ ଆମେ ପରବର୍ତ୍ତୀ ସମୟରେ ମନେ ପକାଇ ଓଠରେ ହସ ଦେଖିପାରୁ। ଅନେକ ମିଠା ମୁହୂର୍ତ୍ତ, ଯେମିତିକି ପିଲାଦିନର ସ୍କୁଲରୁ ଫେରିବା ସମୟରେ ବର୍ଷାରେ କାଗଜ ଡଙ୍ଗା ଭସାଇବାର ମଜା, ବାପାଙ୍କ ସହ ବଜାର ଓ ମେଳାରେ ବୁଲି ଖେଳନା କିଣିବା, ଏମିତି ଅନେକ କିଛି। ପରିବାର ସହିତ ବିତେଇଥିବା ଅନେକ ସମୟ, ନିଜ ଜୀବନର ଛୋଟ ବଡ଼ ସଫଳତା ଭଳି ମୁହୂର୍ତ୍ତ ଆମ ଜୀବନକୁ ଏହି ସ୍ମୃତିର ଫୁଲତୋଡ଼ା ବନେଇ ଦିଏ, ଯାହାକୁ ମନରେ ଥରେ ଆଣିଲେ ଯେତେ ଜଟିଳ ସମୟ ହେଲେ ବି ମଣିଷ ଉଠରେ ହସ ଫେରିଆସେ। ବନ୍ଧୁ, ସତରେ ଏଇ ସ୍ମୃତି ନାମକ ଯେଉଁ ଜିନିଷଟି, ତାହା ସବୁବେଳେ ସମସ୍ତଙ୍କ ପାଇଁ ଖାସ, କାହିଁକିନା ଏଇ ଗୋଟିଏ ଜିନିଷକୁ ଆମେ ପାଥେୟ କରି ଆମେ ଜୀବନରେ ଆଗକୁ ବଢ଼ିଥାଉ। ଜୀବନରେ କୌଣସି କାମ ହଉ, କୌଣସି ଦୁଃଖ ଆସୁ, ସବୁ ଜିନିଷ ତାକୁ ଦୃଷ୍ଟିରେ ରଖି ଆମେ ବେଳେବେଳେ କରିଥାଉ, କାହିଁକିନା ସେହିସବୁ ଜିନିଷ ଆମକୁ ମନେ ପକାଇ ଦିଏ, ଅନୁଭୂତି ସହିତ ଅନୁଭବ ଦିଏ ମିଠା ସ୍ମୃତି।

ବନ୍ଧୁ, ସମୟ ତ ଧୀରେ ଧୀରେ ଆମକୁ ଇସାରା ଦେଲାଣି କି କିଛି କଥା କିଛି ଗୀତ ଶୋକୁ ଏଇଠି ଶେଷ କରିବା ପାଇଁ ପଡିବ। କିନ୍ତୁ ଯାଉ ଯାଉ ଆପଣଙ୍କୁ ଏତିକି କହିବା ପାଇଁ ଚାହୁଁଛି କି ସମ୍ପର୍କରେ ଆପଣ ଯଦି ଟିକିଏ ସମୟ ଟିକିଏ ଅଣ୍ଡରଷ୍ଟାଣ୍ଡିଂ ଆଉ କମ୍ୟୁନିକେସନ ଜୀବନରେ ରଖୁଛନ୍ତି ତାହେଲେ ସ୍ମୃତି ଗୁଡ଼ିକ ଆହୁରି ମଧୁର ହୋଇଯିବ। ଟଙ୍କା ଦେଇ ସବୁ କିଣାଯାଇପାରେ କିନ୍ତୁ ଏଇ ଜିନିଷକୁ ଆମେ ଜୀବନଯାକର ସବୁ ଜମା ଟଙ୍କା ଦେଇଦେଲେ ବି କିଣିବା ଅସମ୍ଭବ। ଛୋଟ ଜୀବନ ଭିତରେ ରାଗ ଅଭିମାନ ଓ ଅହଙ୍କାରକୁ ଭୁଲି ନିଜ ଜୀବନରେ ଥିବା ସବୁ ମଣିଷଙ୍କ ସହିତ ମିଠା ସମ୍ପର୍କ ରଖିଲେ ଜୀବନରେ ରିଗ୍ରେଟ୍ କମ୍ ଆଉ ମିଠା ସ୍ମୃତି ଅଧିକ ମିଳିପାରିବ। ତେବେ ସାଥୀ, ବର୍ତ୍ତମାନ ସମୟ ହୋଇଯାଇଛି କିଛି କଥା କିଛି ଗୀତକୁ ଏଇଠି ଶେଷ କରିବା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ହିନ୍ଦୀରେ ସମ୍ବାଦ ଏବଂ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ସେ ପର୍ଯ୍ୟନ୍ତ ଶୁଣି ଦେଉଛି ଆପଣଙ୍କୁ ଏହି ସୁନ୍ଦର ଗୀତଟି।

ଏଇ ସମୟ ହେବା ସହିତ ଆରମ୍ଭ ହେଇଯାଏ ଆପଣଙ୍କର ଆମର ସମସ୍ତଙ୍କର ଫେଭରେଟ୍ ସୋ ଆଜି ଚର୍ଚ୍ଚାରେ, ଯେଉଁଥିରେ ଆପଣ ଆପଣଙ୍କ ମତାମତ ଆମ ସହିତ ସେୟାର କରିପାରନ୍ତି ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ। ଆଜି ବି ସେମିତି ଗୋଟିଏ ଟପିକ୍ ନେଇ ଡିପି ଆସିଯାଇଛି ଆପଣଙ୍କ ପାଖକୁ। ପଚାରିବେ ଆପଣଙ୍କୁ ଆପଣଙ୍କ ମତାମତ, ତା ସହିତ ଆପଣ ସେୟାର କରିବେ ଆପଣଙ୍କର ନିଜସ୍ୱ ମତ ସେଇ ବିଷୟ ଉପରେ। ତେବେ ବନ୍ଧୁ, ଆଜିର ବିଷୟ ରହିଛି ଜୀବନରେ ବିରତି ନେବା କେତେ ଆବଶ୍ୟକ। ତେବେ ସୋ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ କହି ରଖୁଛି, ଜୀବନର ଦୌଡ଼ରେ ବେଳେବେଳେ ଆମକୁ ରେଷ୍ଟ ନେବା ପାଇଁ ପଡ଼େ। କାହିଁକି ନା ଯେତେବେଳେ ଆମେ ରେଷ୍ଟ ନଉ ବା ବିରତି ନଉ, ସେଇ ସମୟରେ ଆମକୁ ଆଉ ଟିକିଏ ପିକଅପ୍ ମିଳେ ଯେତେବେଳେ ଆମେ ପୁଣି ଥରେ କାମ ଆରମ୍ଭ କରେ। ଜୀବନର ଦୌଡ଼ରେ ଆଗକୁ ବଢ଼ିବା ଯେତିକି ଜରୁରୀ, ସମୟ ସମୟରେ ଟିକିଏ ଟିକିଏ ଅଟକି ଯାଇ ବିରତି ନେବା ମଧ୍ୟ ସେତିକି ଜରୁରୀ। ବ୍ୟସ୍ତବହୁଳ ଓ ପ୍ରତିଯୋଗିତାମୂଳକ ଏଇ ଯେଉଁ ସମୟରେ ଆମେ ସମସ୍ତେ ଏକ ଅଦୃଶ୍ୟ ଦୌଡ଼ରେ ସାମିଲ ହୋଇଛେ, ଯେମିତି ଶାରୀରିକ ଆଉ ମାନସିକ କ୍ଲାନ୍ତି ନିହାତି ଭାବରେ ଆସିବ। ଏଭଳି ସ୍ଥିତିରେ ଗୋଟିଏ ଗୋଟିଏ ଛୋଟ ବିରତି ନେଇଗଲେ ଆପଣଙ୍କୁ ଅନେକ ଫାଇଦା ମିଳିପାରିବ, ଯେମିତିକି ମାନସିକ ଆଉ ଶାରୀରିକ ସ୍ୱାସ୍ଥ୍ୟରେ ଆପଣଙ୍କର ସୁଧାର ଆସିପାରିବ, କାର୍ଯ୍ୟଦକ୍ଷତା ଏବଂ ସୃଜନଶୀଳତାରେ ମଧ୍ୟ ଆପଣ ଡେଭଲପ୍ କରିପାରିବେ। ତା ସହିତ ନିଜକୁ ସମୟ ଦେବାର ସୁଯୋଗ ଆପଣ ପାଇପାରିବେ। ତା ସହିତ ଆପଣଙ୍କ ନିଜ ଲୋକ, ପରିବାର ଲୋକ, ଏମିତିକି ବନ୍ଧୁମାନେ ଯେଉଁମାନେ ରହିଛନ୍ତି ସେମାନଙ୍କୁ ମଧ୍ୟ ସମୟ ଦେଲେ ସମ୍ପର୍କରେ ମଧୁରତା ମଧ୍ୟ ବଢ଼ିବ। ଆଉ ସବୁଠୁ ଖାସ୍ ହେଉଛି ନିଜକୁ ବିରତି ନ ଦେଇ ଅବିରତ କାମ କରି ଚାଲିଲେ ଆପଣ ନିହାତି ଭାବରେ ଅନେକ ରୋଗର ବଶବର୍ତ୍ତୀ ହୋଇଯିବେ। ତେଣୁକରି ବିରତି ନେବା ନିହାତି ଆବଶ୍ୟକ ବୋଲି ମୁଁ ଭାବେ, କିନ୍ତୁ ଆପଣ କ'ଣ ଭାବନ୍ତି? ଆପଣଙ୍କ ମତାମତ ଆମକୁ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇ ପାରିବେ। ଏସ୍ଏମ୍ଏସ୍ କରିବା ପାଇଁ ଆପଣଙ୍କୁ 0949596320 ନମ୍ବରରେ FMRC ଟାଇପ୍ କରି ଗୋଟିଏ ସ୍ପେସ୍ ଦେଇ ଆପଣଙ୍କ ମତାମତ ଲେଖି ଆଉ ଗୋଟିଏ ସ୍ପେସ୍ ଦେଇ ଆପଣଙ୍କ ନାଁ ଆଉ ଠିକଣା ସ୍ପଷ୍ଟ ଭାବେ ଲେଖିବା ପାଇଁ ପଡ଼ିବ। ଯଦି ହ୍ୱାଟ୍ସଆପ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ 8895254200ରେ ଆପଣଙ୍କ ମତାମତ ସହ ଆପଣଙ୍କ ନାଁ ଆଉ ଠିକଣା ସ୍ପଷ୍ଟ ଭାବେ ଲେଖି ପଠାଇ ଦିଅନ୍ତୁ। ରହିଲି ଆପଣଙ୍କ ମତାମତ ଅପେକ୍ଷାରେ। ସେ ପର୍ଯ୍ୟନ୍ତ ଶୁଣାଇ ଦେଉଛି ଆପଣଙ୍କୁ ଏହି ସୁନ୍ଦର ଗୀତଟି, ଓନ୍ଲି ଅନ୍ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍।

ପଠେଇଛନ୍ତି ଧାରା ବୌଦ୍ଧରୁ। ଧାରା ଲେଖିଛନ୍ତି, ଜୀବନରେ ବେଳେବେଳେ ବିରତି ନେବା ଜରୁରୀ, କାରଣ ଏହା ମନ ଆଉ ଶରୀରକୁ ଆରାମ ଦିଏ। ବିରତି ନେଲେ ଚାପ କମିଯାଏ, ମନ ଶାନ୍ତ ବି ରୁହେ। ଏହା ଆମକୁ ନୂଆ ଉତ୍ସାହ ସହିତ କାମ କରିବାକୁ ଅଧିକ ଶକ୍ତି ଯୋଗାଏ। ଠିକ କଥା ଲେଖିଛନ୍ତି ଧାରା, କାହିଁକି ନା ଯେତେବେଳେ ଆମେ ବିରତି ନିଏ ସେତେବେଳେ ମାନସିକ ଶାନ୍ତି ନିହାତି ଭାବରେ ମିଳେ। ଶାରୀରିକ ଆରାମ ଯୋଗୁଁ ଆପଣ ଶାରୀରିକ ସ୍ତରରେ ମଧ୍ୟ ଟିକିଏ ସୁସ୍ଥ ଅନୁଭବ କରନ୍ତି, ଏବଂ ଏଇ ଯୋଉ ଉର୍ଜା ଆପଣଙ୍କୁ ମିଳେ ବିରତିରେ, ସେଇ ଉର୍ଜା ଆପଣଙ୍କୁ ପରବର୍ତ୍ତୀ ସମୟରେ ଆପଣଙ୍କୁ ସାହାଯ୍ୟ କରେ ଆପଣଙ୍କୁ ଆଉ ଟିକେ ସ୍ପିଡ୍ କାମ କରିବା ପାଇଁ, ଆଉ ଟିକେ ସ୍ପିଡ୍ ଯେକୌଣସି ସଫଳତା ପାଇବା ପାଇଁ ଆପଣଙ୍କୁ ଯଥେଷ୍ଟ ସହାୟକ ହୁଏ। ତା ସହିତ ଆପଣ ଯେତେ ବି ନୂଆ ନୂଆ କାମ କରିବା ପାଇଁ ଚାହୁଁଛନ୍ତି ସେଇ ନୂଆ କାମ ପାଇଁ ଆପଣଙ୍କ ଭିତରେ ଜୋସ୍ ଭରିଦିଏ। ବହୁତ ବହୁତ ଧନ୍ୟବାଦ ଧାରା ଆପଣଙ୍କର ଏହି ସୁନ୍ଦର ମେସେଜଟି ପାଇଁ। ତେବେ ସାଥୀ, କିଛି ସମୟ ପୂର୍ବରୁ ମୁଁ ଆପଣଙ୍କୁ କହୁଥିଲି କି ଜୀବନରେ ବେଳେବେଳେ ବିରତି ନେବାର କାହିଁକି ଆବଶ୍ୟକତା ରହିଥାଏ। ଦେଖନ୍ତୁ, ଗୋଟେ ଗାଡ଼ି ଯେତେବେଳେ ଅନବରତ ଚାଲୁଛି ସେଇ ସମୟରେ ଆମେ କ'ଣ କେବେ ନା କେବେ ତ ଗାଡ଼ିକୁ ଅଟକେଇକି ତା ପାଇଁ କିଛି ନା କିଛି କରୁଛେ, ସର୍ଭିସ ଷ୍ଟେସନ ନେଇଯାଉଛେ, ତାକୁ କେବେ କେବେ ଇଞ୍ଜିନ ଅଏଲ ସେଥିରେ ଆଡ୍ କରୁଛେ, ଏବଂ ଗାଡ଼ିକୁ କିଛି ସମୟର ବିରତି ଦେବା ପାଇଁ ସବୁବେଳେ ଆମେ ଚେଷ୍ଟା କରୁଛେ। ଯଦି ଗାଡ଼ିକୁ ଏତେ ଯତ୍ନରେ ରଖୁଛେ, ଯଦି ଗାଡ଼ି ପାଇଁ ଏତେ କଥା ଚିନ୍ତା କରୁଛେ ଏବଂ ଗାଡ଼ିକୁ ବିରତି ଦେବା ପାଇଁ ଚେଷ୍ଟା କରୁଛେ, ତାହେଲେ ଆମ ଜୀବନ ରୂପକ ଗାଡ଼ି ଯେତେବେଳେ ଆମେ ନିଜେ ଚଲଉଛେ, ଜୀବନ ରୂପକ ଗାଡ଼ିରେ ମଧ୍ୟ ସେଇ ସମାନ ବିରତିର ଆବଶ୍ୟକତା ରହିଛି। ଆଉ ଯଦି ଆପଣ ବିରତି ନେଉନାହାନ୍ତି ତାହେଲେ ଆପଣ ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥତା ଆଡ଼କୁ ଗତି କରୁଛନ୍ତି। ତେଣୁ ଜୀବନରେ ବିରତି ନେବା କେତେ ଜରୁରୀ, ଆପଣଙ୍କ ମତାମତ ଆମକୁ ସେୟାର କରିପାରିବେ ଏସଏମଏସ କରିବା ପାଇଁ 09495963210 ରେ। ଆପଣ ଆମକୁ ଏସଏମଏସ ମାଧ୍ୟମରେ ଆମ ସହିତ ମତାମତ ସେୟାର କରିପାରିବେ। ଯଦି ହ୍ୱାଟ୍ସଆପ୍ରେ ଆମ ସହିତ ଆପଣଙ୍କ ମତାମତ ସେୟାର କରିବା ପାଇଁ ଚାହୁଁଛନ୍ତି ତାହେଲେ 8895254200 ରେ ଆମକୁ ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ।

ପରବର୍ତ୍ତୀ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁରୁ। ସେ ଲେଖିଛନ୍ତି, ଜୀବନର ଦୌଡ଼ରେ ବିଶ୍ରାମ ନେବା ସମୟ ହେଉଛି ଶାନ୍ତି। ଏହା ସହିତ ରାଜେନ୍ଦ୍ର ନନା ନୂଆ ଗାଁରୁ ଅନେକ ଅନେକ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ତେବେ ନିହାତି ଭାବରେ ଜୀବନରେ ଶାନ୍ତି କହିଲେ ଆମେ କାମ କରୁଛେ ଶାନ୍ତି ପାଇଁ, ନିହାତି ଭାବରେ ଆମେ କାମ କଲେ ତ ଶାନ୍ତି ମିଳେ, ତା ସହିତ ଯଦି ଆମେ ଶାନ୍ତି ଖୋଜିବା ନିହାତି ଭାବରେ, ତ ଗୋଟିଏ ଜିନିଷ ଆମକୁ ବହୁତ ହି ଅଧିକା ଆମକୁ ଉତ୍ସାହ ଯୋଗାଇ ଦିଏ, ତାହା ହେଉଛି ବିରତି। କାମ ବେଳେ ବେଳେବେଳେ ଆପଣ ବିରତି ନେବାର ଆବଶ୍ୟକତା ଅଛି, ଯାହାଫଳରେ ମାନସିକ ଶାନ୍ତି ବି ଫେରିପାରିବ, ତା ସହିତ ଆପଣ ଯେଉଁ କାମ କରୁଛନ୍ତି ସେଇ କାମ ଆଉ ଟିକେ ଅଧିକା ସ୍ପିଡ୍ଲି ହେଇପାରିବ ତା ପରବର୍ତ୍ତୀ ସମୟରେ। ବହୁତ ବହୁତ ଧନ୍ୟବାଦ, ରାଜେନ୍ଦ୍ର ନନା ମେସେଜ କରିଥିଲେ ନୂଆ ଗାଁରୁ। ତେବେ ଆପଣ ବି ଆପଣଙ୍କ ମତାମତ ସେୟାର କରନ୍ତୁ ଆମ ସହିତ। ସେ ପର୍ଯ୍ୟନ୍ତ ମୁଁ ଶୁଣେଇ ଦେଉଛି ଆପଣଙ୍କୁ ଏହି ସୁନ୍ଦର ଗୀତଟି, ଓନ୍ଲି ଅନ୍ 100.4 ଆକାଶବାଣୀ FM ରେନ୍ବୋ କଟକ।

ଜୀବନରେ ବ୍ରେକ୍ ନବା ବା ବିରତି ନବା କେତେ ଜରୁରୀ ଆମେ ପଚାରିଥିଲୁ ଆପଣଙ୍କୁ ଆପଣଙ୍କ ମତାମତ ଆମ ପାଖରେ ନେକ୍ସଟ ମେସେଜ ଆସି ପହଞ୍ଚିଯାଇଛି ମେସେଜଟି କରିଛନ୍ତି ଆଭାସ ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ସେ ଲେଖିଛନ୍ତି ଆମେ ଅଫିସରେ 27 ଜଣ ଏକାଠି ବସି ଆପଣଙ୍କ ପ୍ରୋଗ୍ରାମ ଶୁଣୁଛୁ ସେ ଲେଖିଛନ୍ତି ଭାଇ ଆମେ ସମାଜକୁ ଆସିଛୁ ମାନେ ଜୀବନର କିଛି ନା କିଛି ଭଲ କାମ କରିବା ପାଇଁ ଆମେ ଆସିଛୁ ଆମେ ଅଫିସରେ 8 ଘଣ୍ଟା ଡ୍ୟୁଟି କରି ଫ୍ୟାମିଲି କଥା ବୁଝି ଘର କାମ କରି ଆମକୁ ରେଷ୍ଟ ମିଳେ ନାହିଁ କିନ୍ତୁ ସଣ୍ଡେ ହେଲେ ଟିକେ ରେଷ୍ଟ ମିଳେ ଅଫିସରେ 8 ଘଣ୍ଟା ଅଫିସ କାମ କରିବାକୁ ଦିନେ ଦିନେ ବହୁତ ବାଧା ଲାଗେ ସେଥିପାଇଁ ଆମେ ସଣ୍ଡେରେ ଆମକୁ ଫ୍ରି ମିଳେ ନିହାତି ଭାବରେ ଗୋଟିଏ ଦିନ ଯେଉଁ ଦିନରେ ଆପଣଙ୍କୁ ଫ୍ରି ମିଳୁଛି ସେହି ସମୟରେ ନିଜ ଫ୍ରି ସମୟକୁ ଉପଯୋଗ କରନ୍ତୁ ନିଜ

ପାଇଁ କିଛି କରିବା ପାଇଁ ନିଜ ପରିବାର ଲୋକଙ୍କ ପାଇଁ କିଛି ସମୟ ବାହାର କରନ୍ତୁ, ନିଜ ବନ୍ଧୁମାନଙ୍କ ପାଇଁ ସମୟ ଦିଅନ୍ତୁ, ଏବଂ କାମ ବି ଇମ୍ପୋର୍ଟାଣ୍ଟ, ତା ସହିତ ବିରତି ବି ଇମ୍ପୋର୍ଟାଣ୍ଟ ନିଜ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏହି ସୁନ୍ଦର ମେସେଜଟି ପାଇଁ।

ପରବର୍ତ୍ତୀ ମେସେଜଟି ଆମ ପାଖରେ ଆସି ପହଞ୍ଚିଯାଇଛି। ଏ ମେସେଜଟି କରିଛନ୍ତି ମେଡିକାଲ କଲୋନୀ ଜଗତସିଂହପୁରରୁ ଟୁନା ଭାଇନା। ଶୁଭ ମଧ୍ୟାହ୍ନ ଜଣାଇବା ସହିତ ଟୁନା ଭାଇନା ଲେଖିଛନ୍ତି, ମା ସାରଳା ଆପଣ ଆପଣଙ୍କ ପରିବାରକୁ ବହୁତ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ଆପଣଙ୍କୁ ମଧ୍ୟ ସମାନ ପ୍ରାର୍ଥନା, ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଶାନ୍ତିରେ ଏବଂ ସୁଖରେ ରଖନ୍ତୁ ମା ସାରଳା। ସେ ଲେଖିଛନ୍ତି, ଆମ ଜୀବନରେ ଆମେ ନିଶ୍ଚିନ୍ତ ବିରତି ନେବାର ଦରକାର ରହିଛି, ଏହା ଫଳରେ ଆମ ଶରୀର ସୁସ୍ଥ ରହେ, ପରିବାର ପାଇଁ ସମୟ ଦେଇପାରିବା। ମୁଁ ବି ବିରତି ନିଏ, ଏହା ଫଳରେ ମୁଁ ଖୁସିରେ ଅଛି। ବହୁତ ହି ବଢ଼ିଆ କଥା, ଆପଣ ବିରତି ନଉଛନ୍ତି ଏବଂ ନିଜ ସହିତ ନିଜ ପରିବାର କଥା ମଧ୍ୟ ଚିନ୍ତା କରୁଛନ୍ତି, ସେଥିପାଇଁ ଆପଣଙ୍କୁ ଢେର ସାରା ଶୁଭେଚ୍ଛା। କିନ୍ତୁ ଗୋଟେ ଜିନିଷ, ଆମେ ଯେଉଁ ବିରତି ନେବା କଥା, ଆପଣ ଠିକ କଥା ଲେଖିଛନ୍ତି, କାହିଁକିନା ଜୀବନରେ ସବୁବେଳେ ମାନସିକ ଏବଂ ଶାରୀରିକ ସୁସ୍ଥତା ଆବଶ୍ୟକ, ଆଉ ତା ସହିତ ପରିବାର ଲୋକଙ୍କୁ କେମିତି ଆମେ ସମୟ ଦେଇପାରିବା, ତା ସହିତ ଆମେ କେମିତି ସେମାନଙ୍କ ସହିତ ଟିକେ ମିଠା ମିଠା ମୁହୂର୍ତ୍ତ ଅତିବାହିତ କରିପାରିବା, ସେ ସମସ୍ତ ଜିନିଷ ପ୍ରତି ଆମକୁ ଧ୍ୟାନ ରଖିବା ପାଇଁ ପଡ଼ିବ। କିନ୍ତୁ ସବୁ ଜିନିଷ ଭିତରେ ବି କାମ ପାଇଁ ଇମ୍ପୋର୍ଟାନ୍ସ ଆପଣଙ୍କ ଜୀବନରେ ରହିଥିଲେ ବି ଆମେ ବ୍ରେକ୍ ନେବା ବି ନିହାତି ଜରୁରୀ। ବହୁତ ହି ସୁନ୍ଦର ମେସେଜଟି କରିଥିବାରୁ ଅନେକ ଅନେକ ଧନ୍ୟବାଦ। ମେସେଜଟି କରିଥିଲେ ଟୁନା ଭାଇନା, ମେଡିକାଲ କଲୋନୀ ଜଗତସିଂହପୁରରୁ।

ଆଉ ଗୋଟେ ମେସେଜ ଆମ ପାଖରେ ଆସି ପହଞ୍ଚିଯାଇଛି। ମେସେଜଟି କରିଛନ୍ତି ସନ୍ତୋଷ ବେହେରା କନ୍ତଳ ଆଠଗଡ଼ରୁ। ସେ ଲେଖିଛନ୍ତି, ମନ ଆଉ ଶରୀର ପାଇଁ ବିରତି ନିହାତି ଦରକାର। ବିରତି ପରେ ଯେଉଁ କାମ ହୋଇଥାଏ ସଠିକ ଓ ନିର୍ଭୁଲ ହୋଇଥାଏ। ବହୁତ ହି ଭଲ କଥା ଲେଖିଛନ୍ତି। ମୁଁ କିଛି ସମୟ ପୂର୍ବରୁ ମଧ୍ୟ କହୁଥିଲି କି ବ୍ରେକ୍ ବା ବିରତି ପରେ ଯେଉଁ ଷ୍ଟେପ୍ ଆପଣ ନିଅନ୍ତି ସେଇ ଷ୍ଟେପ୍ରେ ଅଧିକ ଟିକେ ପାୱାର ଥାଏ, କାହିଁକି ନା ଆପଣ ଯେତେବେଳେ ବ୍ରେକ୍ ନିଅନ୍ତି ସେଇ ସମୟରେ ଆପଣ ମାଇଣ୍ଡକୁ ସେଟ୍ବ୍ୟାକ୍ କରନ୍ତି। ଆପଣ ଆପଣଙ୍କର ମାନସିକ ଶାରୀରିକ ଯାହା ବି କ୍ଲାନ୍ତି ରହିଥାଏ ସବୁକୁ ପରିତ୍ୟାଗ କରିଦେଇକି ଯାଇଥାନ୍ତି। ତେଣୁକରି ଆପଣଙ୍କ ସ୍ପିଡ୍ ଟିକେ ଡେଭଲପ୍ ହେଇଯାଏ ଆଉ ତା ସହିତ ଆପଣଙ୍କର ଭଲ ଏଫର୍ଟସ୍ ବି ଆପଣଙ୍କ କାମରେ ଦେଖାଯାଏ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମେସେଜଟି ପାଇଁ।

ଜୀବନରେ ବିରତି ନେବା କେତେ ଜରୁରୀ, ଏ ବିଷୟରେ ଆଜି ଆମେ ଆଜି ଚର୍ଚ୍ଚାରେ ଟପିକ୍ ନେଇଥିଲେ ଏବଂ ଆଜିର ଶେଷ ମେସେଜଟି ଆଡ଼କୁ ଯିବା। ଶେଷ ମେସେଜଟି କରିଛନ୍ତି ବିପିନ ଦଳାଇ ଖୋର୍ଦ୍ଧାରୁ। ସେ ଲେଖିଛନ୍ତି, ଗାଡ଼ିକୁ ଅନବରତ ଚଲେଇଲେ ଯେମିତି ଖରାପ ହୋଇଯିବ, ଆମେ ଅନବରତ ବିରତି ନ ନେଇ କାମ କଲେ ବି ଆମ ଦେହ ଖରାପ ହେବ, ତେଣୁ ସବୁବେଳେ କାମ କରିଲେ ବି ବେଳେବେଳେ ବିରତି ନେବା ଆବଶ୍ୟକ। କିଛି ଲୋଭରେ ଆମେ ଦେହକୁ ଖରାପ କରିବାନି। ବହୁତ ହି ସୁନ୍ଦର କଥା ଲେଖିଛନ୍ତି, କାହିଁକିନା ଗାଡ଼ିକୁ ଯେମିତି ବେଳେବେଳେ ବିରତିର ଆବଶ୍ୟକତା ରହୁଛି, ସେମିତି ଆମ ଶରୀରକୁ ମଧ୍ୟ, ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ସେମିତି ବିରତିର ଆବଶ୍ୟକତା ନିହାତି ଭାବରେ ରହୁଛି। ତେଣୁ କରିକି କାମ କରନ୍ତୁ ଏବଂ ବେଳେବେଳେ ବିରତି ବି ନିଅନ୍ତୁ, କାହିଁକିନା ଏଇ ବିରତି ଆପଣଙ୍କୁ ଅଧିକା ଏଫର୍ଟସ୍ ଲଗାଇବାରେ ସାହାଯ୍ୟ କରିପାରିବ। ତେବେ ଏତେ ସାରା ମେସେଜ, ଏତେ ସାରା ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏମିତି ଆମ ସହିତ କନେକ୍ଟେଡ୍ ହୋଇକି ଥାଆନ୍ତୁ ଏବଂ ଆମକୁ ଆପଣଙ୍କ ବହୁମୂଲ୍ୟ ମତାମତ ଦେଇଥିବାରୁ ଆପଣଙ୍କୁ ପୁଣି ଥରେ ଦିଲ୍ ସେ ଧନ୍ୟବାଦ। ତେବେ ସମୟ ତ ହୋଇଛି ସାଥୀ, ଏବେ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା ପାଇଁ ପଡ଼ିବ। ତା ପରେ ପରେ ଆପଣ ଆପଣଙ୍କ ପାଇଁ ଶୁଣିପାରିବେ ଆପଣ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ, ଯାହାକି ରିଲେ କରି ପ୍ରଚାର କରାଯିବ ଆକାଶବାଣୀ ଦିଲ୍ଲୀରୁ। ସେ ପର୍ଯ୍ୟନ୍ତ ଟ୍ୟୁନ୍ କରନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। କୁହନ୍ତୁ ଦିଲ୍ ସେ ଦିଲ୍ ତକ୍।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ.

ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ, ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରୀ ଶିଳ୍ପ ମନ୍ତ୍ରୀ, ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ, ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ। ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବା ନେଇ ପାକିସ୍ତାନକୁ ଭାରତ ଦୃଢ଼ ବିରୋଧ କରିଛି। ଅଧିବେଶନର ସହ ଅଧ୍ୟକ୍ଷ ଭାବେ ପାକିସ୍ତାନ ନିଜ ପଦବୀର ଅପବ୍ୟବହାର କରିଥିବା ନେଇ ଭାରତ ନିନ୍ଦା କରିଛି। ଇସ୍ଲାମାବାଦ ଏହି ଅଧିବେଶନକୁ ରାଜନୀତିକରଣ କରୁଛି ବୋଲି ଭାରତ ଅଭିଯୋଗ କରିବା ସହ ଅଧ୍ୟକ୍ଷ ଭାବେ ନିରପେକ୍ଷ ରହିବାକୁ କହିଛି। ନ୍ୟୁୟର୍କରେ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଅସିମ୍ ଇଫ୍ତିଖାର ଅହମ୍ମଦଙ୍କ କାଶ୍ମୀର ସମ୍ପର୍କ ପ୍ରସଙ୍ଗ ଜବାବରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ଏହା କହିଛନ୍ତି। ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଶ୍ରୀ ହରିଶ ଉଲ୍ଲେଖ କରିବା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳର ପରିସ୍ଥିତି ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବୋଲି ସ୍ୱଷ୍ଟ କରିଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିବେଶ ମଧ୍ୟରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ସିଓଲଠାରେ ଦକ୍ଷିଣ କୋରିଆ ପ୍ରତିପକ୍ଷ ଚୋ ହ୍ୟୁନ୍ଙ୍କ ସହ ସାକ୍ଷାତ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସମାନ ମୂଲ୍ୟବୋଧ ଏବଂ ପାରସ୍କରିକ ବିଶ୍ୱାସ ଥିବା ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସାମ୍ପ୍ରତିକ ଆନ୍ତର୍ଜାତିକ ପରିସ୍ଥିତିରେ ବିଶ୍ୱସ୍ତ ଅଂଶୀଦାରଙ୍କ ମଧ୍ୟରେ ସହଯୋଗକୁ ଅଧିକ ଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ନେତା ରାଜନୈତିକ, ଜାହାଜ ନିର୍ମାଣ, ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି, ଐତିହ୍ୟ ଏବଂ ଲୋକସମ୍ପର୍କ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଦେଶର ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଏକ ଆଧାର ଭାବେ ଗ୍ରହଣ କରିବାକୁ ଭାରିଶିଳ୍ପ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଇସ୍କାତ ଶିଳ୍ପ କ୍ଷେତ୍ରକୁ ଅନୁରୋଧ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଇସ୍କାତ କ୍ଷେତ୍ରରେ ଡିଜିଟାଲାଇଜେସନ ଶୀର୍ଷକ ଚିନ୍ତନ ଶିବିରକୁ ସମ୍ବୋଧନ କରି ଶ୍ରୀ କୁମାରସ୍ୱାମୀ ଦେଶର ଦୃଢ଼ ଇସ୍କାତ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। 2018 ମସିହାରୁ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଇସ୍କାତ ଉତ୍ପାଦନକାରୀ ଭାବେ ନିଜର ସ୍ଥିତିକୁ ବଜାୟ ରଖିପାରିଛି ବୋଲି ସେ କହିଛନ୍ତି। 2021-22 ଆର୍ଥିକ ବର୍ଷ ପରଠାରୁ ଶୋଧନ ହୋଇନଥିବା ଇସ୍କାତ ଉତ୍ପାଦନ ବାର୍ଷିକ ପ୍ରାୟ 8% ବୃଦ୍ଧି ପାଇଛି। ଘରୋଇ ଚାହିଦା ବୃଦ୍ଧି ଯୋଗୁଁ ଇସ୍କାତ ବ୍ୟବହାର ଇତିମଧ୍ୟରେ ପ୍ରାୟ 13% ବୃଦ୍ଧି ପାଇଥିବା ମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ ସୂଚନା ଦେଇଛନ୍ତି। ଇସ୍କାତ କ୍ଷେତ୍ରର ପ୍ରମୁଖ ଅଂଶୀଦାରଙ୍କୁ ଏକତ୍ର କରି ଡିଜିଟାଲାଇଜେସନ ଏବଂ ଶିଳ୍ପ ଭବିଷ୍ୟତ ପାଇଁ ଏକ ରୂପରେଖ ପ୍ରସ୍ତୁତି ନେଇ ଏହି ଶିବିରର ଆୟୋଜନ କରାଯାଇଛି। 1967 ମସିହା ଜୁନ୍ 24 ତାରିଖରେ ପାସ୍ପୋର୍ଟ ଆଇନ ପ୍ରଣୟନ ସ୍କୃତିରେ ଆଜି ପାସ୍ପୋର୍ଟ ସେବା ଦିବସ ପାଳନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମ 2.0ର ପ୍ରଚଳନ ବିଶ୍ୱସ୍ତରୀୟ ସୁଯୋଗର ଉପଲବ୍ଧତାକୁ ବ୍ୟାପକ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଏହି ଅବସରରେ ଭାରତ ଏବଂ ବିଦେଶର ସମସ୍ତ ପାସ୍ପୋର୍ଟ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୁରକ୍ଷିତ ପାସ୍ପୋର୍ଟ, ସୁଗମ ସେବା, ସଶକ୍ତ ନାଗରିକ, ଦୃଷ୍ଟିକୋଣ ଆଧାରିତ ପରିଚାଳିତ ପାସ୍ପୋର୍ଟ ସେବା ପ୍ରଦାନକୁ ଦ୍ରୁତ, ଅଧିକ ସ୍ୱଚ୍ଛ ଏବଂ ସୁଲଭ କରିବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋକପାତ କରିଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ପୋଷ୍ଟ ଅଫିସ୍ ପାସ୍ପୋର୍ଟ ସେବା କେନ୍ଦ୍ର ମାଧ୍ୟମରେ ଦେଶର ଦୁର୍ଗମ ଅଞ୍ଚଳଗୁଡ଼ିକରେ ମଧ୍ୟ ପାସ୍ପୋର୍ଟ ସେବା ପହଞ୍ଚପାରୁଛି। ଇ ପାସ୍ପୋର୍ଟ ଏବଂ ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମ ଭଳି ପଦକ୍ଷେପଗୁଡ଼ିକ ଭାରତର ଆଧୁନିକ, ଡିଜିଟାଲ୍ ଏବଂ ସଶକ୍ତ ପ୍ରଶାସନିକ ବ୍ୟବସ୍ଥାର ଏକ ବଳିଷ୍ଠ ପ୍ରମାଣ। ନାଗରିକଙ୍କୁ ସରଳ ଏବଂ ଉନ୍ନତମାନର ପାସ୍ପୋର୍ଟ ସେବା ପ୍ରଦାନ କରିବା ପାଇଁ ଏହି ଅଭିଯାନ ନିରନ୍ତର ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆମେରିକା କଂଗ୍ରେସ ଏକ ବିଲ୍ ପାସ୍ କରିଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ କଂଗ୍ରେସର ମଞ୍ଜୁରୀ ପାଇଁ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଆମେରିକା ସିନେଟ୍ରେ 50-48 ଭୋଟ୍ରେ ଏହି ବିଲ୍ଟି ପାରିତ ହୋଇଛି। ପ୍ରଥମଥର ପାଇଁ ଯୁଦ୍ଧ କ୍ଷମତା ପ୍ରସ୍ତାବ ଆଧାରିତ କଂଗ୍ରେସର ଉଭୟ ସଦନରେ ଏହି ବିଲ୍ଟି ସଫଳତାର ସହ ପାରିତ ହୋଇଛି। ତେବେ ପଶ୍ଚିମ ଏସିଆରେ କେତେକ ସର୍ତ୍ତ ଆଧାରରେ ସାମରିକ ପଦକ୍ଷେପ

0: ପକୁ ଏହି ବିଲ୍ ଅନୁମତି ପ୍ରଦାନ କରିଛି। ଆମେରିକା ଏବଂ ଏହାର ସହଯୋଗୀ ଦେଶଗୁଡ଼ିକ ବିରୁଦ୍ଧରେ କୌଣସି ପ୍ରକାର ସମ୍ଭାବ୍ୟ ଆକ୍ରମଣକୁ ପରିପ୍ରେକ୍ଷୀରେ ସାମରିକ ଅଭିଯାନ ଏଥିରେ ଅନ୍ତର୍ଭୁକ୍ତ ରହିଛି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ତେହେରାନର ସାମରିକ ଦକ୍ଷତା ଦୁର୍ବଳ ହୋଇଛି। ଇରାନର ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ର ସଂଘର୍ଷ ଯୋଗୁଁ ଗୁରୁତର ପ୍ରଭାବିତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ପେନ୍ସିଲଭାନିଆ ମାକୁଙ୍ଗିଠାରେ ଏକ ସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ଟ୍ରମ୍ପ କହିଛନ୍ତି ବିଶ୍ୱର ସବୁଠାରୁ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ସାର୍ବଜନୀନ କରିବାରେ ଦ୍ୱିପାକ୍ଷିକ ଚୁକ୍ତି ସହଯୋଗ ପ୍ରଦାନ କରିବ। ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା କରିଡର ପାଇଁ ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ମେଟ୍ରୋ ଷ୍ଟେସନରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଏହାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ଏହି ପ୍ରକଳ୍ପ ପରିବହନ ବ୍ୟବସ୍ଥାକୁ ଅଧିକ ସହଜ ତଥା ସୁବ୍ୟବସ୍ଥିତ କରିବ। ଆର୍କେ ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ଥ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ପ୍ରକଳ୍ପ ନିର୍ମାଣ ଶେଷ ହେବା ପରେ ଜନକପୁରୀ ପଶ୍ଚିମରୁ ଇନ୍ଦ୍ରଲୋକ ପର୍ଯ୍ୟନ୍ତ ଯୋଗାଯୋଗ ସୁଗମ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକୁ ନେଇ ଆୟୋଜିତ 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବଣ୍ଟନ ସମାରୋହ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏଥିରେ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଦେଶବ୍ୟାପୀ 25ଟି ସ୍ଥାନରେ 200ଟି ବିଦ୍ୟାଳୟ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଆତ୍ମଶୃଙ୍ଖଳାର ଚିନ୍ତାଧାରା, ସହନଶୀଳତା, ଗଣତାନ୍ତ୍ରିକ ବ୍ୟବସ୍ଥା, ଦୃଷ୍ଟିକୋଣ ଆଧାରିତ ଧାର୍ମିକ ଚିନ୍ତାଧାରାକୁ ପ୍ରୋହାହନ ପ୍ରଦାନ କରିବା ଏହି ଯୋଜନାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ଦେଶବ୍ୟାପୀ 6ଟି ଯୁବ ନେତୃତ୍ୱାଧୀନ ଷ୍ଟାର୍ଟଅପ୍ ଯୁବ କୋର୍ ଲ୍ୟାବ୍ ନ୍ୟାସନାଲ୍ ଇନୋଭେସନ୍ ଚ୍ୟାଲେଞ୍ଜ 2026ର ଅଷ୍ଟମ ସଂସ୍କରଣରେ ବିଜୟୀ ହୋଇଛନ୍ତି। ଏହି ପ୍ରୟାସ ମିଳିତ ଭାବରେ ୟୁନାଇଟେଡ୍ ନେସନ୍ସ ଡେଭଲପ୍ମେଣ୍ଟ ପ୍ରୋଗ୍ରାମ୍ ୟୁଏନ୍ଡିପି ଇଣ୍ଡିଆ ଏବଂ ସିଟି ଫାଉଣ୍ଡେସନ୍ ଦ୍ୱାରା ଅଟଳ ଇନୋଭେସନ୍ ମିଶନ ଏଆଇଏମ୍ ନୀତି ଆୟୋଗ ସହିତ ସହଭାଗିତାରେ ପରିଚାଳିତ ହେଉଛି ଏବଂ ଟି ହବ୍ ଫାଉଣ୍ଡେସନ୍ ଦ୍ୱାରା କାର୍ଯ୍ୟକାରୀ ହେଉଛି। ଏହା ଯୁବ ନେତୃତ୍ୱାଧୀନ ନବସୃଜନକୁ ପ୍ରୋହାହିତ କରିବା ସହିତ ସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ନୀତି ଆୟୋଗ ସୂଚନା ଦେଇଛି ଯେ ଚଳିତ ବର୍ଷର ଚ୍ୟାଲେଞ୍ଜରେ 28ଟି ରାଜ୍ୟର ଷ୍ଟାର୍ଟଅପ୍ରୁ 350ରୁ ଅଧିକ ଆବେଦନ ମିଳିଛି। ଏହି ଚୟନ ପ୍ରକ୍ରିୟା ପରେ 16ଟି ଶିଳ୍ପ ପରାମର୍ଶଦାତା ଏବଂ ଡୋମେନ୍ ବିଶେଷଜ୍ଞଙ୍କ ଦ୍ୱାରା ସମର୍ଥିତ 3 ମାସର ଭର୍ଚୁଆଲ୍ କ୍ଷମତା ନିର୍ମାଣ ପଦକ୍ଷେପ ନ୍ୟାସନାଲ୍ ସ୍ପ୍ରିଙ୍ଗ ବୋର୍ଡ ପ୍ରୋଗ୍ରାମ ପାଇଁ 50ଟି ଉଚ୍ଚ ସମ୍ଭାବ୍ୟ ଷ୍ଟାର୍ଟଅପ୍ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ କଲମ୍ବିଆ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ କଙ୍ଗୋକୁ 1-0 ଗୋଲ୍ରେ କଲମ୍ବିଆ ପରାସ୍ତ କରିଛି। ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ପର୍ତ୍ତୁଗାଲ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଏବଂ ଘାନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ କ୍ରୋଏସିଆ ପାନାମାକୁ 1-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଗସ୍ତ ପାଇଁ ହକି ଇଣ୍ଡିଆ 24 ଜଣିଆ ଜୁନିୟର ମହିଳା ଦଳ ଘୋଷଣା କରିଛି। ନୂତନ ପ୍ରଶିକ୍ଷକ ଟିମ୍ ହ୍ୱାଇଟ୍ଙ୍କ ଅଧୀନରେ ଏହି ଦଳ ମନୋନୀତ ହୋଇଛି। ଗସ୍ତ ଅବସରରେ ସ୍କଟଲାଣ୍ଡ ଏବଂ ଇଂଲଣ୍ଡରେ ଭାରତୀୟ ଦଳ 7ଟି ମ୍ୟାଚ୍ ଖେଳିବ। ଆସନ୍ତା ମାସ 5-14 ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ। ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍କାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରୀ ଶିଳ୍ପ ମନ୍ତ୍ରୀ। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ।
1: Good afternoon, this is Akashvani and I am Abhishek Mukhopadhyay with the Midday News. The headlines. India lodges strong protest against Pakistan over Kashmir issue at UNSC, accuses Islamabad of misusing

ସରକାର ନେଉଥିବା ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାଓ୍ବଲେ ସୂଚନା ଦେଇଥିଲେ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ତିନିଜଣିଆ କମିଟି ତଦନ୍ତ ଆରମ୍ଭ କରିଛନ୍ତି। କମିଟି ଆଜି ତଦନ୍ତ ରିପୋର୍ଟ ପ୍ରଦାନ କରିବେ। ଏହାର ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। କମିଟି ସଦସ୍ୟ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ, ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ ଓ ସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ଉପସ୍ଥିତ ରହି ଘଟଣାର ବିଭିନ୍ନ ଦିଗ ଉପରେ ତର୍ଜମା କରୁଛନ୍ତି। ରାଜ୍ୟର ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଆୟୋଜିତ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ 288,198 ସ୍ୱୟଂସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ, ବିଭାଗୀୟ ଅଧିକାରୀ, ବ୍ୟାଙ୍କ ଓ ସହଯୋଗୀ ସଂସ୍ଥାର ପ୍ରତିନିଧି ଏବଂ 30 ଜିଲ୍ଲାରେ ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଓ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ରାଜ୍ୟବାସୀ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଧାନସଭା ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍କତି ସୁର ମାପାଡ଼ି, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ସତ୍ୟ, ନିଷ୍ଠା, ଜନସେବା ଓ ଆଦର୍ଶ ନେତୃତ୍ୱ ପାଇଁ ସେ ସର୍ବଦା ସ୍କରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ଅତୁଳନୀୟ। ଓଡ଼ିଶାର ପ୍ରଗତି ପାଇଁ ସେ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିଯାଇଛନ୍ତି। ତାଙ୍କର ସରଳ ଜୀବନ, ସ୍ୱଚ୍ଛତା ଏବଂ ମୂଲ୍ୟବୋଧଭିତ୍ତିକ ରାଜନୈତିକ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26 ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ସମାରୋହରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। ଦେଶବ୍ୟାପୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର 25 ସ୍ଥାନରେ 200 ବିଦ୍ୟାଳୟ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚିନ୍ତାଧାରାକୁ ପ୍ରୋହାହନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମ ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ର ଅଭିଷେକ ନୀତି କରାଯିବ। ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଆଲଟ ଲାଗି ସହିତ ପଣାଭୋଗ ହେବ। ଭୋଗ ବାଟଠାରେ ବଚନିକା ସହିତ ପରବର୍ତ୍ତୀ ସମୟରେ ମଦନମୋହନଙ୍କୁ ରଥକୁ ନିଆଯିବାର ପରମ୍ପରା ରହିଛି। ପରେ ରଥବେଡ଼ା ପରିକ୍ରମା ଓ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରାଯିବ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ସଦର ବ୍ଲକ କାର୍ଯ୍ୟାଳୟରେ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଏବଂ କେନ୍ଦ୍ର ସରକାରଙ୍କ 12 ବର୍ଷର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ରଘୁନାଥ ଜଗଦଲ ଯୋଗଦେଇ ଗ୍ରାମାଞ୍ଚଳର ବିକାଶ, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ମହିଳା ସଶକ୍ତିକରଣ ଦିଗରେ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଉପରେ ମତ ରଖିଥିଲେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକଠାରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଚାରା ରୋପଣ କରିଥିଲେ। ଚାରା ରୋପଣ କରି ପରିବେଶର ସୁରକ୍ଷା ଦିଗରେ ସମସ୍ତଙ୍କୁ ଆଗେଇ ଆସିବା ପାଇଁ ଶ୍ରୀ ଗଣ୍ଡ ପରାମର୍ଶ ଦେଇଥିଲେ। ଢେଙ୍କାନାଳ ଜିଲ୍ଲା ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ପରିସରରେ ଆଧାର ସେବା କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଜନସାଧାରଣ ମୋବାଇଲ୍ ନମ୍ଘର ଏବଂ ବାୟୋମେଟ୍ରିକ୍ ଅପ୍ଡେଟ୍, ଜନ୍ମ ତାରିଖ ସଂଶୋଧନ ଆଦି କରିପାରିବେ। ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆର୍ 97% ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଜିଲ୍ଲାରେ 99.92% ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ପରିଗଣନା ଫର୍ମଗୁଡ଼ିକର ଡିଜିଟାଇଜେସନ୍ ପ୍ରକ୍ରିୟା ଜାରି ରହିଛି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବୈଷୟିକ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମ୍ୟାଲେରିଆ ନିରାକରଣ ଓ ଅନ୍ୟାନ୍ୟ ବାହକ ଜନିତ ରୋଗ ଉପରେ ଆଲୋଚନା କରାଯାଇଥିଲା। ମଶା ଓ ଲାଭା ନିୟନ୍ତ୍ରଣ ପାଇଁ ରାସାୟନିକ ସ୍ପ୍ରେ ମେସିନ୍ର ବ୍ୟବହାର ବୃଦ୍ଧି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଖେଳ ଖବର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହୋଇଛି।

28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 37ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ଏଥିରେ ମୋଟ 45ଟି ବର୍ଗରେ ପ୍ରତିଯୋଗିତା ହେବ। କୃତି ପ୍ରତିଯୋଗୀମାନେ ଆସନ୍ତା ସେପ୍ଟେମ୍ବର ମାସ 19ରୁ ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ 2026ରେ ଭାଗ ନେବାର ସୁଯୋଗ ପାଇବେ। ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ କହିଲେ ମୁଖ୍ୟମନ୍ତ୍ରୀ। 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କଲେ ରାଜ୍ୟ ସରକାର। ଏବଂ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଆରମ୍ଭ ହେଲା ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଯିବା ମୌଜ କରି ନୁହି ସାତ ପର ଆହା ନୁହି ସାତ ପର ଉଡ଼ି ଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପରରେ ଝାଡ଼ି ଦେଲେ ପର ରଜା ଝିଅ।

ଲାଇଭ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ବର୍ତ୍ତମାନ ଦିନ 3 ବାଜି ସାରିଛି। ବର୍ତ୍ତମାନ ଆପଣ ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

ସମୟ ବର୍ତ୍ତମାନ 3:30 ବାଜିସାରିଛି। ବର୍ତ୍ତମାନ ମୋ ଦେଶ କାର୍ଯ୍ୟକ୍ରମରେ ଶୁଣନ୍ତୁ। ଦେଶଭକ୍ତି ଗୀତା।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।

ଅନୁଭବ ଅନୁଯାୟୀ ଅନୁଭବ ବଦଳିବା ପଛରେ ସମୟ ବି ଅନେକ ପରିମାଣରେ ଦାୟୀ ଥାଏ। ସେଠି ଦିନର ମଝିଭାଗ ଅର୍ଥାତ୍ ମଧ୍ୟାହ୍ନ ଯେତେବେଳେ ସୂର୍ଯ୍ୟ ଆକାଶର ମଧ୍ୟଭାଗରେ ରହି ପୃଥିବୀକୁ ତା'ର ଉଜ୍ଜଳ ଆଲୋକରେ ଭରିଦେଇଥାନ୍ତି, ସେହି ସମୟଟି ଆମ ଜୀବନର ଏକ ସ୍ୱତନ୍ତ୍ର ଅନୁଭୂତି। ସକାଳର ବ୍ୟସ୍ତତା ଧୀରେ ଧୀରେ ଶାନ୍ତ ହୋଇଆସେ, ଆଉ ସନ୍ଧ୍ୟାର ଅପେକ୍ଷା ମନରେ ଗୋଟିଏ ନୂଆ ଆଶା ଜଗେଇଥାଏ। ଏ ମଧ୍ୟାହ୍ନରେ ଗାଁର ପୋଖରୀ କୂଳ, ସହରର ବ୍ୟସ୍ତ ରାସ୍ତା, ଚାଷୀର କ୍ଷେତ ଆଉ କର୍ମଜୀବୀ ମଣିଷର ଜୀବନର ସବୁଠି ଗୋଟିଏ ଅଲଗା ଅଲଗା ସ୍ପନ୍ଦନକୁ ଆମେ ଅନୁଭବ କରନ୍ତି, ସେମାନେ ଅନୁଭବ କରନ୍ତି। ତେବେ ଆସନ୍ତୁ ସେହି ସ୍ପନ୍ଦନକୁ ଅନୁଭବ କରିବା ଆଉ ଜୀବନର ମିଠା ମୁହୂର୍ତ୍ତଗୁଡ଼ିକୁ ହୃଦୟରେ ସଂଗ୍ରହ କରିବା ଆଜିର ଏହି ସୋରିଲା ଆଫ୍ଟରନୁନ୍ରେ।

ସଦା ମଧ୍ୟାହ୍ନ କେବଳ ଦିନର ଗୋଟିଏ ସମୟ ନୁହେଁ, ଏହା ହେଉଛି ଜୀବନର ଏକ ଦର୍ଶନ ମଧ୍ୟ। ସକାଳ ଯଦି ଶୈଶବ ହୁଏ, ସନ୍ଧ୍ୟା ଯଦି ବୃଦ୍ଧାବସ୍ଥା ହୁଏ, ତେବେ ମଧ୍ୟାହ୍ନ ହେଉଛି ଯୌବନ। ହଁ, ଶକ୍ତି, ଉତ୍ସାହ ଆଉ ସ୍ୱପ୍ନର ସମୟ ହେଉଛି ମଧ୍ୟାହ୍ନ। ଏହି ସମୟରେ ମଣିଷ ନିଜ ଲକ୍ଷ୍ୟ ପାଇଁ ପରିଶ୍ରମ କରେ, ସଫଳତାର ସ୍ୱପ୍ନ ଦେଖେ ଆଉ ଭବିଷ୍ୟତ ଗଢ଼ିବାରେ ଲାଗିଥାଏ। ଜୀବନର ଏହି ମଧ୍ୟାହ୍ନରେ ଅନେକ ଚ୍ୟାଲେଞ୍ଜ ଆସେ, କିନ୍ତୁ ସେଗୁଡ଼ିକୁ ଜୟ କରିବାର ଆତ୍ମବିଶ୍ୱାସ ମଧ୍ୟ ଏ ସମୟ ଦେଇଥାଏ। ସେଥିପାଇଁ ପ୍ରତ୍ୟେକ ମଧ୍ୟାହ୍ନ ଆମକୁ ଆଗକୁ ବଢ଼ିବାର ପ୍ରେରଣା ଦେଇଥାଏ। ଯେମିତି ସୋରିଲା ଆଫ୍ଟରନୁନ୍ ଆପଣଙ୍କ ହୃଦୟରେ କିଛି କିଛି ସ୍ପନ୍ଦନ ଭରିଦେଉଛି, କିଛି ମିଠା ଗୀତ ବି ଆପଣଙ୍କ ମନକୁ ଛୁଇଁ ଦେଉଛି। ଚାଲନ୍ତୁ ତେବେ ନେକ୍ସଟ ଟ୍ରାକ୍ସ ଏଞ୍ଜୟ କରିବା।

ମଧ୍ୟାହ୍ନର ସ୍ପନ୍ଦନରେ ଲୁଚି ରହିଛି ସମ୍ପର୍କର ଉଷ୍ମତା। ଘରେ ମାଆର ହାତରେ ପ୍ରସ୍ତୁତ ଖାଦ୍ୟର ସୁଗନ୍ଧ, ପରିବାର ସହିତ କିଛି ମୁହୂର୍ତ୍ତ ଆଲୋଚନା, ବନ୍ଧୁଙ୍କର ଗୋଟିଏ ଫୋନ୍ କଲ୍ କିମ୍ବା ପ୍ରିୟଜନମାନଙ୍କର ଗୋଟିଏ ସନ୍ଦେଶ, ଏସବୁ ଆମର ମଧ୍ୟାହ୍ନକୁ ଆହୁରି ସୁନ୍ଦର କରିଦେଇପାରିବ। ଜୀବନର ଅସଲ ସମ୍ପଦ ହେଉଛି ଏ ସମ୍ପର୍କଗୁଡ଼ିକ। ବ୍ୟସ୍ତତା ମଧ୍ୟରେ ଯଦି ଆମେ ସେମାନଙ୍କ ପାଇଁ କିଛି ସମୟ ବାହାର କରିପାରୁ, ତେବେ ଜୀବନ ଆହୁରି ସାର୍ଥକ ହୋଇଯିବ। ମଧ୍ୟାହ୍ନ ଆମକୁ ଏହି ସ୍ମରଣ କରାଏ ଯେ ଭଲ ପାଇବା ଆଉ ସମ୍ପର୍କ ହିଁ ଜୀବନର ସବୁଠୁ ବଡ଼ ଶକ୍ତି।

ଫ୍ରେଣ୍ଡସ୍, ପ୍ରକୃତି ସହିତ ମଧ୍ୟାହ୍ନର ସମ୍ପର୍କ ବି ଅତ୍ୟନ୍ତ ଗଭୀର। ସୂର୍ଯ୍ୟଙ୍କର କିରଣ ଯେତେବେଳେ ନଦୀର ଜଳରେ ପଡ଼େ, ସେତେବେଳେ ସେଟା ହୀରା ପରି ଝଲମଲ କରେ। କ୍ଷେତରେ ଦୋଳାୟମାନ ଫସଲ, ଦୂରରେ ନୀଳ ଆକାଶ ଆଉ ହାଲକା ପବନ ମନକୁ ଏକ ଅଦ୍ଭୁତ ଶାନ୍ତି ଦେଇଥାଏ। ପ୍ରକୃତିର ଏହି ସୌନ୍ଦର୍ଯ୍ୟ ଆମକୁ ଶିଖାଏ ଯେ ସରଳତାରେ ବି କେତେ ସୁନ୍ଦରତା ଲୁଚି ରହିଛି। ଆଜିର ଆଧୁନିକ ଜୀବନରେ ଆମେ ଅନେକ ସମୟ ପ୍ରକୃତିଠୁ

ସଦିଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ବର୍ତ୍ତମାନ ସୁରିଲା ଆଫ୍ଟରନୁନ୍ର ସୁରିଲା ଆଫ୍ଟରନୁନ୍ରେ ଆମେ କଥା ହେଉଛନ୍ତି ମଧ୍ୟାହ୍ନର ସ୍ପନ୍ଦନ ସମ୍ପର୍କରେ ସାଥୀ ମଧ୍ୟାହ୍ନର ସ୍ପନ୍ଦନ ମନ ଭିତରେ ଲୁଚିଥିବା ସ୍ୱପ୍ନଗୁଡ଼ିକୁ ମଧ୍ୟ ଜାଗ୍ରତ କରେ ଅନେକ ସମୟ ଆମେ ଭାବୁ ଆମର ସ୍ୱପ୍ନଗୁଡ଼ିକ କେବେ ସତ ହେବ କିନ୍ତୁ ପ୍ରତ୍ୟେକ ମଧ୍ୟାହ୍ନ ଆମକୁ କହେ ଯେପର୍ଯ୍ୟନ୍ତ ଚେଷ୍ଟା ଚାଲିଛି ସେ ପର୍ଯ୍ୟନ୍ତ ଆଶା ବଞ୍ଚିଛି ଜୀବନରେ ସଫଳତା ହଠାତ୍ ଆସେନି ଏହା ଆସେ ଧୈର୍ଯ୍ୟ ପରିଶ୍ରମ ଅବିଶ୍ୱାସର ଫଳ ରୂପେ ସେଥିପାଇଁ ଆମେ କେବେ ନିରାଶ ହେବା ଉଚିତ ନୁହଁ ଆଜିର ଏହି ମଧ୍ୟାହ୍ନ ଆପଣଙ୍କ ମନରେ ନୂଆ ଆଶା ଆଉ ନୂଆ ସ୍ୱପ୍ନ ନେଇକି ଆସୁ ଆଉ ସବୁବେଳେ ଆପଣ ହାପି ଫିଲ୍ କରନ୍ତୁ ଏଇଟା ହିଁ ଆମେ କାମନା କରିବୁ ଆଜିର କାର୍ଯ୍ୟକ୍ରମରୁ।

ନମସ୍କାର, ଶୁଭ ସନ୍ଧ୍ୟା। ମୁଖ୍ୟ ସମ୍ବାଦ ସହିତ ମୁନିନା ସାହୁ। ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଗୁରୁତ୍ୱ, ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍କାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରୀ ଶିଳ୍ପ ମନ୍ତ୍ରୀ, ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ, ରାଜ୍ୟର ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ ଉଦ୍ଘାଟନ କରି କହିଛନ୍ତି। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ତିନିଜଣିଆ କମିଟି ତଦନ୍ତ ଆରମ୍ଭ କରିଛନ୍ତି। ଦେଶରେ 1967 ମସିହା ଜୁନ୍ 24 ତାରିଖରେ ପାସ୍ପୋର୍ଟ ଆଇନ ପ୍ରଣୟନ କରାଯାଇଥିଲା। ଏହି ଅବସରରେ ଆଜି ପାସ୍ପୋର୍ଟ ସେବା ଦିବସ ପାଳନ କରାଯାଉଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ର ଅଭିଷେକ ନୀତି କରାଯିବ। ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 65ତମ ଜାତୀୟ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହୋଇଛି ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ। ମୁଖ୍ୟ ସମ୍ବାଦ ଶେଷ ହେଲା। ନମସ୍କାର।

0: ବହୁତ ବଢିଆ ବହୁତ ବଢିଆ ଆନ୍ଧି ଚଳଚ୍ଚିତ୍ରର ଗୀତ, ବହୁତ ବଢିଆ ଗୀତ, ମୋର ବି ବହୁତ ଫେଭରାଇଟ୍ ଗୀତ। ଆଚ୍ଛା ଏ ଗୀତଟି ମାନେ କଣ ମାନେ ସବୁବେଳେ ଭଲ ଲାଗେ ନା ମାନେ ଆପଣ କାହାକୁ ମିସ୍ କଲେ ବା ଆପଣଙ୍କର ଯିଏ ସ୍ୱପ୍ନର ମଣିଷ ତାଙ୍କ ପାଇଁ ଏ ଗୀତ ସବୁବେଳେ ମନେ ପଡେ ନା କଣ?
1: ବେଳେ ବେଳେ ଏମିତି ମନରେ ଆସେ ମାନେ ଗୀତ ମାନେ ତାଙ୍କୁ କଣ କି ସମସ୍ତଙ୍କୁ ମାନେ ଯେତେବେଳେ ଯୋଉ ମୁହୂର୍ତ୍ତରେ ମନ ହେଲା ସେ ଗୀତଟା ମତେ ଗାଇବାକୁ ଭଲ ଲାଗେ। ଆଉ ଅନେକ ଗୀତ ଅଛି ଏମିତି ପ୍ରେଜେଣ୍ଟ ମାନେ କହିପାରିବିନି, ଯେତେବେଳେ ଯୋଉଟା ମନ ହେଲା ମୁଁ ଗୀତଟାକୁ ମୁଁ ପସନ୍ଦ କରି ଆପଣଙ୍କ ପାଖକୁ ରିକ୍ୱେଷ୍ଟ କରିବି। ମନରେ ଯେତେ ଯୋଉଟା ଭାବନା ଆସେ ଆଜି ଗୋଟେ ଯେକୌଣସି ଗୀତ ମନେ ହେବେ, ହଜାର ହଜାର ଗୀତ ଅଛି ନା, ତେଣୁ ଯେତେବେଳେ ଯୋଉଟା ମନେ ହେଲା ମୁଁ ଆପଣଙ୍କ ପାଖକୁ ରିକ୍ୱେଷ୍ଟ କରିବି, ଗୀତ ବଜାନ୍ତି ବି ଆପଣ।
0: ଆଚ୍ଛା ଏଥିରୁ ଜଣାପଡୁଛି ମାନେ ସମୟ ଅନୁଯାୟୀ ମୌସମ ଅନୁଯାୟୀ ମାନେ କିଛି ଧୁନ ଆପଣଙ୍କ ହୃଦୟକୁ ସ୍ପନ୍ଦିତ କରେ ଆଉ ତାପରେ ସେ ଗୀତ ଆପଣ ଗୁଣୁଗୁଣେଇ ହୁଅନ୍ତି, ଠିକ ନା? ବହୁତ ବହୁତ ଧନ୍ୟବାଦ। ଆମ ସମସ୍ତଙ୍କର ବି ଆମ ସଙ୍ଗୀତ ହଉଛି ଗୋଟେ ଏମିତିକା ମଧୁର ମାନେ କୁହନ୍ତିନି ମେଡିସିନ ନୁହଁ କି? ସେ ପ୍ରତି ମୁହୂର୍ତ୍ତରେ ଆମକୁ କିଛି ନା କିଛି ସମ୍ପର୍କ ଭିତରକୁ କିଛି ନା କିଛି ଅନୁଭବକୁ ନେଇଯିବ,
1: ନିଶ୍ଚିତ ସ୍ପନ୍ଦନ କରେ ମନ ଭିତରେ, ବହୁତ ସ୍ପନ୍ଦନ କରେ ଗୀତ,
0: ନିହାତି ନିହାତି। ଓକେ ବହୁତ ବହୁତ ଧନ୍ୟବାଦ। ନିଶ୍ଚିତ ନିଶ୍ଚିତ ଆମେ ବଜେଇବା ଚେଷ୍ଟା କରିବା, କମ୍ ସମୟ ଭିତରେ ଆମେ କେଉଁ କେଉଁ ଗୀତ ବଜେଇ ପାରିବା। ବହୁତ ଧନ୍ୟବାଦ ଆପଣଙ୍କୁ, ନମସ୍କାର। ସାଥୀ ଆପଣମାନେ ବି ଯୋଡ଼ି ହେଇପାରିବେ ଏଫ୍ଏମ୍ ରେନ୍ବୋ ସହିତ ଆଜିର ଏଇ ଡାଇଲିନ୍ ଲାଇଭ୍ ଚିଟ୍ ଚାଟ୍ ସହିତ। ନମ୍ବର ହେଉଛି 0671230353। ତେବେ ଚାଲନ୍ତୁ ଶୁଣି ଦେଉଛୁ ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଷ୍ଟେ ଟ୍ୟୁନ୍ଡ।

0: କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ ଆପଣଙ୍କୁ। ହ୍ୟାଲୋ
1: ଜୀବନ ଯୌବନ ସବୁ ପରା ତୁମ ଦାନ କିଛି ଦେଇ ନାହ ବୋଲି କରିବି କି ଅଭିମାନ। ଏ ଭଜନଟି ମତେ ବହୁତ ଭଲ ଲାଗେ।
0: ବହୁତ ବଢିଆ ବହୁତ ବଢିଆ। କିଏ ଗାଇଛନ୍ତି ଜାଣିଛନ୍ତି?
1: ପଙ୍କଜ ଜାଲ
0: ଗାଇଛନ୍ତି। ମାନେ ଭଜନ ହିଁ ଆପଣଙ୍କୁ ଭଲ ଲାଗେ ଏଥିରୁ ଜଣାପଡୁଛି ନା କଣ? ଆଉ ମାନେ ରୋମାଣ୍ଟିକ ଆଧୁନିକ ଫିଲ୍ମ ଗୀତ
1: ତାପରେ ଆଉ ଏ ତ ଭଜନ ତ ବହୁତ ଭଲ ଲାଗେ। ଆଉ ଗୋଟେ ଭଜନ ଅଛି, ପ୍ରଭୁ ପାଦ ତଳେ ପ୍ରଣତି ଢାଳେ ତୋଳି ପୂଜା ଫୁଲ ସଞ୍ଜ ସକାଳେ, ଏଇଟା ବି ମତେ ବହୁତ ଭଲ ଲାଗେ
0: ପ୍ରାର୍ଥନା ଗୀତ।
1: ଆଉ ଫିଲ୍ମ ଗୀତ ଉପରେ ହଉଛି କପଲି ସତର ଗୋଟେ ଗୀତ ଅଛି, ଏ ବନର ଛାଇ ଜୟ ପ୍ରଥମ ପ୍ରେମ ସପନ ଯାଇଛି ସତ ହୋଇ ମୁଁ ଭୁଲିବି ନାହିଁ।
0: ବହୁତ ବଢିଆ ଅଶୋକ ଭାଇ, ବଢିଆ ଗୀତ ବୋଲୁଛନ୍ତି।
1: ଫିଲ୍ମ ଗୀତ ଗପରେ ସତ, ହିନ୍ଦୀ ଫିଲ୍ମର ସୋଲେର ପ୍ରଥମ ଗୀତ ଯୋଉଟା ଗାଇଛନ୍ତି ସାଙ୍ଗ ହେଇକି, ଏ ଦୋସ୍ତି ହମ୍ ନହିଁ ତୋଡ଼େଙ୍ଗେ,
0: ସୋଲେ ଚଳଚ୍ଚିତ୍ରରୁ। ହଁ ବହୁତ ବଢିଆ
1: ଚଳଚ୍ଚିତ୍ର।
0: ତାମାନେ ଆପଣ ପୁରା ଯୋଉଟାକି ଭାଗ ଭାଗ କରିଦେଇଛନ୍ତି, ଫିଲ୍ମର ଏଇ ଗୀତ, ଆଲବମ୍ର ଏଇ ଗୀତ, ଭଜନ ବି ଗୀତ, ବହୁତ ବଢିଆ, ଭଲ ଲାଗିଲା।
1: ଆଜ୍ଞା ଆଜ୍ଞା, ଗୀତ ସଙ୍ଗୀତ ଶୁଣିବାକୁ ମୁଁ ବହୁତ ଭଲ ପାଏ।
0: ଧନ୍ୟବାଦ।
1: ଭଜନଟି କହିଲି ଏ ଜୀବନ ଯୌବନ, ସେଇଟା ହଉଛି ସେଇ ସବୁ ପ୍ରଭୁଙ୍କ ଦାନ।
0: ଆଚ୍ଛା, ଏତେ ଗୁଡାଏ ଗୀତ ଭିତରେ ଆପଣଙ୍କୁ ସବୁଠୁ କୋଉ ଗୀତଟି ବେଶୀ ଭଲ ଲାଗେ?
1: କଣ କହିଲେ,
0: ଏତେ ଯୋଉ ଗୀତ କହିଲେ, ମାନେ ଏ ଜୀବନ ତୁମ ଦାନ କୁହନ୍ତୁ ବା ଗପହଲବି ସତର ଗୀତ କୁହନ୍ତୁ, ସୋଲେ ଚଳଚ୍ଚିତ୍ରରୁ, ଏସବୁ ଭିତରେ ଯଦି ଆପଣଙ୍କୁ କୁହାଯିବ ଆପଣ କୋଉ ଗୀତକୁ ବେଶୀ ଚୁଜ୍ କରିବେ, ମାନେ ଆପଣଙ୍କୁ ମାକ୍ସିମମ୍ ଟାଇମ୍ ଆପଣଙ୍କୁ ଶୁଣିବାକୁ ଭଲ ଲାଗିବ, ସୁଖରେ ହଉ ଦୁଃଖରେ ହଉ ଖୁସିରେ ହଉ ଯେତେବେଳେ ବି ହଉ,
1: ଏ ଜୀବନ ଯୌବନ ସବୁ ପରା ତୁମ ଦାନ କିଛି ଦେଇ ନା ବୋଲି କରିବି କି ଅଭିମାନ,
0: ବହୁତ
1: ପ୍ରଭୁଙ୍କ ଦାନ, ମଣିଷ ନିମିତ୍ତ ମାତ୍ର କରି କରାଉ ଥାଉ ତୋଇ ତୋବିନୁ ଅନ୍ୟ ଗତି ନାହିଁ, ଏଇଟା ମୁଁ ଗୁଣୁଗୁଣାଏ, ଏଇଟାକୁ ମତେ ବହୁତ ଭଲ ଲାଗେ।
0: ବହୁତ ବଢିଆ ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଏତେ ସୁନ୍ଦର ରୁଚି ରଖିଛନ୍ତି ଆଉ ସଙ୍ଗୀତକୁ ଭଲ ପାଉଛନ୍ତି ଜାଣିକି ମଧ୍ୟ ଆହୁରି ଖୁସି ଲାଗିଲା, ବହୁତ ଧନ୍ୟବାଦ ଆପଣଙ୍କୁ।
1: ଆପଣ ଆଜି ଯୋଉ ସୁରିଲା ଆଫ୍ଟରନୁନରେ ମଧ୍ୟାହ୍ନ ବିଷୟରେ କହିଲେ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ,
0: ମୋ ହୃଦୟରେ ବି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଶୁଣିଛନ୍ତି କାର୍ଯ୍ୟକ୍ରମ ସେଥିପାଇଁ ବହୁତ ଧନ୍ୟବାଦ
1: ଧନ୍ୟବାଦ
0: ଧନ୍ୟବାଦ ଧନ୍ୟବାଦ। ସାଥୀ ଆପଣମାନେ ବି ଯୋଡ଼ି ହେଇପାରିବେ, ନମ୍ବର ହେଉଛି 0671230315 3। ଆଜିର ଟପିକ ଆପଣମାନେ ତ ଜାଣିଛନ୍ତି, ବହୁତ ସୁନ୍ଦର ଟପିକ ଆପଣମାନଙ୍କ ପାଇଁ ରହିଛି, ଆପଣଙ୍କ ପସନ୍ଦର ସେ ଗୋଟେ ସଦାବାହାର ଏଭରଗ୍ରୀନ ଗୀତ କ'ଣ ଅଛି ଯାହା ଶୁଣିଲେ ଆପଣ ବହୁତ ଖୁସି ଅନୁଭବ କରନ୍ତି, ଆପଣଙ୍କ ମୁଡ୍ ମନ ତୁରନ୍ତ ଫ୍ରେଶ ହେଇଯିବ, ସେମିତି କ'ଣ ଗୀତ ଅଛି ଆପଣମାନେ ସେୟାର କରିପାରିବେ, ନମ୍ବର ହେଉଛି 0671230315 3। ବର୍ତ୍ତମାନ ଆମ ସହିତ ଫୋନ ଲାଇନ୍ରେ ଆଉ ଜଣେ କିଏ ଅଛନ୍ତି ଦେଖିବା। ହ୍ୟାଲୋ ହ୍ୟାଲୋ
2: ନମସ୍କାର,
0: କିଏ କହୁଛନ୍ତି?
2: ରଶ୍ମିତା
0: ରଶ୍ମିତା କହୁଛନ୍ତି, ରଶ୍ମିତା କେମିତି ଅଛନ୍ତି?
2: ଭଲ ଅଛି ଭାଇ।
0: ଓକେ, କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ, କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
2: ମତେ ଗୀତ ବହୁତ ଭଲ ଲାଗେ,
0: ବହୁତ ବଢିଆ ବହୁତ ବଢିଆ।
2: ଆଉ ଗୋଟେ ଅଛି ଗୀତ
0: ଜଗଜିତ ସିଂହ, ବହୁତ ବଢିଆ, ଆପଣଙ୍କ ରୁଚି ଶୁଣିକି ତ ବହୁତ ଖୁସି ଲାଗୁଛି, ଦିଲକୁ ହୃଦୟକୁ ଛୁଇଁ ଯାଉଛି, ଏତେ ବଢିଆ ମାନେ ଗୀତ ଆପଣଙ୍କର ପସନ୍ଦ ରହିଛି,
2: ଗୀତର ମନ ଦୁଃଖ ହେଲେ ଏଇ ଗୀତ ଶୁଣିଲେ ବହୁତ ଭଲ ଲାଗେ,
0: ମାନେ ମନ ଦୁଃଖ ହେଲେ ଜଗଜିତ ସିଂହଙ୍କର ଏଇ ଗୀତ ଚିଠି ନା କୋଇ ସନ୍ଦେଶ, ଆଉ ଖୁସି ହେଲେ କୋଉ ଗୀତ ଶୁଣିବାକୁ ଭଲ ଲାଗେ?
2: ଖୁସି ଗୀତ ଗୋଟେ ଅଛି, ସପ୍ତମ ଗୀତ ଗୋଟେ ଅଛି।

0: ଶିଖିଥିଲା
1: କୋଉଗୀତ କୋଉ କୋଉ କୋଉ କୋଉ ଗୀତ
0: ଯୋଉଟା
1: ସତନ ଆଚ୍ଛା
0: ଗୀତ ଅଛି ଯୋଉ
1: ସମସ୍ତଙ୍କୁ ଗୀତ ଶୁଣିବାକୁ ଭଲ ଲାଗେ କିନ୍ତୁ ଆପଣଙ୍କୁ ଲାଗୁଛି ବେଶୀ ଭଲ ଲାଗୁଛି ଯୋଉଟା କି ମାନେ ଜଗଜିତ୍ ସିଂଙ୍କର ଗୀତ କାହିଁକିନା ସୌତନ ଗୀତ ଚଳଚ୍ଚିତ୍ରରୁ ଯଦି ଆପଣଙ୍କୁ ଭଲ ଲାଗୁଥାନ୍ତା ସେ ଗୀତ ତାହେଲେ ଆପଣ ନିଶ୍ଚିତ ଭାବରେ ମନେ ରଖିଥାନ୍ତେ।

ମାନେ ଜଗଜିତ ସିଂଙ୍କର ଗୀତ, କାହିଁକିନା ସୌତନ ଗୀତ ଚଳଚ୍ଚିତ୍ରରୁ ଯଦି ଆପଣଙ୍କୁ ଭଲ ଲାଗୁଥାନ୍ତା ସେ ଗୀତ, ତାହେଲେ ଆପଣ ନିଶ୍ଚିତ ଭାବରେ ମନେ ରଖିଥାନ୍ତେ, ତା ବୋଲ ବି ମନେ ରଖିଥାନ୍ତେ। ଓକେ ରଶ୍ମିତା ଭଉଣୀ, ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ, ଆପଣଙ୍କ ମନର କଥା ରୁଚିର କଥା କହିଥିବାରୁ। ନମସ୍କାର ସାଥୀ, ଆପଣମାନେ ବି ଯୋଡ଼ି ହେଇପାରିବେ, ନମ୍ବର ହେଉଛି 0671230353। ତ ବର୍ତ୍ତମାନ ଚାଲନ୍ତୁ ଆଉ ଗୋଟେ ଗୀତ ଏନ୍ଜୟ କରିବା। ଷ୍ଟେ ଟ୍ୟୁନ୍ଡ।

0: ବା ବହୁତ ବଢିଆ। ଆଚ୍ଛା ଡେଉଁଛି ମୋ ବାଁ ଆଖି ଆପଣଙ୍କୁ ମାନେ କଣ ଖୁସି ଥିଲା ବେଳେ ଆପଣଙ୍କ ମୁଡ୍ ଖୁସି ଥିଲା ବେଳେ
1: ଭଲ ଲାଗେ
0: ଆଚ୍ଛା ସେଇଟା ଦୁଃଖ ଥିଲା ବେଳେ ଗାଆନ୍ତି ଭଗବାନଙ୍କ କଥା ମନେ ପଡେ ସେତେବେଳେ ଭଜନ ଆପଣଙ୍କୁ ଶୁଣିବାକୁ ଭଲ ଲାଗେ ଭଜନ କଣ ଅଛି
1: ଚନ୍ଦନ ପାଣିରେ ଗାଧୋଇ ଦିଅ
0: ଆଚ୍ଛା ଘରେ ଘରେ କେବେ ଘରେ କେବେ ଗୁଣଗୁଣେ ହେଇଛନ୍ତି ମନ ଯେତେବେଳେ ଆପଣଙ୍କ ମୁଡ୍ ହବ
1: ସବୁବେଳେ
0: ହୁଏ ଯେ ମୋର ଜଣେ ମିଳେଇଥିଲେ ସେ ଯାଉନି ତୁ ଗୀତ ବୋଲିବୁ ସିଙ୍ଗର ହବୁ
1: ତାଙ୍କୁ ପଚାରିଲେ
0: ଆଚ୍ଛା ମାନେ ଘରେ ତ ଫୁଟଫୁଟ ହଉଛନ୍ତି ଗୀତ ଗାଉଛନ୍ତି ଗୁଣଗୁଣେ ହଉଛନ୍ତି ଆଚ୍ଛା ଗୋଟେ କଥା କହିପାରିବେ ଯେ ଆପଣଙ୍କ ମୁହଁରେ ବା ଆପଣଙ୍କ ମନରେ ହୃଦୟରେ ଏଇ ଯୋଉ ଗୀତ ଯୋଉ ଗାଇବା ପାଇଁ ମନ ଭିତରେ କାହିଁକି ଆସେ ଆକ୍ଚୁଆଲି କାରଣ କଣ ଆପଣ ଫିଲ୍ କରିଛନ୍ତି କେବେ କାମ କରିବାକୁ ଭଲ ଲାଗେ ଫ୍ରି ଲାଗେ
1: ସେଇଥିପାଇଁ ସକାଳେ ଗାଧୋଇଲା ବେଳେ ଯେତେବେଳେ ଗୀତ ବୋଲୁଥିଲେ ଜଣେ ହସିଅଛି ତୁ ଗାଧୋଉଛୁ କଣ ଗୀତ ବୋଲୁଛୁ
0: ଗୀତ କୌଣସି ସମୟରେ ବି ଆପଣଙ୍କ ଓଠକୁ ଆସିପାରେ ନୁହଁ କି ସେ ଦୁଃଖରେ ହୁଅନ୍ତୁ ଅବଶ୍ୟ ଦୁଃଖରେ ବହୁତ କମ୍ ଆସିବ ଦୁଃଖରେ ଆପଣଙ୍କୁ କେହି ଜଣେ ଗୀତ ଶୁଣେଇବାକୁ ପଡିବ କିନ୍ତୁ ଖୁସିରେ ଥିଲେ ମୁଡ୍ ଯେତେବେଳେ ଆପଣଙ୍କର ବିନ୍ଦାସ ଥିବ ପୁରା ଏକଦମ ସେତେବେଳେ ଗୀତ ଗାଇବାକୁ ଭଲ ଲାଗେ ବହୁତ ବଢିଆ ତାମାନେ ଆପଣ ଗୀତ ବୋଲନ୍ତି ବୋଲି ସେଥିପାଇଁ କୁହନ୍ତି ଯେ ଆପଣ ଗୀତ ନିହାତି ବୋଲନ୍ତୁ ନୁହଁ କି ଓକେ ଧନ୍ୟବାଦ ଓଷା ମ୍ୟାଡାମ ଆମ ସହିତ ଯୋଡ଼ି ହେଲେ ଏଫଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ ଆପଣଙ୍କ ମନର କଥା କହିଲେ ଫେଭରାଇଟ୍ ଗୀତ କହିଲେ ବହୁତ ଭଲ ଲାଗିଲା ବହୁତ ଧନ୍ୟବାଦ ଆପଣମାନେ ବି ଯୋଡ଼ି ହେଇପାରିବେ ନମ୍ବର ହେଉଛି 0671230315।

0: ଆଉ ଜଣେ କଲର୍ ଅଛନ୍ତି କିଏ ଅଛନ୍ତି ଦେଖିବା। ହ୍ୟାଲୋ ହ୍ୟାଲୋ
1: ନାରାୟଣ ବାବୁ ନମସ୍କାର, ମୁଁ ଜଗତସିଂହପୁରରୁ ଡଲି କହୁଛି।
0: ଜଗତସିଂହପୁରରୁ ଡଲି ମ୍ୟାଡାମ କହୁଛନ୍ତି। ଡଲି ମ୍ୟାଡାମ କେମିତି ଅଛନ୍ତି?
1: ମୁଁ ଫାଷ୍ଟ କ୍ଲାସ ଅଛି, ଆପଣ?
0: ଏକଦମ ଫାଷ୍ଟ କ୍ଲାସ। ଆପଣ ଯେତେବେଳେ ଫାଷ୍ଟ କ୍ଲାସ ଅଛନ୍ତି ଆମେ କାହିଁକି ନ ରହିବୁ?
1: ଆଜ୍ଞା
0: ନୁହେଁ କି?
1: ଆଜ୍ଞା ଆଜ୍ଞା, ସମସ୍ତେ ଭଲ ରହିଲେ ଭଲ ନା? ଆଉ
0: ନିହାତି ସବୁବେଳେ ସମସ୍ତେ ଭଲ ରହିବା ଦରକାର। ଆମେ ଯଦି ଭଲ ରହିବୁ ତ ଆମେ କାମନା କରିବୁ ଯେ ଏଫ୍ଏମ୍ର ଯେଉଁମାନେ ଫ୍ରେଣ୍ଡ ଅଛନ୍ତି ସେମାନେ ବି ବହୁତ ବଢିଆ ରୁହନ୍ତୁ, କାହିଁକି ନା ସେମାନେ ଯଦି କଷ୍ଟରେ ରହିବେ ତାହେଲେ ଆମକୁ ବି କଷ୍ଟ ଲାଗିବ।
1: ଆଜ୍ଞା, ତେଣୁ ସମସ୍ତେ ଭଲ ରହିବା ଭଲ।
0: ଓକେ, କଣ କହିବେ ଆପଣଙ୍କର ଫେଭରାଇଟ୍ ଗୀତ ସମ୍ପର୍କରେ?
1: ନାରାୟଣ ବାବୁ ଦେଖନ୍ତୁ, ଆମେ ଓଡିଆ ଭାରି ବଢିଆ,
0: ନିହାତି ଏକଦମ ବଢିଆ, ମିଠା ମିଠା
1: ମିଠା ମିଠା, ଆମ ଓଡିଶାରେ ବଢିଆ ଓଡିଆ ଫିଲ୍ମ ସବୁ ବଢିଆ ଅଛି। ଆମେ ଓଡିଆ।

0: ଛାଡିକିରି ହିନ୍ଦୀ କାହିଁକି ଯିବା? ହିନ୍ଦୀ ଭଲ ଲାଗେ, କିନ୍ତୁ ଆମେ ଓଡିଆ ଭାରି ବଢିଆ, ତେଣୁ ମତେ ଶ୍ରୀ ଜଗନ୍ନାଥଙ୍କର ଯୋଉ କାଳିଆ ଆସିଲା କାଳିଆ ଆସିଲା ଏ ଜାନକୀ ବୋଲିଛନ୍ତି, ମତେ ସେଇ ଗୀତଟି ଭାରି ବଢିଆ ଲାଗେ। ମନ ଦୁଃଖ ଥାଏ, ମନ ଦୁଃଖ ଥାଏ, ମନ ଖୁସି ଥାଏ, ମୁଁ ଏଇ ଗୀତ ଟିକେ ସବୁବେଳେ ଗୁଣୁଗୁଣୁ ଗୁଣୁଗୁଣୁ ହେଇକିରି ବୋଲିଥାଏ।
1: ଆଚ୍ଛା, କାଳିଆକୁ ବହୁତ ଭଲ ପାଉଛନ୍ତି ଆପଣ?
0: ଆଜ୍ଞା ଆଜ୍ଞା, ଆମ କାଳିଆ ଆଉ ଆମ ଓଡିଶାର ସିଏ ଆଉ ଆମର ଆରାଧ୍ୟ ଦେବତା ସିଏ, ଆମେ ରାତି ପାହିଲେ ତାକୁ ଡାକିବୁ, ସନ୍ଧ୍ୟା ହେଲେ ତାକୁ ଡାକିବୁ, ସବୁବେଳ ପାଇଁ ମନ ଭିତରେ ତାକୁ ଜୁରୁଥବୁ, ସିଏ ଆମକୁ ଖାଇବାକୁ ଦଉଛି, ପିନ୍ଧିବାକୁ ଦଉଛି, ଆମକୁ ଜନ୍ମ ଦେଇଛି, ସବୁ କରିଛି ଆଉ।
1: ତେଣୁ ସେଥିପାଇଁ ସବୁବେଳେ କାଳିଆଙ୍କୁ ମାନେ କାଳିଆଙ୍କର ଆସିବାକୁ ଅପେକ୍ଷା।
0: ଆଜ୍ଞା,
1: ଆଉ ଅଳ୍ପ ଦିନ ପରେ ବି କାଳିଆ ଆସିଯିବେ।
0: ଆଜ୍ଞା,
1: ଓକେ।
0: କେତେ ଆସିଛି?
1: ହଁ, ଆଚ୍ଛା, ସେ ଗୀତଟି ଟିକେ ଗାଇଦେବେ କାଇଁ? ଆପଣଙ୍କୁ ଲାଜ ଲାଗୁଛି?
0: ଲାଜ ଲାଗୁନି, ମୋର ମନେ
1: ନାହିଁ। ମନେ ରଖିବେ, କାହିଁକି ନା ଆପଣ ଯୋଉ ଗୀତଟି ବେଶୀ ଭଲ ଲାଗୁଛି।
0: ଆସିଲା କାଳିଆ ଆସିଲା, କାଳିଆ ଆସିଲା ଭାଇ, ସତୀ କଳା ନୁହେଁ, ନିଶି କଳା ନୁହେଁ, କାଳିଆ ତୋର ଥାଏ।
1: ଆରେ ବା, ଆପଣ ତ ଗୀତ ମନେ ରଖିଛନ୍ତି, ଏଥିରୁ ଜଣା ପଡିଲା ଆପଣଙ୍କୁ ଗୀତ ମନେ ଅଛି, କିନ୍ତୁ ଗୀତ ଗାଇବାକୁ ଆପଣଙ୍କୁ ଭଲ ଲାଗେନି, ମାନେ ଟିକେ ଟିକେ ଲାଜ ଲାଗେ। ଆପଣ ଯାହା ବି ଗାଇବେ ସମସ୍ତଙ୍କୁ ଭଲ ଲାଗିବ, ଟିକେ ଗାଇ ଦିଅନ୍ତୁ, ସୁରରେ ଟିକେ ଗାଇ ଦିଅନ୍ତୁ।
0: ଗାଇବି?
1: ହଁ, ନିଶ୍ଚୟ। ନାଇଁ ନାଇଁ ନାଇଁ ନାଇଁ, ଏସ୍ ଜାନକୀ ସିଙ୍ଗର, ସେ ଯାହା ବି ଗାଇବେ ତାଙ୍କର ସେ ଗୀତ ଭଲ ଲାଗିବ। ଆପଣ ଯାହା ଗାଇବେ ଆପଣଙ୍କ ହୃଦୟରୁ ଗାଇବେ, ଆଉ ସେଇଟା ସମସ୍ତେ ଆକ୍ସେପ୍ଟ କରିବାକୁ ବାଧ୍ୟ ନୁହଁ କି? ଗାଇ ଦିଅନ୍ତୁ ଗୋଟେ ଲାଇନ।
0: କାଳିଆ ଆସିଲା, ଆରେ କାଳିଆ ଆସିଲା, କାଳିଆ ଆସିଲା ଭାଇ, ନିଶି କଳା ନୁହେଁ, ଶଶି କଳା ନୁହେଁ, କାଳିଆ ତୋହର ଛାଇ, କାଳିଆ ତୋହର ଛାଇ।
1: ବାଃ, ବହୁତ ବଢିଆ। ଆପଣ ତ ବହୁତ ଜାଣିଛନ୍ତି, ଗୀତ ତ ଭଲ ଭାବରେ ଶୁଣିଛନ୍ତି, ମନେ ରଖିଛନ୍ତି, ଆଉ ଗୀତର ସୁରକୁ ମଧ୍ୟ ପୁରା ଧରିକି ରଖିଛନ୍ତି।
0: ଆଜ୍ଞା,
1: ବହୁତ ଭଲ ଲାଗିଲା।
0: ମୁଁ ସବୁବେଳେ ରେଡିଓ ଶୁଣେ, ରେଡିଓରେ ଏଇ ସବୁ ଗୀତ ଦେଲେ ମୁଁ ମତେ ଭଲ ଲାଗେ, ମୁଁ ମେସେଜ ଦିଏ ଏମିତିଆ ଗୀତ ସବୁ।
1: ଓକେ, ଧନ୍ୟବାଦ ଡଲି ମ୍ୟାଡାମ, ଏଫଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ବହୁତ ଧନ୍ୟବାଦ।
0: ଆଜ୍ଞା, ରହିଲି, ନମସ୍କାର।
1: ନମସ୍କାର।

0: ଆପଣ ଏବେ ସକାଳେ ମଣିଷରେ ଆଧ୍ୟାତ୍ମିକ ଆଲୋଚନା କରେ ମୋତେ ସେଇଭଳିଆ ଆପଣ କେବେ ଆସନ୍ତୁ ଥରେ
1: ସମୟ ହେଲେ ନିଶ୍ଚିତ ଭାବରେ ଆମେ ବି ଆସିବୁ ଆପଣ ମାନେ ବି ରହିବେ
0: ଆପଣଙ୍କ ମୁହଁରେ ଆଧ୍ୟାତ୍ମିକ ଆଲୋଚନା ମୋତେ ଏତେ ଖୁସି ଲାଗେ ସେ ସମୟଟା ମୁଁ ପୁରା ହଜିରେ ଆପଣଙ୍କ କଥାବାର୍ତ୍ତା ଶୁଣି ମୋତେ ଲାଗେ ଯେମିତି ସୁଖମୁନି ବସିଛନ୍ତି ଆମେ ଶୁଣୁଛୁ ଆଉ
1: ବହୁତ ଖୁସି ଲାଗିଲା ବହୁତ ମାନେ ହାପି ଫିଲ୍ ହଉଛି ଆପଣଙ୍କ ମୁହଁରୁ ଯେତେବେଳେ ଏଇ ପ୍ରଶଂସା ଟିକକୁ ଶୁଣିଲେ ମାନେ ଶୁଣିବା ପରେ
0: କାହିଁକି ବାସ୍ତବ ଏଟା ପୁରା ମନରୁ ହୃଦୟର କଥା କହୁଛି କାରଣ ଆପଣ ହେଲେ ସୁରିଲା ଆକ୍ରମଣ କରୁଥିଲେ ଯୋଉ ପ୍ରୋଗ୍ରାମର ଯୋଉ ବହୁତ ସୁନ୍ଦର ଭାବେ କହୁଥିଲେ କିନ୍ତୁ ଆପଣଙ୍କ ମୁହଁରେ ମୋତେ ବିଶେଷ କରି ଆଧ୍ୟାତ୍ମିକ ଆଲୋଚନା
1: ଧନ୍ୟବାଦ ଧନ୍ୟବାଦ ମୁନା ଭାଇ ଏତେ ଏତେ ଏତେ ପ୍ରଶଂସା କରିସାରିଲେଣି ଆପଣଙ୍କର ଇଚ୍ଛା ରହିଛି ନିଶ୍ଚିତ ଆଗକୁ ତ ନିଶ୍ଚିତ ଆମେ କରିବା ମର୍ଣ୍ଣିଂରେ ବି କରିବା ମିଡ୍ରେ ବି କରିବା ସମସ୍ତେ ମିଶିକି ବି କରିବା ତ ସେଥିପାଇଁ କିଛି ଓକେ ଓକେ ଓକେ ଓକେ ନିଶ୍ଚିତ ନିଶ୍ଚିତ ନିଶ୍ଚିତ ଆପଣଙ୍କ ଆପଣଙ୍କ ହୃଦୟର କଥାକୁ ଆମେ ବୁଝିପାରୁଛୁ ସେ ସମ୍ପର୍କରେ ତ ଆମେ ଆଗକୁ ଇଏ କରିବା ଦେଖିବା କିନ୍ତୁ ବର୍ତ୍ତମାନ ଟିକେ ଟପିକ ଉପରକୁ ଆସନ୍ତୁ ମୁନା ଭାଇ
0: ଦେଖନ୍ତୁ ଭାଇ ଟପିକ ଉପରେ ତ ମୁଁ କହିବି ଦେଖନ୍ତୁ ମତେ ଗୀତ ବିଶେଷ କରି ପୁଣା ପୁଣା ଯେମିତି ଛାନ୍ଦ ଚମ୍ପୁ ଓଡ଼ିଶୀ ଏ ଗୀତ ବହୁତ ଭଲ ଲାଗେ ପୁଣା ପୁଣା ହିନ୍ଦୀ ଗୀତ ଓଡ଼ିଆ ଗୀତ ବହୁତ ଭଲ ଲାଗେ କାରଣ ଛାନ୍ଦ ଚମ୍ପୁ ଗୀତଟା ତ ସବୁଠୁ ବେଶୀ ବହୁତ ଭଲ ଲାଗେ
1: କାରଣ
0: କବି ସମ୍ରାଟ ଉପେନ୍ଦ୍ର ବନ୍ଧୁ ହୁଅନ୍ତୁ ଦୀନବନ୍ଧୁ ହୁଅନ୍ତୁ ତାଙ୍କ ଗୀତରେ ଏତେ ସୁନ୍ଦର ଲେଖା ହୁଏ ଆଉ ତାଙ୍କ ସ୍ୱର ଛାନ୍ଦ ଚମ୍ପୁ ଦକ୍ଷିଣୀ ସବୁ ଓଡ଼ିଶୀ ଏ ଗୀତ ଗୁଡା ହୃଦୟକୁ ଛୁଇଯାଏ
1: କିଛି ମନେ ଅଛି
0: ତ ପୁଣା ପୁଣା ଗୀତ ଭଲ ପାଏ ପୁରୁଣା ଗୀତ ଯେମିତି ଅକ୍ଷୟ ମହାନ୍ତି ତୃପ୍ତି ଦାସ ହୁଅନ୍ତୁ ପ୍ରଫୁଲ୍ଲକର ଭିକାର ବଳ ଆଉ ଅକ୍ଷୟ କିଶୋର କୁମାର ଲତା ମଙ୍ଗେଶକର ପୁରୁଣା ପୁରୁଣା ଗୀତ ଆଜିକା ଡେଟ୍ ମୁଁ ଏଇ ଗୀତରେ ଜମା ଶୁଣେନି ଆଜିକା ଫିଲ୍ମ ଗୀତ
1: ଏବେକାଲିକାର ଗୀତ ଆପଣ ଶୁଣନ୍ତିନି ବେଶୀ
0: ଏବେକାର ଗୀତ ମୁଁ ଟୋଟାଲି ଶୁଣେନି ରେଡିଓ ଦେଲେ ମୁଁ ବନ୍ଦ କରିଦିଏ କାରଣ ଯେତେ ପୁରୁଣା ଗୀତ ଆସେ ମୋ ପାଇଁ ସେତେ ଭଲ ଆଉ ବହୁତ ଭଲ ଲାଗେ
1: ଓଲ୍ଡ ଇଜ୍ ଗୋଲ୍ଡ
0: ଆନ୍ଦ ତୁମକୁ ଏଇ ଗୀତ ମୁଁ ପୁରା ବସିଦେବି ଅରିଆ ପନ୍ଦର ରୁଟିନ୍ ତାପରେ ଆମ ଗାଁ ଗାଁ ଯେତେବେଳେ ଆଗରୁ ସବୁ ଓଡ଼ିଶୀ ଛାନ୍ଦ ଚମ୍ପୁ ଭଲ ଲାଗୁଥିଲା ମୁଁ ଯାଇ ବସି ଶୁଣେ ବହୁତ ଭଲ ଲାଗେ
1: ଆଚ୍ଛା ମୁନା ଭାଇ ଗୋଟେ ଲାଇନ କୌଣସି ବି ଗୀତ ଯଦି ଆପଣଙ୍କର ଛାନ୍ଦ ହଉ ଚମ୍ପୁ ହଉ ଓଡ଼ିଶୀ
0: ମୁଁ ଗୀତ ଗାଏ କିନ୍ତୁ ଜଣଙ୍କୁ କଥା ଦେଇଛି ଦୀର୍ଘ 91 ମସିହାରେ ମୁଁ ଗୀତ ଗାଇବା ଛାଡ଼ିଦେଇଛି ଆମ କଥା ଦେଇଛି ସେ ନାହାନ୍ତି ଅବଶ୍ୟ ଉପରେ ହେଲେ ତବେ ତାଙ୍କ କଥାଟା ମୁଁ ଆଜି ପର୍ଯ୍ୟନ୍ତ ରଖିଛି
1: କହିଛନ୍ତି
0: ଦେଖନ୍ତୁ ମୋ ଜୀବନରେ ତିନିଟା ଗୀତ ଅଛି ଯାହାକି ମୁଁ ସବୁ ପାଇଁ ଗୁଣୁଗୁଣୁ ଭାଇ ମନେ ମନେ ଗୋଟେ ଫିଲ୍ମ କହିଦେଉଛି ଅମୃତ ଫିଲ୍ମର ଦୁନିଆ ମେ କିତନା ଗମ୍ ହେ ଲୋଗ କା ଗମ୍ ଦେଖେ ମେରା ଗମ୍ ଭୁଲ ଗାଏ ଏ ଯୋଉ ଗୀତଟା ମତେ ଏତେ ଏନର୍ଜି ଦିଏ
1: ମମତାଜୀଙ୍କର
0: ଦୁଃଖ କେବେ ପାଏନି ଏ ଗୀତଟା ଶୁଣିଦେଲେ
1: ବାଃ ବହୁତ ବଢିଆ ବହୁତ ବଢିଆ ଧନ୍ୟବାଦ ଧନ୍ୟବାଦ
0: ଆନନ୍ଦ ଫିଲ୍ମର ଯାଇଛନ୍ତି ମୁକେଶ ଯାଇଛନ୍ତି ଜିନ୍ଦଗି ଏକ ପହିଲେ କଭି ହସାଏ କଭି ରୁଲାଏ
1: ମାନେ
0: ଫିଲୋସଫି ଗୀତ ଏସବୁ
1: ଫିଲୋସଫିକାଲ ଗୀତ ଆପଣଙ୍କୁ ବେଶୀ ଭଲ
0: ଲାଗେ ବହୁତ ଭଲ ଆଉ ଗୋଟେ ଗୀତ ଅଛି ସ୍ୱପ୍ନ ଦୁବି ହବା ଦେଖାଲେ କଲ କଲେ କଲ ଆଜ ନା ଖନା ଆଜ ନା କଲାଏଗା
1: ବଢିଆ ବହୁତ ବଢିଆ ପସନ୍ଦ
0: ତିନିଟା ଗୀତ ଭାଇ ମୋ ଜୀବନ ସହିତ ଜଡିତ କାରଣ ମୁଁ ଏ ତିନିଟା ଗୀତ ମୋ ନିଜ ଆଦର୍ଶ କରିଛି ଆଉ ଏଇ ତିନିଟା ଗୀତ ମୁଁ ଏତେ ଆଦର୍ଶ କରିଛି ମୋ ଜୀବନ ଦୁଃଖ ଅଛି ନା କଷ୍ଟ ଅଛି କିଛି ନାହିଁ ମୁଁ ସବୁବେଳେ ଆଜି ପାଇଁ ମଞ୍ଚେ ଯାହାକି ଘାଇଲ ଫିଲ୍ମର ଗୀତଟା ମତେ ପ୍ରେରଣା ଯୋଗାଇଛି ଆଜି ପାଇଁ ମଞ୍ଚେ କାଲି କୌଣସି ସେଟା ଚିନ୍ତା କରନି
1: ଧନ୍ୟବାଦ ମୁନା ଭାଇ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ ଏତେ ବଢିଆ କଥା କହିଲେ ଆଉ ଫେଭରାଇଟ୍ ଗୀତ ସବୁ
0: ବହୁତ ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି ପ୍ରାର୍ଥନା ହେଲେ ଆପଣ ସବୁବେଳେ ଖୁସି ହେଇଥାନ୍ତୁ ସୁସ୍ଥ ହେଇଥାନ୍ତୁ ଆପଣ ଘଣ୍ଟ ଘଟେଇ ରଖିଥାନ୍ତୁ କେବେ ମୋ ଆଶା ରହନ୍ତି ସେଟା
1: ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ
0: ଆପଣ
1: ନମସ୍କାର ହଁ ଫ୍ରେଣ୍ଡସ୍ ଆପଣମାନେ ବି ଯୋଡ଼ି ହେଇପାରିବେ ଆପଣଙ୍କ ମନର କଥା କହିପାରିବେ ଆମ ନମ୍ବର ହେଉଛି 06712303153 ବର୍ତ୍ତମାନ କିଏ ଅଛନ୍ତି ଆମ ସହିତ ଫୋନ୍ ଲାଇନ୍ରେ ଦେଖିବା ହ୍ୟାଲୋ
2: ହ୍ୟାଲୋ
1: ହଁ ହ୍ୟାଲୋ କିଏ କହୁଛନ୍ତି
2: ହଁ ଭାଇ ନମସ୍କାର
1: ନମସ୍କାର
2: ସୁରେନ୍ଦ୍ର ପାତ୍ର କହୁଥିଲି
1: ସୁରେନ୍ଦ୍ର ପାତ୍ର କହୁଛନ୍ତି ହଁ ଆମେ ଜାଣିପାରିଲୁ ସୁରେନ୍ଦ୍ର ଭାଇ ବୈତରଣୀ ରୋଡ଼ରୁ ଆପଣ କ'ଣ ମାନେ କଲ୍ କରିଛନ୍ତି ଆମକୁ ତେବେ ଆଜି ଦିନରେ ମନେ ପଡ଼ିଗଲା ଆପଣ ବହୁତ ବଢିଆ ଗୀତ ଗାଆନ୍ତି ଆଗରୁ ଥରେ ଦୁଇଥର ଖଣ୍ଡେ ଏମିତି ଗୀତ ଗାଇକି ଆମକୁ ଶୁଣେଇଛନ୍ତି ତ ଆଜି ବଢିଆ ଟପିକ୍ ଆପଣଙ୍କ ପାଇଁ ଅଛି ତ ପଟାପଟ କହିଦିଅନ୍ତୁ ଆପଣଙ୍କ ପସନ୍ଦର ସେ ଗୋଟିଏ ସଦାବହାର ଏଭରଗ୍ରୀନ ଗୀତ କ'ଣ ଅଛି ଯେଉଁଟା ଆପଣଙ୍କ ମୁଡ୍କୁ ଏକଦମ ସବୁବେଳେ ବିନ୍ଦାସ କରି ରଖୁଥିବ
2: ମତେ ତ 19 ର ଗୀତ ଗୁଡା ବେଶୀ ଟିକେ ପସନ୍ଦ ଲାଗେ ତା ସହିତ ସଦାବର ଗୀତ ତ ମାନେ ଏଭରଗ୍ରୀନ ଗୀତ ସେଟା ଏନି ଟାଇମ୍ ସମସ୍ତଙ୍କ ପ୍ରିୟ ତଥାପି ମତେ ଏଇ ଗୀତଟା ଭଲ ଲାଗେ ମୁଁ ସେଇଟା ଦି ଲାଇନ୍ ଗାଇଦେଉଛି ଆପଣଙ୍କୁ
1: ଆଚ୍ଛା

0: ଆପଣଙ୍କ ମନ ଯେତେବେଳେ ଖରାପ ହଉଥିବ ବା ମନ ଖୁସି ଥିବ ସେମିତି କିଛି ଗୀତ ଆପଣ ଗାଇବାକୁ ସବୁବେଳେ ଚାହୁଁଥିବେ ମନେ ମନେ ନ ଗାଇଲେ ବି ଚାଲ ମୁସାଫିର ନୁ କି
1: ଚାଲ ମୁସାଫିର ଚାଲ
0: ଆଚ୍ଛା ଆଚ୍ଛା ଆଉ କଣ ଶୁଣିବାକୁ ଭଲ ଲାଗେ
1: ତାପରେ ଆଲବମ୍ ଗୀତ ଆଜ୍ଞା ବହୁତ ଅଛି ମୋର
0: ସଞ୍ଜ ନାଇ ଗଲେ ଆ ବହୁତ ବଢିଆ ଗୀତ ଆପଣଙ୍କ ଦୋକାନ ଅଛି ନୁହଁ କି
1: ଆଜ୍ଞା ମୋର ଚିକେନ କାଉଣ୍ଟର ଆଉ ମାଛ ଗଦି ଦୋକାନରେ ମୋର ଏ ଗୀତ ସବୁ ଆପଣ ସବୁ ମୁଁ ଶୁଣେ ଯେ ମୋର ଏଠି ମୁଁ କିଣେ ମୋର ସବୁ
0: ଆମେ ମାନେ ଜାଣିପାରୁଛୁ ଆପଣ ଗୀତ ପାଇଁ କେତେ ମାନେ କହନ୍ତି ନା କେତେ ମାନେ ଇଚ୍ଛା କରିକି ଆପଣ ସବୁବେଳେ ଗୀତ ଶୁଣୁଛନ୍ତି ଆଉ ଯେତେ କାମ ଭିତରେ ବ୍ୟସ୍ତ ରହିଲେ ବି ଦୋକାନ କଲେ ବି ଗୀତ ଆପଣଙ୍କର ପୁରା ସାଥି ହେଇକି ରହିଛି ଧନ୍ୟବାଦ ଧନ୍ୟବାଦ ଆପଣଙ୍କୁ ପ୍ରକାଶ ଭାଇ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ ଆପଣଙ୍କ କଲ୍ ଲାଗିଲା ଆଉ ଆମକୁ ବି ବହୁତ ଖୁସି ଲାଗୁଛି ଆପଣଙ୍କ ସହିତ କଥା ହେଇକି ଫାର୍ଷ୍ଟ ଟାଇମ୍ ଧନ୍ୟବାଦ ଧନ୍ୟବାଦ ମା ସାରଳାଙ୍କୁ ଧନ୍ୟବାଦ ଦିଅନ୍ତୁ ନିଶ୍ଚିତ ନିଶ୍ଚିତ ଆପଣ ଆମର ଜଣେ ଲିସନର ଓକେ ଓକେ ଓକେ ଓକେ ଓକେ ଧନ୍ୟବାଦ ଧନ୍ୟବାଦ ପ୍ରକାଶ ଭାଇ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ ସଧି ଆପଣମାନେ ବି କହିପାରିବେ ଆପଣଙ୍କ ମନର କଥା କମ୍ ସମୟ ବାକି ଅଛି ନମ୍ବର ହେଉଛି 06 7 1 2 3 0 3 1 5 3

0: ତେବେ ଦେଖିବା ଆଉ ଗୋଟିଏ ନମ୍ବର କିଏ କରୁଛନ୍ତି। ହ୍ୟାଲୋ
1: ହ୍ୟାଲୋ ଭାଇ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: କହୁଥିଲି କଳ୍ପନା ମହାନ୍ତି।
0: କଳ୍ପନା ମ୍ୟାଡାମ କହୁଛନ୍ତି, କେମିତି ଅଛନ୍ତି ମ୍ୟାଡାମ?
1: ନାଇଁ ଭାଇ, ଦେହ ବହୁତ ଖରାପ ଅଛି।
0: ଆଚ୍ଛା, ଦେହ କଣ ହେଇଛି?
1: ବିପି ଟିକେ ବଢିଯାଇଛି ଆଉ ମେଡିସିନ ଟିକେ ଖାଉଛି ଆଉ।
0: ବିପି ବଢିଯାଇଛି, ମେଡିସିନ ଖାଉଛନ୍ତି, ତ ଆପଣଙ୍କର ନିଜର କେୟାର ନେଉନାହାନ୍ତି, ଏକ୍ସରସାଇଜ ବୋଧେ କରୁନଥିବେ, ସବୁବେଳେ ଘରେ ଥିବେ, ଏମିତି କିଛି ତ ନିଶ୍ଚିତ ହେଇଥିବ। ଖାଇବା ପିଇବା ଏସବୁ ଜିନିଷ ଆପଣଙ୍କ ଲାଇଫ ଷ୍ଟାଇଲକୁ ଟିକେ ବଦଳେଇ ଦିଅନ୍ତୁ, ଚେଷ୍ଟା କରନ୍ତୁ, ଦେଖିବେ ସବୁ ଠିକ ଠାକ ହେଇଯିବ। ଓକେ, ମେଡିସିନ ଖାଇକି କମାନ୍ତୁ, ତା ସହିତ କିଛି ବି କରନ୍ତୁ, ଆକ୍ଟିଭିଟିଜ କରନ୍ତୁ। କଣ କହିବେ କଳ୍ପନା ମ୍ୟାଡାମ?
1: ତାପରେ ହିନ୍ଦୀ ଫିଲ୍ମ ଅଭିମାନ ର ସବୁ ଗୀତ ମତେ ବହୁତ ବଢିଆ ଲାଗେ, ମୁଁ ସେ ଗୀତଟା ବହୁତ ଥରେ ଶୁଣେ, ଟିକେ ଭଲ ଲାଗେ, ମନ ମନ ସେ ଅଲଗା ପ୍ରକାର ଲାଗେ, ମୁଁ ସେ ଗୀତ ଗୁଡାକ ବଜେଇକି ଶୁଣେ।
0: ଆରେ ବା, ମାନେ ପୁରୁଣା ପୁରୁଣା ଗୀତ ବେଶୀ ଭଲ ଲାଗେ ନୁହଁ କି?
1: ପୁରୁଣା ଗୀତ ମତେ ବହୁତ ଭଲ ଲାଗେ।
0: ଆଉ ଆଉ ମାନେ ରୋମାଣ୍ଟିକ ଗୀତ ଆଉ କିଛି ହିନ୍ଦୀ ଗୀତ କଣ ସବୁ ଭଲ ଲାଗେ?
1: ରୋମାଣ୍ଟିକ ଗୀତ ସବୁ ଯୋଉ ପୁରୁଣା ପିକ୍ଚର ଆମର ମଥୁରା ବିଜୟ ବଳିଦାନ ଏସବୁ ଫିଲ୍ମ ଗୀତ ଗୁଡାକ ସବୁବେଳେ ଭଲ ଲାଗେ ଶୁଣିବାକୁ, ସମସ୍ତଙ୍କୁ ଭଲ ଲାଗେ ସେ ଗୀତ।
0: ଆଚ୍ଛା, ମୁଡ୍ ଭଲ ଥିଲେ ବି ଏଇ ଗୀତ ଭଲ ଲାଗେ, ମୁଡ୍ ଖରାପ ଥିଲେ ବି ଏଇ ଗୀତ ଭଲ ଲାଗେ,
1: ସବୁବେଳେ ଭଲ ଲାଗେ।
0: କେବେ ଗୁଣୁଗୁଣି ହୁଅନ୍ତି? କେବେ ବେଳେ ବେଳେ ହୁଏ। ଗୀତ କେବେ ଗାଇଛନ୍ତି ଘରେ?

0: କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ରାଜ୍ୟର ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମୁଦ୍ରିକ ବାଣିଜ୍ୟ ଓ ଏହାର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ତିନି ଜଣିଆ କମିଟି ତଦନ୍ତ ଆରମ୍ଭ କରିଛନ୍ତି। ଦେଶରେ 1967 ମସିହା ଜୁନ୍ 24 ତାରିଖରେ ପାସ୍ପୋର୍ଟ ଆଇନ ପ୍ରଣୟନ କରାଯାଇଥିଲା। ଏହି ଅବସରରେ ଆଜି ପାସ୍ପୋର୍ଟ ସେବା ଦିବସ ପାଳନ କରାଯାଉଛି। ନୂଆଦିଲ୍ଲୀରେ ଆସନ୍ତାକାଲି 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ସମାରୋହରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ର ଅଭିଷେକ ନୀତି କରାଯିବ। ସନ୍ଧ୍ୟାଦୀପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହୋଇଛି। 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ। ନମସ୍କାର।
1: ମନ୍ କି ବାତ୍ ହେ ଜନ ଜନ କି सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार, मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 28 जून सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन के संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें, रविवार

ଏଦର୍ଶନ୍ତ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05 ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 77ତମ ଭାଗ ସକାଳ 6:40 ଆମର ସ୍ୱାସ୍ଥ୍ୟ ସକାଳ 17:10 ଏଥିରେ ବିଷୟ ରହିଛି ଯକୃତର ଯତ୍ନ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ନିରଞ୍ଜନ ରାଉତ। ସକାଳ 17:25 ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ସକାଳ 8:30 ଡାଇଲିନ୍ ଲାଇଫ୍ ଚିଟ୍ଚାଟ୍ ସକାଳ 9:00 ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ମାଧ୍ୟମରେ ନିଜର ମତାମତ ଦେଇପାରିବେ। ସକାଳ 9:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସାଲା। ସକାଳ 9:45 ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ।

ସକାଳ 10ଟାରେ ରେନ୍ବୋ ଏସ୍ମେସ୍, ଦିନ 11ଟାରେ ଶୁଣିବେ କଳାକାର, ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 11:30, ଦିନ 12ଟାରେ କିଛି କଥା କିଛି ଗୀତର ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ। ଆଜି ଚର୍ଚ୍ଚାରେ ଦିନ 1:10, ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ମେସ୍ ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ସେୟାର କରିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45।

ଅପରାହ୍ନ ତିନିଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ମୋ ଦେଶ ଶୁଣିବେ ଅପରାହ୍ନ 3:30। ଅପରାହ୍ନ 4:00 ସୋରିଲା ଆଫ୍ଟରନୁନ୍ ଡାଇଲି ଲାଇଭ୍ ଚିଟ୍ଚାଟ୍ ଅପରାହ୍ନ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ମତାମତ ସେୟାର କରିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 59ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଇଂଲଣ୍ଡର ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଆଇସିସି ମହିଳା T20 କ୍ରିକେଟ୍ ୱାର୍ଲ୍ଡ କପ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରୁ ରାତି 7:30 ପର୍ଯ୍ୟନ୍ତ ଏବଂ ରାତି 7:32ରୁ ରାତି 10:45 ପର୍ଯ୍ୟନ୍ତ ଅଥବା ଖେଳ ଶେଷ ହେବା ପର୍ଯ୍ୟନ୍ତ। ଫିଫା ୱାର୍ଲ୍ଡ କପ୍ 2026ର ଦୈନିକ ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 7:30ରେ ଏବଂ ରାତି 10:45ରେ ଶୁଣିବେ ଫିଲ୍ମ ଗୀତ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 58ତମ ଭାଗ
1: ଏପିସୋଡ୍ ନମ୍ବର 58 58।

ଏହାସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ରାଜ୍ୟରେ କୃଷି କ୍ଷେତ୍ରରେ ମହିଳାମାନଙ୍କର ଭାଗିଦାରୀ ଓ ଅଧିକାରକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱରଠାରେ ଦୁଇଦିନିଆ ସ୍ୱେଚ୍ଛାସେବୀ ଓ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ଲିଙ୍ଗଗତ ସମ୍ଭେଦନଶୀଳ କକ୍ଷ ମାଧ୍ୟମରେ କୃଷି ନୀତିରେ ମହିଳା ଚାଷୀଙ୍କୁ ସମାନ ସୁଯୋଗ ଓ ଗୁରୁତ୍ୱ ପ୍ରଦାନ କରିବା ନେଇ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସହରାଞ୍ଚଳରେ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭିତ୍ତିଭୂମି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟ ସରକାରଙ୍କ ଦୁଇବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆଜିଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଶୁଦ୍ଧ ପାନୀୟ ଜଳ ଯୋଜନା, ରାସ୍ତା ଆଲୋକୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। 2036 ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ସହରୀ ବିକାଶରେ ଜନସହଭାଗିତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଫେଇ କର୍ମଚାରୀ, ଜଳସାଥୀ ଓ ସ୍ୱେଚ୍ଛାସେବୀଙ୍କୁ ସମ୍ଭର୍ଦ୍ଧିତ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ପଟ୍ଟାବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର 115 ସହରାଞ୍ଚଳର ଜନପ୍ରତିନିଧିମାନେ ସାମିଲ ହୋଇଥିଲେ। ବରଗଡ଼ଠାରେ ମଧ୍ୟ ଆଜି ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଜନସାଧାରଣଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯାଉଛି। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସୁଦୃଢ଼ କରିବା ଦିଗରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାରକୋଟ ବ୍ଲକର ବିଭିନ୍ନ ପ୍ରକଳ୍ପ ଦେଖିବାକୁ ଯାଉଥିବା ଅଧିକାରୀଙ୍କ ଯାନଗୁଡ଼ିକୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ଭବନ ପରିସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଜିଲ୍ଲାସ୍ତରୀୟ ଜନସମ୍ପର୍କ ଓ ପ୍ରଦର୍ଶନୀ ମେଳା ଉଦ୍ଘାଟିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସଫଳତା ନେଇ କନ୍ଧମାଳ ବିକାଶ ଚିତ୍ର ବୁଲି ଦେଖିଥିଲେ। ଦେବଗଡ଼ ଜିଲ୍ଲା ବାରକୋଟର ବ୍ଲକ ଅନ୍ତର୍ଗତ କୋଲଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜୀବନଜ୍ୟୋତି ସମନ୍ୱିତ ନିଶାମୁକ୍ତ ଓ ଥଇଥାନ କେନ୍ଦ୍ର ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଅଭିଯାନ ଓ ବିକଶିତ ଭାରତ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶା ସେବନର ଅପକାରିତା ଏବଂ ନିଶାମୁକ୍ତ ସମାଜ ଗଠନ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ଠାରେ ଆଜି ଓଡ଼ିଶା ରାଜ୍ୟ ମହିଳା କମିଶନ ପକ୍ଷରୁ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୋଟ 36 ମାମଲା ମଧ୍ୟରୁ 31 ଶୁଣାଣି ହୋଇଛି। ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, କଳ୍ପନା ମଲ୍ଲିକ ଏବଂ କାଉନ୍ସିଲର ବନ୍ଦନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲାର 3 ବିଧାନସଭା କ୍ଷେତ୍ରରେ ମୋଟ 7,14,500 ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରାଯାଇଛି। ସେଥିରୁ 100% ଡିଜିଟାଇଜେସନ୍ କରାଯାଇଥିବା ବେଳେ ଯାଞ୍ଚ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଜୁଲାଇ 5 ରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଆଲୋଟ ଲାଗି ସହିତ ପଣାଭୋଗ ହେବ। ଭୋଗବାଟଠାରେ ବଚନିକା ସହିତ ପରବର୍ତ୍ତୀ ସମୟରେ ମଦନ ମୋହନଙ୍କୁ ରଥକୁ ନିଆଯିବାର ପରମ୍ପରା ରହିଛି। ପରେ ରଥବେଡ଼ା ପରିକ୍ରମା ଓ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରାଯିବ। ଏଥର କିଛି ଖବର ସଂକ୍ଷେପରେ। କଟକ ଜିଲ୍ଲାରେ ଆସନ୍ତା 16 ଜୁଲାଇ ମାସ 31 ପର୍ଯ୍ୟନ୍ତ ଡାଇରିଆ ନିରାକରଣ ଅଭିଯାନ ଆରମ୍ଭ ହେବ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପିତା ମହାନ୍ତି ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରରେ ଆଜି ବୁଥ୍ସ୍ତରୀୟ ଅଧିକାରୀ ଓ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କୁ ନେଇ ଏକ ବୈଠକ ହୋଇଯାଇଛି। ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହଠାରେ ଚଳିତ ମାସ ପାଇଁ ଶିକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାରେ 14 ଉର୍ଦ୍ଧ୍ୱ ଯୁବକ ଯୁବତୀମାନଙ୍କ ପାଇଁ ସନ୍ତରଣ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଏଥିରେ 10 ବ୍ଲକରୁ ଛାତ୍ରଛାତ୍ରୀମାନେ

ଯୋଗ ଦେଇଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ପର୍ଶ କରିଛି। ଗତ ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ମୟୂରଭଞ୍ଜର ବାଜାତଲାଠାରେ 58 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା। ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି।

ନମସ୍କାର, ବର୍ତ୍ତମାନର ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ଜିତେନ୍ଦ୍ର କୁମାର ନାୟକ। ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଗୁରୁତ୍ୱ, ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା, ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ, ପୁରୀର ରଥଯାତ୍ରାର ସୁପରିଚାଳନା ପାଇଁ 13 ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର, ଅଧିକାରୀମାନେ ରଥଯାତ୍ରା ପରିଚାଳନା, ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା କାର୍ଯ୍ୟରେ କରିବେ ସହଯୋଗ, ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସରେ ରାଜ୍ୟବାସୀ ଅର୍ପଣ କଲେ ଶ୍ରଦ୍ଧାଞ୍ଜଳି, ରାଜ୍ୟରେ ମହିଳା କୃଷକଙ୍କ ସଶକ୍ତିକରଣ ପାଇଁ ଭୁବନେଶ୍ୱରରେ ଏକ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ, କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହେଲା ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା, ଏବଂ ପାଣିପାଗରେ ରାଜ୍ୟର ସମସ୍ତ ଅଞ୍ଚଳରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 5 ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି। ନ୍ୟୁଜ୍ ହେଡ୍ଲାଇନ୍ସ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ହେଡ୍ଲାଇନ୍ସ ରାତି 8ଟାରେ।

ସେହି ପୁରସ୍କାର ଆଉ ସମ୍ମାନ କ୍ଷେତ୍ରରେ ମଧ୍ୟ ଅନିତା ଦେଶାଇଙ୍କର ଅବଦାନ ଅପୂର୍ବ। ତାଙ୍କ ଉପନ୍ୟାସ ଫାୟାର ଅନ୍ ଦ ମାଉଣ୍ଟେନ୍ ପାଇଁ ସେ 1978 ମସିହାରେ ସାହିତ୍ୟ ଆକାଡେମୀ ପୁରସ୍କାର ପାଇଥିଲେ। ଶିଶୁ ସାହିତ୍ୟ କୃତି ଦ ଭିଲେଜ୍ ବାଇ ଦ ସି ପାଇଁ ସେ ପ୍ରତିଷ୍ଠିତ ଗାର୍ଡିଆନ୍ ଚିଲ୍ଡ୍ରେନ୍ସ ଫିକ୍ସନ୍ ପ୍ରାଇଜ୍ ମଧ୍ୟ ଅର୍ଜନ କରିଥିଲେ। ତାଙ୍କର କ୍ଲିୟର୍ ଲାଇଟ୍ ଅଫ୍ ଦ ଡେ ଇନ୍ କସ୍ତୁରୀ ଏବଂ ଫାଷ୍ଟିଂ ଫେଷ୍ଟିଂ ପରି ଉପନ୍ୟାସଗୁଡ଼ିକ ତିନି ଥର ବୋକର୍ ପ୍ରାଇଜ୍ ପାଇଁ ଚୟନିତ ହୋଇଥିଲା, ଯାହା ତାଙ୍କ ସାହିତ୍ୟିକ ପ୍ରତିଭାର ଏକ ବଡ଼ ସ୍ୱୀକୃତି। ତାଙ୍କର ଲେଖନୀ ଆଗାମୀ ପିଢ଼ିକୁ ସାହିତ୍ୟ ପ୍ରତି ଆକର୍ଷିତ କରୁ ଏବଂ ତାଙ୍କ ସୃଷ୍ଟିର ଆଲୋକ ଏଭଳି ଭାବରେ ପାଠକମାନଙ୍କ ହୃଦୟକୁ ଆଲୋକିତ କରୁ, ଏହା ହିଁ ତାଙ୍କର 88ତମ ଜନ୍ମଦିନ ଅବସରରେ କାମନା କରୁଛୁ। ତା ସହିତ ଆଉଥରେ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ତାଙ୍କୁ ଆମର ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା।

ସେଥିପାଇଁ ନଜର ପକାଇବା ଆଜିର ପାଣିପାଗ ସମ୍ପର୍କରେ। ରାଜ୍ୟର ସମସ୍ତ ଅଞ୍ଚଳରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା।

ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଏକ ସନ୍ତୁଳିତ ତଥା ଆପୋଷ ଲାଭଜନିତ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଦିଗରେ ଉଭୟ ଦେଶ ପ୍ରତିବଦ୍ଧ, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ. 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $100 ବିଲିୟନ ଲକ୍ଷ୍ୟ ଧାର୍ଯ୍ୟ, କ୍ରେମଲିନ୍ ମୁଖପାତ୍ରଙ୍କ ସୂଚନା. ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବା ନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ନିଷ୍ପତ୍ତି. କୋଲକାତାରେ ଏକ ନିର୍ମାଣାଧୀନ ଘରୋଇ ପଣ୍ୟାଗାର ଭୁଶୁଡ଼ି ପଡ଼ିବାରୁ 3 ଶ୍ରମିକଙ୍କ ମୃତ୍ୟୁ ଏବଂ ୟୁଏସ୍ ଓପନ୍ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି. ଯୁକ୍ତରାଷ୍ଟ୍ର ବାଣିଜ୍ୟ ପ୍ରତିନିଧି ଆମ୍ବାସଡର ଜେମିସନ୍ ଗ୍ରୀର୍ଙ୍କ ନେତୃତ୍ୱରେ ଆମେରିକାର ଏକ ସରକାରୀ ପ୍ରତିନିଧି ଦଳ ଗତ 3 ଦିନ ଧରି ନୂଆଦିଲ୍ଲୀ ଗସ୍ତ କରିଥିଲେ. ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ଏକ ସନ୍ତୁଳିତ ତଥା ଆପୋଷ ଲାଭଜନକ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଏବଂ ଗତ ଫେବୃୟାରୀ 7 ତାରିଖରେ ଜାରି କରାଯାଇଥିବା ଦୁଇ ଦେଶ ମିଳିତ ବିବୃତ୍ତି ଅନୁଯାୟୀ ଏକ ଅନ୍ତରୀଣ ବୁଝାମଣା ଚୂଡ଼ାନ୍ତ କରିବା ଦିଗରେ ଜାରି ରହିଥିବା ପ୍ରଚେଷ୍ଟାର ଏହା ଏକ ଅଂଶ. ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଆମ୍ବାସଡର ଗ୍ରୀର୍ଙ୍କ ସହିତ ସେ ଭାରତ ଆମେରିକା ବାଣିଜ୍ୟ କାରବାରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି. ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ କହିଛି, ଶ୍ରୀ ଗୋଏଲଙ୍କ ସହିତ ଆମ୍ବାସଡର ଗ୍ରୀର୍ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି, ବିଶେଷକରି ଡିଜିଟାଲ କାରବାର, ନିରନ୍ତର ଯୋଗାଣ ଶୃଙ୍ଖଳ, ରଣନୈତିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ତଥା ବାଣିଜ୍ୟ କାରବାରକୁ ସମ୍ପ୍ରସାରଣ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $100 ବିଲିୟନ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ ଆଜି ମସ୍କୋଠାରେ 2ଦଶ ପାଇମାକୋଭ୍ ରିଡିଂସ୍ ଫୋରମ୍ରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଭାରତ ରୁଷ ମଧ୍ୟରେ ବାଣିଜ୍ୟ କାରବାର $60 ବିଲିୟନ ରହିଛି। ତେବେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି କରିବା ଲାଗି ଉଭୟ ଦେଶ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କ୍ଷେତ୍ରରେ ଅର୍ଥନୈତିକ ସହଯୋଗକୁ ବୃଦ୍ଧି କରିବା ଲାଗି ଉଭୟ ଦେଶ ପ୍ରତିବଦ୍ଧ ବୋଲି ଶ୍ରୀ ପେସ୍କୋଭ୍ କହିଛନ୍ତି। ଭାରତକୁ ବିଶ୍ୱରେ ଏକ ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ରୂପେ ଅଭିହିତ କରିବା ସହିତ ଶ୍ରୀ ପେସ୍କୋଭ୍ ଏହାର ବୃହତ୍ କ୍ଷମତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଭାରତ ରୁଷ ସମ୍ପର୍କକୁ ଏକ ବିଶେଷ ଅଧିକାରପ୍ରାପ୍ତ ସହଭାଗିତା ଭାବେ ବର୍ଣ୍ଣନା କରିବା ସହିତ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକରେ ସହଯୋଗ ମାଧ୍ୟମରେ ଏହା ଅଧିକ ସଶକ୍ତ ହୋଇପାରିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ନିଜ ମନ୍ତବ୍ୟ ଦେଇ ଶ୍ରୀ ପେସ୍କୋଭ୍ କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିପାରିଛି। ଏଠାରେ ସୂଚନା ଦିଆଯାଇପାରେ, ଗତବର୍ଷ ଡିସେମ୍ବର ମାସରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ଭାରତ ଗସ୍ତ ସମୟରେ ଏହି ବାଣିଜ୍ୟ କାରବାର ପରିମାଣ ସମ୍ପର୍କରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବହୁ ପ୍ରାଚୀନ ଦୁଇ ଦେଶର ଏହି ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଜାରି ରଖିଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଦେଶବ୍ୟାପୀ ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିଛି। ଏ ସମ୍ପର୍କରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା

ବା ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଏକ ସୁରକ୍ଷିତ ବ୍ୟବହାର ଅନୁକୂଳ ତଥା ସୁଦୃଢ଼ ଜାତୀୟ ରାଜପଥ ଭିତ୍ତିଭୂମି ପ୍ରତିଷ୍ଠା କରିବା ଦିଗରେ ଏନ୍ଏଚ୍ଏଆଇର ପ୍ରତିବଦ୍ଧତାର ଏହା ଅଂଶସ୍ୱରୂପ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ରାଜ୍ୟରେ 595 ଗୁରୁତ୍ୱପୂର୍ଣ୍ଣ ବେଆଇନ ପାର୍କିଂ ସ୍ଥଳୀ ଚିହ୍ନଟ କରାଯିବା ସହିତ ଜାତୀୟ ରାଜପଥରେ ଏଭଳି ପାର୍କିଂକୁ ଉଚ୍ଛେଦ କରିବା ଲାଗି ବିଭିନ୍ନ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ଏନ୍ଏଚ୍ଏଆଇ କାର୍ଯ୍ୟ କରୁଛି। ଏଥିଲାଗି ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କଫୋର୍ସ ପ୍ରତିଷ୍ଠା କରିବା ଲାଗି ଏନ୍ଏଚ୍ଏଆଇ ରାଜ୍ୟ ସରକାରମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ମନ୍ତ୍ରଣାଳୟ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା ନିର୍ଦ୍ଦେଶକ ୱି ସୁନ୍ ଲାକ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ସ୍ଥିତି ତଥା ବୈଶ୍ୱିକ ପରିସ୍ଥିତି ଉପରେ ଏକ ରଣନୀତିକ ଆକଳନ କରିବା ସମ୍ପର୍କରେ ଉଭୟ ମତ ବିନିମୟ

ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା ନିର୍ଦ୍ଦେଶକ ୱି ସୁଙ୍ଗ୍ ଲାଟ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ସ୍ଥିତି ତଥା ବୈଶ୍ୱିକ ପରିସ୍ଥିତି ଉପରେ ଏକ ରଣନୀତିକ ଆକଳନ କରିବା ସମ୍ପର୍କରେ ଉଭୟ ମତ ବିନିମୟ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। କୋଲକାତାରେ ଏକ ନିର୍ମାଣାଧୀନ ଘରୋଇ ପଣ୍ୟାଗାର ଭୁଶୁଡ଼ି ପଡ଼ିବାରୁ 3 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଅନେକ ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ସ୍ଥାନୀୟ ହସ୍କିଟାଲରେ ଚିକିତ୍ସା କରାଯାଉଛି। ଉଦ୍ଧାର କାର୍ଯ୍ୟ ଲାଗି ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍, ପୁଲିସ୍, ଅଗ୍ନିଶମ, ଜରୁରୀକାଳୀନ ସେବା ଏବଂ ଭାରତୀୟ ସେନାକୁ ନିୟୋଜିତ କରାଯାଇଛି। ଅନେକ ଶ୍ରମିକ ଏହା ମଧ୍ୟରେ ଫସି ରହିଥିବାର ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ପ୍ରଭାବିତମାନଙ୍କୁ ସହାୟତା କରିବା ଲାଗି ରାଜ୍ୟ ସଚିବାଳୟ ନବାନ୍ନ ପକ୍ଷରୁ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଏହି ଦୁର୍ଘଟଣାରେ ବନ୍ଦର, ଜାହାଜ ଚଳାଚଳ ତଥା ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୋନୱାଲ କହିଛନ୍ତି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। କେତେଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି। ଭାରତ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ରଣନୀତିକ ପ୍ରତିରକ୍ଷା ଭାଗିଦାରୀ କାର୍ଯ୍ୟଖସଡ଼ା ଅଧୀନରେ ଏହି ବୈଠକ ଆୟୋଜିତ ହୋଇଥିଲା। ଭାରତର ଆନ୍ତର୍ଜାତିକ ସହଯୋଗ ବିଭାଗ ଯୁଗ୍ମ ସଚିବ ଅମିତା ପ୍ରସାଦ ଏବଂ ୟୁଏଇର ବ୍ରିଗେଡିୟର ଷ୍ଟାଫ୍ ଜମାଲ ଇବ୍ରାହିମ୍ ମହମ୍ମଦ ଇବ୍ରାହିମ୍ ଅଲମାର ଜୁକି ଏହି ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଯୋଗ, ନବସୃଜନକୁ ପ୍ରାଧାନ୍ୟ ଦେବା, ସାମୁଦ୍ରିକ ସୁରକ୍ଷାକୁ ସଶକ୍ତ କରିବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀଠାରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକ୍ୟୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ୟୁଏସ୍ ଓପନ୍ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଶଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଉନ୍ନୀତ ହୋଇଛନ୍ତି। ଏହି ଭାରତୀୟ ମହିଳା ଯୋଡ଼ି ସ୍ପେନ୍ର ପାଓଲା ଲୋପେଜ୍ ଓ ଲୁସିଆନା ରୋଡ୍ରି ଗୁଏଜ୍ଙ୍କ ଯୋଡ଼ିକୁ ପ୍ରାରମ୍ଭିକ ରାଉଣ୍ଡରେ 21-12, 14-21 ଓ 21-13 ସେଟ୍ରେ ପରାସ୍ତ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଜାପାନର ସୁମିରେ ନାକାଡେ ଓ ମ୍ୟୁ ତାକାହାସିଙ୍କ ଯୋଡ଼ିକୁ ଭାରତର ଏହି ବିଜୟୀ ଯୋଡ଼ି ଭେଟିବେ। ପୁରୁଷ ସିଙ୍ଗଲ୍ସ ବର୍ଗରେ ରୌନକ ଚୌହାନ କ୍ୱାଲିଫାୟର ରାଉଣ୍ଡରେ ବିଜୟୀ ହୋଇଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ବି'ରେ ଆଜି କାନାଡାର ଭ୍ୟାଙ୍କୁଭରଠାରେ କାନାଡା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ସେହିଭଳି ୱାଶିଂଟନ୍ର ସିଟିଲ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ବୋସ୍ନିଆ ହର୍ଜେଗୋଭିନାକୁ ଭେଟିବ। ପ୍ରତିଯୋଗିତାରେ ଗ୍ରୁପ୍ 32 ପର୍ଯ୍ୟାୟକୁ କଲମ୍ବିଆ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ କଙ୍ଗୋକୁ 1-0 ଗୋଲ୍ରେ କଲମ୍ବିଆ ପରାସ୍ତ କରିଛି। ଆଜିର ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ପର୍ତ୍ତୁଗାଲ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଏବଂ ଘାନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ କ୍ରୋଏସିଆ ପାନାମାକୁ 1-0 ଗୋଲ୍ରେ ପରାସ୍ତ କରିଛି। ଏକ ସନ୍ତୁଳିତ ତଥା ଆପୋଷ ଲାଭଜନିତ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଦିଗରେ ଉଭୟ ଦେଶ ପ୍ରତିବଦ୍ଧ, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ।
2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର 100 ବିଲିୟନ ଡଲାର ଲକ୍ଷ୍ୟ ଧାର୍ଯ୍ୟ।

0: କ୍ରେମଲିନ୍ ମୁଖପାତ୍ରଙ୍କ ସୂଚନା। ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବା ନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ନିଷ୍ପତ୍ତି ଏବଂ ୟୁଏସ୍ ଓପନ୍ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି। ସମ୍ବାଦ ଶେଷ ହେଲା।
1: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଚଳଚ୍ଚିତ୍ର 1920 ହରର୍ସ ଅଫ୍ ଦ ହଟ୍ ଚଳଚ୍ଚିତ୍ରର ଗୀତଟି ଗାଇଛନ୍ତି ଜଭେଦ ଅଲ୍ଲୀ ଏବଂ ପଲକ ମୁଚଲ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଫିଫା ୱାର୍ଲ୍ଡ କପ୍ 2026ର

ସମୟର ଯତ୍ନ ନିଅନ୍ତୁ, ପର୍ଯ୍ୟାପ୍ତ ପରିମାଣରେ ଯେଉଁଟାକି ବିଶ୍ରାମ ନିଅନ୍ତୁ, ମିନିମମ୍ ଯାହାକୁ ମ୍ୟାକ୍ସିମମ୍ ଆମେ କହିପାରିବା 7-8 ଘଣ୍ଟା ଶୋଇବା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ, ଯାହାଫଳରେ ଆପଣଙ୍କର ଯେଉଁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିପାରିବ, ଶରୀର ତାଜା ତାଜା ଫିଲ୍ କରିବ, ଆପଣ ପୁରା ତନ୍ଦୁରୁସ୍ତ ମଧ୍ୟ ଅନୁଭବ କରିବେ। ସଦିତ ହାଲକା ବ୍ୟାୟାମ, ଯୋଗ କିମ୍ବା ପ୍ରାଣାୟାମ ଆପଣ କରିପାରିବେ। ଏମିତି ଯଦି ଆପଣ କରିବେ, ଶରୀରକୁ ଆପଣ ପୁରା କମ୍ଫର୍ଟ ରଖିପାରିବେ। ଶରୀରକୁ ସକ୍ରିୟ ରଖିବା ପାଇଁ ଆଉ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ପାଇଁ ପ୍ରାଣାୟାମ ଏବଂ ବ୍ୟାୟାମ ବହୁତ ଆବଶ୍ୟକ। ବର୍ଷା ଦିନରେ ଅଧିକ ତେଲିଆ ଏବଂ ଜଙ୍କ୍ ଫୁଡ୍ ଖାଇବା କମ୍ କରନ୍ତୁ। ଗରମ ସୁପ୍, ହର୍ବାଲ୍ ଚା ଆଉ ଅଦା ତୁଳସୀ ଯେଉଁ ପାନୀୟ, ତାକୁ ଯେଉଁ ଆପଣ ଫୁଟେଇକି ମଧ୍ୟ ଘରେ ମଧ୍ୟ ପିଇପାରିବେ। ଯଦି ଜ୍ୱର, କାଶ, ଥଣ୍ଡା କିମ୍ବା ଶରୀର ଅସୁସ୍ଥ ଲାଗୁଛି, ତେବେ ଅବହେଳା ନ କରିକି ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେବା ନିହାତି ଦରକାର। ତେବେ ଚାଲନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ ଶୁଣିନେବା।

ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଚତୁର୍ଦ୍ଦଶ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଏବଂ ଅତ୍ୟାଧୁନିକ ନିରୀକ୍ଷଣ ନେଟ୍ୱର୍କର ଉପଯୋଗ ଉପରେ ଦେଲେ ଗୁରୁତ୍ୱ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ। ରାଜ୍ୟର ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା। ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ପୁରୀଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। କହିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ସହରାଞ୍ଚଳର ବିକାଶ ତ୍ୱରାନ୍ୱିତ କରାଯାଉଛି। କଟକ ଜିଲ୍ଲାରେ ଆସନ୍ତା ଜୁଲାଇ ମାସ 16ରୁ 31 ତାରିଖ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ଅଭିଯାନ ହେବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପିତା ମହାନ୍ତିଙ୍କ ସୂଚନା। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଯୋଗ, ନବସୃଜନକୁ ପ୍ରାଧାନ୍ୟ, ସାମୁଦ୍ରିକ ସୁରକ୍ଷାକୁ ସଶକ୍ତ କରିବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା। ୟୁଏସ୍ ଓପନ୍ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଏବଂ ଓଡ଼ିଶାକୁ ସମ୍ପୂର୍ଣ୍ଣ ସ୍ୱର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା, ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଘର ଛାତ ଉପରେ ବର୍ଷା ଟପ୍ ଟପ୍ ଶବ୍ଦ କରୁଥିବ, ଦୂର ଆକାଶରେ ବିଜୁଳିର ଝଲକ ଥିବ, ଆଉ ହାଲୁକା ପବନର ସ୍ପର୍ଶ ମନକୁ ଏକ ଅଜଣା ଭାବନାରେ ଭରିଦିଏ। ଏମିତି ସମୟରେ ଅଜାଣତରେ ତୁମ କଥା ଭାରି ମନେ ପଡ଼େ, ତୁମ ହସ, ତୁମ ଆଖିର ଭାଷା, ତୁମ ସହିତ କାଟିଥିବା ଛୋଟ ଛୋଟ ମୁହୂର୍ତ୍ତ, ଏସବୁ ବର୍ଷାର ଫୁଆର ଭଳି ହୃଦୟକୁ ଛୁଇଁଯାଏ। ଲାଗେ ଯେମିତି ପ୍ରତ୍ୟେକ ବୁନ୍ଦା ତୁମର କୌଣସି ମିଠା ସନ୍ଦେଶ ନେଇ ଆସିଛି। ରାତି ଯେତେ ଗଭୀର ହୁଏ ତୁମ ସ୍ମୃତି ସେତେ ନିକଟକୁ ଆସିଯାଏ। ବର୍ଷା ଓ ପ୍ରେମର ଏହି ମିଳନ ମନକୁ ଏକ ସୁନ୍ଦର କାହାଣୀ ଶୁଣାଏ।

ବର୍ଷାର ରାତିରେ ମନେ ହୁଏ ସମୟ ଧୀରେ ଧୀରେ ଚାଲୁଛି। ଚାରିପାଖର ନିରବତା ଭିତରେ କେବଳ ବର୍ଷାର ସ୍ୱର ଶୁଣାଯାଏ। ସେ ସ୍ୱର ମଧ୍ୟରେ ମୁଁ ଖୋଜିଥାଏ ତୁମର ସ୍ୱର, ତୁମ ପାଖରେ ନଥିଲେ ଯେମିତି ତୁମେ ମୋ ସହିତ ଅଛ ବୋଲି ଅନୁଭବ ହୁଏ। ତୁମ ନାମ ମନେ ପଡ଼ିଲେ ହୃଦୟରେ ଅଦ୍ଭୁତ ଉଷ୍ମତା ଭରିଯାଏ। ଏ ବର୍ଷା ରାତି ଆମର ଅନେକ ସ୍ମୃତିକୁ ପୁଣି ଜୀବନ୍ତ କରିଦିଏ। କେବେ ହସ, କେବେ ଅଭିମାନ, କେବେ ଅନେକ ଅକୁହା କଥା, ସବୁକିଛି ମନର ପରଦାରେ ଚିତ୍ର ଭଳି ଭାସି ଉଠେ। ପ୍ରେମ ଯଦି ଏକ ଅନୁଭବ, ତେବେ ବର୍ଷା ରାତି ତାର ସବୁଠୁ ସୁନ୍ଦର ପୃଷ୍ଠାଟିଏ।

ଆପଣମାନେ ହେଉଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କେନ୍ଦ୍ରରେ ସୋଚାଲିଛି ବର୍ତ୍ତମାନ ଗୀତରେ ମିତରେ ଆଜି ଆମେ କଥା ହେଉଛନ୍ତି ବର୍ଷା ରାତିରେ ତୁମ କଥା ସମ୍ପର୍କରେ। କେବେ କେବେ ଲାଗେ ବର୍ଷା ମଧ୍ୟ ଠିକ୍ ତୁମ ପରି ହଠାତ୍ ଆସି ମନକୁ ଭିଜାଇ ଦେଇଯାଏ ଓ ଚୁପଚାପ ଚାଲିଯାଏ। ତୁମ ସ୍ମୃତି ମଧ୍ୟ ଠିକ୍ ସେମିତି, ଯେତେବେଳେ ମୁଁ ଏକା ହୁଏ ସେତେବେଳେ ତୁମ କଥା ମୋ ମନରେ ଗୁଞ୍ଜି ଉଠେ। ତୁମ ସହିତ କାଟିଥିବା ସେହି ସନ୍ଧ୍ୟା, ସେହି ଛୋଟ ଛୋଟ ହସ, ସେହି ସୁନ୍ଦର ସ୍ମୃତିଭରା ମୁହୂର୍ତ୍ତ ଆଜି ମଧ୍ୟ ସତେଜ ରହିଛି। ବର୍ଷାର ଥଣ୍ଡା ପବନ ଯେତେବେଳେ ମୁହଁକୁ ଛୁଏଁ, ଲାଗେ ଯେମିତି ତୁମ ସ୍ପର୍ଶ ମୋ ପାଖକୁ ଫେରି ଆସିଛି। ପ୍ରେମର ଏହି ମଧୁର ଅନୁଭୂତି କେବେ ଶବ୍ଦରେ କହିହେବନି, କେବଳ ହୃଦୟରେ ଅନୁଭବ କରିହେବ।

ରାତି ଯେତେ ଆଗକୁ ବଢ଼େ ବର୍ଷା ବର୍ଷାର ଶବ୍ଦ ସେତେ ଗଭୀର ହୋଇଯାଏ। ସେ ଗଭୀରତାରେ ମୋ ମନ ତୁମକୁ ଆହୁରି ନିକଟରେ ଅନୁଭବ କରେ। ଅନେକ କଥା ଅଛି ଯାହା କେବେ କୁହାଯାଇନି, ଅନେକ ଅନୁଭୂତି ବି ଅଛି ଯାହା କେବଳ ହୃଦୟରେ ରହିଯାଇଛି। ଆଜି ସେହିସବୁ କଥା ବର୍ଷା ବୁନ୍ଦା ହୋଇ ମନରେ ଝରି ପଡ଼ୁଛି। ପ୍ରେମ କେବଳ ସାଙ୍ଗରେ ରହିବାର ନାମ ନୁହେଁ, ଦୂରେ ରହିବି ହୃଦୟରେ ରହିବାର ନାମ। ଏ ବର୍ଷା ରାତି ମୋତେ ସେହି କଥା ଶିଖାଏ, ତୁମେ ଯେଉଁଠି ଥାଅ ତୁମ ସ୍ମୃତି ମୋ ଜୀବନର ସବୁଠୁ ସୁନ୍ଦର ସଙ୍ଗୀତ ହୋଇ ରହିଛି ଆଉ ରହିବ ବି।

ବର୍ଷ ରାତିରେ ଆକାଶ ଯେମିତି ମେଘରେ ଢାଙ୍କିଛେ, ସେହିପରି ମୋ ମନ ତୁମର ସ୍ମୃତିରେ ଭରିଯାଏ। ତଥାପି ଏ ସ୍ମୃତି ମୋତେ ଦୁଃଖ ଦିଏନି, ବରଂ ଏକ ମିଠା ଖୁସି ଦେଇଥାଏ, କାରଣ ପ୍ରେମର ସତ୍ୟ ସୌନ୍ଦର୍ଯ୍ୟ ତାର ଅନୁଭୂତିରେ ଲୁଚିଥାଏ। ଯେତେବେଳେ ମୁଁ ବର୍ଷାକୁ ଦେଖେ, ମନେ ହୁଏ ପ୍ରକୃତି ମଧ୍ୟ କାହାକୁ ଭଲ ପାଇ ନିଜ ଭାବନାକୁ ଝରାଉଛି। ତୁମ କଥା ଭାବି ଭାବି ଏ ରାତି କେମିତି କଟିଯାଏ ସେ କଥା ଜଣାପଡ଼େନି। ତୁମ ସ୍ମୃତି ମୋ ଜୀବନର ଏକ ଅମୂଲ୍ୟ ଅଧ୍ୟାୟ, ଯାହାକୁ ମୁଁ ପ୍ରତିଟି ବର୍ଷା ରାତିରେ ପୁଣି ଥରେ ପଢ଼ିଥାଏ। ତମ ସ୍ମୃତି ଆସୁଛି, ତେବେ ତାକୁ ଅନୁଭବ କରିବାକୁ ବହୁତ ବହୁତ ବଡ଼ ହୃଦୟ ଦରକାର। ସତ ପ୍ରେମ କେବେ ଶେଷ ହୁଏନି। ପ୍ରେମ ବର୍ଷାର ବୁନ୍ଦାରେ, ପବନର ସ୍ପର୍ଶରେ, ରାତିର ନିରବତାରେ ବଞ୍ଚି ରହେ। ମୋ ପାଇଁ ତୁମ କଥା ଏ ବର୍ଷା ରାତିର ସବୁଠୁ ସୁନ୍ଦର ସୁର। ତୁମେ ପାଖରେ ଥାଅ କି ନ ଥାଅ, ତୁମ ସ୍ମୃତି ସବୁବେଳେ ହୃଦୟର ନିକଟରେ ରହିବ। ବର୍ଷା ଥମିଯିବ, ରାତି ସରିଯିବ, କିନ୍ତୁ ଏ ଅନୁଭୂତି ଚିରଦିନ ରହିଯିବ। ଏ ପ୍ରେମ, ଏ ସ୍ମୃତି ଏବଂ ଏ ବର୍ଷା ରାତି ମୋ ଜୀବନର ସବୁଠୁ ସୁନ୍ଦର କବିତା ହିଁ ରହିବ।

ଆରମ୍ଭ କରିବା ପୁରୁଣା ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତର କାର୍ଯ୍ୟକ୍ରମ ଅବଲା ସ୍ମୃତି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ୟେଶୁ ଦାସ।

ଖବର ଦେଶମେଶ କରିଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହର ପ୍ରଗତି କୁଟୀର ବାବା ତିଲକନଗର ସେକ୍ଟର 12 ସିଡି କଟକରୁ ଶୁଣିବାକୁ ଚାହିଁଛନ୍ତି ଆରାଧନା ଚଳଚ୍ଚିତ୍ରର ଗୀତ ଗାଇଛନ୍ତି କିଶୋର କୁମାର। ନେକ୍ସଟ ଡିସମିସ୍ କରିଛନ୍ତି ଟୁନା ଭାଇନା ମେଡିକାଲ କଲେଜ ଜଗତସିଂହପୁରରୁ ଆପଣଙ୍କୁ ଶୁଣିଦେଉଛୁ ରୂପାଚିହ୍ନ ଓଡ଼ିଆ ଆଲବମ୍ର ଗୀତଟି ଗାଇଛନ୍ତି କୁମାର ବାପି।

ପରବର୍ତ୍ତୀ ସ୍ପେସ୍ କରୁଛନ୍ତି ଦିଲୀପ ନାୟକ ଲିପା ଦୀପା ସୁମି ସିଲି ପାରାଦୀପରୁ ଶୁଣିବାକୁ ଚାହିଁଛନ୍ତି ତେରେ ଘର କେ ସାମ୍ନେ ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର ପରବର୍ତ୍ତୀ ସ୍ପେସ୍ କରିଛନ୍ତି କଳ୍ପନା ମହାନ୍ତି ସୋମପ୍ରକାଶ ଭରତଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ ଆପଣ ଶୁଣିବାକୁ ଚାହିଁଛନ୍ତି କଭି କଭି ମୁଭିର ଗୀତ ଗାଇଛନ୍ତି ମୁକେଶ ଏବଂ ଲତା ମଙ୍ଗେସ୍କର

ପରବର୍ତ୍ତୀ ସ୍ମେଶକୁ ଅଛନ୍ତି କାନୁଚରଣ ବେହେରା ନୂଆହାଟ ଡେରାବିସ୍ କେନ୍ଦ୍ରାପଡ଼ାରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ରାଜ ହିନ୍ଦୁସ୍ତାନୀ ଚଳଚ୍ଚିତ୍ରର ଗୀତ। ଗୀତଟି ଗାଇଛନ୍ତି ଉଦିତ ନାରାୟଣ ଏବଂ ଉଦିତ ନାରାୟଣ, ଅଲକା ୟାଗ୍ନିକ ଏବଂ ସ୍ୱପ୍ନା ଅଗସ୍ତି। ନେକ୍ସଟ ସ୍ମେଶ କରିଛନ୍ତି ସମୀର ଏବଂ ସଙ୍ଗୀତା ପଣ୍ଡା ତେଲଙ୍ଗା ପେଣ୍ଠ କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମୀରାକା ମୋହନ କଥାଚିତ୍ରର ଗୀତ। ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ।

ଶେଷରେ ଦେଖିବା କରିଛନ୍ତି ସୋମନାଥ ସାହୁ ଜିକିରଣ ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ପ୍ରଶାନ୍ତ କୁମାର ବିଶୋଇ ଗୋପାଳପୁର କଟକରୁ ଏବଂ କେଦାର ସାହୁ କାକରୁଦ୍ରପୁରରୁ ଆପଣମାନଙ୍କୁ ଶୁଣାଇ ଦେଉଛୁ। ପୂଜା ଚନ୍ଦନ କଥାଚିତ୍ରରୁ ଗୀତ ଗାଇଛନ୍ତି ଅନୁରାଧା ପଡ଼ୱାଲ।

ଟେଙ୍କୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମବର୍ତ୍ତମାନ ରାତି 1:08:33 ଶୁଣନ୍ତୁ ପାଣିପାଗର ସୂଚନା। ରାଜ୍ୟର ସମସ୍ତ ଅଞ୍ଚଳରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା, ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା ରଖିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ ଶୁଣିବେ ସକାଳ 6:05 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 77ତମ ଭାଗ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 17:10 ଏଥିରେ ବିଷୟ ରହିଛି ଯକୃତର ଯତ୍ନ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ନିରଞ୍ଜନ ରାଉତ। ଇଂଲଣ୍ଡର ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଆଇସିସି ମହିଳା ଟି20 କ୍ରିକେଟ୍ ୱାର୍ଲ୍ଡ କପ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ରିଲିକ୍ରେ ପ୍ରଚାର କରିବୁ। ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30 ରାତି 7:30 ପର୍ଯ୍ୟନ୍ତ ଏବଂ ରାତି 7:32 ରାତି 10:45 ପର୍ଯ୍ୟନ୍ତ ଅଥବା ଖେଳ ଶେଷ ହେବା ପର୍ଯ୍ୟନ୍ତ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା ରଖିଛି। କାର୍ଯ୍ୟକ୍ରମର ଏହି ସୂଚନା ସହିତ ଏଠି ଶେଷ କରୁଛୁ ଆଜିର ଚଳିତ ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକ୍ରେ ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡ ଦିଲ୍ଲୀ କେନ୍ଦ୍ରରୁ 5:53 ପର୍ଯ୍ୟନ୍ତ।

ଏଠି ଭକ୍ତ ଭଗବାନ ସମସ୍ତେ ଏକାକାର। ସେଥି ମହାପ୍ରଭୁଙ୍କର ନନ୍ଦିଘୋଷ ରଥ। ଏହି ରଥ କେବଳ କାଠରେ ତିଆରି ଏକ ଯାନ ନୁହେଁ, ବରଂ ଏହା ଭକ୍ତି, ବିଶ୍ୱାସ ଏବଂ ମାନବତାର ପ୍ରତୀକ। ଯେତେବେଳେ ନୀଳାଚଳରୁ ମହାପ୍ରଭୁ ନନ୍ଦିଘୋଷରେ ଆରୋହଣ କରି ବଡ଼ଦାଣ୍ଡରେ ବିଜେ କରନ୍ତି, ସେତେବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ହୃଦୟ ଭକ୍ତିରେ ଭରିଯାଏ। ହଁ ବନ୍ଧୁ, ନନ୍ଦିଘୋଷ ଆମକୁ ଶିଖାଏ, ଜୀବନର ରଥକୁ ପ୍ରଭୁଙ୍କ ହାତରେ ସମର୍ପଣ କଲେ ପଥ କେବେ ବି କଠିନ ହୁଏ ନାହିଁ।

ତେବେ ସାଥୀ ଏ ଯୋଉ ନନ୍ଦୀଘୋଷ ନାମ ବା ରଥର ନାମ ସମ୍ପର୍କରେ ଅନେକ ଗୁଡ଼ିଏ କାହାଣୀ ଦେଖିବାକୁ ମିଳିଥାଏ ପୋଥିପୁରାଣରେ। ତେବେ ସେଥିମଧ୍ୟରୁ ଗୋଟିଏ କୌତୁହଳପୂର୍ଣ୍ଣ କାହାଣୀ ମିଳେ ବଳରାମ ଦାସଙ୍କ ରାମାୟଣରୁ, ଯାହାକୁ ଦାଣ୍ଡି ରାମାୟଣ ବା ଜଗମୋହନ ରାମାୟଣ ମଧ୍ୟ କୁହାଯାଏ। ସେଥିରେ ଏହି ନନ୍ଦୀଘୋଷ ପ୍ରଭୁଙ୍କର ରଥର ନାମ ନନ୍ଦୀଘୋଷ ଏବଂ ତା ସହିତ ଗରୁଡ଼ ଧ୍ୱଜ ବୋଲି ଲେଖାଯାଇଛି। ଉପାଖ୍ୟାନ ଅନୁସାରେ ରାମ ଏବଂ ରାବଣଙ୍କ ଯୁଦ୍ଧ ସମୟର କଥା। ରାମ ଏବଂ ରାବଣ ଭିତରେ ଯୁଦ୍ଧ ହେବାବେଳେ ରାବଣ ରଥରେ ଚଢ଼ି ଯୁଦ୍ଧ କରୁଥିଲା, କିନ୍ତୁ ରାମଙ୍କର ରଥ ନଥିଲା। ସେ ଖାଲି ପାଦରେ ଭୂମିରେ ଥାଇ ଯୁଦ୍ଧ କରୁଥିଲେ। ତାହା ଦେଖି ଦେବତା ଗନ୍ଧର୍ବମାନେ ଇନ୍ଦ୍ରଙ୍କୁ ଅନୁରୋଧ କରିବାରୁ ଇନ୍ଦ୍ର ତାଙ୍କର ସାରଥି ମାତଳିକୁ ରଥ ସହିତ ତାଙ୍କ ପାଖକୁ ପଠାଇଲେ। ମାତଳି ଯାଇ ରାମଙ୍କୁ ରଥ ଦେଲେ ଏବଂ ସେହି ରଥର ନାମ ଥିଲା ଗରୁଡ଼ଧ୍ୱଜ।

ଶୁଣିଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି, କେବଳ ମାତ୍ର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ଆଜି ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ନନ୍ଦିଘୋଷ ରଥ। ଏହି ରଥ ହେଉଛି ପୁରୀ ଶ୍ରୀମନ୍ଦିରର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ କରୁଥିବା ସୁବିଶାଳ ରଥ। ବନ୍ଧୁ, ଏହି ରଥର ଅନ୍ୟ ଦୁଇ ରଥ ତା ସହିତ ରହିଥାଏ, ତାହା ତାଳଧ୍ୱଜ ଏବଂ ଦେବଦଳନ। ତେବେ ଏହି ନନ୍ଦିଘୋଷ ରଥର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହାର ଉଚ୍ଚତା। ଏହି ରଥର ଉଚ୍ଚତା ପ୍ରାୟ 33 ହାତ 5 ଆଙ୍ଗୁଳି, ମାନେ ପ୍ରାୟ ପାଖାପାଖି 45 ଫୁଟ। ଏଥିରେ 16 ଚକ ରହିଥାଏ। ସେଥିରେ ନନ୍ଦିଘୋଷ ରଥରେ ରଙ୍ଗ ଏବଂ ରଙ୍ଗ ଯେଉଁ କପଡ଼ା ଲାଗିଥାଏ, ନାଲି ଏବଂ ହଳଦିଆ ରଙ୍ଗ। ଏହି ରଥର ସାରଥି ହେଉଛନ୍ତି ଦାରୁକ। ରଥ ଟାଣିବା ପାଇଁ ବ୍ୟବହାର ହେଉଥିବା ମୋଟା ଦଉଡ଼ିକୁ ଶଙ୍ଖଚୂଡ଼ ବୋଲି କୁହାଯାଇଥାଏ, ଯାହା ନାଗ ସମ୍ପ୍ରଦାୟର ବୋଲି ବର୍ଣ୍ଣନା ରହିଛି। ଏହି ନନ୍ଦିଘୋଷ ରଥରେ ଯେଉଁ ଧ୍ୱଜ ଲାଗିଥାଏ, ରଥ ଉପରେ ଉଡ଼ୁଥିବା ପତାକାର ନାମ ହେଉଛି କପିଧ୍ୱଜ ଏବଂ ଏଥିରେ ହନୁମାନ ବିରାଜମାନ କରିଥାନ୍ତି। ଏହି ନନ୍ଦିଘୋଷ ରଥର ରକ୍ଷକ ଭାବେ ଗରୁଡ଼ ରହିଥାନ୍ତି। ବନ୍ଧୁ, ଶାସ୍ତ୍ରୀୟ ମତ ଅନୁଯାୟୀ ଏହାକୁ ଗରୁଡ଼ଧ୍ୱଜ କିମ୍ବା ଚକ୍ରଧ୍ୱଜ ରଥ ମଧ୍ୟ କୁହାଯାଏ। ରଥର ଚାରିପାଖରେ 9 ପାର୍ଶ୍ୱ ଦେବତା କାଷ୍ଠରେ ନିର୍ମିତ ହୋଇ ଶୋଭା ପାଇଥାନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣିଲେ ଏହାର 75ତମ ଭାଗ। ସଙ୍ଗୀତ ସଂଯୋଜନା ଓମ୍ ପ୍ରକାଶ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଲାଇଭ୍ ଷ୍ଟ୍ରିମିଂରେ ବି ଆପଣମାନେ ଆମ ସହ କନେକ୍ଟେଡ୍ ଅଛନ୍ତି। ଆଜି ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତ ଶୁଣିବା ଦାନ୍ତ ଓ ମୁଖ ଗହ୍ୱରର ଯତ୍ନ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ନାରାୟଣ ରଥ। ଡାକ୍ତର ରବି ରଞ୍ଜନ ସାହୁ,
1: ମୁଖ ଗହ୍ୱରର ଯତ୍ନର ଅବହେଳା ଯୋଗୁଁ ଆମ ରାଜ୍ୟରେ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ବିଡ଼ି, ସିଗାରେଟ୍ ଓ ହୁକା ଇତ୍ୟାଦି ସେବନ ଏବଂ ତମାଖୁ ଅର୍ଥାତ୍ ଧୂଆଁପତ୍ର, ବାଇଗଣୀ ପତ୍ରକୁ ଶୁଖାଇ ସୁଗନ୍ଧଯୁକ୍ତ ରାସାୟନିକ ଦ୍ରବ୍ୟର ସମିଶ୍ରଣ କରି ସେଥିରୁ ପାନ ମସଲା, ଜର୍ଦ୍ଦା, ଗୁଡ଼ାଖୁ ଇତ୍ୟାଦି ପ୍ରସ୍ତୁତ କରି ବହୁଳ ଭାବରେ ବ୍ୟବହାର କରିବା, ଦୀର୍ଘଦିନ ଧରି ପାଟି ଭିତରେ ଧାରୁଆ କିମ୍ବା ଭଙ୍ଗା ଦାନ୍ତ ରହି ଧାରାବାହିକ ଭାବରେ ପାଟି ଭିତରେ ଖଣ୍ଡିଆ କରିବା, ଅତ୍ୟଧିକ ମଦ୍ୟପାନ ଯୋଗୁଁ ପାଟି ଭିତରର ନରମ ମାଂସପେଶୀ ଉପରେ କୁପ୍ରଭାବ ପଡ଼ିବା ଓ ଦାନ୍ତ ଚିକିତ୍ସାର ଅବହେଳା ଏହାର ମୁଖ୍ୟ କାରଣ। ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମ୍ପର୍କରେ ଚିକିତ୍ସା ବିଜ୍ଞାନ ଦ୍ୱାରା ପ୍ରମାଣ କରାଯାଇଛି ଯେ ବିଡ଼ି, ସିଗାରେଟ୍, ତୋକ୍ତା ଓ ଗୁଡ଼ାଖୁ ଇତ୍ୟାଦି ସହିତ ମିଶ୍ରିତ ତମାଖୁରେ ନିକୋଟିନ୍ ନାମକ ଏକ ବିଷାକ୍ତ ପଦାର୍ଥ ମୁଖ ଗହ୍ୱରରେ କର୍କଟ ରୋଗ ଭଳି ଦୁଃସାଧ୍ୟ ରୋଗ ସୃଷ୍ଟି କରିଥାଏ। ଭାରତ ସରକାର ଏହି ଉଦ୍ଦେଶ୍ୟରେ କେତେକ ନୀତିଗତ ନିର୍ଦ୍ଦେଶନାମା ଜାରି କରିଛନ୍ତି, ମାତ୍ର ଏହାର ସଫଳତା ବହୁତ କମ୍ ହୋଇଛି। ବିଶେଷ କରି ପୁରୁଷମାନେ ପ୍ରାୟ ତମାଖୁ ସେବନ ଫଳରେ ଏହି ରୋଗର ଶିକାର ହେଉଛନ୍ତି। ଏହି ରୋଗ ଆରମ୍ଭ ଅବସ୍ଥାରେ ପାଟି ଭିତରର ମାଂସପେଶୀ ଗୁଡ଼ିକ ଲାଲ ରଙ୍ଗ ଦେଖାଯାଏ। ଗରମ ଓ ରାଗଯୁକ୍ତ ଖାଦ୍ୟ ଖାଇଲେ ରୋଗୀ କଷ୍ଟ ଅନୁଭବ କରେ। ରୋଗ ପୁରୁଣା ହେଲେ ପାଟି ଭିତରେ ମାଂସପେଶୀ ଗୁଡ଼ିକ ଧୀରେ ଧୀରେ କଠିନ ଓ ଖଦଡ଼ା ହେବା ଅନୁଭବ ହୋଇଥାଏ ଓ ସମ୍ପୂର୍ଣ୍ଣ ପାଟି ଖୋଲିବାରେ ଅସୁବିଧା ପରିଲକ୍ଷିତ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ଅଧିକାଂଶ ରୋଗୀ ମୁଖ ଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରିଥାନ୍ତି। ମୁଖ ଗହ୍ୱର ଓ ଦାନ୍ତର ଯତ୍ନ ପାଇଁ ତମାଖୁ ବର୍ଜନ, ଭୋଜନରେ ଭିଟାମିନ୍ ଓ ଖଣିଜ ତତ୍ତ୍ୱ ଥିବା କ୍ଷୀର, ମାଂସ, ଅଣ୍ଡା, ମାଛ, ସବୁଜ ପନିପରିବା ଆହାର କରିବା ଉଚିତ। ଭୋଜନ ମଧ୍ୟରେ ମିଠା କିମ୍ବା ଅଠାଳିଆ ପଦାର୍ଥ ଖାଇବା ଅନୁଚିତ। ଖାଦ୍ୟ ଖାଇସାରି କୁଳି କରିବା ପରେ ମଧ୍ୟ କିଛି କିଛି ଖାଦ୍ୟ କଣିକା ଦାନ୍ତ ସନ୍ଧିରେ ଲୁଚି ରହିଥାନ୍ତି, ଯାହାକି ପ୍ଲାକ୍ ସୃଷ୍ଟି କରିବାରେ ସାହାଯ୍ୟ କରିଥାନ୍ତି। ତେଣୁ ପ୍ଲାକ୍ ଦୂର କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଭୋଜନ ପରେ କିମ୍ବା ଦିନକୁ ଦୁଇଥର ସକାଳେ ଖାଦ୍ୟ ଖାଇବା ପୂର୍ବରୁ ଓ ରାତିରେ ଖାଦ୍ୟ ଖାଇସାରିବା ପରେ ବ୍ରସ୍ ଓ ପେଷ୍ଟରେ ଦାନ୍ତର ସାମ୍ନା ପଟକୁ ଉପର ମାଢ଼ିରୁ ତଳକୁ ଓ ତଳ ମାଢ଼ିରୁ ଉପରକୁ କାଟିବା ଓ ଚୋବେଇ ଖାଇବା ପୃଷ୍ଠଭାଗ ବ୍ରସ୍ କରିବା ଆବଶ୍ୟକ। ଦାନ୍ତ ଘଷିବା ନିମନ୍ତେ ନିମ୍ନମାନର ପାଉଡର, ଅଙ୍ଗାର ଓ ପାଉଁଶ ଭଳି ଖଦଡ଼ାଯୁକ୍ତ ଉପାଦାନ ବ୍ୟବହାର ନ କରି ଉତ୍ତମ ମାନର ପେଷ୍ଟ ଓ ବ୍ରସ୍ ସାହାଯ୍ୟରେ ଦାନ୍ତ ସଫା କରିବା ଉଚିତ। 12 ବର୍ଷରୁ କମ୍ ପିଲାମାନେ ଜୁନିୟର ଓ 12 ବର୍ଷରୁ ଉର୍ଦ୍ଧ୍ୱ ସିନିୟର ବ୍ରସ୍ ବ୍ୟବହାର କରିବା ଆବଶ୍ୟକ। ଦାନ୍ତ ଓ ମାଢ଼ି ରୋଗ ଥିଲେ ନରମ ବ୍ରସ୍, ସବଳ ଓ ନିରୋଗ ଥିଲେ ମଧ୍ୟମ ଧରଣର କିମ୍ବା ଟାଣ ବ୍ରସ୍ ବ୍ୟବହାର କଲେ ଚଳିବ। ଗୋଟିଏ ବ୍ରସ୍କୁ ଅତିବେଶରେ 2 ମାସ ବ୍ୟବହାର କରିବା ଉଚିତ। 2 ମାସ ପୂର୍ବରୁ ଯଦି ବ୍ରସ୍ ମୋଡ଼ି ହୋଇଯାଏ କିମ୍ବା ବ୍ରସ୍ର ଅଗ୍ରଭାଗ ବଙ୍କା ହୋଇଯାଏ ତେବେ ତାକୁ ବଦଳାଇ ନୂଆ ବ୍ରସ୍ ବ୍ୟବହାର କରିବା ଆବଶ୍ୟକ। ପ୍ରତିଥର ଖାଦ୍ୟ ଖାଇବା ପରେ ବ୍ରସ୍ ଏବଂ ପେଷ୍ଟ ସାହାଯ୍ୟରେ ଦାନ୍ତ ଘଷିବା ଭଲ, କିନ୍ତୁ ଅଧିକାଂଶ ସ୍ଥଳରେ ଏହା ସମ୍ଭବପର ହେଉନଥିବାରୁ ଅତି କମ୍ରେ ଦିନକୁ 2 ଥର ଯଥା ସକାଳେ ଶଯ୍ୟାତ୍ୟାଗ କରିବା ପରେ ଓ ରାତିରେ ଖାଦ୍ୟ ଖାଇସାରି ଶୋଇବାକୁ ଯିବା ପୂର୍ବରୁ ଯୋଗ୍ୟବିଧି ଅନୁଯାୟୀ ବ୍ରସ୍ ସାହାଯ୍ୟରେ ଦାନ୍ତ ଘଷିଲେ ଦାନ୍ତ ଓ ମୁଖଗହ୍ୱରର ଉଚିତ ଯତ୍ନ ନେଇ ହୁଏ। ଏହାଛଡ଼ା ମୁଖଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କୁ ପ୍ରତି 6 ମାସରେ ଥରେ ପରାମର୍ଶ କରିବା ଉଚିତ। ଦାନ୍ତ ଓ ମୁଖଗହ୍ୱରର ଯତ୍ନ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକାଂଶ ଜନସାଧାରଣ ଅଜ୍ଞ, ତେଣୁ ସରକାର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଏ ସମ୍ପର୍କରେ ବ୍ୟାପକ ଜନସଚେତନତାର ଅନୁକୂଳ ଅବସ୍ଥା ସୃଷ୍ଟି କରିବାରେ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ।
0: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଦାନ୍ତ ଓ ମୁଖ ଗହ୍ୱରର ଯତ୍ନ। ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ରଞ୍ଜନ ସାହୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ସେଠି ଏଇ ଯୋଉ ପିଙ୍କ ରଙ୍ଗ ବା ଗୋଲାପୀ ରଙ୍ଗକୁ ଦେଖିଲେ ମନରେ ଏକ ଅଲଗା କୋମଳ ଅନୁଭୂତି ଜାଗ୍ରତ ହୋଇଥାଏ। ଏ ରଙ୍ଗ କେବଳ ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ, ସ୍ନେହ ମମତା ଭଲ ପାଇବାର ମଧ୍ୟ ପ୍ରତୀକ। ଯେମିତି ଗୋଟିଏ ଗୋଲାପ ଫୁଲର କୋମଳ ପାଖୁଡ଼ା ହୃଦୟକୁ ଛୁଇଁଯାଏ, ସେମିତି ପିଙ୍କ ରଙ୍ଗ ଆମ ମନକୁ ଶାନ୍ତି ସକାରାତ୍ମକତାରେ ଭରିଦେଇଥାଏ। ଭଲ ପାଇବାର ଅର୍ଥ କେବଳ ଦୁଇଟି ହୃଦୟର ସମ୍ପର୍କ ନୁହେଁ ବନ୍ଧୁ, ମାଆର ମମତା, ବାପାଙ୍କ ସ୍ନେହ, ବନ୍ଧୁତ୍ୱର ଆତ୍ମୀୟତା ଏବଂ ମଣିଷ ପ୍ରତି ମଣିଷର ସହାନୁଭୂତି, ଏସବୁ ଭିତରେ ଭଲ ପାଇବାର ରଙ୍ଗ ରହିଥାଏ। ଆଜି ନ୍ୟାସନାଲ୍ ପିଙ୍କ ଡେ ଅବସରରେ ଆମ ଜୀବନରେ ଟିକେ ଭଲ ପାଇବା ଭରିଦେବା ଆଉ ଅନ୍ୟମାନଙ୍କ ମଧ୍ୟରେ ମଧ୍ୟ ଭଲ ପାଇବାକୁ ସ୍ପ୍ରେଡ୍ କରିବା, ଅଧିକ ସହାନୁଭୂତି ଏବଂ ଅଧିକ ହସ ବାଣ୍ଟିବାର ସଂକଳ୍ପ ନେବା। ବନ୍ଧୁ, ଜୀବନର କାନ୍ଭାସରେ ଯଦି ଭଲ ପାଇବାର ରଙ୍ଗ ଭରିବାକୁ ଚାହାନ୍ତି ନା, ତେବେ ପିଙ୍କ ରଙ୍ଗ ପରି କୋମଳ ହୃଦୟ ରଖନ୍ତୁ, କାରଣ ଭଲ ପାଇବା ଯେଉଁଠି ଥାଏ ସେଠି ପ୍ରତ୍ୟେକ ଦିନ ହୋଇଯାଏ ଗୋଲାପୀ ଆଉ ସୁନ୍ଦର।

ତୋଳିବା ପାଇଁ ଯେମିତି ସମ୍ପର୍କ ଆପଣଙ୍କର ଆଉ ଆମର ସେଥିପାଇଁ ତ ପ୍ରତ୍ୟେକ ଦିନ ଆପଣମାନେ ଆମକୁ ଭଲ ପାଆନ୍ତି ଆମ ସହିତ ଯୋଡ଼ି ହୁଅନ୍ତି ଆଣ୍ଡ ଆମେ ମଧ୍ୟ ଆପଣଙ୍କ ମନୋରଞ୍ଜନ କରିଥାଉ ମିଠା ମିଠା ଗୀତ ମାଧ୍ୟମରେ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ୟେସ୍ ଆଣ୍ଡ ଆଜିର ଏହି ସୁନ୍ଦର ସକାଳରେ ଆପଣଙ୍କ ସହିତ ରହିଛି ଆପଣଙ୍କ ସାଥୀ ସ୍ମୃତି ଶୋଇ ଚାଲିଛି ମର୍ଣ୍ଣିଂ ମେଲୋଡି ଏଞ୍ଜୟ କରୁଛନ୍ତି କିଛି ମେଲୋଡିଆ ସଙ୍ଗ ଏଫ୍ଏମ୍ ରେନ୍ବୋ କଟକରେ ତା ସହିତ କିଛି ହେଲ୍ଥ ରିଲେଟେଡ୍ ଟପିକ୍ ଉପରେ ମଧ୍ୟ ଆମେ ଡିସ୍କସ୍ କରୁଛୁ ବିକଜ୍ ହେଲ୍ଥ ସବୁବେଳେ ଭଲ ରହିବା ଆବଶ୍ୟକ ଯଦି ଆପଣଙ୍କର ହେଲ୍ଥ ଭଲ

ରହେ ତାହେଲେ ଆପଣ ସୁନ୍ଦର ଭାବରେ ଏ ଜୀବନଟିକୁ ବଞ୍ଚିପାରିବେ, ସୁଖରେ ବଞ୍ଚିପାରିବେ, ଶାନ୍ତିରେ ବଞ୍ଚିପାରିବେ ନା କଣ ସାଥୀ? ସୋ ହେଲ୍ଥ ଇଜ୍ ଜରୁରୀ, ମୋଷ୍ଟ ଇମ୍ପୋର୍ଟାଣ୍ଟ ଯାହାକୁ କୁହାଯାଏ। ଆଉ ସେଥିପାଇଁ ଛୋଟ ଛୋଟ କଥା ରହିଛି ଆପଣଙ୍କର ଖାଇବାରେ, ପିନ୍ଧିବାରେ, ବସିବାରେ, ଉଠିବାରେ, ଚାଲିବାରେ, ସବୁକିଛିରେ ଟିକେ ଯଦି ପରିବର୍ତ୍ତନ ଆପଣ ଆଣୁଛନ୍ତି ତାହେଲେ ଆପଣ ସୁସ୍ଥ ରହିବେ ସବୁବେଳେ। ଏଇ ଯେମିତି ଲୁଣ କଥା ଆମେ ଆଲୋଚନା କରୁଛୁ, ଆୟୁର୍ବେଦରେ ଲୁଣକୁ ଅତ୍ୟାବଶ୍ୟକ ବୋଲି ବିବେଚନା କରାଯାଏ, କିନ୍ତୁ କେବଳ ସୀମିତ ପରିମାଣରେ ଆପଣ ଯଦି ତାକୁ ୟୁଜ୍ କରୁଛନ୍ତି ବା ଖାଉଛନ୍ତି ସେଟା ବହୁତ ଭଲ, ଆଉ ଯଦି ଲୁଣକୁ ଅତ୍ୟଧିକ ବ୍ୟବହାର କରୁଛନ୍ତି ସେଇଟା କ୍ଷତିକାରକ। ଡାକ୍ତରଙ୍କ ମତରେ ମଧ୍ୟ ରୋଷେଇ କରିବା ସମୟରେ ସର୍ବଦା ଲୁଣ ମିଶାଇବା ଉଚିତ, ଯାହାଦ୍ୱାରା କି ଶରୀରରେ ସନ୍ତୁଳିତ ପରିମାଣରେ ଲୁଣଟି ପ୍ରବେଶ କରେ। କିନ୍ତୁ ରୋଷେଇ ହୋଇସାରିଲା ପରେ ଯେତେବେଳେ ଆପଣ ଖାଦ୍ୟରେ ବା ଯେତେବେଳେ ଆପଣ ଖାଇବାକୁ ବସୁଛନ୍ତି ସେତେବେଳେ ଜମା ବି ଏକ୍ସଟ୍ରା ଲୁଣ ଟ୍ରାଏ କରନ୍ତୁ ନ ନେବା ପାଇଁ। ଖାଦ୍ୟରେ ଅତିରିକ୍ତ ଲୁଣ ମିଶାଇଲେ ଶରୀରରେ ସୋଡିୟମର ଅତ୍ୟଧିକ ପରିମାଣ ହୋଇଥାଏ, ରକ୍ତଚାପ ବୃଦ୍ଧି ପାଇବାର ଆଶଙ୍କା ବୃଦ୍ଧି ପାଇଥାଏ। ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଆପଣଙ୍କର ଯେଉଁ ବୃକକ୍ ରହିଛି ତା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିଥାଏ, କାରଣ ବୃକକ୍ ଶରୀରରୁ ଲୁଣକୁ ଛାଣିବା ଏବଂ ବାହାର କରିଥାଏ। ଅତିରିକ୍ତ ଲୁଣ ମିଶାଇଲେ ଏହା ଉପରେ ମାନେ ଏଇ ଯେଉଁ ବୃକକ୍ ଉପରେ ଅଯଥା ଚାପ ପଡ଼ିଥାଏ। ଅଧିକ ଲୁଣ ଖାଇବା ଦ୍ୱାରା ଶରୀର ଭିତରେ ତରଳ ପଦାର୍ଥ ଜମା ହୁଏ, ହାତ ପାଦ ଫୁଲିବା ଷ୍ଟାର୍ଟ ହୋଇଥାଏ ଏବଂ ଆପଣଙ୍କୁ ଭାରି ଅନୁଭବ ହୁଏ। ଆପଣଙ୍କର ଅନେକ ସମୟରେ ଦେଖିଥିବେ ବହୁତ ଲୋକଙ୍କର ଆଖି ତଳ ଫୁଲିଥାଏ, ମୁହଁ ଫୁଲିଥାଏ, ତ ଏହିସବୁ ସମସ୍ୟା କେବଳ ସୋଡିୟମ ଡିପୋଜିଟ୍ ବା ଲୁଣ ଯୋଗୁଁ ହିଁ ହୋଇଥାଏ। ଲୁଣ ହିଁ ଆପଣଙ୍କ ଶରୀରରେ ଅଧିକ ପରିମାଣର ପାଣିକୁ ବା ୱାଟରକୁ କ୍ୟାରି କରିଥାଏ, ତ ସେଥିପାଇଁ ଯଦି ଆପଣ ଆପଣଙ୍କ ଶରୀରରୁ ୱାଟର ଫ୍ୟାଟ୍କୁ କମେଇବା ପାଇଁ ଚାହୁଁଛନ୍ତି ତାହେଲେ ଲୁଣକୁ ଆଭଏଡ୍ କରନ୍ତୁ। ଦେଖିବେ ଧୀରେ ଧୀରେ ଧୀରେ ଧୀରେ ଆପଣଙ୍କ ଶରୀରରୁ ସବୁ ପାଣି ଯେଉଁ ଏକ୍ସଟ୍ରା ୱାଟର ଥାଏ ସେ ଯେଉଁ ଡିପୋଜିଟ୍ ହୋଇଥାଏ ବିଭିନ୍ନ ଅଙ୍ଗରେ ଆପଣଙ୍କ ଶରୀର ଭିତରେ ସେଇଟା ଧୀରେ ଧୀରେ ବାହାରିଯିବ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: Hey friends, enjoy କରୁଛନ୍ତି ଆକାଶବାଣୀ FM Rainbow କଟକକୁ ଆଣ୍ଡ ଆପଣଙ୍କ ସାଥୀ ସ୍ମୃତି ଯୋଡ଼ି ହେଇଯାଇଛି। ମାନେ ସବୁବେଳେ ୱେଟ୍ କରିକି ରହିଥାନ୍ତି ଯେ କେତେବେଳେ 9 ବାଜିବ ଆଣ୍ଡ କେତେବେଳେ ଆମେ FM Rainbow ରେ ଆର୍ଜେ ମାନଙ୍କ ସହିତ କନେକ୍ଟ ହେଇପାରିବୁ, ତାଙ୍କ ସହିତ ଡାଇରେକ୍ଟ ଲାଇଭ୍ କଥା ହେଇପାରିବୁ। ବିଲକୁଲ, ବର୍ତ୍ତମାନ ସମୟ ଆସି ଉପନୀତ ହେଇଗଲାଣି, ମାନେ ସେହି ସମୟ ଆସି ପହଞ୍ଚିଗଲାଣି, ଆପଣମାନେ ମୋ ସହିତ କଥା ହେଇପାରିବେ ଡାଇରେକ୍ଟ ଲାଇଭ୍। ତେବେ ଫୋନ୍ ନମ୍ବରଟି ପ୍ରଥମେ ଟିପି ରଖନ୍ତୁ, 0671 କଟକ କୋଡ୍ 2303153। ଆଉ ଥରେ କହି ରଖୁଛି, 0671 2303153। ଏହି ନମ୍ବରରେ ଆପଣମାନେ ମୋ ସହିତ କନେକ୍ଟ ହେଇପାରିବେ ଆଣ୍ଡ ଟ୍ରାଏ କରନ୍ତୁ ଯୋଉମାନେ ୟାର

0: ଗୋଟେ ଦିନରେ ଦୁଇ ତିନି ଥର ଆସୁଛି ଆପଣମାନଙ୍କ ପାଇଁ ଡାଇଲିନ୍ ଲାଇଭ୍ ସୋ ସୋ ସମସ୍ତେ ଆମ ସହିତ କନେକ୍ଟ ହେବା ପାଇଁ ଆମେ ଟ୍ରାଏ କରିବା ଏବଂ ରେନ୍ବୋର ପରିବାରକୁ ଆଉ ଟିକେ ବଢ଼େଇବା ପାଇଁ ଆମେ ନିଶ୍ଚୟ ଟ୍ରାଏ କରିବା। ତ ଯେଉଁମାନେ ନୂଆ କରି ଆମ ସହିତ କନେକ୍ଟ ହେବା ପାଇଁ ଚାହୁଁଛନ୍ତି ସେମାନେ ଫଟାଫଟ ବର୍ତ୍ତମାନ ରିଙ୍ଗ କରନ୍ତୁ। ସେ ସକାଳର ଗରମ ଗରମ ପଖାଳ ହେଉ କି ଡାଲି ଭାତ ବା ରବିବାରର ଖାସ୍ ମଟନ ତରକାରୀ, ମାଙ୍କ ହାତର ସେଇ ଯୋଉ ସ୍ୱାଦରେ ମିଶିଥାଏ ଅନେକ ଭଲ ପାଇବା, ଆଦର ଆଉ ଆଶୀର୍ବାଦ। କୁହାଯାଏ ରନ୍ଧାରେ ମସଲା ଯେତେ ଦରକାର ତାଠାରୁ ଅଧିକ ଦରକାର ରାନ୍ଧିବାରେ ସେଇ ସ୍ନେହ, ଆଉ ସେଇ ସ୍ନେହର ସବୁଠାରୁ ବଡ଼ ନାମ ହେଉଛି ମା। ଘରଠାରୁ ଦୂରରେ ରହିଲେ, ହଷ୍ଟେଲ କିମ୍ବା ଚାକିରି ସ୍ଥାନରେ ଥିଲେ ହଠାତ୍ ମନେ ପଡ଼ିଯାଏ ମାଙ୍କ ସେଇ ହାତ ତିଆରି ଡାଲମା, ସେଇ ଖଟା କିମ୍ବା ସେଇ ପିଠା। ଫ୍ରେଣ୍ଡସ୍, ଆପଣ ମଧ୍ୟ ନିଶ୍ଚୟ ଏମିତି କୌଣସି ପସନ୍ଦର ଖାଦ୍ୟ ଥିବ ଯେଉଁଟା କେବଳ ମାଙ୍କ ହାତର ହିଁ ସବୁଠାରୁ ସ୍ୱାଦିଷ୍ଟ ଲାଗିଥାଏ। ତାହେଲେ ଆମ ସହିତ କନେକ୍ଟ ହୁଅନ୍ତୁ, ଆଜି ଆମେ କଥା ହେବା ମାଙ୍କର ସେହି ହାତରନ୍ଧା ବିଷୟରେ। ମାଙ୍କର ସେହି କୋଉ ଯୋଉ ହାତରନ୍ଧା ରହିଛି ତାକୁ ଆପଣ ମିସ୍ କରୁଛନ୍ତି, ଆପଣଙ୍କ ହୃଦୟର ସବୁଠାରୁ ନିକଟତର ସେହି ମାଙ୍କ ହାତରନ୍ଧା। ମାଙ୍କ ହାତର ରନ୍ଧା କେବଳ ପେଟ ଭରେନି, ମନକୁ ମଧ୍ୟ ଭରିଦିଏ। ସେଥିପାଇଁ ଜୀବନର ବ୍ୟସ୍ତତା ଭିତରେ ବି ମାଙ୍କର ସେହି ଅମୂଲ୍ୟ ଭଲ ପାଇବାକୁ ସମ୍ମାନ ଦେବା ହେଉଛି ଆମର କର୍ତ୍ତବ୍ୟ। ତାହେଲେ ଫଟାଫଟ ଆପଣମାନେ ଆମ ସହିତ କନେକ୍ଟ ହୋଇଯାଆନ୍ତୁ 0671230353153 ଏହି ନମ୍ବରରେ। ଦେଖିବା ବର୍ତ୍ତମାନ କଲର ମଧ୍ୟ ଆମ ସହିତ କନେକ୍ଟ ହୋଇଗଲେଣି ଧୀରେ ଧୀରେ। ଦେଖିବା କିଏ ଅଛନ୍ତି ଆଜିର ଆମର ଫର୍ଷ୍ଟ କଲର। ହ୍ୟାଲୋ,
1: ଅପା ନମସ୍କାର।
0: ଜୟ ଜଗନ୍ନାଥ, ଇଏ କହୁଛନ୍ତି?
1: ଆଭାସ କହୁଛି
0: ଅପା। ଆରେ ବାହ ଆଭାସ, ସବୁବେଳେ ଆପଣଙ୍କର କଲ ଟି ଲାଗିଯାଉଛି, ବଢିଆ ଲାଗୁଛି। ଥ୍ୟାଙ୍କ ୟୁ ସୋ ମଚ୍ କଲ କରୁଛନ୍ତି।
1: ମୁଁ ତ ଫାଷ୍ଟ କଲ ଲଗାଏ, ତାପରେ ମୋର ଆଉ ଇଚ୍ଛା ହୁଏନି ଲଗାଇବାକୁ, ଫାଷ୍ଟ ଲାଗିବ ନାଇଁ ଅଫିସ ଜାମ ରହୁଛି ମତେ ଲଗାଇବାକୁ ସୁଯୋଗ ମିଳୁନି।
0: ଆଚ୍ଛା ଆଭାସ, ଆଜିର ଫର୍ଷ୍ଟ କଲର ଆପଣ, ତ ଟପିକ ତ ଶୁଣି ସାରିଥିବେଣି, କୁହନ୍ତୁ କଣ ରହିଛି ମାଙ୍କର ସେଇ ଖାସ ହାତରନ୍ଧା, କୋଉଟା ଆପଣଙ୍କୁ ପସନ୍ଦ?
1: ଯେତେ ଯାହା କହିଲେ ସବୁଦିନ ଖାଇବା ଖାଇବା ପ୍ରତି ଆମେ ବଢା ହେଇଥିବ ଷ୍ଟାଫ ମଝିରେ, ଟିକେ ବି ହଉ କି ଅଧଘଣ୍ଟା ହଉ ମାଙ୍କ କଥା ଯେମିତି ହେଲେ ଖାଇବା କଥା ଆରମ୍ଭ ହେଲେ ମାନେ ମାଙ୍କ କଥା ମନେ ପଡ଼େ। ତାହେଲେ ପଖାଳ ହଉ କି ମାଛ ଭଜା ହଉ କି ଚିକେନ ହଉ କି ବିରିୟାନୀ ହଉ, ମାର ଯୋଉ ରନ୍ଧାଣ ସ୍ୱାଦ ଥାଏ ତାହା ଆଉ କେବେ ଆଉ ପୂରଣ କରିପାରିବନି। ଏମିତି ବି କହିଲେ ମିସେସ ବି ପୂରଣ କରିପାରିବନି, ଭଉଣୀ ବି ପୂରଣ କରିପାରିବନି, ମା ଜାଗା କେହି ବି ନେଇପାରିବେନି। ମା ଖାଲି ସଜ ପଖାଳ ହଉ, ଶାଗ ଭଜା ଟିକେ ହଉ କିମ୍ବା ବଡି ଚୁଡା ଟିକେ ହଉ, କେମ୍ବୁ ଲେମ୍ବୁ ଲୁଣ ଲଙ୍କା ରସ ରସୁଣ ପଡି ଖାଆନ୍ତି, ତା ବି ଯୋଉ ସ୍ୱାଦ ଥାଏ ଆଉ ଅନ୍ୟ କ୍ଷେତ୍ରରେ ମାର କୌଣସି ନେଗେଟିଭ ଯୋଉ ପଜିଟିଭ ପଏଣ୍ଟ କେହି ନେଇପାରିବେନି।
0: ଆଚ୍ଛା ଆପଣଙ୍କ ଆପଣଙ୍କ ମାଙ୍କର କଣ ସ୍ପେଶାଲିଟି ରହିଛି, କୋଉ ଖାଇବାଟା ବହୁତ ଭଲ ବନାନ୍ତି?
1: ମା ଯେତେବେଳେ କରାନ୍ତି ପରଠା ଆଉ ଖାଲି ଆଳୁ ଭଜା, ବଢିଆ ଲାଗେ। ଗରମ ଗରମ ଗାଧୋଇ ପଡିକି ଅଫିସ ଯିବା ବାହାରିଥିବି ଟିକେ ମତେ ପରଟା ଚାରିପଟ ଆଉ ଆଳୁ ଭଜା ଟିକେ ବେଶୀ ନାହିଁ ଅଳ୍ପ ଟିକେ, ମନ ପୁରା ପେଟ ପୁରା ବି ଖାଇଛି।
0: ଆରେ ବାହ ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍ ଆବାସ ଆଜି କଲ କରିଥିବାରୁ।
1: ଥ୍ୟାଙ୍କ ୟୁ ବାବା, ନମସ୍କାର।
0: ଆପଣମାନେ ବି ଫଟାଫଟ କନେକ୍ଟ ହୁଅନ୍ତୁ ମୋ ସହିତ, ଆଜି ଆମେ କଥା ହଉଛୁ ବହୁତ ହି ଖାସ କଥା, ମାନେ ଯୋଉଟାକି ଆମ ସମସ୍ତଙ୍କର ଇମୋସନର କଥା, ମାଙ୍କର ହାତରନ୍ଧା ବିଷୟରେ ଆଜି ଆମେ କଥା ହଉଛୁ ଯେ କୋଉ ହାତରନ୍ଧା ମାଙ୍କର କୋଉ ସ୍ପେଶିଆଲ ଡିଶ୍ ଆମକୁ ବହୁତ ଭଲ ଲାଗେ, ଯୁଆଡେ ଯେତେ ଦୂରରେ ଥାଆନ୍ତୁ ନା କାହିଁକି ସେଇ ଡିଶ୍ ମନେ ପଡ଼ିଯାଏ ଯେ ହାଏ କାଶ ମିଳିଯାଆନ୍ତା କି। ତ ଆପଣମାନେ ବି ମୋ ସହିତ କନେକ୍ଟ ହୁଅନ୍ତୁ, ଫଟାଫଟ କୁହନ୍ତୁ ଯେ କଣ ରହିଛି ସେଇ ବିଶେଷ ଖାସ ରନ୍ଧା ଆପଣଙ୍କ ମାଙ୍କର ଯାହାକୁ ଆପଣ ସବୁବେଳେ ମିସ୍ କରନ୍ତି। 0671230353153 ଏଇ ନମ୍ବରରେ। ଦେଖିବା ଆଉ ଜଣେ କଲର ଆସିଲେଣି କିଏ ଅଛନ୍ତି। ହ୍ୟାଲୋ
2: ସ୍ମୃତି ମ୍ୟାମ୍, ନମସ୍କାର।
0: ନମସ୍କାର
2: ଆଜ୍ଞା,
0: କିଏ କହୁଛନ୍ତି?
2: ବାମଦେବ ପୃଷ୍ଟି କହୁଥିଲି, ଜାହାଙ୍ଗୀର ମଙ୍ଗଳା କଟକ।
0: ବାମଦେବ ଭାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ, କେମିତି ଅଛନ୍ତି?
2: ହଁ ବହୁତ ଭଲ ଅଛି, ଆପଣଙ୍କ ପ୍ରୋଗ୍ରାମ ତ ଆପଣ ଯେତେବେଳେ ଆସନ୍ତି ମୁଁ ଶୁଣେ
0: ଆଜ୍ଞା,
2: କିନ୍ତୁ ଦୁର୍ଭାଗ୍ୟ ହଉଛି ଯେ ଫୋନ ଏତେ ବିଜି ଲାଗେନି,
0: ସବୁବେଳେ ଲାଗିପାରୁନି ଫୋନଟି
2: ନା, କେମିତି ଗୋଟେ ମାନେ କେତେବେଳେ ସୌଭାଗ୍ୟ ଥାଏ ସେ ଏକାଧିକ ଲାଗିଯାଏ, ଆଉ ଦୁର୍ଭାଗ୍ୟ ଥାଏ ଯେ ଶହେ କଣ ଶହେ ଦେଢ଼ଶହ ଲଗେଇଲେ ବି ଲାଗିବ ନାହିଁ ନଅଟାରୁ ଦଶଟା ବେଳ ପର୍ଯ୍ୟନ୍ତ।
0: ତେବେ ଆଜି ସୌଭାଗ୍ୟ ରହିଛି ଆମର ମଧ୍ୟ ଆପଣଙ୍କର ମଧ୍ୟ, ତେଣୁ ଆମେ କନେକ୍ଟ ହେଇଗଲୁ। ତେବେ କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ?
2: ନିଶ୍ଚିନ୍ତ ଟପିକ ଉପରେ କହିବି, କିନ୍ତୁ ଗୋଟେ ମାନେ ଆଜି ବି କହିବିନି, গতথর প্রোগ্রাম টি করলে যে চলচ্চিত্র উপরে নেই।

0: ମୋର ଏତେ ଇଚ୍ଛା ଥିଲା ଯେ ମୁଁ ପୁରା କୁଆଡେ ଗଲିନି, ପୁରା 9ଟାରୁ 10ଟା ବେଳ ପର୍ଯ୍ୟନ୍ତ ଫୋନ ଲଗେଇ ଲଗେଇ ଏକଦମ ମାନେ ସେଦିନ ପୁରା ମନଟା ଅଶାନ୍ତି ହେଇଗଲା।
1: बहुत भल शो टी मत बहुत इंजय कर ड्यूरेशन बढ़ी था भी भल लगता मान लगी था टाइप शो टी
0: मैंने सर्वाधिक थर देखी था चलचित्र से चार पांच चलचित्र भितर कही था कि आज कहटा मुझे ठीक हमें टपिक बाहर
1: निश्चय आज माँ विषय कथु माँ हाथ रंधा विषय कथ
0: ସ୍ମୃତି ମ୍ୟାମ୍, ମ୍ୟାମ୍ ମୋ ମା ଚାଲିଗଲେଣି 1990 ମସିହାରୁ, ମାନେ ହେଇଗଲା ବୋଧେ 36 ବର୍ଷ ହେଇଗଲା।
1: କିନ୍ତୁ
0: ଆଜି ପର୍ଯ୍ୟନ୍ତ ମୁଁ ମୋ ମାର ହାତ ରନ୍ଧା ସବୁବେଳେ ଝୁରି ହୁଏ ଏବଂ ମତେ ମୋ ପଡ଼ିଶାରେ ମୋ ମାନେ ଘରେ ଯୋଉମାନେ ଅଛନ୍ତି ଯୋଉମାନେ ମୋ ମାଙ୍କୁ ଦେଖିଥିଲେ ସେମାନେ ଆଜି ପର୍ଯ୍ୟନ୍ତ ବି କୁହନ୍ତି ଯେ ମୋର ବିଶେଷ କରିକି ମୋର ଯୋଉମାନେ ବଡ ଭାଉଜ ମାନେ ଅଛନ୍ତି ସେମାନେ କୁହନ୍ତି ଯେ ବଡ ବୋଉର ହାତ ରନ୍ଧା କେହି ସେଭଳି ଭାବରେ ରାନ୍ଧି ପାରିବେ ନାହିଁ। ତାର କେତୋଟି ମାନେ ଏ ସାଧା ଉପରେ ମୁଁ କହୁଛି, ସେ ଆଳୁ ଆମ୍ବୁଲକୁ ପକେଇକି ସେ ଗୋଟେ ତରକାରୀ କରେ ଯୋଉଟାକି ସେ ମାନେ ଆପଣଙ୍କର ମାନେ ମାଛ ତରକାରୀ ଠାରୁ କଣ ମାଂସ ତରକାରୀ ଠାରୁ ସେ ଆହୁରି ବଢିଆ ଲାଗେ। ତା ହାତର ଗୋଟେ ଯାଦୁ ଥାଏ, ସେ ଆଳୁ ଆମ୍ବୁଲର ଯୋଉ ତରକାରୀ କରିବ ତା ଦେହରେ ଆପଣଙ୍କର ମାନେ ଦି ଥାଳି ଭାତ ବି ଉଠିଯିବ। ତା ଛଡା ସେ ଗୋଟେ ପୋଇ ବି ତରକାରୀ ଗୋଟେ କରେ, ସେଥିରେ ମଧ୍ୟ ବହୁତ ତାର ମାନେ ବହୁତ ସ୍ୱାଦିଷ୍ଟ ସେ କରେ। ମୁଁ ଲକ୍ଷ୍ୟ ରଖେ ସେ ଯାହା ବି କରେ, ପିଠାଟିଏ ବି କରୁ, ସେ ତା ହାତର ଗୋଟେ ଯାଦୁ ଥାଏ। ଖାଲି ମୋ ବୋଉ କଥା ନୁହଁ, ଏମିତି ବହୁତ ଅଛନ୍ତି ଯୋଉମାନଙ୍କର ମାନେ ହାତର ସ୍ପର୍ଶରେ ସେ ଯେତେବେଳେ ସେ ଡଙ୍କିଟେ ଧରିକି ଖଡିକାଟିଏ ଧରିକି ରୋଷେଇ କରିବେ ମାନେ ସେ ଖାଦ୍ୟ ସ୍ୱାଦିଷ୍ଟ ହବ ହିଁ ହବ।
1: କାରଣ ଏଇଟା ହଉଛି ଆମର ଇଣ୍ଟେନସନ ଉପରେ ଡିପେଣ୍ଡ କରେ, ଯୋଉ କୁହାଯାଏ ନା ମା ମାନେ ସବୁ ଜିନିଷ ସବୁ ପ୍ରକାର ମସଲା ପକାଉ କିନ୍ତୁ ସ୍ନେହର ମସଲା ଯୋଉ ପଡେ, ତ ମୁଁ ଜଣଙ୍କ ପାଇଁ ରାନ୍ଧୁଛି ସେଇ ଯୋଉ ସ୍ନେହ ଭଲ ପାଇବା ତାକୁ କେମିତି ଭଲରେ ଖୁଆଇବି, ତ ଏଇଟା ସମସ୍ତ ମାଙ୍କର ଇଣ୍ଟେନସନ ଥାଏ ତାଙ୍କ ପିଲାମାନଙ୍କ ପ୍ରତି ବା ତାଙ୍କ ପରିବାର ପ୍ରତି, ଆଉ ସେଇଥିପାଇଁ ହିଁ ମାଙ୍କ ହାତ ରନ୍ଧାଟି ନିଆରା ଥାଏ ବା ଭଲ ଲାଗିଥାଏ।
0: ନିଶ୍ଚିନ୍ତ ଭାବରେ, ତେଣୁ ବର୍ତ୍ତମାନ ସେ ଦିନ ଚାଲିଗଲାଣି, ସେ 36 ବର୍ଷ ବିତି ହେଲାଣି, ସେ ମରିବାକୁ ଗୋଟେ ବର୍ଷ ଥାଏ, ସେ ତ ପାରାଲିସିସରେ ପଡିଗଲା। ତା ପୂର୍ବରୁ ସେ ଯେତେବେଳେ ରୋଷେଇ କରେ ମତେ ବହୁତ ଭଲ ଲାଗେ, କଲେଜରୁ ଫେରିକି ଆସିଲା ପରେ କି ଘରେ ଥିଲା ବେଳେ ସେ ଯାହା ବି କିଛି କରୁ ବହୁତ ଭଲ ଲାଗେ। ଆଜି ସେ ଦିନ ଗୁଡା ଚାଲିଯାଇଛି, ମାର ସେ ସ୍ମୃତି, ସେ ମାର ରୋଷେଇ ମୋର ଆଜି ବି ମନେ ଅଛି।
1: ଆଚ୍ଛା, କେତେବେଳେ ମାନେ ଏଇ ଯୋଉ ତରକାରୀ ଯୋଉ କହିଲେ ଆମ୍ବୁଲ ଆଳୁ ତରକାରୀ କଥା, ତ ପରବର୍ତ୍ତୀ ମୁହୂର୍ତ୍ତରେ ତ କେବେ ଘରେ ବନେଇଥିବେ, ଟ୍ରାଏ କରିଥିବେ, ମା ବନେଇଥିଲେ?
0: ନିଶ୍ଚିନ୍ତ ଭାବରେ ଘରେ ତ ବାହୁଜେଳେ କରିଦିଅନ୍ତି, ଆଉ କିଛି ଯଦି ନଥିବ ଘରେ ହଠାତ କିଛି ମାନେ କିଛି କାର୍ଯ୍ୟ ବ୍ୟସ୍ତ କୌଣସି ପରିବା ପତ୍ର ଆସିନି, ତ ଏଇ ଫର୍ମୁଲାଟା ମୁଁ ବେଳେବେଳେ କହେ ଯେ ଏଇଟା ଗୋଟେ କର,
1: ଲେବଲ ପର୍ଯ୍ୟନ୍ତ ପହଞ୍ଚି ପାରିବେନି, ବଟ୍ ଏଇ ଜିନିଷରେ ତାଙ୍କ ସ୍ମୃତିଟି ଉଜ୍ଜୀବିତ ହେଇଯାଏ, ମାନେ ଆହୁରି ପାଖରେ ଥିଲା ଭଳି ଲାଗନ୍ତି। ଥ୍ୟାଙ୍କ ୟୁ ସୋ ମଚ୍ ବାମଦେବ ଭାଇ ଆଜି କଲ୍ କରିଥିବାରୁ। ଆମ ସହିତ ଫଟାଫଟ କନେକ୍ଟ ହୁଅନ୍ତୁ ଆପଣମାନେ, ଆଜି ବହୁତ ସୁନ୍ଦର କଥା ଆମେ ଆଲୋଚନା କରୁଛୁ ମାଙ୍କ ଉପରେ, ମାଙ୍କ ହାତରନ୍ଧା ଉପରେ ଆଜି କଥା ଚାଲିଛି, ତ ଆପଣମାନେ ବି ଆମ ସହିତ କନେକ୍ଟ ହେଇପାରିବେ, ସେଇ ଖାସ ହାତରନ୍ଧା ବିଷୟରେ ଆମକୁ କହିପାରିବେ, ସେ କିଛି ସ୍ମୃତି ଅନୁଭୂତି ନିହାତି ଭାବରେ ଥିବ ଆପଣଙ୍କର, ଆପଣ ସେଇ ହାତରନ୍ଧାକୁ ମିସ୍ କରୁଛନ୍ତି, ତ ସେ ବିଷୟରେ ଆଜି ଆମେ କଥା ହେଉଛେ। ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ,
2: ହ୍ୟାଲୋ,
1: କିଏ କହୁଛନ୍ତି?
2: ଜୋସ୍ତଦାର ସ୍ନେହ ଦବ ବସୁଧ୍ୟା ତୁ ସହୁଥିବ ବିପଦରେ ସାହା ହବ ଅଣି କରି ଯାଉଥିବ ଲୁହ ଲୋ ମୂଲ ତାର।

0: ତଥାପି
1: ସବୁଠୁ ମୋ ମା ଭଲ ରୋଷେଇ କରନ୍ତି ଚୁନା ମାଛ ବେସର ଆଉ ଟିକେ ଯୋଉ ସୋୟାବିନ କଷା ବଢି ତରକାରୀ ବହୁତ ବଢିଆ କରନ୍ତି ଆଉ ଯେତେ ଯାହା ହେଲେ ମା ହାତ ରନ୍ଧା କଥା କଣ କହିବି ଯେ ତ ସେ ତ ଯାହା କରିବେ ତ ସୁନ୍ଦର ଆଉ ଶାଗ ଟିକେ ଭାଜିଲେ ବି ସମୃଦ୍ଧ
2: ବିଲକୁଲ
1: ମା ପରି କିଏ କହିପାରିବ
2: ଆଚ୍ଛା ମା ଏବେ ଅଛନ୍ତି ନାହାନ୍ତି ମା ଅଛନ୍ତି ମା ଏବେ ବି ରାନ୍ଧିକି ଦଉଛନ୍ତି ସେଇ ଯୋଉ ଜିନିଷ ଡିମାଣ୍ଡ ତ ନିହାତି ଭାବରେ କରୁଥିବେ ଯେ ମା ଆଜି ଏଇଟା ରୋଷେଇ କରିଦେବ ଆଜି ସେଇଟା ରୋଷେଇ କରିବ ଏଇଟା ଖାଇବାକୁ ଇଚ୍ଛା ହଉଛି ଏସବୁ
1: ହବ ହବ ମନ ହୁଏ ନା କଥା ଟିକେ କର ଆଜି ଟିକେ ମାଛ ଟିକେ ବାଟଣ ଦେଇକି ଟିକେ କର ହବ ହବ
2: ଆଚ୍ଛା ବହୁତ ବଢିଆ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍
1: ଆଉ ଗୋଟେ ଆମ ଶ୍ରୋତା ଭାଇ ଅଛନ୍ତି ଯେ ସାରଦା ଭାଇ ମା ସାରଳା ପୀଠଙ୍କ ପାଖରେ ଘର ସେଠି ବହୁତ ବହୁତ ବଢିଆ ଶ୍ରୋତା ଆଉ ମୁଁ ଟିକେ ବନ୍ଧୁ ଘରକୁ ପଳି ଆସିବାରୁ ସିଏ ଏଫଏମ୍ରୁ ଏ ପ୍ରଶ୍ନଟି ଶୁଣିକି ମତେ ଫୋନ୍ କରିକି କହିଲେ ଯେ ଆଜି ମା ହାତ ରନ୍ଧା ପୁରା ପ୍ରଶ୍ନ ଗୋଟା ରହିଛି ମୁଁ କହିଲି ଯାହା ହେଲା ମୁଁ ଟିକେ ଫୋନ୍ କରିବି ସାରଦା ଭାଇ ମତେ ବହୁତ
2: ଠିକ ଅଛି ଭାଇ ବହୁତ ବଢିଆ ଲାଗିଲା ଆଜି ଆପଣଙ୍କର କଲ୍ ବି ଲାଗିଗଲା ଆପଣ ଆମ ସହିତ କନେକ୍ଟ ହେଲେ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ
1: ନମସ୍କାର
2: ସୋ କଥାବାର୍ତ୍ତା ଏମିତି ଜାରି ରହିବ କିନ୍ତୁ ସମୟ ବର୍ତ୍ତମାନ ଗୋଟେ ମ୍ୟୁଜିକାଲ ବ୍ରେକ୍ ଆସୁଛି ଆପଣମାନଙ୍କ ପାଖକୁ ଏଞ୍ଜୟ କରୁଥାନ୍ତୁ ଏ ବ୍ୟୁଟିଫୁଲ୍ ମର୍ଣ୍ଣିଂରେ ରହିଥାନ୍ତୁ ସ୍ମୃତି ସହିତ ଷ୍ଟେ ଟ୍ୟୁନ୍ଡ

0: ହ୍ୟାଲୋ
1: ମ୍ୟାଡାମ ନମସ୍କାର, ଗୀତା କହୁଥିଲି ଜଗତସିଂହପୁରରୁ।
0: ଗୀତା ଭଉଣୀ, ୱେଲକମ୍ କରୁଛୁ ଏଫଏମ୍ ରେନ୍ବୋକୁ।
1: ଆଜ୍ଞା,
0: କେମିତି ଅଛନ୍ତି?
1: ମୁଁ ତ ବଢିଆ ଅଛି।
0: ମୁଁ ବି ବହୁତ ଭଲ ଅଛି। ଟିକେ ହଲ୍ରୁ ବାହାରି ଆସୁନାହାନ୍ତି? ହଁ ବା, ସେ ୟୁକୋ ଶୁଭୁଛି ତ ସେଥିଲାଗି। ଆଚ୍ଛା, ଆଉ କୁହନ୍ତୁ କଣ ସବୁ ଚାଲିଛି ଲାଇଫରେ, କେମିତି କଣ ସବୁ ଠିକଠାକ ଚାଲିଛି?
1: ଭଗବାନଙ୍କ ଦୟାରୁ ସବୁ ବଢିଆ ଚାଲିଛି।
0: ଯା ହଉ, ବହୁତ ବଢିଆ। ତେବେ ଆଜି ଆମେ ମାଙ୍କ ହାତ ରନ୍ଧା ବିଷୟରେ କଥା ହଉଛୁ। କଣ ରହିଛି ମାଙ୍କର ହାତ ରନ୍ଧା ସେଇ ଖାସ ଖାଇବା?
1: ମାଙ୍କର ତ ଗୌର ତ ସବୁ ହାତ ରନ୍ଧା ଭଲ ଲାଗେ ସବୁ, କିନ୍ତୁ ବେଶୀ ଭଲ ଲାଗେ ବୋଉ ଗୋଟେ କରେ ଆମର ସରୁ ଚକୁଳି।
0: ଆଚ୍ଛା,
1: ସେଇଟା ଏବେ ସବୁ ସରୁ ଚକୁଳି କରୁଛନ୍ତି, ତାଙ୍କ ବିରି ମିଶେଇ ଦଉଛନ୍ତି। ସେ ଖାଲି ନଡିଆ ଚାଉଳରେ କରିବ, ସେ ପୁରା ଗୋଟେ ଆମ ପାଟି ଭିତରେ ସେ ଚାରିଟା ପାଞ୍ଚଟା ଏକାଥରେ ବସିବ, ଏତେ ପତଳା। ସେ ତାକୁ ଚୁଲିରେ କରେ, ଚୁଲିରେ କରେ, ସେ ତାଳୁଆ ତାକୁ ଏମିତି ଭାବରେ ବୁଲେଇ ବସେ ବା ହାତରେ, ସେଟା ପୁରା ରାଉଣ୍ଡର ଭଳିଆ ଗୋଲ ହେଇଥିବ, କିନ୍ତୁ ଆମେ ଯେତେ କରୁଛୁ ସେ ହଉନି, ତା ମଝିଟା କଣା ରହିଯାଉଛି, ସେ ପତଳା ବି ହଉଛି, ବୁଲେଇଲା ବେଳକୁ ମଝିଟା ଗୋଟେ କଣା ରହିଯାଉଛି,
0: କଣା ରହିଯାଉଛି।
1: ହଁ, ଆଉ ସିଏ ଏମିତି କରିବ ଏତେ ପତଳା, ସିଏ ପାଟି ଭିତରେ ଆମର ଏକାଥରେ ପାଞ୍ଚଟା ପଶିଯିବ। ତାକୁ ପୁଣି କରିକିରି ବାଉଁଚିଆଟା ଓଲଟେଇ ପକେଇଦବ, ଏକାଥରେ ସେ ଲୁହା ଖଡ଼ିକାର ଆଣି ତାୱାରେ ପକେଇବ, ତାପରେ ଭାଙ୍ଗିବ, ବଢିଆ ଲାଗେ ସେଇଟା। ତାପରେ ଆଉ ଗୋଟେ କରେ ମଣ୍ଡା ପିଠା। ମଣ୍ଡା ପିଠା ସିଏ 250 କି 500 ଚାଉଳ ହଉ କି ସୁଜି ହଉ, ତା ଦେହରେ ସେ 70-80 ମଣ୍ଡା ପିଠା କରିଦବ।
0: ଆରେ ବାପରେ, ମାନେ
1: ଏତେ ପତଳା। ଆମ ଗାଁରେ ସବୁ ପିଠାପଣା କଲେ ବୋଉକୁ ସବୁ ଡାକନ୍ତି,
0: ମାନେ ବୋଉ ଆମର ପୁରା ପିଠାପଣାରେ ପୁରା ଏକ୍ସପର୍ଟ ନାଇଁ କି?
1: କିନ୍ତୁ ଆମର ଆମେ ଯଦି 500 କି କିଲେ ଚାଉଳ କି ସୁଜିର ପିଠା କରିବୁ, ଆମର 20-25 ହବ।
0: ଶିଖିଲେ କିଛି ଟିକେ ଝିଅ ହିସାବରେ ଟିକେ ଶିଖିଥାନ୍ତା ନା?
1: ହବନି, ମୁଁ କହିଲି ବୋଉ ଯଦି ଖାଆନ୍ତା ଏଥିରେ ହେଲେ 100 ପିଠା
0: କରିଦେଇଥାନ୍ତା।
1: ପିଠାଟା ଖାଇବାକୁ ବଢିଆ ଟେଷ୍ଟ ଲାଗେ, ଖାଲି ତ ପୁର ଆଉ ବୋଉ ଗଲା ଦିନ ଠୁ ମଣ୍ଡା ପିଠା ସେମିତିଆ ଆମେ ପାଉନୁ କି ସରୁ ଚକୁଳି ସେମିତିଆ ପାଉନୁ। ଆଉ ଗୋଟେ କରେ ଆଳୁଦମ ମାଛ ତରକାରୀ, ଏଇ ଚାରିଟା ଆକ ଆମେ ମିସ୍ କରୁଛୁ ବୋଉ ଗଲା ଦିନ ଠୁ, ତେବେ ବି ଆମେ କେହି ବି
0: କରିପାରିବୁ, ସେମିତି ଟିକେ ମାନେ ପାଖାପାଖି ବି ପହଞ୍ଚି ପାରୁନୁ ନାଇଁ କି?
1: ନା, ଆମେ ପହଞ୍ଚି ପାରୁନୁ। ଆଉ ଆମେ କଲାବେଳକୁ କଣା ହେଇଯାଉଛି, ପିଠାକୁ କଲାବେଳକୁ ସେ ଭାଙ୍ଗି ଯାଉଛି, ଆମକୁ ସେ ଜନ୍ତି ଆସୁନି ସେ ବିଣ୍ଡା ହେଇଯାଉଛି, ଏମ ସବୁ ହଉଛି ଆଉ।
0: ମାନେ ମାଙ୍କ ମାନେ ବୋଉ ମାନଙ୍କର ଏଇ ଯୋଉ କୌଶଳ ଗୁଡାକ ଦେଖିଲେ ନା, ମାନେ ହାଣ୍ଡି ଶାଳରେ ଥାଇକିରି ମଧ୍ୟ ମାନେ ସେ ଏତେ ସୁନ୍ଦର ଭାବରେ ସେଇ କୌଶଳ କେହି କରିପାରିବେନି ସତ କଥା। ସେ ଯୋଉ ଟ୍ରିକ୍
1: ତ ସବୁ ହେଇଗଲାଣି, ଗ୍ୟାସ ଭଲ ଭଲ ଡିସ୍ ସବୁ ହେଇଗଲାଣି, ତା ଦେହରେ ହାଣ୍ଡେଲ ଲାଗିଛି କରୁଛନ୍ତି, କିନ୍ତୁ ବୋଉ କରୁଥିଲା ମାଟିର ଗୋଟେ
0: ପଲମ, ପଲମ ପଲମ
1: ସେଥିରେ ଏମିତି ଭାବରେ ସେ ବା ହାତରେ ଧରି ବୁଲେଇ ଦବ, ସେ ଏତେ ଗୋଲ ହେଇଥିବ ରାଉଣ୍ଡର ଭଳି, ଆମେ କଲେ ଆମର ହବନି ଖାଲି ବାହାର ତ
0: ବିଲକୁଲ ବିଲକୁଲ। ସେଇ ଯୋଉ ମାଟି ପଲମରେ ସରୁ ଚକୁଳିଟା ହେଇଥାଏ। ତାପରେ ଆଉ ଗୋଟେ ହଉଛି ଯୋଉ ହାଣ୍ଡିରେ ଯୋଉ ଗାଳନ୍ତି, ମାନେ ଭାତ ଫାତ ବଡ ବଡ ହାଣ୍ଡି ପୁରା ଗାଳିବେ, ସେମାନେ କରଚୁଲି ବାସ ବାସ ସେଇ ଯୋଉ ଚଟୁ ଦେଇ ଗାଳିଦେବେ, ମାନେ ଆମ ଛାଡ ଆମେ ସେଟା କେବେ ବି ହେଇପାରିବନି। ସେସବୁ
1: ପ୍ଲେଟ ଦେଲେ ଆମର ଭାତ ମେଞ୍ଚା ମେଞ୍ଚା ଗଳି ପଡୁଛି, କିନ୍ତୁ ସେ ବାହା
0: ହାତରେ ଧର ଡାହାଣ ହାତରେ
1: ଚଟୁ ଦେଇ ଗାଳିଦବ, ବଢିଆ ଲାଗିବ ମାଟିରେ, ଟେଷ୍ଟ ଲାଗୁଥିଲା, ଏବେ ତ ସବୁ ଆମର ହେଇଗଲାନି, ଆମେ ସବୁ ଡିଜିଟାଲ ଯୁଗ ହେଇଗଲାନି, ଆମକୁ ସବୁ ବେମାରୀ ହଉଛି ଏଗୁଡା, ଏସେ ସବୁ ରୋଷେଇ କରି ଖାଇବା ଦ୍ଵାରା ତାର ଯେତିକି ଜଣ କୁପ୍ରଭାବ ପଡୁନି, ଆଗରୁ ମାଟି ଜିନିଷରେ ରୋଷେଇ କରିବ, ଏଗୁଡା ସବୁ ଚୁଲିରେ ରୋଷେଇ ହଉଥିଲା, ଟେଷ୍ଟ ଲାଗୁଥିଲା।
0: ବିଲକୁଲ, ବହୁତ ବଢିଆ ଲାଗିଲା। ଯାହା ହଉ ଗୀତା ଭଉଣୀ, ବହୁତ ବହୁତ କଥା ଗୁଡା ସବୁ ମନେ ପକେଇଦେଲେ, ଆଖି ସାମ୍ନାରେ ପୁରା ଝଲସି ଆସୁଛି। ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ।
1: ଆଜ୍ଞା, ନମସ୍କାର।
0: ଶୁଣିଛନ୍ତି ଆପଣମାନେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। 0671-230-3153 ଏହି ନମ୍ଘରରେ ଆପଣମାନେ କନେକ୍ଟ ହେଉଛନ୍ତି ସ୍କୃତି ସହିତ ଏଫ୍ଏମ୍ ରେନ୍ବୋ ପ୍ଲାଟଫର୍ମରେ। 9:22 ଅଲରେଡି ହେଇଗଲାଣି, ଫଟାଫଟ କନେକ୍ଟ ହୁଅନ୍ତୁ, କାରଣ 10:00 ପର୍ଯ୍ୟନ୍ତ ହିଁ ରହିବ ଡାଇଲି ଲାଇଭ୍ ସୋ। ଦେନ୍ ତାପରେ ଆପଣମାନଙ୍କର ଅନୁରୋଧ ରହିତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଆସିଯିବ। ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ,
2: ଯାହା ଯାହା କୀର୍ତ୍ତନ ହୋତା ଶ୍ରୀ ରାମ କୀ, ଲଗତା ହେ ପହେରା ମହାବୀର ହନୁମାନ କୀ। ନମସ୍କାର ଆଜ୍ଞା।
0: ନମସ୍କାର।

0: ରାଜହଂସରୁ କହୁଛନ୍ତି ଆମ ଭାଇ? ପ୍ରଶାନ୍ତ ଭାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ। ବଢିଆ ଲାଗିଲା, ମାନେ ଷ୍ଟାର୍ଟିଂଟା ପୁରା ଗୋଟେ ଗୀତରେ ଭଜନରେ ଷ୍ଟାର୍ଟ କଲେ ଆପଣ, ବଢିଆ ଲାଗିଲା, ଟିକେ ନୂଆ ଟାଇପ୍ର। ଆଚ୍ଛା,
1: ମୁଁ ସବୁବେଳେ କିଛି ନୂଆ ହିଁ କହିବାକୁ
0: ଚେଷ୍ଟା କରନ୍ତି, ଏଇଟା ବହୁତ ବଢିଆ ଜିନିଷ, ବହୁତ ଭଲ ଗୁଣ ଏଇଟା ଆପଣଙ୍କର। ତେବେ କୁହନ୍ତୁ ପ୍ରଶାନ୍ତ ଭାଇ, ମାଙ୍କ ହାତ ରନ୍ଧା ବିଷୟରେ ଆଜି ଆମେ କଥା ହଉଛୁ, କଣ ରହିଛି ମାଙ୍କର ହାତ ରନ୍ଧା?
1: ଆପଣଙ୍କୁ ସେଇ ମାଙ୍କ ହାତ ରନ୍ଧା ଭିତରେ କଣ ବାସ୍ତବତା ଅଛି ତାକୁ ଟିକେ ବିଶ୍ଳେଷଣ କରିବା।
0: ନିଶ୍ଚୟ,
1: ମା ଦିଟା ଅକ୍ଷର, ମା ଆଉ ଦିଟାର ଆକାଶ ଆଉ ମାଟି, ଏ ଦିଟାର ସାରମଙ୍ଗଳ ବା ସାରାଂଶ ମାଙ୍କ ହୃଦୟରେ ବାସ କରିଥାଏ, ଯୋଉଟା ଆତ୍ମା ମାଧ୍ୟମରେ ରୋଷେଇରେ ହିଁ ପ୍ରବେଶ କରିଥାଏ, ଏଇଟା ମୋର ବିଶ୍ୱାସ।
0: ସେ
1: ଯାହା କରନ୍ତି ସେ ଅମୃତ ହେଇଯାଏ, କିନ୍ତୁ ମୋ ମାଙ୍କର ଗୋଟେ ଆଳୁ ସନ୍ତୁଳା ଥିଲା, ସେ ଆଳୁ ସନ୍ତୁଳାକୁ ସେ ଏମିତି ଭାବରେ କରିଦେବେ, ଜିରା ଫୁଟଣ ଏମିତି ଦେଇକି ଟେଷ୍ଟରେ ବହୁତ ସୁନ୍ଦର ଲାଗେ ମ୍ୟାମ।
0: ଆଚ୍ଛା, ମାନେ କିଛି ମସଲା ପଡିବନି, ପୁରା ସାଧାରେ ସନ୍ତୁଳା
1: ଆଉ ରସୁଣ ଏମିତି କଣ ପକେଇତେ ଏତେ ବଢିଆ ଭାବରେ ସେ ଆଳୁ ସନ୍ତୁଳା ଆଉ ସେ ବର୍ତ୍ତମାନ ସଭ୍ୟତାରେ ଯୋଉ ଗୋଟେ ଆତ୍ମୀୟତା ଆଉ ଭାବ ପ୍ରବଣତା ଏଇସବୁ ଜିନିଷର କମି ଆସିଗଲାଣି, ସାଙ୍ଘାତିକ କମି ଆସିଗଲାଣି, ତେଣୁ ସବୁ ଜିନିଷ ପଡିଥିଲେ ମଧ୍ୟ ସେଥିରେ ସେ ସ୍ୱାଦ ଆସୁଛି,
0: ସେଇ ସ୍ୱାଦ ଆସୁନି। ରାଇଟ, ବିଲକୁଲ, ବହୁତ ବଢିଆ ଲାଗିଲା,
1: ଇଏ ହଉଛି ବାସ୍ତବତା।
0: ନିଶ୍ଚୟ, ପୁରା ନିଛକ କଥାଟିକୁ ହିଁ ଆପଣ କହୁଛନ୍ତି, ସେତେବେଳେ ବିନା ପିଆଜ ରସୁଣରେ ବିନା ମସଲାରେ ମା ଯୋଉ ଜିନିଷଟି ସ୍ନେହରେ ରାନ୍ଧି ଦଉଥିଲା ସେଟା ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ହଉଥିଲା, ମାନେ ଆପଣଙ୍କର କେବେ ବି ଦେହ ଖରାପ ହୁଏନି ସେ ହାତ ରନ୍ଧା ଖାଇଲେ ବା କିଛି ଖାଇଲେ,
1: ଆତ୍ମାରେ ମାନେ ସତ୍ୟତା ଶୁଦ୍ଧତା ଆଉ ପବିତ୍ରତା ଥିଲା ମ୍ୟାମ।
0: ବିଲକୁଲ, ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ ପ୍ରଶାନ୍ତ ଭାଇ।
1: ଆଉ ଆପଣଙ୍କ ଚର୍ଚ୍ଚା ସକାଳେ ମହାପ୍ରଭୁଙ୍କ ଉପରେ ବହୁତ ସୁନ୍ଦର ଥିଲା, ପ୍ରଥମ ଭଜନଟି ବହୁତ ଭାବପୂର୍ଣ୍ଣ ଥିଲା, ବହୁତ ସୁନ୍ଦର ଥିଲା।
0: ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ଦିଲ ସେ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ, ରଖୁଛି,
1: ନମସ୍କାର।
0: ନମସ୍କାର। ସୋ ମାଇ ଫ୍ରେଣ୍ଡସ୍, ଆପଣମାନେ ବି ଫଟାଫଟ ଆମ ସହିତ କନେକ୍ଟ ହୁଅନ୍ତୁ, ବହୁତ ସୁନ୍ଦର ସୁନ୍ଦର କଥା ଆପଣମାନେ ଆମ ସହିତ କନେକ୍ଟ ହେଇକି କହୁଛନ୍ତି, ଆମ ଆମ ଫ୍ରେଣ୍ଡସ୍ ମାନେ ବହୁତ ପ୍ୟାରା ପ୍ୟାରା କଥା କହୁଛନ୍ତି, ବହୁତ ବଢିଆ ଲାଗୁଛି। ମାଙ୍କର ସେଇ ହାତ ରନ୍ଧା ବିଷୟରେ ଆଜି ଆମେ କଥା ହଉଛୁ, ଆଉ ଏଇ ଜରିଆରେ କେତେ ଗୁଡ଼େ ଡିସ୍ ବି ମନେ ପଡ଼ିଯାଉଛି, ଆରେ ହଁ ୟାର ସେମିତିଆ ଗୋଟେ ଖାଇବା ଥିଲା ଆମେ ଖାଉଥିଲୁ। ଆଜିକାଲି ପିଆଜ ଅଦା ରସୁଣ ମସଲା ମାଛ ମାଂସ ଏଇସବୁ ଜିନିଷରେ ଆମେ ପୁରା ଭାସୁଛୁ, ଫାଷ୍ଟଫୁଡ୍ ଇଏ ସେସବୁରେ, ବଟ୍ ସେଇ ଯୋଉ ଖାଇବା ସେଇସବୁ ଜିନିଷ ସେଇ ଯୋଉ ବିନା ମସଲାରେ ଯୋଉ ତିଆରି ଫଟାଫଟ ରାନ୍ଧିଦେବା କରିଦେବା ମାଙ୍କ ହାତ ରନ୍ଧାରେ, ତ ସେଇଟା ଆମେ ଆଜି ବି ମିସ୍ କରୁଛୁ ନା କି? ଦେଖିବା ଆଉ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି? ହ୍ୟାଲୋ,
2: ହ୍ୟାଲୋ ସ୍ମୃତି ମ୍ୟାମ, ଶୁଭେଚ୍ଛା, ଅଭିନନ୍ଦନ।
0: ଅଭିନନ୍ଦନ ମୁନା ଭାଇ?
2: ନାଇଁ ନାଇଁ ନାଇଁ,
0: ଆଚ୍ଛା, ସେଇ ଯୋଉ ଟୋନ୍ଟା ବା ମିଶି ଯାଉଛି, ଆଉ କଣ କରିବା। ସମୀର ଖଟୁଆ, ଆରେ ସତ କଥା, ଆପଣ ଦି ଜଣଙ୍କର ମାନେ ଟୋନ୍ ନା ପ୍ରାୟ ମିଶିଯାଏ, ମୁଁ ବୁଝିପାରେ ନା, କନଫ୍ୟୁଜ ହୁଏ, ସରି ସେଥିପାଇଁ। ଆଚ୍ଛା ସମୀର ଭାଇ କେମିତି ଅଛନ୍ତି?
2: ଆଜ୍ଞା ଭଲ ଅଛି, ଯୋଉଦିନ ତ ଟପିକ ଭଲ ରହୁଛି
0: ଆପଣ ଲଗାଉଛନ୍ତି, ଆଉ
2: ଯୋଗ ଦିନ ଯୋଉଦିନ ଲାଗିବା କଥା ଆମର ଲାଗିଲାନି, କିଛି ନିୟମିତ ଶ୍ରୋତା ଆସୁଛି ଆଜ୍ଞା, ଡେଲି ଦିନକୁ ଦି ଥର ଲେଖା କରୁଛନ୍ତି ସାରୁନାହାନ୍ତି।
0: ସେଇଥି ଜିନିଷ ଟିକେ ସେଇଟା ଯଦି ସମସ୍ତେ ଟିକେ ମାନନ୍ତେ ପାଳନ କରନ୍ତେ ତାହେଲେ ବହୁତ ଭଲ ହୁଅନ୍ତା, ରିକ୍ୱେଷ୍ଟ କରିପାରିବା ଆଉ କଣ କରିପାରିବା ସେମିତି କିଛି ହେଇବି ପାରିବନି, କାରଣ ଆମେ ବର୍ତ୍ତମାନ ଯୋଉ କଲ୍ ନଉଛୁ ଆପଣମାନଙ୍କର ଆମେ ରାଣ୍ଡମଲି ନଉଛୁ, ସେମିତି କାହାର ନମ୍ବର କି କାହାର ଆଇଡେଣ୍ଟିଫିକେସନ ଆମେ ଜାଣୁନା, ଯାହାର କଲ୍ ଆସିଲା ବସ୍ ଆମେ ରାଣ୍ଡମଲି ନଉଛୁ। ନିଶ୍ଚୟ କୁହନ୍ତୁ,
2: 2020 ଚାଲିଗଲେଣି, ମା ସେତେବେଳେ ଆମେ ପିଲାବେଳେ ଯୋଉ ରାନ୍ଧୁଥିଲେ ଗୋଟେ ଆମର ମାଟି ହାଣ୍ଡିରେ ମଟନ, ତା ଦେହରେ ଟିକେ ସାରୁ ଦି ଚାରିଟା ପୁଆ ପଡିବ, ବହୁତ ଟେଷ୍ଟି ହଉଥିଲା।
0: ଆଚ୍ଛା, ମାନେ ମଟନ ଘରକୁ ଆସିବ ମାନେ ମା ହିଁ ରାନ୍ଧିବେ?
2: ନାଇଁ ସେତେବେଳେ ତ ଆଉ ଘରେ କେହି ନଥିଲେ ମାଛଟା ନା।
0: ଆଚ୍ଛା, ମାନେ ଆପଣ ଯେତେବେଳେ ମ୍ୟାରେଜ କଲେ ସେତେବେଳେ ମା ଥିଲେ ନା ଚାଲି ଯାଇଥିଲେ? ଯା ହଉ, ବହୁତ ବଢିଆ। ତେବେ ଆଜି ଆପଣ କଲ୍ କରିଛନ୍ତି, ଏତେ ସୁନ୍ଦର ଭାବରେ କଥା ହେଲେ ଆମ ସହିତ, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
2: ଆଜ୍ଞା ଆଜ୍ଞା।

0: ସେଟା ମୁଁ 15 ଦିନ ଲୁଚେଇକି ରଖିଦେବ କେବଳ ମୋର ସ୍ପେଶିଆଲ ପିଠାଟା ଆମ ଘରେ ବି ବର୍ତ୍ତମାନ ଆମ ମ୍ୟାଡାମ କରୁଛନ୍ତି ଆଜି ହବା କଥା ଆଜି ଟିକେ ପାଗ ଖରାପ ବୋଲି କରାହବନି କାଲି ବୋଧେ କରାହବ କିନ୍ତୁ ସବୁ ବର୍ଷ ନିଶ୍ଚିତ ପିଠା ହେଉଛି ତେଣୁକରି ମା କଥା କହିଲେ ଆଉ ଗୋଟେ ସେ ମା କରେ ଯୋଉ ଚୁଙ୍ଗୁଡି ଚୁଙ୍ଗୁଡି ରାଇ ଭଳିଆ କରେ ତାକୁ କହିଲା ଆହୁରି ବଢିଆ କଥା ତେଣୁ ମାଙ୍କର କୌଣସି ଗୁଣ ବର୍ଣ୍ଣନା କରିହବନି ତାପରେ ମୋ ମା ହଉଛି ମୋ ପାଇଁ ଦେବୀ ଠୁ ଆହୁରି ଅଧିକା ବୋଲେ ଏମିତିକି ମୁଁ ଭାବୁଛି ଦୁନିଆରେ କେହି ନଥିବେ ମୋ ମା ଭଳିଆ ମୋ ମା ମୋ ପାଇଁ ଯାହା କିମ୍ବା ମୁଁ ତାଙ୍କ ପାଇଁ ଯାହା ମୁଁ ଭାବୁଛି କୌଣସି ପୁଅ ତାଙ୍କ ମାଙ୍କୁ ଏତିକି ଭଲ ପାଇଁ ନଥିବେ ତାଙ୍କ ମା ମାନେ ପୁଅକୁ ଏତିକି ଭଲ ପାଇଁ ନଥିବେ
1: ଆପଣଙ୍କର ସମ୍ପର୍କ ସ୍ନେହର ଯୋଉ ଡୋରି ବହୁତ ସୁନ୍ଦର ବହୁତ ବଢିଆ ମାଙ୍କୁ ଆଜି ବହୁତ ମିସ୍ କରୁଛନ୍ତି ତାଙ୍କ ଖାଇବା କଥା କେତେ ବଢିଆ ଭାବରେ ବଢିଆ ବଢିଆ ସୁନ୍ଦର ସୁନ୍ଦର ଖାଇବା ଆଚ୍ଛା ଏଇ ଯୋଉ ପୁରୁଣା ଖାଇବା ଗୁଡାକ ବି ସତରେ ଏବେ ଏବେ ଆମେ ପାଉନୁ ମାନେ ଜାଣିବା ପାଇଁ ବି ଆମ ଜାଣୁଛେ ଏମିତି ଗୋଟେ କିଛି ଖାଇବା ଅଛି ବୋଲି ନା କଣ
0: ଶୁଣନ୍ତୁ ଆମ ଏଇ ବାରିକରେ ଏବେ ବି କାନିଶ୍ରୀ ଗୁଡା ଯୋଉ ହେଇଥିଲା ମୁଁ ଆମ ଘରେ ମ୍ୟାଡାମ କହିଲେ ଆଉ ଟିକେ କାନିଶ୍ରୀ କରିଦେଲ ମତେ ଆସିବ
1: ଆଚ୍ଛା କାନିଶ୍ରୀଟା କଣ ମୁଁ ବି ଏପର୍ଯ୍ୟନ୍ତ ଜାଣିନି କଣ ସେଇଟା କାନିଶ୍ରୀ
0: ମ୍ୟାମ କାଲିଶିରି ବୋଲେ ଶାଗ ଗୋଟେ ଜାଣିକି ସେ ଯେମିତି ଆମର ପ୍ରଥମ ଦିଆ ଶାଗ ଗୋଟେ ଅଛି ଆଉ ଗୋଟେ ବାଲୁ ବାଲିଆ ଶାଗ ସେଥିରେ କଣ ହବ ନା ଯୋଉ ଆମର ଚାଉଳ ଗୁଣ୍ଡା ଚାଉଳ ବୋଲେ
1: ଚାଉଳ
0: ଗୁଣ୍ଡା କି ଅରୁଆ ଚାଉଳ ଗୁଣ୍ଡା ବୋଲେ ଏଗୁଡାକ ଛୋଟ ଛୋଟ ଖୁଦ ବାହାରିଦବ ସେଟାକୁ ଗୁଣ୍ଡ କରାହବ ସେତିକି ପୁରା ଆମେ ହେମନ୍ତ ରସ୍ତାରେ ଯେତେବେଳେ ସେତିକି ଗୁଣ୍ଡ କରିବୁ ସେଟାକୁ ସେ ତରକାରୀ ପକେଇକି ଆଉଟି ଦବ ଆଉ ଦିନେ ଦିନେ କଣ କରିବ ନା କଲରା ସାଙ୍ଗରେ ସେ ପକେଇବ କଖାରୁ ପତ୍ର ପକେଇବ ଆଉ ତା ଦେହରେ ଟିକେ ଛୁଙ୍କ ଛାଡି ଦବ ମ୍ୟାମ ଏ କଥା
1: କ୍ୟା ଖାଇବା ସତରେ ଏଗୁଡା ସବୁ ଏବେ ମିଳୁନି ଏଟା ପୁରା ଦେଶୀ ଖାଇବା ଯାଉ କରି ନିଛକ ଦେଶୀ ଖାଇବା ବଢିଆ ଲାଗିଲା
0: ଥରେ ମ୍ୟାମ ମାଣ୍ଡିଆ ଯାଉ କରିଥିଲା ଜାଣିଲ ସେଥିରେ ଚିନି ଗୁଡ଼ ଦିଟାକ ମିଶେଇ କରିଥିଲା ଆଉ ସେଥିରେ ଯେତେବେଳେ କାଜୁ ତ ପ୍ରାୟ କମ ମିଳେ କାଜୁ ଟିକେ ପକେଇଥିଲା
1: ମ୍ୟାମ
0: ଏକଥା କଣ କହିବି ମା କଥା
1: ମାନେ ଯେତିକି କହିଲେଣି ଆପଣ ଏକ୍ସପ୍ଲେନ କରିକି ପୁରା ପାଟିରୁ ପୁରା ମାନେ ଲାଳ ବୋହିଲାଣି ମୁଁ ସତରେ
0: ବହୁତ ନିଶ୍ଚିତ କହିବି ଆମ ଘରେ ମୁଁ ଯେତେ ପ୍ରକାର କହିଲେ ସେ କହୁଛନ୍ତି ନାଇଁ ମତେ ଏରା ଆସିବନି ମୁଁ ଯାହା ଜାଣିଛି ମତେ କହ କିନ୍ତୁ ମା କଥା ଆଉ ବର୍ଣ୍ଣନା କରିହବନି ମ୍ୟାମ ଯେତିକି ଅଛି ଥରେ ଆମର ନିଆ ଜହ୍ନରା କହିଲୁ ମ୍ୟାମ ଜହ୍ନରା ତ ଆପଣ ଜାଣିଦେବେ ବୋଧେ
1: ନା ମୁଁ ଜାଣିନି
0: ଜହ୍ନରା ଗୋଟେ ତାକୁ ଆମେ କଣ କରିବୁ ନା ଯୋଉ ଜହ୍ନରା ହେଇସାରିଲା ପରେ ସେ ମକା ଟାଇପର ଡେଙ୍ଗା ହେଇକି ରହିବ ଗଛ
1: ଗୁଡା
0: ତାକୁ ଭଜା ହବ ଭଜା ହେଲେ ହେଟା ଯୋଉ ତରକାରୀ ହବ ଗୁଣ୍ଡ କରିକି ପକା ହବ
1: ତାର
0: ଗୋଟେ ନିଆରା ଶବ୍ଦ ମାନେ ଖାଇବାକୁ ବାସ୍ନା ଆଉ ତ ହାତରେ ଚାଟି ଚାଟି ହାପୁଡି ହାପୁଡି ଖାଉଦବ ଆଉ କଣ କହିବି ମ୍ୟାମ ସେ କଥା
1: ମାନେ ଏତେ ବଢିଆ ମାନେ ପ୍ରଫୁଲ୍ଲ ଭାଇ ଆପଣ 2-3 ଡିଶ୍ ର ନାଁ କହିଲେ ମୁଁ ପୁରା ବାଉନ୍ସ କରିଗଲା ମୁଁ ନିଜେ ବି ଜାଣିପାରୁନି ଯେ ସତରେ ଏମିତି କିଛି ଗୋଟେ ଅଛି ବୋଲି ବଢିଆ ଲାଗିଲା ଥ୍ୟାଙ୍କ ୟୁ ନମସ୍କାର ମାନ ଅଭିମାନ ସବୁକିଛି ରହିଛି ସମସ୍ତେ ଆମ ସହିତ କନେକ୍ଟ ହେବା ପାଇଁ ଚାହୁଁଛନ୍ତି କିନ୍ତୁ ସ୍ୱଳ୍ପ ସମୟ ଭିତରେ ମାନେ 1 ଆୱାର ଭିତରେ ଆମେ ସମସ୍ତେ କନେକ୍ଟ ହେଉଛୁ ବେଳେବେଳେ କାହାର କଣ୍ଟିନ୍ୟୁ ଲାଗିଯାଉଛି ବେଳେବେଳେ କାହାର ଲାଗୁନି କିଏ ମାନ କରୁଛି କିଏ ଅଭିମାନ କରୁଛି କାହିଁକି ସେ କମ୍ପ୍ଲେନ୍ କରୁଛି କାହିଁକି ଏ କମ୍ପ୍ଲେନ୍ ତ ଓବିୟସ୍ଲି ୟାର ସମସ୍ତଙ୍କ ଭିତରେ ସେଇ ମାନ ଅଭିମାନ ରହିବ କିନ୍ତୁ ପ୍ଲିଜ୍ ଦୟାକରି ଏହିସବୁ ଜିନିଷକୁ ଟିକେ ତ୍ୟାଗ କରନ୍ତୁ ଆଣ୍ଡ ଆମେ ସମସ୍ତେ କନେକ୍ଟ ହେଉଛୁ ଆମେ ସମସ୍ତଙ୍କ ସହିତ ସେମିତି ମିଠା ମିଠା କଥାରେ ଆମେ କଥା ହେଉଛୁ ଆପଣମାନଙ୍କ ସହିତ ଆପଣମାନେ ବି ଆମ ସହିତ ଟ୍ରାଏ କରୁଛନ୍ତି କନେକ୍ଟ ହେଉଛନ୍ତି ସେଇଟା ହିଁ ଧନ୍ୟବାଦ କିନ୍ତୁ ଗୋଟେ କଥା ବି ରିକ୍ୱେଷ୍ଟ କରିବି ଯେଉଁମାନେ ଟିକେ ସବୁବେଳେ କଲ୍ କରୁଛନ୍ତି ଟିକେ ବିରତି ଦେଲେ ଅନ୍ୟମାନେ ବି ଆମ ସହିତ କନେକ୍ଟ ହୋଇପାରିବେ ଏତିକି ରିକ୍ୱେଷ୍ଟ ଓକେ ସୋ 0671-23-03-153 ଏଇ ନମ୍ବରରେ ସ୍ମୃତି ଆପଣମାନଙ୍କ ସହିତ ରହିଛି ଆଜି ଆମେ କଥା ହେଉଛୁ ମାଙ୍କର ସେହି ହାତ ରନ୍ଧା ବିଷୟରେ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
2: ନାସ୍ତି ମାତୃ ସମମ ଛାୟା ନାସ୍ତି ମାତୃ ସମମ ଗତି ନାସ୍ତି ମାତୃ ସମମ ତ୍ରାଣମ ନାସ୍ତି ମାତୃ ସମମ ପ୍ରିୟମ ନମସ୍କାର ଆଜ୍ଞା
1: ନମସ୍କାର ସମୀର ଭାଇ
2: ଏବଂ ସୌଭାଗ୍ୟକ୍ରମେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ମୋର ଲାଗିଯାଏ ମନ ହୁଏନି ଅଧଘଣ୍ଟାଏ ଯାଏ ଚେଷ୍ଟା କଲିନି କିନ୍ତୁ କେତେବେଳେ କେମିତି ହାତ ଚାଲିଗଲା
1: ମାଙ୍କ ହାତ ରନ୍ଧା ବିଷୟରେ ଆଜି ଆମେ କଥା ହଉଛୁ ତ କଣ ସ୍ପେଶାଲିଟି ଆପଣଙ୍କ ମାଙ୍କ ହାତ ରନ୍ଧା କୋଉଟା ବହୁତ ବଢିଆ ଲାଗେ
2: କଣ କରିବା ଆଜ୍ଞା ମାନେ ମାଙ୍କର ଛତ୍ର ଛାୟା ତଳେ ଯିଏ ଲାଳନ ପାଳନ ହେଇଛନ୍ତି ଆଉ ମାଙ୍କର ଆଶୀର୍ବାଦରେ ଆଉ ମାଙ୍କର ହାତ ରନ୍ଧାରେ ଯୋଉ ମାନେ ଯୋଉ ରହିଛି ମୁଁ ମାନେ ମୋ ଆଖିରେ ଲୁହ ଆସିଯାଉଛି ଖୁବ ଅଳ୍ପ ମୁଁ ଷଷ୍ଠ ସପ୍ତମରେ ପଢିଲା ବେଳେ ମୋ ବୋଉକୁ ଆମେ ହରେଇଛି ମନେ ପଡିଯାଏ ସେତେବେଳର

0: ଯୋଉ ସବୁ ମୋ ବୋଉର ବୋଧେ ମଙ୍ଗଳବାର ହବ ଗୁରୁବାର ହବ ତା ଭିତରେ ସଂକ୍ରାନ୍ତି ଅଛି ତା ଭିତରେ ଅନ୍ୟାନ୍ୟ ପୂଜା ପାର୍ବଣ ଅଛି ସେଇ ସମୟରେ ଯୋଉ ଅନ୍ନପ୍ରସାଦ ହବ ଘରେ ବା ଖେଚେଡି ହବ ଡାଲମା ହବ ଶାଗ ଭଜା ହବ ଆଉ ବିଭିନ୍ନ ପ୍ରକାର ପୂଜା ପାର୍ବଣ ଯୋଉ ସବୁ ପିଠା ହୁଏ ମାନେ ଏତେ ସୁନ୍ଦର ପାର୍ବ ମୋ ବୋଉ ନା ସରସ୍ୱତୀ ମୋ ମାଉସୀଙ୍କ ନା ଲକ୍ଷ୍ମୀ କିନ୍ତୁ ବୋଉ ମୋର ସରସ୍ୱତୀ ନାଁ ପାଇଥିଲା କିନ୍ତୁ ମା ଅନ୍ନପୂର୍ଣ୍ଣାଙ୍କ ପରି ତାର ହାତ ଆଉ ମୁଗ ଡାଲି ପକେଇ ଯୋଉ ଡାଲମା କରିଦବ ଯୋଉ ଅରୁଆନ୍ନ ହବ ଗୁରୁବାର ସ୍ପେଶାଲି ସ୍କୁଲରୁ ଫେରିଲା ବେଳେ ଏତେ ମନେ ପଡିବ ମାନେ ଆଖିରୁ ଲୁହ ପଳି ଆସିଛି ଚାରିଟା ହେଇକି ରଖାଯାଇଥିଲା ଚାରିଟା ବେଳେ ସ୍କୁଲରୁ ଫେରିଲା ବେଳକୁ କେହି ଖାଇବେନି ମୋ ପାଇଁ ବୋଉ ମୋର ସାଇତିକି ରଖିଥିବ ଯାହା ଅଛି କାରଣ ଗୁରୁବାର ସମସ୍ତେ ଖାଆନ୍ତିନି ଅରୁଆନ୍ନ କେବଳ ବୋଉ ନିଜ ପାଇଁ କରିଥିବ ଅନ୍ୟମାନେ ଉଷୁନା ଖାଉଥିବେ ତ ସେ ସମୟ କଥା ମନେ ପଡିଲେ ଏବଂ ଯୋଉ ଆମର ହୁଏ ପିଠା ସେଟା କହୁଛନ୍ତି ବିଭିନ୍ନ ପ୍ରକାର ଭେରାଇଟିର ପିଠା ଯୋଉଟା ହୁଏ ଏଣ୍ଡୁରି ପିଠା ହଉ ବଡ ଓଷାରେ ଯୋଉ ଗଜ ହୁଏ ତରଣ ହୁଏ ପ୍ରତ୍ୟେକ ପିଠା ମାନେ ଆଜି ମନେ ପଡିଗଲେ ସେ ସମୟ ଗୁଡାକ ଏବଂ ସେଥିରୁ ଯୋଉଟା କୁହନ୍ତି ନା ମଦର ଆଫ୍ଟର ସେକେଣ୍ଡ ମଦର ହଉଛି ଝିଅ ବା ଆମ ନାନୀ ସେଇ କଳାଟି ରଖିଛି ଯେବେ ମନେ ପଡିଯାଏ ମୁଁ ଫୋନ କରେ ନାନୀ ଆଜି ଯିବି ମୁଗ ଡାଲି ପକେଇକି ଡାଲମା କରିଥିବୁ ଅରୁଆ କରିଥିବୁ ସିଏ ମତେ କହିବ ତୁ ମୁଁ କୁହେ ମନେ ପଡିଗଲେ ମୁଁ କୁହେ ତୁ କହିବୁ ତୁ ଆସିବୁନି ମୁଁ କହିବି ନାଇଁ ନିହାତି ମୁଁ ଅଚାନକ ଦିନେ ଯାଇ ପହଞ୍ଚିଯାଏ ଏବଂ ଅପେକ୍ଷା କରିବି କିଛି ନଥିବ ସେ ଡାଲମାରେ ଭେରାଇଟି ପରିବା ନଥିବ କିନ୍ତୁ ସେ ହାତର ମାନେ ଯାହା ଆପଣ କହୁଥିଲେ ସେ ହାତରେ ଏତେ ସ୍ନେହ ଶ୍ରଦ୍ଧା ଭରିକି ରହିଥାଏ ମାନେ ସେଠି ମସଲା କିଛି କାମ ଦବନି ସେ ଯୋଉ ଭଲ ପାଇବାରେ ଯୋଉ ତିଆରି ହେଇଥିବ ସେ ଯୋଉ ତରକାରୀ ବା ସେ ଡାଲମା ପ୍ରକୃତରେ ଆଉ ସେ ସମୟ ନାହିଁ ମନ ଦୁଃଖ ହଉଛି କାଶ ବୋଉ ଆର ପରରୁ ଫେରି ଆସନ୍ତା କି
1: ବହୁତ ବଢିଆ ଲାଗିଲା ସମୀର ଭାଇ ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ
0: ଧନ୍ୟବାଦ

0: ଆଜି ମଧ୍ୟ ଘରଠାରୁ ଦୂରରେ ଥିବା ପୁଅ କିମ୍ବା ଝିଅ ଯେତେବେଳେ ଘରକୁ ଫେରନ୍ତି ମାଙ୍କ ପ୍ରଥମ ପ୍ରଶ୍ନ ହୁଏ, କ'ଣ ଖାଇବୁ କହ। ଏଇ ଗୋଟିଏ ବାକ୍ୟରେ ବନ୍ଧୁ ଲୁଚି ରହିଥାଏ ଅସୀମ ଭଲ ପାଇବା। ହଁ ବନ୍ଧୁ, ଆଜିକାଲି ଫାଷ୍ଟଫୁଡ୍, ଅନ୍ଲାଇନ୍ ଅର୍ଡର, ବଡ଼ ବଡ଼ ରେଷ୍ଟୁରାଣ୍ଟ ଯୁଗରେ ବି ଯେତେବେଳେ କେହି କାହାକୁ ପଚାରେ ସବୁଠାରୁ ପସନ୍ଦର ଖାଦ୍ୟ ତମର କ'ଣ, ଅନେକଙ୍କ ଉତ୍ତର ଥାଏ ମାଙ୍କର ସେହି ହାତରନ୍ଧା। ଆଣ୍ଡ ଆଜି ଆମେ ମଧ୍ୟ ଏଫ୍ଏମ୍ ରେନ୍ବୋରେ ପଚାରୁଛୁ ମାଙ୍କର ସେହି ହାତରନ୍ଧା ବିଷୟରେ, ଖାସ୍ ସେହି କୋଉ ଡିସ୍ ଯୋଉଟା ଆଜି ବି ଆପଣମାନେ ମିସ୍ କରନ୍ତି। ଦେଖିବା କଲର ଜଣେ ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ,
1: ନମସ୍କାର,
0: ଜୟ ଜଗନ୍ନାଥ। କୁହନ୍ତୁ।
1: ମୁଁ କହୁଥିଲି ସେଇ ଆପଣଙ୍କର
0: ଭୂତପୂର୍ବ ଆମ ସହିତ କନେକ୍ଟ ହେଇଯାଇଛନ୍ତି। କୁହନ୍ତୁ କୁହନ୍ତୁ, ନା କୁହନ୍ତୁ।
1: ରାଜେଶ ନାୟକ, ଚର୍ଚିକା ବଜାର, ଜଗତସିଂହପୁର।
0: ବିଲକୁଲ ରାଜେଶ ଭାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ। ଆଚ୍ଛା କୁହନ୍ତୁ, ଆଜି
1: ଆପଣଙ୍କ ପ୍ରୋଗ୍ରାମ ତ ପୁରା ଚା ଚାନ୍ଦ ଲଗେଇ ଦଉଛନ୍ତି, ଯୋଉ ଗୀତ ଗୁରା ପ୍ଲେ କରୁଛନ୍ତି ପୁରା ଦିଲ ପୁରା ଗାର୍ଡେନ ଗାର୍ଡେନ ହେଇଯାଉଛି ଆଉ।
0: ଥ୍ୟାଙ୍କ ୟୁ। ଓକେ
1: ଆଜ୍ଞା, ଆଉ ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି। ଆଉ ପୁରୁଣା ଦିନର ସ୍ମୃତି ସବୁ ମନେ ପକେଇଦେଲେ, ମାଙ୍କର ମାନେ ରୋଷେଇର ସବୁ କଥା ମନେ ପକେଇଦେଲେ, ଆଉ ଯେତେ ସବୁ ଆଇଟମ କହିଲେଣି ମୁଁ ଆଉ ଆଜି ରୋଷେଇବାସ କି ଦରକାର ନାହିଁ, ଖାଇ ଖାଇକି ମୋ ପେଟ ଫୁଲ ହେଇଗଲାଣି।
0: ଶୁଣି ଶୁଣିକି ସତରେ ମୋର ବି ପେଟ ଫୁଲ ହେଇଗଲାଣି, ଏତେ ବଢିଆ ଆଇଟମ ସବୁ, ମୁଁ ତ ଘରେ ନିହାତି ଭାବରେ ଟ୍ରାଏ କରିବି।
1: ଆଜ୍ଞା, ଆଉ ଆମର ତ ମା ଏବେ ବି ଅଛି, ବାପା ତ ଚାଲିଗଲେ ଗଳା କ୍ୟାନ୍ସରରେ ଚାଲିଗଲେ ବର୍ଷେ ଦି ବର୍ଷ ହେଲା, ମା ତ ମୋର ଏବେ ବି ଅଛି। ଆଉ ମାର ମୁଁ ଦି ତିନିଟା ଡିସ୍ କହୁଛି। ମୁଁ ଆଗରୁ ଆଇଁଷ ଖାଉଥିଲି, ମାଛ ନହେଲେ ମୋ ଭାତ ହଜମ ହଉନଥିଲା, ଜାଲ ବନିଶୀ ବିଭିନ୍ନ ପ୍ରକାର ଜିନିଷ ମୋର ଥିଲା, ତ ବର୍ତ୍ତମାନ 20-25 ବର୍ଷ ହେଲାଣି ଛାଡି ଦେଇଛି। ଆଉ ସେତେବେଳେ ମୁଁ ଧରିକି ଆଣିବି ବନିଶୀରେ, ଯୋଉଠି ବସିବି ମାନେ କିଲେ ଦି କିଲେ ମାଛ ଉଠେଇବି। ଆଉ କଉ ମାଗୁର ଶେଉଳ ଏସବୁ ମୁଁ ଧରେ, ଆଉ ବୋଉ ମୋର ମାଗୁର ମାଛ ଆଉ ନହେଲେ କଉ ମାଛ, ଆଉ ଝୋଳ କରିଥିବ, ଖଟା ପଡିଥିବ, ତେନ୍ତୁଳି ପଡିଥିବ, ତା ସାଙ୍ଗରେ ଆଳୁ ଫାଳୁ ପଡିକିରି ଗୋଟେ ସୋରିଷ ବାଟଣ ଦେଇକି ହେଇଥିବ। ଆଜ୍ଞା, ଆପଣ ଥାଳିଆ କଣ, ଦେଢ ଥାଳି ଭାତ ଏକାଥରେ କୁଆଡେ ଉଠିଯିବ ଜଣା ପଡିବନି। ଆଉ ଗୋଟେ ବୋଉ ମୋର ରୋଷେଇ କରେ, ଆପଣ ଯୋଉ ପାଳ ଛତୁ ହେଇଥିବ, ଯୋଉ ବର୍ଷା ଦିନେ ପାଳ ଛତୁ ହେଇଥିବ, ଛତୁ ସେମିତି ଆମ୍ବୁଲ ପଡିକିରି ତରକାରୀ ହେଇଥିବ, ସୋରିଷ ବାଟଣ ଦିଆ ହେଇଛି, ଆଉ ତା ମଜା କିଛି ନିଆରା। ଆଉ ଗୋଟେ କରେ ବନ୍ଧାକୋବି ଚଡ଼ଚଡ଼ି, ଯୋଉଟାକ ଆପଣଙ୍କର ଶୀତ ଦିନେ ଆସେ, ସିଏ ସେଇ ବାଟଣ ଫାଟଣ ବଟା ହେଇକି ହେଇଥିବ, ତା ଦେହରେ ମଟର ଛୁଇଁ ପଡିଥିବ, ବିଭିନ୍ନ ପ୍ରକାର ଜିନିଷ ପଡିଥିବ, ଟମାଟର ପଡିଥିବ, ଆଉ ସିଏ ତ ଖାଇବାକୁ ପୁରା ପୁରା ମାନେ ଦିଲ ପୁରା ଗାର୍ଡେନ ଗାର୍ଡେନ ହେଇଯାଏ। ଆଉ ଗୋଟେ ଆଇଟମ କରେ ସଜନା ଛୁଇଁ ଭଜା, ସଜନା ଛୁଇଁ ଆଳୁ ବେସର ଏସବୁ ଭଜା ହେଇଥିବ, ଆପଣ ପଖାଳ କୁଆଡେ ଉଠି ପଳେଇବ ଯିଏ ବି ଜଣା ପଡିବନି।
0: ମାନେ ବୋଉଙ୍କର ପ୍ରାୟ ବାଟଣ ଉପରେ ମାଡ ତାହେଲେ ନାଇଁ।
1: ଆଉ ଚୁମୁଡି ମାଛ ତରକାରୀ ଅଛି, ଆଉ ସବୁ ଅଛି, ମୁଁ ତ ଏବେ ଆଇଁଷ ଛାଡି ଦେଇଛି, ଭେଜିଟେରିଆନ ତେଣୁ ମସରୁମ ପନିର ଯୋଉ ଉପରେ ମୋର ଟିକେ ମାଡ।
0: ଆଚ୍ଛା, ଏବେ ବୋଉ ରୋଷେଇ କରୁଛନ୍ତି ଆପଣଙ୍କର?
1: ରୋଷେଇ କରିଦିଏ
0: ଆପଣଙ୍କର? ଆପଣଙ୍କ ବୋଉ ଏବେ ବି ରୋଷେଇ କରୁଛନ୍ତି ନା ଆଉ କରୁନାହାନ୍ତି?
1: ନାଇଁ ନାଇଁ, ଦୁର୍ଭାଗ୍ୟର କଥା, ଆମେ ତ ମ୍ୟାରେଜ କରୁନୁ ଦି ଭାଇ, ଆଉ ତା ସହିତ ଭଉଣୀ ମାନେ ମ୍ୟାରେଜ କରି ପଳେଇଲେଣି, ତେଣୁ ବୋଉ ବେଳାଏ ରୋଷେଇ କରିଦଉଛି, ଆଉ ରାତିକି ତ ଆମେ ଆଉ କଣ କରିବୁ, ରୁଟି ତଡକା ଫଡକା ସାଧା ତଡକା ହୋଟେଲରୁ ଆଣି ଖାଉଛୁ, ଦିନେ ଦିନେ ପଖାଳ ଖାଉଛୁ, ମୁଁ ତ ବର୍ଷ 12 ମାସ ପଖାଳ ଖାଇ, ମୋର ସେମିତି କିଛି ନାହିଁ।
0: ଆଚ୍ଛା, ଓକେ, ଓହୋ, ତାହେଲେ ଠିକ ଅଛି, ବହୁତ ବଢିଆ ଲାଗିଲା ରାଜେଶ ଭାଇ ଆଜି କଲ କଲେ କଥା ହେଲେ, ଥ୍ୟାଙ୍କ ୟୁ ସୋ ମଚ।
1: ଆପଣଙ୍କ ମା ସାରା ଘଣ୍ଟ ଉଡେଇଥାନ୍ତି, ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ଫଟାଫଟ ଆମ ସହିତ କନେକ୍ଟ ହୁଅନ୍ତୁ 0671-230-3153। ଦଶଟା ପର୍ଯ୍ୟନ୍ତ ହିଁ ଚାଲିବ, ଆଇ ମିନ୍ ଆଉ କିଛି ସମୟ ପରେ ଆମେ ପ୍ରୋଗ୍ରାମକୁ ରାଉଣ୍ଡ ଅପ୍ କରିବୁ। ବହୁତ ସୁନ୍ଦର ଟପିକ ଆଜି ରହିଛି, ଆପଣମାନେ ବି ଆମ ସହିତ କନେକ୍ଟ ହେଇ ନିଜ ବୋଉଙ୍କର ହାତରନ୍ଧା ବିଷୟରେ କେତେ ସୁନ୍ଦର ସୁନ୍ଦର କଥା କହୁଛନ୍ତି। ଆମ ସହିତ କନେକ୍ଟ ହୁଅନ୍ତୁ, ଆମ ନମ୍ବରରେ ଦେଖିବା ଆଉ ଜଣେ କଲର ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ,
2: ଜାଣେ ନା ପୂଜା ଜାଣେ ନା ମନ୍ତ୍ର ଭକ୍ତି ଜାଣେ ନା, ଜାଣେ ନା ପୂଜା ଜାଣେ ନା ମନ୍ତ୍ର ଭକ୍ତି ଜାଣେ ନା, ଜାଣିଛି ଯେ ଏବେ ଜାଣିଛି ଖାଲି ତୁ ଯେ ମୋର ମା, ତୋହରି ମନ୍ଦିରେ ଆଜି କେତେ ଯେ ପାପି କେତେ ଯେ ତପି ଯାଆନ୍ତି ଦୀପ ଜାଳି, ମା ତୋ ପାଦର ଧୂଳି ଦେ ମୋ ମଥାରେ ବୋଳି, ଜନମୀ ଜନମୀ ଗୁଣ ଗାଉଥିବି କରି ତୋତେ ଜପା ମାଳି, ମା କରି ତୋତେ ଜପା ମାଳି।
0: क्या बात है, नमस्कार। बहुत बढ़िया।
2: नमस्कार आज्ञा, नमस्कार। जय जगन्नाथ। पटकर सीडीए सेक्टर 6 रु मु दिवाकर सेठी कहुतिले आज्ञा।
0: बिल्कुल दिवाकर भाई, बहुत सुंदर गीत टे गाइले, माँ उपरे बहुत बढ़िया लगला, सुंदर स्वर रे गाइले। अच्छा कहंतु आज आपण आम सहित कनेक्ट हेचंती, मे बी आपण आज हमर बधे शेष श्रोता, तबे कहंतु माँ को हाथ रंधा विषय आज हम कथा होचु कोन रहिची।
2: बहुत बढ़िया कथा, बहुत बढ़िया कथा, सुंदर परिवेशन, सुंदर सुंदर कलर मैंने कहले शुणी पर्यटन आनी शुणी लास्ट मुझे ना मुझे चेस्टा कर खुशी मैडम अच्छा आसे अल्प चेष्टा मुझे लगेगा बहुत मान अभिमान कम्प्लेन सब चली भेजे कि तथा मुझे बारे के नक मुझे नियमित सबुद न कै कि दी बेला भी न कै बेले बेले इच्छा हुए कि हाथ चली जाए बहुत बढ़िया कथा, बहुत बढ़िया कथा। माँ को जो माँ को रोषी विषय माँ को खावा पीवा रोषी करवा चर्चा विषय चली बहुत कथा आ माँ को लेकिन तो सृष्टि माँ को लेकिन तो आरंभ माँ को पाखर हूँ शेष गोटे प्रकार मुझे जाने तेणुक माँ को कथा कहले तो तार बोध अंश नहीं तो छोटिया छोटिया दीटा कथा कह पूरा देशी खाद्य कथा कह गाँव में बढ़ी छुआ समय गाँव रिला तीन जिते से समय कथा कह मोर मन पड़े तो लोक बाहर बहुत जिनस किणिकी खाऊं आजिका डेट रे कोलथ डाली मिलू हूं तो समग्र कोलथ मिलू ना सहर मानक कोलथ आ मांडिया दिटा प्रायत बेची आवेलेबुल अच्छी मिलू से समय कथा कह आम मो बू आम तो माँ तुम पुओ को डाक छोट बेले तो एत सुंदर भाव आम बारिघर मानक कथा कह बारिघर मान हाथ बसी जाए बर्षा दिन समय आम बाड़ी में खड़ा गस गोटे चारि हाथ दस हाथ दूर गोटे गोटे खड़ा गच लगी रोई थे से खड़ा गच ये मसे पंद्रह दिन एमती झंका बर गच परीक्षा गोटे मोटा खड़ा से मोटा खड़ा आते मीठा से खड़ा सब से खड़ा मु कहे गोटे आईटम मुझे जोटा से देखा पाऊन कि कौन मिसेस भी कर गोटे डाला टे नहीं डालाए गोटे गा टे धरिकी से गच दी काटिक नहीं आसपे पूरा छनसुनिया खड़ा शाग से खड़ा शाग सुंदर भाव आनी बाछी बुछी तल उपर भल से पत्र देखिकी गोटे गोटी कर बाछबे मु लक्ष्य कै बो कौन करू अच्छा से खड़ा शाग पुआ खंडे सब दिटा खंड कदमी पत्र आणवे कदमी पत्र खड़ा शाग को एडे सुंदर भाव धुआई शाग को सजाड़ी पूरा जाकी दुखी पूरा गुड़ेकि बांधिदेवे बांधि दिटा खंडे पुड़िया करते कौन काठ जाल घसी जाल जो से घसी चूली से पुड़िया को पकईदे से हाँ अध घंटा खंडे पड़ी तो रड निया थो रोसे चल थो रोसे सरीगला निर पकईदे आग टा को पुड़ी गला पत्र तो किसी किसी पोड़ जाइए तल परस्त थी एमती से पत्र पुड़िया भितर जेसिक बांफ पाइब शाग पानी भरिक सीझी जाइए सब अच्छा सी गोटे खड़ा शाग आणी सुंदर भाव में रसुण दि चार पाखला सड़े छेतीबे काटे कंचा लंका किसी देवे आए कंचा सोरी तेल से आसला सोरी तेल एवं तो बाघ आसनी से गणेश मार्का सोरी तेल से आसला से सोरी तेल टे पकई गोटे खड़ा शाग को गोटे भाजवा बदल चक्टा कर दे चटनी खड़ा शाग पोड़ा पोड़ा चटनी
0: देखी छोट
2: देखी मोर तो रोसे अभिज्ञता अच्छी ना मुझे दि जन लोक आज आम घर अच्छी दि जन लोक सब गाँव को पलि मुझे रोसे कर दि जन किश थर मुझे रोसे कर तेणुकटा मुझे जानी आउ गोटे कथा कोलथ डाली सबू सोता भाई भाई।

0: ଖାଇଛନ୍ତି ସମସ୍ତଙ୍କ ଘରେ ହଉଛି, କିନ୍ତୁ ସେ ଡାଲିର ଗୋଟାଏ ବିଶେଷତ୍ଵ ରହିଛି, ସେ ଡାଲି ଏଡେ ସୁନ୍ଦର, ଆଉ ଆପଣ ସେ ଡାଲି ହବ ଆପଣଙ୍କୁ ଡାଲି କଳା ଦେଖାଯିବନି, କୋଳଥ ଡାଲି କାଳିଆ ମାଳିଆ ସେମିତିଆ ଦେଖାଯିବନି, ଆମ ନିଜ ବାଡ଼ିରେ ଚାଷ ହେଇଥିବ କୋଳଥ ଆଣି ତାକୁ ଭାଜି ରଗଡ଼ି ଆଉ ଏଡେ ସୁନ୍ଦର ଭାବରେ ତାକୁ ପ୍ରସ୍ତୁତ କରି ତା ଦେହରେ ଟିକେ ଖଟା ମିଠା ଦେଇବେ, ଫୁଟଣ ଦେଇକି ଫୁଙ୍କ ହେଇଥିବ, ଆମ୍ବୁଲ ଦିଆ ହେଇଥିବ, ଆପଣ ହରଡ଼ ଡାଲି ମୁଗ ଡାଲି ଅଲଗା ଡାଲି ଖାଇବେନି, ଡାଲମା ଖାଇବେନି, କିନ୍ତୁ କୋଳଥ ଡାଲି ଦିଟା ଟିକେ ପିଇ ଦେଇଥିବେ।
1: ମୋର ବି ମାନେ ଫେଭରେଟ ହଉଛି କୋଳଥ ଡାଲି, ମତେ ବହୁତ ଭଲ ଲାଗେ ଖାଇବା ପାଇଁ। ଆଚ୍ଛା, ବହୁତ ବଢିଆ ଲାଗିଲା ଦିବାକର ଭାଇ, ଏତେ ସୁନ୍ଦର ଭାବରେ ଏକ୍ସପ୍ଲେନ କଲେ, ଆଣ୍ଡ ସତରେ ପୁରା ଗୋଟେ ନୂଆ ଡିସ୍ ମାନେ ଜାଣିବା ପାଇଁ ମିଳିଲା। ଯୋଉମାନେ ଶୁଣୁଥିବେ ବି ସେମାନେ ବି ମାନେ ନିଶ୍ଚୟ ଟ୍ରାଏ କରିବେ ତାଙ୍କ ଘରେ। ବହୁତ ବହୁତ ଧନ୍ୟବାଦ ଆଜି କଲ କରିଥିବାରୁ।
0: ହଁ, ମୁଁ ସେଇ ଜିନିଷ ଉପରେ ଆଉ ତ କେତେଟା କଥା ଅଛି, ସବୁଗୁଡା ତ ବର୍ଣ୍ଣନା କରିହବନି କହିହବନି, ଯେମିତିକି ଗୋଟେ ହାଲକା ଫୁଲକାରେ ଯେମିତି ଗୋଟେ ମାଛ ପୋଡା, ମାଛ ପୋଡା ବି ସେଇଭଳିଆ ହୁଏ ବିନା ତେଲ ମସଲାରେ। ଏବେ ଏତେ କଡେଇ କଡେଇ ତେଲ ମସଲା ଆମେ ଦଉଛୁ, ମଟନ ରୋଷେଇ କରୁଛୁ, ଟୋଟାଲ ତାର ବାସନା ନାହିଁ କି ଚାସନା ନାହିଁ, କିନ୍ତୁ ରଜ ସମୟରେ ଆମର ତ ନିଜେ ଗାଁରେ ଅଛନ୍ତି ଖାସି ଖାସିଲା ବାଲା ରୋଷେଇବାସ କରନ୍ତି ସେମାନେ, ଯେ ଅଳ୍ପ ତେଲ ମସଲା ଦିଟା ପିଆଜ ମୁଠାଏ ଧନିଆ ଟିକେ ଜିରା କଞ୍ଚା ଲଙ୍କା ଶୁଖିଲା ଲଙ୍କା ଗୋଟେ ପକେଇ ତାକୁ ସିଲରେ ରଗଡ଼ ଦେଇକିରି ସେ କେମିତି କଣ କରିକି ଆଣିକିରି ସେ ସେତେବେଳେ ରସ କରିକି ପୁରା ପତଳା କରିଥିଲା ମୁଁ ଯେତିକି ଜାଣିଛି, ଆଉ ସେ ଚୁଲିରେ ବସେଇ ଦେଇଥିବେ, ତାକୁ ଢାଙ୍କୁଣୀ ଦେଇ ଦେଇଥିବେ, ଧୀରେ ଧୀରେ ଜାଳୁଥିବେ, ପୁଣି ସେ ତରକାରୀ ପ୍ରସ୍ତୁତି ହେଲା ବେଳକୁ ଏମିତି ବାସ୍ନା ହଉ ତ ଚାରି ସାଇଡ଼ ରହିହବନି ଆଜ୍ଞା।
1: ଠିକ ଅଛି, ଠିକ ଅଛି ଦିବାକର ଭାଇ, ବହୁତ ବଢିଆ ଲାଗିଲା। ସମୟ ସରି ସରି ଆସିଲାଣି, ଆଉ ଟିକେ ଏକ୍ସପ୍ଲେନ କରି କଥା ହେଇଥାନ୍ତେ, କିନ୍ତୁ ସମୟ ଅନୁମତି ଦଉନି। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।

ସମୟ ଫ୍ରେଣ୍ଡ ସମୟ ତ ଧୀରେ ଧୀରେ ଆଗକୁ ବଢି ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଶୋରେ। ଚାଲନ୍ତୁ ନେକ୍ସଟ ମୁଁ ଦେଖୁଛି କିଏ ଆମକୁ ମେସେଜ କରିଛନ୍ତି। ପୂଜା ଫ୍ରମ୍ କଟକ ମେସେଜ କରିଛନ୍ତି, ଲେଖିଲେ ହ୍ୟାଲୋ ଏଫ୍ଏମ୍ ରେନ୍ବୋ ଫ୍ୟାମିଲି, ଗୁଡ୍ ମର୍ଣ୍ଣିଂ ଏଭ୍ରିୱାନ୍, ଆଣ୍ଡ ଶୁଣିବା ପାଇଁ ଚାହିଁଛନ୍ତି ମେ ଖିଲାଡ଼ି ତୁ ଅନାଡ଼ି ଫିଲ୍ମର ଚୁରା କେ ଦିଲ୍ ମେରା।

ନେଟ୍ ଆମ ସହିତ ଡମ୍ବରୁଧର ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 ସିଡିଏ କଟକରୁ କନେକ୍ଟ ହୋଇଛନ୍ତି। ବୋଲ ରାଧା ବୋଲ ଫିଲ୍ମର ଟାଇଟଲ ଟ୍ରାକ୍ଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଏଣ୍ଡ ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ ଜଣାଇଛନ୍ତି। ତେବେ ମାଙ୍କ ହାତରନ୍ଧା ବିଷୟରେ ଯେଉଁ ଡାଇଲିନ୍ ପ୍ରୋଗ୍ରାମ ଚାଲିଥିଲା ତ ସେହି ବିଷୟରେ ତାଙ୍କ ମତାମତ ମଧ୍ୟ ସେ ଦେଇଛନ୍ତି। ଲେଖିଲେ, ମା ତୁମ ହାତର ଡାଲି ଭାତ ଅମୃତ ଠାରୁ ବି ମିଠା, ଲୁଣ କମ୍ ହେଲେ ବି ସେଥିରେ ମିଶିଥାଏ ତୁମ ମମତା, ତୁମ ଆଞ୍ଚଳର ମହ କରି ଭୋକ ବି ନିଦ ଭାଙ୍ଗିଯାଏ, ପରଦେଶରେ ମନେ ପଡ଼ିଲେ ଆଖିରୁ ଲୁହ ଆପେ ଝରିଯାଏ, ହୋଟେଲର 100 ପଦଠାରୁ ମା ତୁମ ପଖାଳ ଟିକେ ଭଲ, ମା ତୁମ ପାଇଁ ଘରଟା ଲାଗେ ମୋ ପାଇଁ ସ୍ୱର୍ଗ। କ୍ୟା ବାତ୍ ହେ, ବହୁତ ସୁନ୍ଦର ଗୀତ ମାନେ କବିତାଟି ଲେଖିଛନ୍ତି। ତେବେ ଆପଣଙ୍କ ଅନୁରୋଧର ଗୀତ ଶୁଣାଉଛି।

ସୋ ମାଇ ଫ୍ରେଣ୍ଡସ୍, ଏଠି ସ୍ମୃତିକୁ ଦିଅନ୍ତୁ ବିଦାୟ, କାରଣ ସମୟ ସରିସରି ଆସିଲାଣି। ରେନ୍ବୋ ଏସ୍ଏମ୍ଏସ୍ ର ଶୋକୁ ଏଇଠି ରଖୁଛୁ, ଏହି ଗୀତରେ ହିଁ ଶେଷ କରିବା ଆଜିର ରେନ୍ବୋ ଏସ୍ଏମ୍ଏସ୍ ଶୋକୁ। ପରବର୍ତ୍ତୀ ଆର୍ଜେ ମଧ୍ୟ ଆସିକି ଆପଣମାନଙ୍କ ସହିତ ଯୋଡ଼ି ହୋଇଯିବେ। ଆଉ କିଛି ସମୟ ପରେ ଆପଣମାନେ ଶୁଣିପାରିବେ କାର୍ଯ୍ୟକ୍ରମ କଳାକାର। ଏମିତି ଶୁଣିଥାନ୍ତୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଆଣ୍ଡ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋ ନାଲିସା ଆପଣମାନଙ୍କ ସାଥିରେ। ଆରମ୍ଭ କରୁଛୁ ଆପଣମାନଙ୍କର ଫେଭରେଟ୍ ଶୋ କଳାକାର। ତେବେ ସାଥୀ, ଆଜି ଆମେ କଥା ହେବା ଏମିତି ଜଣେ ସୁପରଷ୍ଟାରଙ୍କ ବିଷୟରେ ଯେ ଆକ୍ସନ୍, ସାଗ୍ ଆଣ୍ଡ ରୋମାନ୍ସର ଫୁଲ୍ ଅଫ୍ ଏଣ୍ଟରଟେନମେଣ୍ଟ। ତାଙ୍କ ଡାଇଲଗ୍ ଶୁଣିଲେ ଭିଲନ୍ଙ୍କ ହୃଦୟ ପୁରାପୁରି କମ୍ପିଯାଏ, ଆଉ ସିନେମା ହଲ୍ରେ ପୁରା ତାଳିର ବର୍ଷା ଆରମ୍ଭ ହୋଇଯାଏ। ତାଙ୍କ ଫ୍ୟାନ୍ ମାନେ ତାଙ୍କୁ କୁହନ୍ତି ଆକ୍ସନ୍ର ବାଦଶା। ସେ ଆଉ କେହି ନୁହନ୍ତି ଦ ୱାନ୍ ଆଣ୍ଡ ଓନ୍ଲି ସନି ଦେଓଲ। ଆଜି ଆମେ ତାଙ୍କ ଆକ୍ଟିଂର ଚର୍ଣ୍ଣୀ ବିଷୟରେ କଥା ହେବା, କିନ୍ତୁ ଏବେ ଶୁଣିନେବା ତାଙ୍କ ଫିଲ୍ମର ଗୋଟେ ସୁପରହିଟ୍ ସଙ୍ଗ୍। ତେବେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଶୁଣୁ ଚାଲିଛି କଳାକାର ଆଉ କଳାକାରରେ ଆଜି ଆମେ କଥା ହେଉଛେ ସନି ଦେଓଲଙ୍କ ବିଷୟରେ। ସନି ଦେଓଲ ଜଣେ ଆକ୍ଟର ତା ନୁହେଁ, ସେ ହେଉଛନ୍ତି ପୁରା ଇମୋସନ୍ସ। ତାଙ୍କ ଏଣ୍ଟ୍ରି, ତାଙ୍କ ଡାଇଲଗ ଆଉ ଡ୍ୟାନ୍ସ ଫ୍ୟାନ୍ମାନଙ୍କ ପାଇଁ ଗୋଟେ ସ୍ପେଶାଲ ଜାଗା ବନେଇ ଦେଇଛି। ନିଜର ହାର୍ଡୱାର୍କ ଆଉ ଆକ୍ଟିଂ ପାଇଁ ନିଜ ପେହଚାନ ସେ ନିଜେ ବନେଇଛନ୍ତି। 1983 ବେତା ଫିଲ୍ମରୁ ଷ୍ଟାର୍ଟ ହୋଇଥିବା ଜର୍ଣ୍ଣି ବଲିଉଡ୍ରେ ଗୋଟେ ଦମଦାର ଅଧ୍ୟାୟ ନେଇ ଆସିଥିଲା। ତାପରେ ପରେ ଅର୍ଜୁନ, ଘାୟଲ, ଦାମିନ, ବର୍ଡର, ଗଦର, ଏକ ପ୍ରେମ କେ କଥା ପରି ସୁପରହିଟ୍ ଫିଲ୍ମ କେବଳ ବକ୍ସ ଅଫିସରେ ସଫଳ ହୋଇନଥିଲା, ବରଂ ଦର୍ଶକଙ୍କ ହୃଦୟରେ ସ୍ପେଶାଲ ଜାଗା ବନେଇ ଦେଇଥିଲା। ଚାଲନ୍ତୁ ଶୁଣେଇ ଦେଉଛି ତାଙ୍କ ଫିଲ୍ମରୁ ଆଉ ଗୋଟେ ସୁପରହିଟ୍ ଗାନା। ତେବେ ଗୀତଟି ଶୁଣୁଥାନ୍ତୁ, ଗୀତର ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ।

ସନି ଦେୱଲ ତାଙ୍କର ଦମଦାର ଆକ୍ଟିଂ ପାଇଁ ଦୁଇଥର ନ୍ୟାସନାଲ ଫିଲ୍ମ ଫେୟାର ଆୱାର୍ଡ ଜିତିଛନ୍ତି। ଘାୟଲ ପାଇଁ ଶ୍ରେଷ୍ଠ ଅଭିନେତା ଆଉ ଘାୟଲ ପାଇଁ ଶ୍ରେଷ୍ଠ ସହ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି। ଏସବୁ ପୁରସ୍କାର କେବଳ ଟ୍ରଫି ନୁହେଁ, ବରଂ ଜଣେ କଳାକାରଙ୍କର ପରିଶ୍ରମ, ନିଷ୍ଠା ଆଉ ଦର୍ଶକମାନଙ୍କର ଅପାର ଭଲ ପାଇବାର ସୁନ୍ଦର ସ୍ୱୀକୃତି। ଆଉ ସେହି କାରଣରୁ ଆଜି ବି ସନି ଦେଓଲଙ୍କ ଫିଲ୍ମ ମାନେ ପୁରା ପୁରୀ

କିଛି କଳାକାର ସ୍କ୍ରିନ୍ରେ ଆକ୍ଟିଂ କରନ୍ତି, ଆଉ କିଛି ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ଗୋଟିଏ ସ୍ପେଶାଲ ଜାଗା ବନେଇଥାନ୍ତି। ସନି ଦେଓଲ ସେମିତି ଜଣେ କଳାକାର ଯିଏ ନିଜର ଜବରଦସ୍ତ ଆକ୍ସନ ପାଇଁ ଆଜି ବି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ। ସମୟ ବଦଳିଛି, ସିନେମା ମଧ୍ୟ ବଦଳିଛି, କିନ୍ତୁ ସନି ଦେଓଲଙ୍କ କ୍ରେଜ୍ ଆଜି ବି ସେମିତି ଅଛି। ତେବେ ଏ ଥିଲା ଆଜିର କଳାକାର ସଭାରେ ସନି ଦେଓଲଙ୍କ ଜର୍ଣ୍ଣିର କିଛି ସୁନ୍ଦର କଥା। ତେବେ ସାଥୀ, ଆଜି ତ ସମୟ ହେଇଯାଇଛି କଳାକାର ସଭାକୁ ଏଇଠି ରଖୁଛି, ପୁଣି ଥରେ ନେଇ ଆସିବି ଆଉ ଜଣେ କଳାକାରଙ୍କ କାହାଣୀକୁ ନେଇ, ଖାସ୍ ଆଉ ଖାସ୍ ଆପଣମାନଙ୍କ ପାଇଁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ ଆମେ ସମସ୍ତେ ଜାଣିଛୁ ଓଲ୍ଡ ଇଜ୍ ଗୋଲ୍ଡ ମାନେ ପୁରୁଣା ଗୀତର କିଛି ମଜା ହିଁ ଅଲଗା ଯଦି ସେ ପୁରୁଣା ଗୀତ ଆମ କାନରେ କେବେ ବାଜିଯାଏ ନା ମାନେ କେବେ ଆମ ମନ ଦୁଃଖ ଥାଏ ବା କେବେ ଆମେ ଖୁସିରେ ଥାଉ ସେ ପୁରୁଣା ଗୀତ ଗୋଟେ ଶୁଣିଗଲେ ଆଉ ବହୁତ ସାରା ମେମୋରି ତାଜା ହେଇଯାଏ କଣ ସେଥି ଆପଣମାନେ ମୋ କଥା ଶୁଣିକି କିଛି ଭାବନା ରାଇଜରେ ଡୁବି ଗଲେଣି କି ତେବେ ଆପଣଙ୍କ ପାଇଁ ଶୁଣି ଦେଉଛି ସେଇ ପୁରୁଣା ହିନ୍ଦୀ ଫିଲ୍ମର କିଛି ସୁପରହିଟ୍ ଗାନା ତେବେ ଶୁଣୁଥାନ୍ତୁ ଆଉ ଗୀତରୁ ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଟ୍ୟୁନ୍ ଭି ସବୁ କିଛି ଗୋଟେ ସୋରେ ଫୁଲ୍ ମସ୍ତି ଫୁଲ୍ ଅଫ୍ ଏଣ୍ଟରଟେନମେଣ୍ଟ ଓନ୍ଲି ଅନ୍ କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ଆଜି ଆମେ ଢେର ସାରା କଥା ହେବା ଗୀତ ମଧ୍ୟ ଶୁଣିବା କିଛି କଥା କିଛି ଗୀତରେ।

ଆକାଶରେ କଳା ମେଘ, ହାଲକା ପବନ ଆଉ ଟୁପୁରୁ ଟାପୁରୁ ବର୍ଷାର ଶବ୍ଦ। କୁହନ୍ତୁ ତ, ବର୍ଷା ଯେବେ ଆରମ୍ଭ ହୁଏ ଆପଣମାନଙ୍କ ମନରେ କିଛି ପୁରାଣ ସ୍ମୃତି ଜୀବନ୍ତ ହୋଇଯାଏନି? କାହା ସହ ମିଠା ମିଠା କଥା ତ କେବେ ପୁରୁଣା ଗୀତ ମନେ ପଡ଼ିଯାଏ। ହଁ ସତୀ, ବର୍ଷା ଆସେ ଅନେକ ଆଶା ନେଇ, ଅନେକ ଅନୁଭବ ନେଇ। ତେବେ ଚାଲନ୍ତୁ ନା ଏଇ ସୁନ୍ଦର ମହଲକୁ ଆଉ ଟିକେ ସୁନ୍ଦର କରିଦବା। ତେବେ ଶୁଣି ଦଉଛି ଏଇ ଗୀତଟି ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ।

ପିଲାଦିନେ ବର୍ଷା ଦିନ ଆସିଲା ମାନେ ଆମେ ସମସ୍ତେ ପୁରା ଖୁସି ହେଇଯାଉ। କାଗଜ ରଙ୍ଗା କାଦୁଅରେ ଦୌଡ଼ା ଦୌଡ଼ି ଖେଳିବା, ପାଖରେ ଛତା ଥାଇ ବି ଓଦାଇ ସ୍କୁଲରୁ ଘରକୁ ଫେରିବା। ଆଉ ଆମେ ବର୍ଷାରେ ଯୋଉ ଓଦା ହେଇଥାଉ ଆମର ହାଲକା ଛିଙ୍କ ବି ହେଇଯାଏ। ସତରେ ସେ ମେମୋରି ଗୁଡାକ ବହୁତ ଖାସ। ସେତେବେଳେ ବର୍ଷାରେ ଭିଜିବା ପାଇଁ କିଛି ସେମିତି ଖାସ କାରଣ ନଥିଲା, କିନ୍ତୁ ଆଜି ସମୟ ବଦଳିଛି। କିନ୍ତୁ ବର୍ଷା ଆସିଲେ ସେଇ ସ୍ମୃତି ପୁଣି ମନର କବାଟକୁ ଠକ୍ ଠକ୍ କରୁଛି।

ବର୍ଷା ପ୍ରେମକୁ ଆଉ ଟିକେ ସୁନ୍ଦର କରେ। ଦୂରରେ ଥିବା ପ୍ରିୟ ଲୋକଙ୍କୁ ମନେ ପକେଇବା ହେଉ ବା ଛତ ଥରେ ଚାଲିବା କିମ୍ବା ବର୍ଷା ହେଲେ ଫ୍ୟାମିଲି ଟାଇମ୍ରେ ମଜା ମସ୍ତି, ଏଇସବୁ ଛୋଟ ଛୋଟ ଖୁସି ଜୀବନକୁ ଆଉ ଟିକେ ସୁନ୍ଦର କରିନିଏ।